ଆକାଶବାଣୀ ଜୟପୁର ଆଜି ବୁଧବାର 1948 ଶତାବ୍ଦ ଶ୍ରାବଣ 30 ଦିନ 2026 ମସିହା ଅଗଷ୍ଟ ମାସର 12 ତାରିଖ ଆପଣମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋ ହେଉଛି ଏଫ୍ଏମ୍ରେ 103.6 ମେଗା ହେଉଛି ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ସମୟ ବର୍ତ୍ତମାନ ସକାଳ 5:57 ମଙ୍ଗଳିକ।

କାର୍ଯ୍ୟକ୍ରମର ଆରମ୍ଭରେ ଶୁଣିଲେ ସଂସ୍କୃତରେ ଶ୍ଳୋକ। ତୁଳସୀଦାସଙ୍କ ରଚନାରୁ ଶିଳ୍ପୀ ଥିଲେ ସୁନନ୍ଦା ପଟ୍ଟନାୟକ। ପରବର୍ତ୍ତୀ ଭକ୍ତିଗୀତଟିରେ ଶିଳ୍ପୀ ଗୁରୁପ୍ରସାଦ ଦାସ। ଗୀତ ରଚନା ସୁଦର୍ଶନ ଦାସ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ନିହାରିକା ପଟ୍ଟନାୟକ, କଣ୍ଠରେ ରଘୁନାଥ ପଟ୍ଟନାୟକଙ୍କ ଗୀତ ରଚନା।

ଆପଣମାନେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପରବର୍ତ୍ତୀ ଭକ୍ତିଗୀତଟିରେ ଶିଳ୍ପୀ ହେଲେ ବେଣୁଧର ସୁବୁଦ୍ଧି। ଗୀତ ରଚନା ବାବାଜୀ ଚରଣ ଜେନା।

0: ଶେଷ ହେଲା ଆଜି ସକାଳର ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀମାନେ ଥିଲେ ସୁନନ୍ଦା ପଟ୍ଟନାୟକ, ଗୁରୁପ୍ରସାଦ ଦାସ, ନିହାରିକା ପଟ୍ଟନାୟକ, ବେଣୁଧର ସୁବୁଦ୍ଧି ଏବଂ ଜ୍ୟୋତ୍ସ୍ନାରାଣୀ ଦାସ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଧାରାବାହିକ ରାମଚରିତ ମାନସ। ଆଜି ଶୁଣନ୍ତୁ ଏହାର 106ତମ ଭାଗ।
1: एपिसोड 106।

ଧାରାବାହିକ ରାମଚରିତ ମାନସର 106ତମ ଭାଗ ଶୁଣିଲେ। ବର୍ତ୍ତମାନ ଶୁଣନ୍ତୁ ଆଜିର ଅନୁଚିନ୍ତା। ରଚନା ଏବଂ ଉପସ୍ଥାପନା କରିଛନ୍ତି ନରେନ୍ଦ୍ରନାଥ ପଟ୍ଟନାୟକ।

ଆଶା ଅବା ଅଭିପ୍ସା ଜୀବନର ମୂଳ କଥା। ଆମ ଅସ୍ତିତ୍ୱକୁ ଧରି ରଖିବା ନିମନ୍ତେ ଆମେ କିଛି ଆଶା

ବା ଅଭିପ୍ସା ଉପରେ ଭରସା କରୁ। କିଛି ନୂଆ ହେବ, କିଛି ପରିବର୍ତ୍ତନ ଆସିବ, ସମୟ ବଦଳିବ। ଏମିତି ଏକ ସକାରାତ୍ମକ ବିଚାର ହିଁ ଆମକୁ ସବୁ ପ୍ରତିକୂଳ ପରିସ୍ଥିତିକୁ ନିଜଠାରୁ ଦୂରେଇ ରଖି ବଞ୍ଚି ରହିବାକୁ ପ୍ରେରିତ କରୁଥାଏ। ବାସ୍ତବ କଥା କହିବାକୁ ଗଲେ ପ୍ରତି ମୁହୂର୍ତ୍ତ ଭିତରେ ଆମେ କିଛି ଚମତ୍କାର, କିଛି ଅଚାନକ ପରିବର୍ତ୍ତନ ପାଇଁ ଅପେକ୍ଷା ରଖୁ, ନଚେତ ଜୀବନ କେତେ ନିରସ ହୋଇପଡ଼ିବ। ଏଇଠି ଗୋଟିଏ ମୌଳିକ ପ୍ରଶ୍ନ ମନକୁ ଆସେ, ଜୀବନ କହିଲେ ଆମେ କ'ଣ କେବଳ ଏ ଦେହ ଆଉ ପ୍ରାଣକୁ ବୁଝୁ? ଯଦି ହଁ, ଆମ ଦେହ କ'ଣ ଆମ ମନକୁ ସୁହାଇବା ଭଳି ଚିରବାଲ୍ୟ, ଚିରକୈଶୋର କିମ୍ବା ଚିର ଯୌବନ ଭାବରେ ରହିପାରିବ? ବାଲ୍ୟ, କୈଶୋର ନା ଯୌବନ ଅବସ୍ଥାକୁ ଆମେ ଧରି ରଖିବାକୁ ଚେଷ୍ଟା କରିବା। ସମୟ ସହ ଦେହ ଏସବୁ ଅବସ୍ଥା ଅତିକ୍ରମ କରିବାକୁ ବାଧ୍ୟ। ଯୌବନ ବିଗତ ହେଲେ ପ୍ରୌଢ଼ତ୍ୱ ଆସିବା ସୁନିଶ୍ଚିତ। ପ୍ରୌଢ଼ ଅବସ୍ଥାରେ ଅନେକ ଦିନ ରହିବାକୁ ଇଚ୍ଛା କଲେ ମଧ୍ୟ ସେଦିନେ ବାର୍ଦ୍ଧକ୍ୟର ବଶବର୍ତ୍ତୀ ହେବା ସୁନିଶ୍ଚିତ। ବାର୍ଦ୍ଧକ୍ୟ ସହ ବେଶୀ ଦିନ ବଞ୍ଚିବାକୁ ସତରେ କେହି କ'ଣ ଇଚ୍ଛା କରିପାରେ? ଅତେବ ମୃତ୍ୟୁ ଭିତରେ ସୀମିତ ରହିବା ଜୀବନଠାରୁ କିଛି ଭିନ୍ନ କଥାକୁ ହୁଏତ ବୁଝାଉଥାଏ ଆମ ଅସ୍ତିତ୍ୱ। କିଛି ଦେହାତୀତ ଅନୁଭବର କଥା ହୁଏତ ଆମକୁ ନିଜ ଅସ୍ତିତ୍ୱ ସନ୍ଧାନ ପାଇଁ ପ୍ରେରିତ କରୁଥାଏ। ଦେହାତୀତ ସ୍ତରରେ ଏମିତି କିଛି ଅନୁଭବ ରହିଥାଏ ଯାହା ଦେହର ନୁହେଁ ବରଂ ଆତ୍ମାର, ଯାହା ଲୌକିକ ନୁହେଁ ବରଂ ପାରଲୌକିକ। ଦେହାତୀତ ଏବଂ କାଳାତୀତ ଏହିଭଳି ଅନୁଭବ ହିଁ ଆମ ଜୀବନକୁ କିଛି ନୂତନତା ଦେଇପାରେ, କାରଣ ଦେହ ନଶ୍ୱର। ଦେହକୁ ଯେଉଁ ପ୍ରାଣ ଚଳଚଞ୍ଚଳ କରି ରଖିପାରୁଥାଏ ସେହି ପ୍ରାଣ ମଧ୍ୟ ସମୟର ଅଧୀନ। ଏଣୁ ଏହି ଦୁଇ ନଶ୍ୱରତାଠାରୁ ଉର୍ଦ୍ଧ୍ୱକୁ ବିଚାର କରିପାରିଲେ ହିଁ ଅସ୍ତିତ୍ୱ ଉଚ୍ଚତର ହୋଇପାରେ। ହେଲେ ଜୀବନକୁ ବୁଝିବା ବାସ୍ତବରେ ସହଜ କଥା ନୁହେଁ। ଆମେ ଜୀବନ ବୋଲି କେବଳ ଏକ ଶବ୍ଦକୁ ବାରମ୍ବାର ଉଚ୍ଚାରଣ କରି ଦୋହରାଇଥାଉ। ମୋ ଜୀବନ, ମୋ ଆଶା, ମୋ ଅଭିପ୍ସା, ମୋ ଇଚ୍ଛା, ଏମିତି କହି ଆମେ କ'ଣ ଯେ ସୂଚାଇବାକୁ ଚାହୁଁଥାଉ ଆମ ନିଜକୁ ମଧ୍ୟ ଜଣାପଡ଼ୁନଥାଏ। ଦେହ ଅଛି କାରଣ ପ୍ରାଣ ଅଛି, ପ୍ରାଣ ଅଛି କାରଣ ନିଶ୍ୱାସ ପ୍ରଶ୍ୱାସ ଚାଲିଛି। ଦେହ ଭିତରେ ପ୍ରାଣ ସଞ୍ଚରିତ ହୋଇଛି ବୋଲି ଆମ ଅସ୍ତିତ୍ୱକୁ ଅନୁଭବ କରିବାର ପ୍ରକ୍ରିୟା ସମ୍ଭବ ହୋଇପାରୁଛି। ହେଲେ ଏ ଅନୁଭବ ନା ପ୍ରାଣର ନା ଦେହର। ଦେହ ଭିତରେ ପ୍ରାଣ ଯେଉଁ ଅନୁଭବର ସ୍ୱାଦ ଦେଉଛି ସେଇଟି ଦେହ ପାଇଁ ବି ନୁହେଁ। ତେବେ ଜୀବନ କେବଳ ଶ୍ୱାସ, ପ୍ରାଣ ଅବା ଦେହର ଏକତ୍ରୀକରଣ ନୁହେଁ। ଦେହ ଭିତରେ ଦେହର ଏକ ଅନୁଭବକୁ ହୁଏତ ଆମେ ଜୀବନ ବୋଲି ବୁଝିଛୁ। ଏହିଭଳି ଏକ ଅନୁଭବ ଯାହା ଦେହାତୀତ, ପ୍ରାଣାତୀତ ଏବଂ କାଳାତୀତ। ଏହି ବିଚାରରେ ଆଗକୁ ବଢ଼ିଲେ ଆମେ ସ୍ପଷ୍ଟ ବୁଝିପାରିବା ଜୀବନ ଜନ୍ମ ମୃତ୍ୟୁରେ ଆବଦ୍ଧ ଏକ କାଳଖଣ୍ଡ ହୋଇନପାରେ। ଏକ ଉଚ୍ଚତର ଅନୁଭବ ଭାବରେ ଜୀବନକୁ ବୁଝିପାରିଲେ ଆମେ ହୁଏତ ଆଉ ଏକ ଅବାନ୍ତର ପ୍ରଶ୍ନ ପଚାରିବା ପାଇଁ ସମର୍ଥ ହେବା, ଆତ୍ମାର ଜୀବନ ଅଛି କି? ହରି ଓମ୍ ତତ୍ସତ୍। ଓମ୍ ଶାନ୍ତି ଶାନ୍ତି ଶାନ୍ତି।

0: ଶୁଣିଲେ ଆଜିର ଅନୁଚିନ୍ତା। ଉପସ୍ଥାପନା କଲେ ନରେନ୍ଦ୍ରନାଥ ପଟ୍ଟନାୟକ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଆଜି ସକାଳର ଚାଷବାସ କଥା।
1: ଆଜିର ଚାଷବାସ କଥାରେ ଆସନ୍ତୁ ଜାଣିବା ଅଳେଇଚ ଚାଷ ସମ୍ପର୍କରେ। ଆମ ଅଞ୍ଚଳରେ ବିଭିନ୍ନ ପ୍ରକାର ଫସଲ ଚାଷ ହୋଇପାରୁଛି। ଉତ୍ତମ ଜଳବାୟୁ, ଠିକ୍ ରୂପରେ ମାଟି ଏହି ଚାଷ ପାଇଁ ଉପଯୋଗୀ। ଆମ ଅଞ୍ଚଳରେ ଅଳେଇଚକୁ ଗୁଜୁରାତି ବୋଲିକରି କୁହନ୍ତି। ଅଳେଇଚ ଏକ ଡେଙ୍ଗା ବହୁବର୍ଷୀୟ ଉଦ୍ଭିଦ।

0: ଅଟେ। ଏହାର ମାଟି ତଳେ ବଢ଼ୁଥିବା କନ୍ଦା ଏବଂ ସିଧାସଳଖ ତା ଉପରକୁ ବାହାରୁଥିବା ଅନେକ ପତୁରିଆ କାଣ୍ଡରେ ଏ ଅଳିଚ ବାହାରିଥାଏ। କନ୍ଦାଗୁଡ଼ିକ କାଠୁଆ ମାଟି ସହିତ ସମାନ ଭାବରେ ବଢ଼ିଥାଏ। ସେଥିରୁ ବାହାରୁଥିବା ଚେରଗୁଡ଼ିକ ମାଟିର ଉପର ସ୍ତରରେ ବିସ୍ତାର ଲାଭ କରିଥାନ୍ତି। 1500ରୁ 5000 ମିଲିମିଟର ବର୍ଷକୁ ବର୍ଷା ହେଉଥିବା ଅଞ୍ଚଳ, ତା ସହିତ 10ରୁ 35 ଡିଗ୍ରୀ ସେଲସିୟସ୍ ତାପମାତ୍ରା ଅନୁଭବ ହେଉଥିବା ଅଞ୍ଚଳରେ ଏହି ଚାଷ ଭଲ ଭାବେ ହୋଇଥାଏ, ଯାହାକି ଆମ ଅଞ୍ଚଳ ଏଥିପାଇଁ ଠିକ୍ ରହୁଛି। ପରୀକ୍ଷାରୁ ଜଣାପଡ଼ିଛି ଯେ 2000 ମିଲିମିଟରରୁ କମ୍ ବର୍ଷା ହେଉଥିବା ଅଞ୍ଚଳରେ ଅଳେଇଚ ହେକ୍ଟର ପ୍ରତି 100 କିଲୋଗ୍ରାମରୁ ଅଧିକ ହୋଇଥାଏ। ଉଚ୍ଚା ଅଞ୍ଚଳରେ ଏହା ବଢ଼ିବାକୁ ଅଧିକ ସମୟ ନିଏ। ଏହା ଅଧିକ ବଢ଼ିବା ପାଇଁ ଉଷ୍ମ ଓ ଆଦ୍ର ଘଞ୍ଚ ଟିକେ ଛାଇଥିବା ଜଙ୍ଗଲ ଜାତୀୟ ବୃକ୍ଷ ଲାଗିଥିବା ସ୍ଥାନରେ ସବୁଠାରୁ ଭଲ ଭାବେ ବଢ଼ିଥାଏ। ଏହା ପବନ ଏବଂ ମରୁଡ଼ି ସହିପାରୁନଥିବାରୁ ଶୁଖିଲା ଏବଂ ଅଧିକ ବାୟୁ ପ୍ରବାହିତ ହେଉଥିବା ଅଞ୍ଚଳରେ ଏହା ବଢ଼ିପାରେ ନାହିଁ। ସାଧାରଣତଃ ଜଙ୍ଗଲ, ଦୋରସା ମାଟି ଏବଂ 5.5 ଅମ୍ଳତା ଥିବା ମାଟିରେ ଭଲ ବଢ଼ିଥାଏ। ଅଳେଇଚ ଉଭୟ ମଞ୍ଜି ଏବଂ ପୁଆ ଦ୍ୱାରା ତା'ର ବଂଶ ବିସ୍ତାର କରିଥାଏ। ତେବେ ଉନ୍ନତ କିସମର ଗୁଣବତ୍ତା ରକ୍ଷା କରିବା ପାଇଁ ହେଲେ ବ୍ୟବସାୟିକ କ୍ଷେତ୍ରରେ ପୁଆ ଦ୍ୱାରା ଏବେ ଅଧିକ ପରିମାଣରେ ଚାଷ କରାଯାଉଛି। ହେକ୍ଟର ପ୍ରତି 1700ରୁ 5000 ପର୍ଯ୍ୟନ୍ତ ଚାରା ଲଗାଯାଇପାରୁଛି। ସେଥିରୁ ଭଲ ଅମଳ ହେବ, ତାହା ମଧ୍ୟ ଠିକ୍ ଦୂରତାରେ ଲଗାଯାଏ। ଗୋଟିଏ ହେକ୍ଟର ପାଇଁ 1 କେଜି ମଞ୍ଜିର ଆବଶ୍ୟକତା ପଡ଼ିଥାଏ। 5 ବର୍ଷରୁ ଉର୍ଦ୍ଧ୍ୱ ସମୟ ଫଳୁଥିବା ଅଳିଚ ଗଛରୁ ପୁରା ପାକଳ ହୋଇଥିବା ଅବସ୍ଥାରେ ଅଳିଚ ବାହାର କରାଯାଏ। ତାପରେ ତାକୁ ପାଣିରେ 12 ଘଣ୍ଟା ପର୍ଯ୍ୟନ୍ତ ଭିଜେଇବାକୁ ପଡ଼ିଥାଏ। ତାପରେ ସେଥିରୁ ମଞ୍ଜି ବାହାର କରିବାକୁ ପଡ଼େ। ଏହି ମଞ୍ଜିକୁ ଥଣ୍ଡା ପାଣିରେ 4 ଘଣ୍ଟା ରଖି ତା ଉପରେ ଲାଗିଥିବା ଚୋପାକୁ ଛଡ଼ାଇ ଦିଆଯାଏ। ଏହାପରେ ପାଉଁଶରେ ଗୋଳେଇ ତାକୁ ଛାଇରେ 2ରୁ 3 ଦିନ ଶୁଖାଇବାକୁ ପଡ଼ିଥାଏ। ତାପରେ ତାକୁ ବିହନ ରୂପେ ଆମେ ବ୍ୟବହାର କରିପାରିବା। ମଞ୍ଜିକୁ ଗଜା କରିବା ପାଇଁ ଛାଇ ବା ଗଡ଼ାଣିଆ ଜାଗାରେ 1 ମିଟର ଓଷାର, 6 ମିଟର ଲମ୍ବର, 30 ସେଣ୍ଟିମିଟର ଉଚ୍ଚତାର ତଳିପଟି ସବୁ ତିଆରି କରିବାକୁ ପଡ଼ିବ। ସେଥିରେ ଖତ ଦେଇ ଧାଡ଼ିରେ ମଞ୍ଜି ବୁଣିକରି ମାଟି ଘୋଡ଼େଇ ଦେବାକୁ ପଡ଼େ। ଏହି ତଳି ଘରକୁ ଛାଉଣି କରିବାକୁ ପଡ଼ିବ, ଯେମିତିକି ଖରା ବା ବର୍ଷା ପଡ଼ିବ ନାହିଁ। 30ରୁ 45 ଦିନରେ ମଞ୍ଜିରୁ ଗଜା ବାହାରିବା ଆରମ୍ଭ ହୋଇଥାଏ। ତଳି 6 ମାସର ହୋଇଗଲେ ଏହାକୁ ଅନ୍ୟ ଏକ ତଳି ଘରରେ 25 ସେଣ୍ଟିମିଟର ବ୍ୟବଧାନରେ ଲଗାଯାଇଥାଏ। ସାଧାରଣତଃ ଘଞ୍ଚ ଜଙ୍ଗଲ କଥା କୁହାଯାଉଛି, ବା ଆମ ଅଞ୍ଚଳରେ କଫି ଚାଷ ଯେଉଁମାନେ କରୁଛନ୍ତି ସେହି ଅଞ୍ଚଳରେ ମଧ୍ୟ ବା ସେହି ଚାଷ ଜମିରେ ଏହି ଚାଷ ଭଲ ରୂପେ କରିହେବ। ନିଶ୍ଚିତ ରୂପରେ ପ୍ରତ୍ୟେକ ଚାଷରେ ରୋଗପୋକ ଏକ ମୁଖ୍ୟ ସମସ୍ୟା, ତେବେ ଏଥିରେ ମଧ୍ୟ ଅନେକ ରୋଗପୋକ ଲାଗୁଥିବାର ନଜିର ରହିଛି। ଅଳେଚରେ ଲାଗୁଥିବା ମୁଖ୍ୟ ରୋଗ ଓ ପୋକ ମଧ୍ୟରେ ରହିଛି ବୁଦାସଡ଼ା, ଝାଉଁଳା ରୋଗ, ତା ସହିତ ଚିତ୍ରା ରୋଗ, ପତ୍ର ଦାଗ ରୋଗ, ଚେରଗଣ୍ଠି ସୂତ୍ରଜୀବ, ଜଉପୋକ, ଧଳାମାଛି, ଥ୍ରିପ୍ସ, ସମ୍ବାଳୁଆ ପୋକ, କାଣ୍ଡବିନ୍ଧା ପୋକ, ଏସବୁ ବିଭିନ୍ନ ପ୍ରକାର ରହିଛି ଯେଉଁ ସମସ୍ୟା ଏହି ଚାଷରେ ଆସିଥାଏ। ସେଥିପାଇଁ ଆମକୁ ସବୁବେଳେ ଯତ୍ନବାନ ସହିତ ସମୟ ଅନୁସାରେ ଏଥିରେ ନଜର ରଖି ରୋଗ ପୋକ ଦମନ ପାଇଁ ଔଷଧ ସିଞ୍ଚନ କରିବାର ବ୍ୟବସ୍ଥା କରିବାକୁ ପଡ଼ିବ।
1: ଶେଷ ହେଲା ଆଜି ସକାଳର ଚାଷବାସ କଥା। ବିଷୟ ଥିଲା ଅଳେଇଚ ଚାଷ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି।

ଦିନ 11ଟାରେ। ବିଷୟ ନିକୁମ୍ଭାସୁର ବଦ୍ଧ। ପରିବେଷଣ କରିବେ ସୂର୍ଯ୍ୟ ନାରାୟଣ କର ଏବଂ ଅନ୍ତର୍ଯ୍ୟାମୀ ରଥ। ଦିନ 11:30ରେ ଶୁଣିବେ ନାଟକ କଟକ ଏକ୍ସପ୍ରେସ। ରଚନା ଜଗଦୀଶ ଅଧିକାରୀ। ବେତାର ରୂପାନ୍ତର ଏବଂ ପ୍ରଯୋଜନା ମନୋଜ କୁମାର ସାମନ୍ତରାୟ। ସୌରଭାଷାର କାର୍ଯ୍ୟକ୍ରମ ତାରଭା ଶୁଣିବେ ଦିନ 12:30ରେ। ଭକ୍ତିଗୀତ ଶୁଣିବେ ଦିନ 12:50ରେ। ଶିଳ୍ପୀମାନେ ହେଲେ ବନବିହାରୀ ଜେନା, ଶାନ୍ତିଲତା ଛୋଟ୍ରା ଏବଂ ଦୀପ୍ତିମୟ ମହାନ୍ତି। ସୁଗମ ସଙ୍ଗୀତ ଶୁଣିବେ ଦିନ 1:05ରେ। ଶିଳ୍ପୀ ଐଶ୍ୱର୍ଯ୍ୟା, ଖୁଶାଲି କୁମାର ଏବଂ ତୁଲସୀ କୁମାର। ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଘରଣୀ ଶୁଣିବେ ଦିନ 1:20ରେ। ଏଥିରେ ଚିତାଲାଗି ଅମାବାସ୍ୟା ସମ୍ପର୍କରେ ଶୁଣିବେ, ପରେ ଶୁଣିବେ ହ୍ୟାଲୋ ଘର ଘରଣୀ। ଶୁଣିଲେ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ। ସକାଳ 7:10ରେ ଆମରି ସ୍ୱାସ୍ଥ୍ୟ, ପରେ ସକାଳ 7:15ରେ ଶୁଣିବେ ଓଡ଼ିଆରେ ସମ୍ବାଦ। ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ଭୁବନେଶ୍ୱର ଲୋକସେବା ଭବନଠାରେ ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିବାର ସମ୍ଭାବନା ରହିଛି। ଏଥିରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏବଂ ଅନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି। ରାଜ୍ୟର ସାମଗ୍ରିକ ବିକାଶ ପାଇଁ ଏକ ଦକ୍ଷ ରାଜସ୍ୱ ଆଦାୟ ବ୍ୟବସ୍ଥାର ଆବଶ୍ୟକତା ଏବଂ ଖର୍ଚ୍ଚକୁ ବ୍ୟାପକ କରିବା ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁତ୍ୱ ଦେଇଛନ୍ତି। ଲୋକସେବା ଭବନରେ ଗତକାଲି ଅର୍ଥ ବିଭାଗର ସମୀକ୍ଷା ବୈଠକରେ ଯୋଗଦେଇ ଶ୍ରୀ ମାଝୀ କହିଛନ୍ତି, ଏଭଳି ପଦକ୍ଷେପ ରାଜ୍ୟର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ। ଗତ ଜୁଲାଇ ମାସ ସୁଦ୍ଧା ଚଳିତ ବର୍ଷର ରାଜସ୍ୱ ଆଦାୟ 61,533 କୋଟି ଟଙ୍କା ହୋଇଛି। ଗତ ଆର୍ଥିକ ବର୍ଷର ଏହି ସମୟ ସୁଦ୍ଧା ରାଜସ୍ୱ ଆଦାୟ ତୁଳନାରେ ଏହା 7.3% ଅଧିକ ବୋଲି ବୈଠକରୁ ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ରାଜ୍ୟରେ ଏବେ କ୍ଷେତ୍ରସ୍ତରୀୟ ଯାଞ୍ଚ ପ୍ରକ୍ରିୟା ଚାଲିଛି।

0: ଆସନ୍ତା 27 ତାରିଖ ସୁଦ୍ଧା ଏହା ଶେଷ କରିବା ନେଇ ସମୟସୀମା ଧାର୍ଯ୍ୟ ହୋଇଛି ବୋଲି ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ କହିଛନ୍ତି। ନୂଆଦିଲ୍ଲୀଠାରେ ଗତକାଲି ଶ୍ରୀ ନାୟକ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶିବରାଜ ସିଂଙ୍କ ସହ ଏ ସମ୍ପର୍କରେ ସାକ୍ଷାତ ଆଲୋଚନା କରିଛନ୍ତି। ଶ୍ରୀ ନାୟକ କହିଛନ୍ତି ଆସନ୍ତା ମାସରେ ଓଡ଼ିଶା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ପ୍ରଥମ ପର୍ଯ୍ୟାୟ ଆବାସ ବଣ୍ଟନ କାର୍ଯ୍ୟ କରାଯିବ।
1: ଭାରତ ସରକାରଙ୍କ ତରଫରୁ ଯେଉଁ ନୂତନ ଭାବରେ ସର୍ଭେ କରିବାର ଦିଆଯାଇଛି 37.5 ଲକ୍ଷ ପାଖାପାଖି ସର୍ଭେ ହୋଇଛି। ଚଳିତ 27 ତାରିଖ ଭିତରେ ସ୍କୁଟିନି ସରିବ। ଓଡ଼ିଶା ପ୍ରଦେଶରେ ଯେଉଁମାନେ ପ୍ରତିନିଧିତ୍ୱ କରୁଛନ୍ତି ସମସ୍ତଙ୍କ ଉପସ୍ଥିତିରେ ଓଡ଼ିଶାର ଆଗାମୀ ଦିନର ପିଏମ୍ଓ ଘର ପାଇଁ ଆମେ ଏକ ଲିଖିତ ପତ୍ର ଦେଇଛୁ। ବହୁତ କମ୍ ଦିନ ଭିତରେ ଆମେ ଗରିବ ଲୋକମାନଙ୍କୁ ଘର ଦେବୁ, ଯାହାଫଳରେ କି ଓଡ଼ିଶାର ଗରିବ ଲୋକମାନେ ଅଧିକ ଲାଭାନ୍ୱିତ ହୋଇପାରିବେ।
0: ରାଜ୍ୟରେ ଧାନ ସଂଗ୍ରହ ପ୍ରକ୍ରିୟାର ସୁଦୃଢ଼ୀକରଣ, ଖାଦ୍ୟଶସ୍ୟ ପରିଚାଳନା, ଗୋଦାମ ଗୃହ ଏବଂ ସାଧାରଣ ବଣ୍ଟନ ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ନୂଆଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ସହ ଆଲୋଚନା କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଭାଗିତାରେ ଖାଦ୍ୟ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ହିତାଧିକାରୀଙ୍କ ସ୍ୱାର୍ଥରକ୍ଷା ନେଇ ଉଭୟ ଅଙ୍ଗୀକାରବଦ୍ଧତା ପ୍ରକାଶ କରିଛନ୍ତି। ମାନକୀକରଣ ଉପରେ ଆଧାରିତ ତୃତୀୟ ରାଜ୍ୟସ୍ତରୀୟ କମିଟି ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ରାଜ୍ୟ ସରକାର ଏବଂ ଭାରତୀୟ ମାନକ ବ୍ୟୁରୋର ମିଳିତ ପ୍ରୟାସରେ ବିଭିନ୍ନ କ୍ଷେତ୍ରରେ ମାନକୀକରଣ, ଗୁଣବତ୍ତା ଏବଂ ଉପଭୋକ୍ତା ସୁରକ୍ଷା ସୁଦୃଢ଼ କରିବା ନେଇ ପଦକ୍ଷେପ ଉପରେ ବିସ୍ତୃତ ଆଲୋଚନା ହୋଇଛି। ପୁରୀ ଶ୍ରୀମନ୍ଦିରରେ ଆଜି ଶ୍ରାବଣ କୃଷ୍ଣ ଅମାବାସ୍ୟା ତିଥିରେ ଶ୍ରୀବିଗ୍ରହଙ୍କର ଚିତାଲାଗି ନୀତି ଅନୁଷ୍ଠିତ ହେବ। ପ୍ରଥମ ଭୋଗମଣ୍ଡପ ନୀତି ଶେଷ ହେବା ପରେ ଅପରାହ୍ନ 2ଟାରୁ ସନ୍ଧ୍ୟା 7ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ନବରଙ୍ଗପୁର ଜିଲ୍ଲାରେ ଚିତାଲାଗି ଅମାବାସ୍ୟା ପାଳନ ଅବସରରେ ଆଜି ଘରେ ଘରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି। କୃଷି ପର୍ବ ଆରମ୍ଭର ପ୍ରଥମ ପର୍ବ ରୂପେ ବିବେଚିତ ଏହି ପର୍ବ ରୋଗପୋକ ଦାଉରୁ ଫସଲକୁ ରକ୍ଷା କରିବା ପାଇଁ ପାଳନ କରାଯାଇଥାଏ। ଏହି ଅବସରରେ ଜଙ୍ଗଲରୁ ସଂଗୃହୀତ ବିଭିନ୍ନ ଔଷଧୀୟ ଗୁଳ୍ମ ଏବଂ ବୃକ୍ଷର ଡାଳପତ୍ର ଘର ଦୁଆର ଏବଂ ଗୁହାଳ ଚାରିପଟେ ପୋତା ଯାଇଥାଏ। ଦୁଇବର୍ଷିଆ ବିଏଡ୍, ଏମ୍ଏଡ୍ ଏବଂ ବିଏଚ୍ଏଡ୍ ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରଥମ ମେଧା ତାଲିକା ପ୍ରକାଶ ପାଇଛି। ସାମ୍ସ ପୋର୍ଟାଲରେ ପ୍ରକାଶିତ ତାଲିକା ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ 2825 ଜଣ ଛାତ୍ରଛାତ୍ରୀ ନାମଲେଖା ପାଇଁ ମନୋନୀତ ହୋଇଛନ୍ତି। ନାମଲେଖା ପ୍ରକ୍ରିୟା ଆସନ୍ତା 14 ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ସମୟସୀମା ଧାର୍ଯ୍ୟ ହୋଇଛି। ହାତୀଙ୍କର ସୁରକ୍ଷା ଏବଂ ସଂରକ୍ଷଣ ବାର୍ତ୍ତା ନେଇ ଆଜି ବିଶ୍ୱ ହାତୀ ଦିବସ ପାଳନ କରାଯାଉଛି। 2011 ମସିହାରୁ ଏହି ଦିବସ ପାଳିତ ହୋଇଆସୁଛି। ଆକଳନ ଅନୁଯାୟୀ ଭାରତରେ ଏସୀୟ ହାତୀଙ୍କ ସଂଖ୍ୟା ପ୍ରାୟ 22,446 ରହିଛି। ଓଡ଼ିଶାରେ ଏହି ସଂଖ୍ୟା 2000ରୁ ଅଧିକ ହେବ ବୋଲି କୁହାଯାଇଛି। ଯୁବବର୍ଗଙ୍କୁ ସୁସ୍ଥ ସୁରକ୍ଷିତ ରଖିବା ସହ ସ୍ଥାୟୀ ଭବିଷ୍ୟତ ଗଠନ ପାଇଁ ସଚେତନ କରିବା ଉଦ୍ଦେଶ୍ୟରେ ଆଜି ଅନ୍ତର୍ଜାତୀୟ ଯୁବ ଦିବସ ପାଳନ କରାଯାଉଛି। 1999 ମସିହା ଡିସେମ୍ବର 17 ତାରିଖରେ ମିଳିତ ଜାତିସଂଘର ସାଧାରଣ ପରିଷଦ ସଭାରେ ଏହି ଦିବସ ପାଳନ ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। 2000 ମସିହାରୁ ପ୍ରତ୍ୟେକ ବର୍ଷ ଏହି ଦିବସ ପାଳିତ ହୋଇଆସୁଛି। ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ନେଇ ଭଦ୍ରକଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସୌମେଶ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଅଂଶଗ୍ରହଣ କରିଥିଲେ। ବୈଠକରେ ସଂଶୋଧିତ କାର୍ଯ୍ୟସୂଚୀ ଅନୁଯାୟୀ ତାଲିକା ପ୍ରସ୍ତୁତି ଉପରେ ମତ ବିନିମୟ ହୋଇଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା 17 ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଆମର ସ୍ୱାସ୍ଥ୍ୟ। ଆଜି ରହିଛି ଆଲୋଚନା ଅସ୍ଥିର ସୁରକ୍ଷା ଓ ଯତ୍ନ। ଆଲୋଚକ ଡାକ୍ତର ରବି ନାରାୟଣ ଧର।
3: ଅସ୍ଥି ହେଉଛି ଆମର ଶରୀରର ମୁଖ୍ୟ ଅଂଶ, ଯାହାଦ୍ୱାରା ଆମେ ଠିଆ ହେଉଛେ, ଯାହାଦ୍ୱାରା ଆମର ଶରୀରର ଗଠନ ନିର୍ଭର କରେ। ଆମର ସାଧାରଣତଃ ମଣିଷ ଦେହରେ 206 ଖଣ୍ଡ ଅସ୍ଥି ରହିଛି। ସବୁଠାରୁ ଷ୍ଟ୍ରଙ୍ଗେଷ୍ଟ ବୋନ୍ ହେଉଛି ଆମର ଥାଇ ବୋନ୍, ଯେଉଁଟାକି ଆମେ ଫ୍ୟୁମର ବୋଲି କୁହାଯାଏ। ଜଙ୍ଘର ଲମ୍ବା ହିସାବରେ ସବୁଠାରୁ ବଡ଼ ହେଉଛି ସେହି ଫ୍ୟୁମର ବା ଜଙ୍ଘ ହାଡ଼, ଏବଂ ସବୁଠାରୁ ଛୋଟ କାନ ଭିତରେ ଗୋଟେ ଷ୍ଟେପେସ୍ ବୋଲି ବୋନ୍ ଥାଏ, ବହୁତ ଛୋଟିଆ ବୋନ୍ ଥାଏ, ସେଟା ହେଉଛି ସବୁଠାରୁ ଛୋଟ ବୋନ୍। ଯାହା ତିଆରି ହୋଇଛି 2ଟି ଜିନିଷର, ଗୋଟିଏ ହେଉଛି ତାର ମେନ୍ ଜିନିଷ ପ୍ରୋଟିନ୍ ଅଂଶ, ଆଉ ଗୋଟେ ଲବଣ ଅଂଶ। ପ୍ରୋଟିନ୍ ଅଂଶ ଯେଉଁଟାକି ଆମର କୋଲାଜେନ୍ ଫାଇବର ବୋଲି କୁହାଯାଏ, ଯାହା ଆମର ମେନ୍ ଷ୍ଟ୍ରକ୍ଚରଟା ଦିଆଯାଏ, କିନ୍ତୁ ତାର ଷ୍ଟ୍ରେଙ୍ଗଥ୍ ବଢ଼ାଇବା ପାଇଁ ତା ଦେହରେ ମିନେରାଲ ବା କାଲସିୟମ ଫସ୍ଫରସ୍

0: ଜିନିଷର ଉପାଦାନ ବହୁତ ଜରୁରୀ। ୟା ଭିତରୁ କୌଣସି ଜିନିଷର ଏପଟ ସେପଟ ହେଲେ ଯେମିତି ପ୍ରୋଟିନ୍ ଅସୁବିଧା ହେଲେ ହାଡ଼ ଦୁର୍ବଳ ହେବ। ଲବଣ ଅଂଶ ଯେଉଁଟାକି କାଲସିୟମ୍ କିମ୍ବା ଫସ୍ଫରସ୍ର ଅସୁବିଧା ହେଲେ ମଧ୍ୟ ଆମର ହାଡ଼ ଦୁର୍ବଳ ହୁଏ। ତେଣୁ ହାଡ଼ର ଗଠନ ଓ ହାଡ଼ର ଯତ୍ନ ପାଇଁ ତିନୋଟି ଜିନିଷ ନିହାତି ଜରୁରୀ। ଗୋଟିଏ ହେଲା ପ୍ରୋଟିନ୍ ବା ପୁଷ୍ଟିସାର ଜିନିଷ ଏବଂ ଲବଣ ବା ଆମର କାଲସିୟମ୍ ଫସ୍ଫରସ୍ ଆଣ୍ଡ ଅଦର ମିନେରାଲ୍ସ ଆଉ ଛୋଟ ଛୋଟ ମିନେରାଲ୍ସ କିଛି ଅଛି ଯାହା ମଧ୍ୟ ତାର ଗଠନକୁ ସାହାଯ୍ୟ କରେ। ହାଡ଼ର ସୁରକ୍ଷା ପାଇଁ ଖାଦ୍ୟ ଓ ଜୀବନଶୈଳୀ ଦୁଇଟି ଯାକ ମହତ୍ୱପୂର୍ଣ୍ଣ। ଯେମିତି ଖାଦ୍ୟର ପୁଷ୍ଟିସାର ଜାତୀୟ ଖାଦ୍ୟ ଅଭାବ ରହିଲେ ହାଡ଼ ନିଶ୍ଚିତ ଦୁର୍ବଳ ହେବ। ସେମିତି ହାଡ଼ରେ ଆମର କାଲସିୟମ୍ର ଅଭାବ ହେଲେ ପ୍ରତି ଖାଦ୍ୟରେ କାଲସିୟମ୍ ଆମର ଆବଜର୍ପସନ୍ ହୁଏ, ଆମର ସେଟା ଯାଇ ହାଡ଼ରେ ରହେ ଏବଂ ହାଡ଼ର ଗଠନ କରିଥାଏ। କିନ୍ତୁ ଯଦି କୌଣସି କାରଣରୁ ଆମର ପୁଷ୍ଟିସାରର ଅଭାବ କିମ୍ବା କାଲସିୟମ୍ର ଅଭାବ କିମ୍ବା ଫସ୍ଫରସ୍ର ଅଭାବ ରହିଲା ତେବେ ନିଶ୍ଚିତ ଭାବରେ ହାଡ଼ର ଗଠନ ଏବଂ ହାଡ଼ର ଅସ୍ତିତ୍ୱ କମିଯିବ। ଲୁଣରେ କାଲସିୟମ୍ କମ୍ ଥାଏ କିନ୍ତୁ ସୋଡିୟମ୍ ଅଧିକା ଥାଏ। ସୋଡିୟମ୍ ଆଉ କାଲସିୟମ୍ ଆମର ବଡି ଭିତରକୁ ଯିବା ପାଇଁ ତାଙ୍କ ଭିତରେ ଗୋଟେ ପ୍ରକାର ସଂଘର୍ଷ ହୁଏ, ଯେଉଁଥିରେ ଯଦି ଆମେ ଲୁଣ ଅଧିକା ଖାଇବା ତ କାଲସିୟମ୍ ଆବଜର୍ପସନ୍ଟା ବା ଆମର କାଲସିୟମ୍ ହାଡ଼କୁ ଯିବାଟା ନିଶ୍ଚିତ ଭାବରେ କମିଯିବ, ନିଶ୍ଚିତ ଭାବରେ ହାଡ଼ ଆଗକୁ ଦୁର୍ବଳ ହେବ। ଏବଂ ଯଦି ଲୁଣ ଅଧିକା ଖାଇବା ହାଡ଼ ତ ଦୁର୍ବଳ ହେବ, ସେମିତି ବ୍ଲଡ୍ ପ୍ରେସର ବଢ଼ିବାରେ ମଧ୍ୟ ସେଟା ସାହାଯ୍ୟ କରେ ଆଉ ସେଟା ମଧ୍ୟ ଆମର ସାଧାରଣ ଗଠନରେ ମଧ୍ୟ କ୍ଷତିକାରକ। ହାଡ଼ର ରୋଗ ଯଦି ଆମେ ଦେଖିବା ହାଡ଼ ଭାଙ୍ଗିବା ରୋଗ ଯେଉଁଟାକି ପ୍ରାୟ 90% ଆଉ ହାଡ଼ ଭାଙ୍ଗେ କାହିଁକି ନା ହାଡ଼ ଗୋଟେ ଯେହେତୁ ଗୋଟେ ଷ୍ଟ୍ରଙ୍ଗ ଜିନିଷ ଯେତେ ଷ୍ଟ୍ରଙ୍ଗ ହେଲେ ମଧ୍ୟ ସେତିକି ଭଙ୍ଗୁର, ତେଣୁ କୌଣସି ପ୍ରକାର ଫୋର୍ସ ଯଦି ତା ଉପରେ ପଡ଼େ ନିଶ୍ଚିତ ଭାବରେ ହାଡ଼ ଭାଙ୍ଗିଯାଏ। ସେ ଫୋର୍ସଟା କୋଉ ହିସାବରେ ପଡ଼େ ସେଟାକୁ ଦେଖିବାକୁ ପଡ଼େ। ସପୋଜ୍ ଆମର କୌଣସି ଦୁର୍ଘଟଣା ହେଲା ନିଶ୍ଚିତ ଭାବରେ ବୋନ୍ ଉପରେ ପ୍ରେସର ପଡ଼ିବ। ସାଧାରଣ ଯଦି ଆମେ ଘରେ ପଡ଼ିଯିବା ଯଦି ହାଡ଼ ଦୁର୍ବଳ ଥିବ ଅଳ୍ପ ଫୋର୍ସରେ ମଧ୍ୟ ହାଡ଼ ଭାଙ୍ଗିବାର କାରଣ ଥାଏ। ସାଧାରଣତଃ ଆମେ ଦେଖୁ ବାଥରୁମ୍ରେ ବା ଗାଧୁଆ ଘରେ ସ୍ନାନ ସମୟରେ ପଡ଼ିବା ବହୁତ ସାଧାରଣ ଉଦାହରଣ। ଏହାର କାରଣ ଦୁଇଟି ଥାଏ, ଗୋଟେ ହେଉଛି ବାଥରୁମ୍ର ଚଟାଣ ଯଦି ସ୍ଲିପେରି ଥାଏ ତେବେ ନିଶ୍ଚିତ ଭାବରେ ଫଲ୍ ହେବ, ଏନି ଫଲ୍ ଯଦି ଆମର ହେଲା ତେବେ ସେଟା ନିଶ୍ଚିତ ଭାଙ୍ଗିବାକୁ ଦେଇଥାଏ। ହାଡ଼ ଭାଙ୍ଗିବାକୁ ଛାଡ଼ିଦେଲେ ଅନ୍ୟ ପ୍ରକାର ରୋଗକୁ ଦୁଇ ପ୍ରକାର ବିଭକ୍ତ କରାଯାଏ, ଯେଉଁଟାକି ଜନ୍ମଗତ ରୋଗ ବା କଞ୍ଜେନିଟାଲ୍ ଡିଜିଜ୍ ଆଉ ଗୋଟିଏ ଆକ୍ୱାର୍ଡ ଡିଜିଜ୍ ମାନେ ପଛରେ ଯେଉଁଟା ହୁଏ। ଜନ୍ମଗତ ରୋଗ କେତେ ଛୋଟ ଶିଶୁ ଜନ୍ମ ହୋଇଥାନ୍ତି ତାଙ୍କର ହିପ୍ର ଡିସ୍ଲୋକେସନ୍ ଥାଏ, ଜଏଣ୍ଟ ଭିତରେ ହାଡ଼ ନଥାଏ, କେଇ ଜଣଙ୍କର ପାଦ ବଙ୍କା ଥାଏ, କେଇ ଜଣଙ୍କର ହାତ ବଙ୍କା ଥାଏ, ଯେଉଁଟା କଞ୍ଜେନିଟାଲ୍ ଟାଲିପେସ୍ ଇକୁନୋଭାରସ୍ ବୋଲି କୁହାଯାଏ। ଏହା ହେଉଛି ବିଭିନ୍ନ ପ୍ରକାର ଜନ୍ମଗତ ରୋଗ। ସେହିପରି ଆକ୍ୱାର୍ଡ ଡିଜିଜ୍ ବା ପରେ ଯେଉଁ ରୋଗ ହୋଇଥାଏ ସେଗୁଡ଼ାକ ଦୁଇ ତିନି ପ୍ରକାର ହୋଇଥାଏ, ଟ୍ୟୁମର ହୋଇପାରେ, ଟିବି ହୋଇପାରେ ବା ଇନ୍ଫେକ୍ସନ୍ ହୋଇପାରେ, ଅଷ୍ଟିଓମାଇଲାଇଟିସ୍ ହୋଇପାରେ ଯେଉଁଟା ହାଡ଼ର ଅସ୍ଥିର ଇନ୍ଫେକ୍ସନ୍କୁ ଅଷ୍ଟିଓମାଇଲାଇଟିସ୍ କୁହାଯାଏ। ଠିକ୍ ସେହିପରି ବୟସ ଜନିତ ରୋଗ ବାର୍ଦ୍ଧକ୍ୟ ଜନିତ ହାଡ଼ର ରୋଗ ମଧ୍ୟ ଥାଏ ଯେଉଁଟାକି ଆମର ଅଷ୍ଟିଓ ଆର୍ଥରାଇଟିସ୍ କୁହାଯାଏ। ଅଷ୍ଟିଓ ଆର୍ଥରାଇଟିସ୍ରେ ବଡ଼ ବଡ଼ ଗଣ୍ଠି ଯେଉଁ ଗଣ୍ଠି ଆମେ ଚାଲୁଛେ ଯେମିତିକି ଆମର ଆଣ୍ଠୁ ବା ହିପ୍ ବା ଆଙ୍କେଲ ଏଗୁଡ଼ାକ ଘୋରି ହୋଇଯାଏ, ଘୋରି ହୋଇ ତାର ବୁଲିବା ଶକ୍ତି ହାଡ଼ ଚଳପ୍ରଚଳ ଶକ୍ତି କମିଯାଇଥାଏ। ସ୍ମୋକିଂ ଇଜ୍ ଇଞ୍ଜୁରିୟସ୍ ଟୁ ବୋନ୍ ହେଲ୍ଥ, ସ୍ମୋକିଂ କଲା ମାନେ ଆମର କାଲସିୟମ୍ ଡେଫିସିଏନ୍ସି ହୁଏ ତେଣୁ ହାଡ଼ ଦୁର୍ବଳ ହୁଏ। ସେହିପରି ଅତ୍ୟଧିକ ମଦ୍ୟପାନ ମଧ୍ୟ ହାଡ଼ର ଗଠନକୁ କ୍ଷତି କରେ ଏବଂ ମଦ୍ୟପାନ କଲା ପରେ ଆମର ଦୁର୍ଘଟଣା ଘଟାଇବାର ଚାନ୍ସ ଏଟା ଅଧିକ ବଢ଼ିଯାଇଥାଏ, ତାହା ମଧ୍ୟ ହାଡ଼କୁ ଭଙ୍ଗୁର କରିଥାଏ। ପ୍ରତ୍ୟେକ ଲୋକଙ୍କୁ ମୁଁ ଏତିକି କହିବି ହାଡ଼ର ଯତ୍ନ ହିସାବରେ ନିଜର ଖାଦ୍ୟ ପ୍ରଣାଳୀ, ନିଜର ଗଠନ ପ୍ରଣାଳୀ, ତାର ଚାଳିଚଳନ ଏସବୁର ଯତ୍ନ ନେବେ। ଯେମିତି ଖାଇବାରେ ଆମର ପ୍ରୋଟିନ୍ କାଲସିୟମ୍ ଜାତୀୟ ଖାଦ୍ୟ ଏ ରେଗୁଲାର ଖାଇବାକୁ ଅଭ୍ୟାସ କରିବେ।
1: ଆମର ଶାସ୍ତ୍ରରେ ଶୁଣୁଥିଲେ ଆଲୋଚନା ଅସ୍ଥିର ସୁରକ୍ଷା ଓ ଯତ୍ନ, ଏ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ରବି ନାରାୟଣ ଧର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆର ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ରାଜ୍ୟସଭାରେ ଆଜି ଆଗତ ହେବ କେରଳ ନାମ ପରିବର୍ତ୍ତନ ବିଲ୍ 2026 ଏବଂ ଜାତୀୟ ସମବାୟ ବିକାଶ ନିଗମ ସଂଶୋଧନ ବିଲ୍। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଆତ୍ମଜୀବନୀ ପୁସ୍ତକ ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ। ନଗରପାଳିକାଗୁଡ଼ିକ ପାଇଁ ଋଣ ଜମା ସମୟସୀମା ବୃଦ୍ଧି କଲା ସେବି। ହରିଆଲି ଅମାବାସ୍ୟା ଅବସରରେ ବିଭିନ୍ନ ଅଞ୍ଚଳରେ ଆଜି ଅନୁଷ୍ଠିତ ହେବ ଚାରାରୋପଣ କାର୍ଯ୍ୟକ୍ରମ ଏବଂ ଲାଗୋଷ୍ଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ ଫେନ୍ସିଂ ଚମ୍ପିୟନ୍ସିପ୍ ପ୍ରତିଯୋଗିତାରେ 17 ପଦକ ହାସଲ କଲା ଭାରତ। କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ରାଜ୍ୟସଭାରେ କେରଳ ନାମ ପରିବର୍ତ୍ତନ ବିଲ୍ 2026 ଆଗତ କରିବାର କାର୍ଯ୍ୟସୂଚୀ ରହିଛି। ଗତକାଲି ଲୋକସଭାରେ ଏହି ବିଲ୍ ଗୃହୀତ ହୋଇଥିଲା। ସମ୍ଭିଧାନର ପ୍ରଥମ ଅନୁସୂଚୀରୁ ରହିଥିବା କେରଳ ରାଜ୍ୟର ନାମକୁ କେରଳମ୍କୁ ପରିବର୍ତ୍ତନ କରିବା ନେଇ ଏହି ବିଲ୍ରେ ପ୍ରସ୍ତାବ ରହିଛି। ଗତ 2024 ଜୁନ୍ ମାସରେ ଏ ସଂକ୍ରାନ୍ତ ପ୍ରସ୍ତାବ କେରଳ ବିଧାନସଭାର ଅନୁମୋଦନ ଲାଭ କରିଥିଲା। ରାଜ୍ୟସଭାରେ ଆଜି ଜାତୀୟ ସମବାୟ ବିକାଶ ନିଗମ ସଂଶୋଧନ ବିଲ୍

ସମ୍ପର୍କରେ ଆଲୋଚନା ହୋଇ ଗୃହୀତ ହେବାର ସମ୍ଭାବନା ରହିଛି। ସେହିପରି ଲୋକସଭାରେ ଖଣି ଏବଂ ଖଣିଜ ସଂଶୋଧନ ବିଲ୍ 2024 ଆଲୋଚନା ହେବା ସହ ଗୃହୀତ ହେବ। ଗତକାଲି ସଂସଦର ଉଭୟ ଗୃହରେ ବିରୋଧୀ ଦଳର ନେତାମାନେ ବିଭିନ୍ନ ପ୍ରସଙ୍ଗ ଉଠାଇ କାର୍ଯ୍ୟଧାରାରେ ବାଧା ସୃଷ୍ଟି କରିଥିଲେ। ଗତକାଲି ଜାତୀୟ ସମବାୟ ବିକାଶ ନିଗମ ସଂଶୋଧନ ବିଲ୍ 2026 ଲୋକସଭାରେ ଗୃହୀତ ହୋଇଥିଲା। ରାଜ୍ୟସଭାରେ ମଧ୍ୟ ଟ୍ରିବ୍ୟୁନାଲ୍ ସଂସ୍କାର ବିଲ୍ 2026 ଅନୁମୋଦନ ଲାଭ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଆତ୍ମଜୀବନୀ ଉପରେ ଆଧାରିତ ପୁସ୍ତକ ଟ୍ରିମ୍ଫ ଅଫ୍ ଦ ଇଣ୍ଡିଆନ୍ ରିପବ୍ଲିକ୍ ମାଇ ଲାଇଫ୍ ମାଇ ଷ୍ଟ୍ରଗଲ୍ସ ଆଜି ନୂଆଦିଲ୍ଲୀଠାରେ ଉନ୍କୋଚନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଜୀବନଯାତ୍ରା ଅଭିଜ୍ଞତା ସଫଳତା ଏବଂ ସଂଘର୍ଷ ଉପରେ ଏହି ପୁସ୍ତକ ଆଧାରିତ। ସେ ଦେଶର ଚତୁର୍ଦ୍ଦଶ ରାଷ୍ଟ୍ରପତି ରୂପେ କାର୍ଯ୍ୟନିର୍ବାହ କରିଥିଲେ। ଏହି ପୁସ୍ତକ ସାଧାରଣ ଜନତାଙ୍କୁ ତାଙ୍କର ଜୀବନଯାତ୍ରା ଏବଂ ଜନସେବା ପ୍ରତି ତାଙ୍କର ପ୍ରତିବଦ୍ଧତା ସମ୍ପର୍କରେ ଅବଗତ କରାଇବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି 2024-25 ବର୍ଷ ପାଇଁ ସଙ୍ଗୀତ ନାଟକ ଏକାଡେମୀ ଫେଲୋସିପ୍ ଓ ପୁରସ୍କାର ପ୍ରଦାନ କରିବେ। ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଅନୁଷ୍ଠିତ ହେବାକୁ ଥିବା ସ୍ୱତନ୍ତ୍ର ସମାରୋହରେ 115 ଜଣ କଳାକାରଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ସଂସ୍କୃତି ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଦେଶର ବିଭିନ୍ନ ପ୍ରାନ୍ତରୁ ଫେଲୋସିପ୍ ତଥା ପୁରସ୍କାର ପାଇଁ କଳାକାର ମନୋନୀତ ହୋଇଛନ୍ତି। ଫେଲୋସିପ୍ ବାବଦରେ 3 ଲକ୍ଷ ଟଙ୍କା ଏବଂ ଏକାଡେମୀ ପୁରସ୍କାର ବାବଦରେ ତାମ୍ରପତ୍ର ଓ ଅଙ୍ଗବସ୍ତ୍ର ସହିତ 1 ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଥାଏ ବୋଲି ମନ୍ତ୍ରଣାଳୟ କହିଛି। ଏହି ସମାରୋହରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ୱତ ଓ ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ରାଓ ଇନ୍ଦ୍ରଜିତ୍ ସିଂ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ନୂଆଦିଲ୍ଲୀଠାରେ ଗତକାଲି ଲିବେରିଆର ସଂସଦୀୟ ପ୍ରତିନିଧି ଦଳଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ଲିବେରିଆର ଏହି ପ୍ରତିନିଧି ଦଳ ଆସି ଆଇବିଏସ୍ଏ ପାଣ୍ଠି ବିନିଯୋଗରେ ପରିଚାଳିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ଭାରତ ଗସ୍ତରେ ଆସିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଡକ୍ଟର ଜୟଶଙ୍କର କହିଛନ୍ତି ଉଭୟ ପକ୍ଷଙ୍କ ମଧ୍ୟରେ ବିକାଶମୂଳକ କାର୍ଯ୍ୟକ୍ରମ ନେଇ ମତ ବିନିମୟ ହୋଇଥିଲା। ସେ ଜନଧନ ଯୋଜନା ମୁଦ୍ରା ଯୋଜନା ଗରିବ କଲ୍ୟାଣ ଅନ୍ନ ଯୋଜନା ଜଳ ଜୀବନ ମିଶନ ଆଦି କେନ୍ଦ୍ର ସରକାରଙ୍କ କାର୍ଯ୍ୟକ୍ରମ ସମ୍ପର୍କରେ ସେମାନଙ୍କୁ ଅବଗତ କରାଇଥିଲେ। ଗ୍ଲୋବାଲ୍ ସାଉଥ୍ ଭାଗିଦାରିତା ସମ୍ପର୍କକୁ ଅଧିକ ଦୃଢ଼ୀଭୂତ କରିବା ଦିଗରେ ଏହି ପ୍ରତିନିଧି ଦଳର ଆଗ୍ରହ ଏବଂ ଉତ୍ସାହକୁ ମନ୍ତ୍ରୀ ଡକ୍ଟର ଜୟଶଙ୍କର ପ୍ରଶଂସା କରିଥିଲେ। ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ ସେବି ସେୟାର ବଜାରରେ ତାଲିକାଭୁକ୍ତ ଋଣ ନେଇଥିବା ନଗରପାଳିକା ସଂସ୍ଥାଗୁଡ଼ିକ ପାଇଁ ଜମା ସମୟସୀମା ବୃଦ୍ଧି କରିଛି। ଗତକାଲି ସଂଶୋଧିତ ନିୟମ ଅନୁଯାୟୀ ତାଲିକାଭୁକ୍ତ ନଗରପାଳିକାଗୁଡ଼ିକ ଅଡିଟ୍ ନ ହୋଇଥିବା ଆର୍ଥିକ ଫଳାଫଳ ପ୍ରଥମ 6 ମାସ ମଧ୍ୟରେ 60 ଦିନ ମଧ୍ୟରେ ଜମା କରିବେ, ଯାହାକି ଏହି ସମୟସୀମା ପୂର୍ବରୁ 45 ଦିନ ରହିଥିଲା। ସେହିପରି ବାର୍ଷିକ ଅଡିଟ୍ ଆର୍ଥିକ ଫଳାଫଳ 90 ଦିନ ମଧ୍ୟରେ ଦାଖଲ କରିବା ପାଇଁ କୁହାଯାଇଛି। ପୂର୍ବରୁ ଏହି ସମୟସୀମା 60 ଦିନ ରହିଥିଲା। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କଲମ୍ବିଆରେ ହୋଇଥିବା ଭୂମିକମ୍ପରେ ବହୁସଂଖ୍ୟକ ଜୀବନହାନୀ ଯୋଗୁଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ ତାଙ୍କ ଶୋକବାର୍ତ୍ତାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି। ଭୂମିକମ୍ପରେ ଆହତ ହୋଇଥିବା ଲୋକଙ୍କର ସେ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଶ୍ରୀ ଜୟଶଙ୍କର କହିଛନ୍ତି ଭାରତ ସର୍ବଦା ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବା ଲାଗି ପ୍ରସ୍ତୁତ ହୋଇ ରହିଛି। କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ନୂଆଦିଲ୍ଲୀଠାରେ ଆଜି ହରିଆଲି ଅମାବାସ୍ୟା ଅବସରରେ ଏକ ଚାରାରୋପଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ସମଗ୍ର ଦେଶରେ ବୃକ୍ଷମିତ୍ର ଅଭିଯାନ ଅଧୀନରେ ହଜାର ସଂଖ୍ୟକ ସଦସ୍ୟ ବିଭିନ୍ନ ଗ୍ରାମ ଏବଂ ସହରରେ ଚାରାରୋପଣ କରିବେ। ସମଗ୍ର ଦେଶରେ 50,000 ଉର୍ଦ୍ଧ୍ୱ ଚାରାରୋପଣ କରାଯିବା ପାଇଁ ଏକ ସାମୂହିକ ଶପଥ ଗ୍ରହଣ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଶ୍ରୀ ଚୌହାନ ନାଗରିକମାନଙ୍କୁ ଆହ୍ୱାନ ଦେଇ କହିଛନ୍ତି ହରିଆଲି ଅମାବାସ୍ୟା ଏକ ପର୍ବ ଯାହାକି ପ୍ରକୃତି ପ୍ରତି ନିଜର କୃତଜ୍ଞତା ଜ୍ଞାପନ କରିବାର ସୁଯୋଗ ପ୍ରଦାନ କରିଥାଏ। ନିଜର ପରିବେଶକୁ ଅଧିକ ସବୁଜମୟ କରିବା ଲାଗି ଏହି ପର୍ବ ମାଧ୍ୟମରେ ଚାରାରୋପଣ କରିବା ଲାଗି ସେ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। କେବଳ କଥା ମାଧ୍ୟମରେ ପ୍ରକୃତି ପ୍ରତି କୃତଜ୍ଞତା ଜ୍ଞାପନ ନ କରି ବୃକ୍ଷଚାରା ଲଗାଇ କାର୍ଯ୍ୟ ମାଧ୍ୟମରେ କୃତଜ୍ଞତା ଜ୍ଞାପନ କରିବା ଉଚିତ ବୋଲି ଶ୍ରୀ ଚୌହାନ କହିଛନ୍ତି। ବୃକ୍ଷଚାରା ରୋପଣ କେବଳ ପରିବେଶ ସୁରକ୍ଷା ପାଇଁ ଉଦ୍ଦିଷ୍ଟ ନୁହେଁ, ବରଂ ଏହା ଆଗାମୀ ପିଢ଼ି ପାଇଁ ଏକ ନିରାପଦ ସୁରକ୍ଷିତ ଏବଂ ସୁନ୍ଦର ଭବିଷ୍ୟତର ମୂଳଦୁଆ ସ୍ଥାପନ କରିଥାଏ ବୋଲି ଶ୍ରୀ ଚୌହାନ କହିଛନ୍ତି। ଚଳିତ ମୌସୁମୀ ଋତୁରେ ପ୍ରତିକୂଳ ପାଣିପାଗ ସତ୍ତ୍ୱେ ଶ୍ରଦ୍ଧାଳୁମାନେ ଚାରିଧାମ ଯାତ୍ରା ଉତ୍ସାହର ସହିତ ଜାରି ରଖିଛନ୍ତି। ଶ୍ରଦ୍ଧାଳୁମାନେ କେଦାରନାଥ ଏବଂ ବଦ୍ରିନାଥ ଯାଇ ଦର୍ଶନ କରୁଛନ୍ତି। ଶ୍ରୀ ବଦ୍ରିନାଥ କେଦାରନାଥ ମନ୍ଦିର କମିଟି ଅଧ୍ୟକ୍ଷ ହେମନ୍ତ ଦ୍ୱିବେଦୀ କହିଛନ୍ତି ବର୍ଷା ଏବଂ ପ୍ରତିକୂଳ ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାର ବ୍ୟବସ୍ଥା

0: ଗ୍ରହଣ କରାଯାଇଛି। ଦର୍ଶନାର୍ଥୀଙ୍କ ସୁରକ୍ଷିତ ଦର୍ଶନ ପାଇଁ ବିହିତ ବ୍ୟବସ୍ଥା ହୋଇଛି। ଚାରଧାମ ଯାତ୍ରାରେ ଉତ୍ତରାଖଣ୍ଡର ପ୍ରମୁଖ ତୀର୍ଥସ୍ଥଳୀ କେଦାରନାଥ, ବଦ୍ରୀନାଥ, ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରୀ ଅନ୍ତର୍ଭୁକ୍ତ। ପୂର୍ବରୁ ଗତକାଲି ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ସମସ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ଙ୍କ ସହିତ ଚାରଧାମ ଯାତ୍ରାର ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ନେଇ ଆଭାସୀ ମାଧ୍ୟମରେ ଆଲୋଚନା କରିଥିଲେ। ଯୁକ୍ତରାଷ୍ଟ୍ର ଆମେରିକାର ପ୍ରେସିଡେନ୍ସିଆଲ କାଉନ୍ସିଲର ପିଟର ନାଭାର କହିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ପର୍କ ବଜାୟ ରଖିବା ଦିଗରେ କାର୍ଯ୍ୟ କରୁଛନ୍ତି। ଉଭୟ ରୁଷିଆ ତୈଳ ସମ୍ପର୍କିତ ଶୁଳ୍କ ପ୍ରସଙ୍ଗର ସମାଧାନ କରିବେ। ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କର ଅଂଶସ୍ୱରୂପ ଏହା ପ୍ରକାଶ ପାଇଛି। ପୂର୍ବରୁ ଅଗଷ୍ଟ 7 ତାରିଖରେ ଆମେରିକା ସିନେଟ୍ରେ ପାଇପେଟିସନ୍ ବିଲ୍ ଗୃହୀତ ହୋଇଥିଲା। ଭାରତ ଏବଂ ଚାଇନା ସମେତ ବିଭିନ୍ନ ଦେଶରୁ ଆସୁଥିବା ସାମଗ୍ରୀ ଉପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଲେଭି ଶୁଳ୍କ 70% ଲାଗୁ କରିବା ଲାଗି ଅଧିକାର ପ୍ରଦାନ କରାଯାଇଛି। ଏଥିରେ ରୁଷରୁ ଆସୁଥିବା ତୈଳ ଏବଂ ଗ୍ୟାସ୍ ଅନ୍ତର୍ଭୁକ୍ତ ରହିଛି। କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଆଜି ସକାଳେ ଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମ୍ଠାରେ ହର୍ ଘର୍ ତ୍ରିରଙ୍ଗା ସାଇକେଲ୍ ଯାତ୍ରାର ଶୁଭାରମ୍ଭ କରିଛନ୍ତି। ଶ୍ରୀ ମାଣ୍ଡବ୍ୟ ଦିଲ୍ଲୀ ୟୁନିଭର୍ସିଟିରୁ ମାଇ ଭାରତ ସ୍ୱେଚ୍ଛାସେବୀମାନଙ୍କ ର୍ୟାଲିର ନେତୃତ୍ୱ ନେଇଛନ୍ତି। ଏହି ର୍ୟାଲି ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମ୍ରୁ ଆରମ୍ଭ ହୋଇ ଇଣ୍ଡିଆ ଗେଟ୍ ପର୍ଯ୍ୟନ୍ତ ଯିବ। କୃତ୍ରିମ ବୁଦ୍ଧିମତା ଆଧାରିତ ପଦକ୍ଷେପ ଉତ୍ତରଦାୟିତ୍ୱ ଏବଂ ଉପଭୋକ୍ତା ଅନୁକୂଳ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ବ୍ୟାଙ୍କଗୁଡ଼ିକୁ ପରାମର୍ଶ ଦେଇଛନ୍ତି। ମୁମ୍ବାଇଠାରେ ଫିବାକ୍ 2026 ସଂସ୍କରଣ ସମାବେଶକୁ ସମ୍ବୋଧନ କରି ସେ କହିଛନ୍ତି କୃତ୍ରିମ ବୁଦ୍ଧିମତା ଉପଯୋଗ ମାଧ୍ୟମରେ ଦେଶରେ ବ୍ୟାଙ୍କ ସେବାକୁ ଅଧିକ ସୁବ୍ୟବସ୍ଥିତ ତଥା ତ୍ୱରାନ୍ୱିତ କରାଯାଇପାରିବ। ଆର୍ଥିକ କାରବାର ଉପଭୋକ୍ତା ସେବା ଏବଂ ପରିଚାଳନା ତଥା ଠକେଇକୁ ପ୍ରତିହତ କରିବାରେ ଏହା ବେଶ୍ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ଶ୍ରୀ ମାଲହୋତ୍ରା ଆଶାବ୍ୟକ୍ତ କରିଛନ୍ତି। ନାଇଜେରିଆର ଲାଗୋଷ୍ଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ ଫେନ୍ସିଂ ଚମ୍ପିୟନ୍ସିପ୍ ପ୍ରତିଯୋଗିତାରେ ଭାରତ 17 ପଦକ ହାସଲ କରିଛି। ସିନିୟର ପୁରୁଷ ବର୍ଗରେ ଗତକାଲି ଭାରତର କରମ ସିଂ ଏବଂ ସେର୍ଜେନ୍ ଶାନ୍ତିମୋଲ୍ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ପୁରୁଷ ସେବର ଫାଇନାଲ୍ରେ କରନ ସିଂ ଅଷ୍ଟ୍ରେଲିଆର ୟୁଙ୍ଗି ସିଂଙ୍କୁ 7-11, 15 ବାରରେ ପରାସ୍ତ କରି ସ୍ୱର୍ଣ୍ଣପଦକ ହାସଲ କରିଥିଲେ। ସେହିପରି ପୁରୁଷ ଇପି ଫାଇନାଲ୍ରେ ସେର୍ଜିନ୍ ଶାନ୍ତିମୋଲ୍ ଦକ୍ଷିଣ ଆଫ୍ରିକାର ପିଟର କ୍ରୁଜନ୍ଙ୍କୁ 15-6 ସେଟ୍ରେ ପରାସ୍ତ କରି ବିଜୟୀ ହୋଇଥିଲେ। ସିନିୟର ପୁରୁଷ ଫଏଲ୍ ପ୍ରତିଯୋଗିତାରେ ଭାରତର ତେଜସ୍ ପ୍ୟାଟେଲ୍ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ସେହିପରି ଭାରତୀୟ ମହିଳା ଫେନ୍ସର ସିନିୟର ଇପି ଇଭେଣ୍ଟରେ 3 ପଦକ ହାସଲ କରିଛନ୍ତି। ଭାରତର ତନିସ୍କା ଖାଟ୍ରି ସ୍ୱର୍ଣ୍ଣପଦକ, ଖୁସି ଦାବିଡ଼େ ରୌପ୍ୟ ଏବଂ ପ୍ରାଚୀ ଲୋହାନ୍ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଇମ୍ଫାଲର ଖୁମାନ୍ ଲାମ୍ପାଙ୍କ ମେନ୍ ଷ୍ଟାଡିୟମ୍ଠାରେ ଆଜି ଅପରାହ୍ନ 4 ଗ୍ରୁପ୍ ଡି ମ୍ୟାଚ୍ରେ ନେରୁକା ଫୁଟବଲ କ୍ଲବ ଏବଂ ଫୁଟବଲ କ୍ଲବ ରେଣ୍ଡାଇ ମଧ୍ୟରେ ମୁକାବିଲା ହେବ। ସେହିପରି ଗ୍ରୁପ୍ ବି ମ୍ୟାଚ୍ରେ କୋଲକାତାର କିଶୋର ଭାରତୀ କ୍ରୀଡ଼ାଙ୍ଗନଠାରେ ମହମ୍ମଦ ସ୍ମୃତି କ୍ଲବ ଏବଂ ଇଣ୍ଡିଆନ୍ ଆର୍ମି ଫୁଟବଲ ଟିମ୍ ମଧ୍ୟରେ ରାତି 7 ଖେଳ ଅନୁଷ୍ଠିତ ହେବ। ରାଜ୍ୟସଭାରେ ଆଜି ଆଗତ ହେବ କେରଳ ନାମ ପରିବର୍ତ୍ତନ ବିଲ୍ 2026 ଏବଂ ଜାତୀୟ ସମବାୟ ବିକାଶ ନିଗମ ସଂଶୋଧନ ବିଲ୍। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଆତ୍ମଜୀବନୀ ପୁସ୍ତକ ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ। ନଗରପାଳିକାଗୁଡ଼ିକ ପାଇଁ ଋଣ ଜମା ସମୟସୀମା ବୃଦ୍ଧି କଲା ସେବି। ହରିଆଲି ଅମାବାସ୍ୟା ଅବସରରେ ବିଭିନ୍ନ ଅଞ୍ଚଳରେ ଆଜି ଅନୁଷ୍ଠିତ ହେବ ଚାରାରୋପଣ କାର୍ଯ୍ୟକ୍ରମ ଏବଂ ଲାଗୋସ୍ରେ ଚାଲିଥିବା ରାଜ୍ୟଗୋଷ୍ଠୀ ଫେନ୍ସିଂ ଚମ୍ପିୟନ୍ସିପ୍ ପ୍ରତିଯୋଗିତାରେ 17 ପଦକ ହାସଲ କଲା ଭାରତ। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ଶୁଣିଲେ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଜୟପୁର। ବର୍ତ୍ତମାନ ଶୁଣନ୍ତୁ ସକାଳର ବର୍ଣ୍ଣବିଭା ବର୍ଣ୍ଣାଳୀ କ୍ରମରେ ବିବିଧ କାର୍ଯ୍ୟକ୍ରମ ଉପସ୍ଥାପନା କରିଛନ୍ତି ସସ୍ମିତା ପାଣିଗ୍ରାହୀ ଏବଂ ରଞ୍ଜନ କୁମାର ବେହେରା।

0: କେବେ ତମେ ନଥାଉ, କେବେ ମୁଁ ନଥାଏ, ତଥାପି ଏ ବନ୍ଧନ କାହିଁକି ଏତେ ମଜବୁତ?
1: ଭାବର ବନ୍ଧନ ସବୁବେଳେ ପାଖରେ ରହିବାର ନୁହେଁ, ବରଂ ଦୂରରେ ଥାଇ ମଧ୍ୟ ମନର ଗୋଟିଏ କୋଣରେ ପରସ୍ପର ପାଇଁ ଜାଗା ରଖିବାର ହୁଏ।
0: ସବୁଦିନ କଥା ନ ହୋଇ ଅଭିମାନରେ ନିରବତା ଆସିଯାଏ, ତଥାପି ମନ ଭିତରେ ଗୋଟିଏ ଅଜଣା ଡରିଟିଏ ଆମକୁ ବାନ୍ଧି ରଖିଥାଏ।
1: କେବେ କେବେ ବନ୍ଧନର ଦୂରତା ଆସିଯାଏ, ପରିସ୍ଥିତି

0: ଆମକୁ ଅଲଗା କରେ, କିନ୍ତୁ ପ୍ରକୃତ ବନ୍ଧନକୁ ଦୂରତା କେବେ ଭାଙ୍ଗି ପାରେନି।
1: କାରଣ କିଛି ବନ୍ଧନ ପ୍ରତିଦିନର କଥାବାର୍ତ୍ତାରେ ନୁହେଁ ବରଂ ନିରବତାରେ ବଞ୍ଚିଥାଏ।
0: କିଛି ଲୋକ ପାଖରେ ନଥାଏ ମଧ୍ୟ ଆମ ଜୀବନର ସବୁଠାରୁ ନିକଟ ହୋଇଯାଆନ୍ତି। ସେମାନଙ୍କୁ ପ୍ରତିଦିନ ଦେଖିବା ଦରକାର ହୁଏନି।
1: ହଁ, କେବଳ ଏତିକି ଜାଣିବା ଯଥେଷ୍ଟ ସେ ଅଛି ମୋ ପାଇଁ, ଆଉ ବୋଧହୁଏ ଏଇ ଅନୁଭବଟା ହିଁ ସବୁଠାରୁ ମଜବୁତ ବନ୍ଧନ।
0: ହୁଏତ ଦିନେ ଆମେ ଦୁହେଁ ଏ ଦୁନିଆରେ ନଥିବା, ତଥାପି ଆମେ ଯେଉଁ ସ୍ମୃତି ଛାଡ଼ିଯିବା ସେଥିରେ ଆମ ବନ୍ଧନଟି ସବୁବେଳେ ବଞ୍ଚି ରହିବ।
1: ରୂପ ବଦଳି, ସମୟ ବି ବଦଳି, କିନ୍ତୁ ମନରେ ରହିଯାଇଥିବା ବନ୍ଧନ କେବେ ବି ବଦଳିନି। ହଁ ନା, ତେବେ ଏହି କଥା ସହ ସ୍ୱାଗତ କରୁଛୁ ଆପଣମାନଙ୍କୁ ଆଜିର ବିବିଧ କାର୍ଯ୍ୟକ୍ରମରେ।
0: ଉପସ୍ଥାପନାରେ ଆମେ ଦୁହେଁ, ମୁଁ ରଞ୍ଜନ,
1: ମୁଁ ସସ୍ମିତା।
0: ନମସ୍କାର।

0: କେତେକ ସଫଳତା କେବଳ ଜଣେ ମଣିଷର ହୁଏନି, ବରଂ ସେହି ସଫଳତା ସାରା ସମାଜ ଏବଂ ଦେଶର ଗର୍ବ ହୋଇଯାଏ।
1: ଆମର ଆଜିର ଅତିଥି ଜଣେ ଆଦିବାସୀ ଝିଅ, ଯିଏ ସାଧାରଣ ପରିବାରଠାରୁ ଆସି ନିଜ ଆଖିରେ ଏକ ବଡ଼ ସ୍ୱପ୍ନ ଦେଖିଥିଲେ, ତାହା ହେଉଛି ଡାକ୍ତର ହେବାର ସ୍ୱପ୍ନ।
0: ସେହି ସ୍ୱପ୍ନକୁ ସାକାର କରିବା ପାଇଁ ତାଙ୍କୁ ଅନେକ ପ୍ରତିବନ୍ଧକ ଅତିକ୍ରମ କରିବାକୁ ପଡ଼ିଥିବ। କେବେ ଅଭାବ, କେବେ ଚିନ୍ତା, କେବେ ନିଜ ଉପରେ ବି ସନ୍ଦେହ, ତଥାପି ସେ ହାର ମାନି ନଥିଲେ।
1: ଶେଷରେ ତାଙ୍କ ପରିଶ୍ରମର ଫଳ ମିଳିଲା। ନିଟ୍ କ୍ୱାଲିଫାଇ କରି ସେ ଆଜି MBBS ପଢୁଛନ୍ତି।
0: ଏହା କେବଳ ଗୋଟିଏ ପରୀକ୍ଷା ପାସ୍ କରିବାର କାହାଣୀ ନୁହେଁ, ଏହା ହେଉଛି ମୁଁ ବି ପାରିବି ବୋଲି ଜଣେ ଝିଅ ନିଜକୁ ନିଜେ ଦେଇଥିବା ଉତ୍ତର।
1: ଆଜି ତାଙ୍କ ସଫଳତା ଅନେକ ଛୋଟ ଛୋଟ ଝିଅଙ୍କ ଆଖିରେ ନୂଆ ସ୍ୱପ୍ନ ଜନ୍ମ ଦେଇଛି। ଯେଉଁ ଝିଅମାନେ ହୁଏତ ଭାବୁଥିଲେ ଆମ ପାଇଁ ଏତେ ବଡ଼ ସ୍ୱପ୍ନ ଦେଖିବା ସମ୍ଭବ କି?
0: ହଁ, ସମ୍ଭବ। ପରିସ୍ଥିତି ଯେତେ କଷ୍ଟକର ହେଉ, ସ୍ୱପ୍ନ ଯଦି ସତ ହୁଏ ଏବଂ ପରିଶ୍ରମ ଯଦି ନିଷ୍ଠାର ସହିତ ହୁଏ, ତେବେ ରାସ୍ତା ନିଶ୍ଚୟ ମିଳିଯିବ।
1: ତେବେ ଆଜିର ଅତିଥି ଅନେକ ଆଦିବାସୀ ଝିଅଙ୍କ ସ୍ୱପ୍ନର ଏକ ସୁନ୍ଦର ଉଦାହରଣ। ସେ ହେଉଛନ୍ତି ମଧୁମିତା ସବର, ରାୟଗଡ଼ା ଜିଲ୍ଲାର ଗୁଣପୁର ବ୍ଲକର, ଯିଏକି ନିଟ୍ କ୍ୱାଲିଫାଇ କରି ଏବେ MBBS ଛାତ୍ରୀ। ତାଙ୍କ ସହିତ କଥାବାର୍ତ୍ତା କରୁଛନ୍ତି ସସ୍ମିତା ପାଣିଗ୍ରାହୀ।
2: ମଧୁମିତା ଭଉଣୀ, ଆପଣଙ୍କୁ ଆଜିର ବିବିଧ କାର୍ଯ୍ୟକ୍ରମରେ ସ୍ୱାଗତ କରୁଛି।
3: ଧନ୍ୟବାଦ ମ୍ୟାମ।
2: କେମିତି ଅଛନ୍ତି ଏବେ?
3: ମୁଁ ଭଲ ଅଛି, ଆପଣ ଭଲ ଅଛନ୍ତି ତ?
2: ମୁଁ ବି ବହୁତ ଭଲ ଅଛି। ବର୍ତ୍ତମାନ କୋଉଠି ଥାଇକି ଆମେ କଥା ହଉଛୁ ଆପଣଙ୍କ ସହିତ? ଆପଣ ଏବେ କୋଉଠି ଅଛନ୍ତି, ନିଜ ଘରେ ନା ହଷ୍ଟେଲରେ?
3: ମୁଁ ବର୍ତ୍ତମାନ ଏଇ ଶହୀଦ ରେଣ୍ଡମାଜ ମେଡିକାଲ କଲେଜ ହଷ୍ଟେଲରେ ରହିକି ଆପଣଙ୍କୁ କଥା ହଉଛି।
2: ଆଚ୍ଛା, ହଷ୍ଟେଲରେ ରହିଛନ୍ତି। ମଧୁମିତା ଭଉଣୀ, ଆପଣଙ୍କ ଘର କେଉଁଠି?
3: ମୋ ଘର ହଉଛି ରାୟଗଡ଼ା ଡିଷ୍ଟ୍ରିକ୍ଟ ଆଉ ଗୁଣପୁର ବ୍ଲକର ଗଣାନ୍ତ୍ରୀ ଗ୍ରାମରେ।
2: ଆପଣ ଆପଣ ନିଜ ଗାଁରୁ ଗାଁକୁ ଛାଡିକି ଏବେ ଭବାନୀପାଟଣା ହଷ୍ଟେଲରେ ରହିଛନ୍ତି, ତେବେ ଯୋଉ ହଷ୍ଟେଲରେ ରହିଛନ୍ତି କଣ ପଢିବା ପାଇଁ ଏବେ ଆପଣ ଯାଇଛନ୍ତି ହଷ୍ଟେଲକୁ?
3: ବର୍ତ୍ତମାନ ଏଇ MBBS ମେଡିକାଲ ଲାଇନ ପଢିବା ପାଇଁ ମୁଁ ଏଠିକୁ ଆସିଯାଏ।
2: ତେବେ ଏଇ ଯୋଉ ସ୍ୱପ୍ନଟା ଥିଲା, ସ୍ୱପ୍ନଟା କଣ ଗାଁ ମାଟିରୁ ଆରମ୍ଭ ହେଇଛି ନା ଧୀରେ ଧୀରେ ଏଇ ସ୍ୱପ୍ନଟା ବଢିଲା?
3: ନା ମ୍ୟାମ, ଏଇ ସ୍ୱପ୍ନଟା ଧୀରେ ଧୀରେ ବଢିଲା। ମାନେ ମୋର ଆଗରୁ ସେମିତି ଇଚ୍ଛା ନଥିଲା କି ହଁ ମୁଁ ବଡ ହେଲେ ଡକ୍ଟର ହେବି, କିନ୍ତୁ ମୁଁ ଦେଖିଲି କି ମୋ ଗାଁ ସାଇଡରେ ମାନେ ମୋ ଲୋକମାନେ ଅସୁସ୍ଥ ହଉଛନ୍ତି, ଆଉ ମାନେ ମୋ ସାଇଡରେ ଆଉ ସେତେ କିଛି ଏଜୁକେଟେଡ୍ ନାହାନ୍ତି, ତ ସେମାନଙ୍କୁ ଇନସ୍ପାୟାର କରିବା ପାଇଁ ମୁଁ ଚାହିଁଲି କି ମୁଁ କିଛି ଗୋଟେ ୟୁନିକ୍ କରିବି। ତ ସତ ସତ ମୋ ଗାଁରୁ ମୁଁ ମାନେ ଫାଷ୍ଟ ଡକ୍ଟର ଯିଏକି ବାହାରିଛି।

0: ମଧୁମିତା ପୁଣି ଆପଣଙ୍କ ଗାଁ ପରିବେଶ ବିଷୟରେ କୁହନ୍ତୁ, ଆପଣଙ୍କ ଗାଁରେ କଣ ସୁବିଧା ଅଛି କଣ ସୁବିଧା ନାହିଁ?
1: ହଁ ମ୍ୟାମ୍, ଆମର ତ ଅଛି ମାନେ ସ୍କୁଲଟା ମୋ ଟାଇମରେ ବେଳକୁ ଥିଲା, କିନ୍ତୁ ସେତେ ସୁବିଧା ନଥିଲା, କିନ୍ତୁ ଏବେ ସବୁ ହେଇଛି। ଏଇ 1 ରୁ 10 ଯାଏଁ ଅଛି, ପୁରା ସବୁ ଟିଚର ମାନେ ସବୁ ପଢ଼ାନ୍ତି, କିନ୍ତୁ ସମସ୍ତେ ଜାଣନ୍ତିନି। କାହିଁ କୁହନ୍ତୁ ନା, ଆମ ଗାଁ ସାଇଡ଼ ଟିକେ କାମ ନା, ତ କାମ ଆଡ଼େ ଦେଖେଇ ଦିଅନ୍ତି। ଯଦି ଜଣେ 5th କ୍ଲାସ ଯାଏଁ ବି ପଢ଼ିଦେଲା, ତ ତାକୁ ମାନେ ବାସ ମାନେ ହେଇଗଲା ବୋଲି ତାକୁ କାମ ଆଡ଼େ ପକେଇ ଦିଅନ୍ତି।
0: ମାନେ ସେ ପୁଅ ବି ହଉ କି ଝିଅ ବି ହଉ, କଣ କାମ ମାନେ ଯୋଉ ଘର କାମରେ ଲଗାନ୍ତି ନା କୋଉ କାମରେ ଲଗାନ୍ତି?
1: ମ୍ୟାମ୍ ଯୋଉ ମାନେ ଦାଦନ କୋଟି ତ ମାନେ ଯାଆନ୍ତି, କିନ୍ତୁ କମ ଯାଆନ୍ତି, କିନ୍ତୁ ଯୋଉ ମାନେ ମାନେ ବାଡ କାମ ବା କ୍ଷେତ କାମ ସବୁ, ଘର କାମ ଯଦି ଚାଲୁଥିବ ତ ଘର କାମ ଲଗେଇ ଦେବେ, କି ଯୋଉ ଗାଡି କାମ ସବୁ ଚାଲିଛି ଯୋଉ।
0: ସରକାରଙ୍କର ତ ବହୁତ ସାରା ଯୋଜନା ହେଇଛି କି ଯେ ପିଲାମାନଙ୍କୁ ପାଠ ପଢିବା ପାଇଁ ସୁଯୋଗ ଦେବା ପାଇଁ, ପିଲାମାନଙ୍କୁ ପାଠ ପଢିବା ପାଇଁ ମୋଟିଭେଟ କରିବା ପାଇଁ ବହୁତ ସାରା ପ୍ଲାନିଂ ହେଇଛି। ତେବେ ଏସବୁ ସୁବିଧା ଥାଇକି ମଧ୍ୟ କେମିତି ପ୍ୟାରେଣ୍ଟସ ମାନେ ପିଲାମାନଙ୍କୁ ପାଠ ପଢିବାକୁ ଛାଡୁନାହାନ୍ତି?
1: ମ୍ୟାମ୍ ଆମ ଟାଇମରେ ଯୋଉ ଥିଲା ମାନେ ପ୍ୟାରେଣ୍ଟସ ମାନେ ସେତେ ଏଜୁକେଟେଡ ନଥିଲେ, ତ ଯଦି ନିଜେ ଏଜୁକେଟେଡ ନୁହେଁ ପିଲାମାନଙ୍କୁ ହିଁ କଣ ଏଜୁକେଟ କରିବୁ? ତ ଧୀରେ ଧୀରେ ଏବେ ଜାଣିଲେ କି ହଁ କିଛି ଗୋଟେ ଏଜୁକେସନ ମିଳିଲେ ଗୋଟେ ପିଲାମାନେ ବଢିବାକୁ କି ତାଙ୍କର ମାଇଣ୍ଡସେଟ ଚେଞ୍ଜ ହେବ, ତ ସେମାନେ ଫ୍ୟୁଚର ବି ମାନେ ଭଲ ମଣିଷ ହେବେ। ସେ ତ ସେଇ ମାଇଣ୍ଡସେଟ ଏବେ ଧୀରେ ଧୀରେ ଡେଭଲପ ହେଲାଣି, କିନ୍ତୁ ଆଗରୁ ନଥିଲା।

0: ଏଇ କ୍ଷେତ୍ରରେ ଆପଣଙ୍କ ପରିବାର ପୁରା ଅଲଗା, ସେମାନେ ଆପଣଙ୍କୁ ପାଠ ପଢା ପାଇଁ ସମର୍ଥନ କରିଛନ୍ତି?
1: ଫାଷ୍ଟରୁ ତ ନଥିଲେ, କିନ୍ତୁ ଧୀରେ ଧୀରେ ଯେହେତୁ ମୋର ବହୁତ ଇଣ୍ଟରେଷ୍ଟ ଥିଲା ତ ମୁଁ ପର୍ସ୍ୟୁ କରିବାରେ ସେମାନେ ବାସ୍ ହେଲ୍ପ କଲେ। କିନ୍ତୁ
0: ହେଲେ ଆପଣଙ୍କ ପରିବାରରେ କିଏ କିଏ ଅଛନ୍ତି?
1: ମୋର ପରିବାରରେ ବାବା ନାହାନ୍ତି, ମୋର ମା ଆଉ ତିନି ଭାଇ ତିନି ଭଉଣୀ ଆଉ ମୋ ଦୁଇଟା ଦିଦି ମ୍ୟାରେଜ ହେଇଗଲେ।
0: ତେବେ ଆପଣ କେତେ ନମ୍ବର?
1: ମୋର ହଉଛି 5 ନମ୍ବର।
0: କେମିତି ଆପଣଙ୍କ ପରିବାରକୁ ଆପଣ ମୋଟିଭେଟ କରିପାରିଲେ କି ଯେ ଆପଣ ପାଠ ପଢିବେ ବୋଲି?
1: ମ୍ୟାମ ଆକ୍ଚୁଆଲି ମାନେ କଣ ଯେ କଥାରେ ତ ମୁଁ କହିନି, କାହିଁ କୁହନ୍ତୁ ନା, ମାନେ ଘର ଲୋକ ସତ କହିବେ ବୋଲି ଭାଇମାନେ ବୁଝନ୍ତି, କିନ୍ତୁ ଯୋଉ ଟାଇମ୍ ବାବା ମା ଥିଲେ, ଏବେ ତ ବାବା ନାହାନ୍ତି, ତ ଯେତେବେଳେ ବାବା ମା ଥିଲେ ତ ତାଙ୍କୁ ମୁଁ ଡାଇରେକ୍ଟଲି କହିପାରୁନଥିଲି କି ମୁଁ ଏଟା କଲେ ସେଟା ହେବି ବୋଲି, କାହିଁ କୁହନ୍ତୁ ନା ସେମାନେ ବୁଝେଇ ପାରନ୍ତିନି କି ଏଇ ପାଠ ମାନେ ଏଇଟା, ତ ମୁଁ ସେମାନଙ୍କ ପାଇଁ ପାଠ ଭଲ ପଢୁଥିଲି ତ ଭଲ ରେଜଲ୍ଟ ମାନେ ଆଣୁଥିଲି, ତ ମାନେ କଣ ସେମାନଙ୍କୁ ଡାକୁଥିଲେ ବଡ ବଡ ଇଏରେ, ତ ସେଇ ଅନୁସାରେ ମୋତେ ଟିଚର ମାନେ ବି ହେଲ୍ପ କଲେ, ତ ସେଇ ଦ୍ଵାରା ବାପା ମାଙ୍କୁ ଏନକରେଜ ହେଲା କି ହଁ ପିଲାଟି ପଢୁଛି ଆମ ନାଁ ରଖୁଛି, ତ ସେଇ ଉଦ୍ଦେଶ୍ୟରେ ସେମାନେ ମୋତେ ଆଗକୁ ନେଲେ।
0: ପିଲାବେଳୁ ପାଠ ପଢାପଢି କୋଉଠୁ ଆରମ୍ଭ କରିଛନ୍ତି? ଆପଣଙ୍କ ଗାଁ ସ୍କୁଲରୁ ହିଁ ଆରମ୍ଭ କରିଛନ୍ତି?
1: ହଁ ମ୍ୟାମ ଗାଁ ସ୍କୁଲରୁ ଆରମ୍ଭ କରିଛି।
0: ତେବେ ଏଇ ପାଠ ପଢାର ଜର୍ନି ବିଷୟରେ କଥା ହେବା, ପିଲାବେଳଠୁ ଏବେ ପର୍ଯ୍ୟନ୍ତ କେମିତି କେଉଁଠି କଣ ପଢିଛନ୍ତି?
1: ମ୍ୟାମ ମୋର 1-5 ଯାଏଁ ଥିଲା ଗାଁ ସ୍କୁଲରେ, ମାନେ ନର୍ମାଲ ଯୋଉ ଓଡ଼ିଆ ମିଡିୟମ ସ୍କୁଲରେ ପଢୁଛି, ତାପରେ ସେଇ ଟାଇମରେ ଆମର ଏଣ୍ଟ୍ରାନ୍ସ ବାହାରିଲା ଯୋଉ ଆଦର୍ଶ ବିଦ୍ୟାଳୟ, ତ ସେଥିରେ ମୁଁ ପାଇଲି ଆଉ ସେଇଠି ପାଇକି 6-10 ପଢୁଛି, ତ 10th କ୍ଲାସରେ ଯେହେତୁ ଭଲ ରେଜଲ୍ଟ ଆସିଲା ତ ମାନେ ସେଇ ଟାଇମରେ ବି ମୋର ଆଇକନିକ ଖୋଲିଥିଲା, ତ ସେଇ ଟାଇମରେ ଯାହାର ଯାହାର ମାନେ ଭଲ ମାର୍କ ଆସିଥିଲା ସେ ପୁରା ଅଲ୍ ଓଡ଼ିଶା ଆଦର୍ଶ ବିଦ୍ୟାଳୟରୁ ଭଲ ଭଲ ଛୁଆକୁ ସିଲେକ୍ଟ କଲେ, ମାନେ ଯାହା ଯାହାର ଅଧିକ ମାର୍କ ଆସିଲା ତମକୁ ଟ୍ରାନ୍ସଫର କଲେ ସେଇ ଆଇକନିକକୁ। ତ ମ୍ୟାମ ଆଇକନିକରେ ସେଇ ଟାଇମରେ ମାନେ ମୋର ଗୋଟେ ମାନେ ଡିଜାୟର ଥିଲା କି ହଁ ମୁଁ ସେଇ ଡକ୍ଟର ଲାଇନକୁ ଯିବି ବୋଲି, ସେଇଠି ହିଁ ମାନେ ମୋତେ ଗୋଟେ ଚାନ୍ସ ମିଳିଲା କି ମାନେ ଇଣ୍ଟିଗ୍ରେଟେଡ୍ କୋଚିଂ ଥିଲା ମ୍ୟାମ ସେଇଠି 11-12 କ୍ଲାସରେ, ତ ଇଣ୍ଟିଗ୍ରେଟେଡ୍ କୋଚିଂରେ

ମୋର ମାନେ 12 କ୍ଲାସ ପାଇଁ ପ୍ରିପେୟାର କଲି, ପ୍ଲସ କୋଚିଂ ମାନେ ମୋର ଯୋଉ ନିଟ୍ ପାଇଁ ବି ମୁଁ ପ୍ରିପେୟାର କଲି। ତ ମୋର ଫୋକସ ଥିଲା କି ମାନେ ମୁଁ ନିଟ୍ କରିବି, ଯେମିତି ହେଲେ ମୁଁ ମୋ ଲୋକମାନଙ୍କୁ ସେବା କରିବି। 12 କ୍ଲାସ ରେ ଫୋକସ କଲି କିନ୍ତୁ ବହୁତ କମ କଲି, ମାନେ ମୋ ଅନୁସାରେ। ତ ମୁଁ ସେଇଠୁ ନିଟ୍ ପାଇଲି।

0: ପାଠ ପଢା ସମୟରେ କଣ ଚ୍ୟାଲେଞ୍ଜ ଆପଣଙ୍କୁ ସାମ୍ନା କରିବାକୁ ପଡିଲା, କେଉଁ ଚ୍ୟାଲେଞ୍ଜ କୁ ଆପଣ ବହୁତ ଫେସ୍ କରିଛନ୍ତି?
1: ମ୍ୟାମ୍, ମ୍ୟାକ୍ସିମମ୍ ରେ ତ ମୁଁ କହିବି, ମୋ ପାଇଁ ଯେ କଣ୍ଡିସନ ଟା ଥିଲା, ଯେହେତୁ ଆମ ସାଇଜ୍ ୱେଲ୍ ଏଜୁକେଟେଡ୍ ବି ନାହିଁ, ତ ମାନେ ଫାଇନାନ୍ସିଆଲି ମାନେ ମୋର ପ୍ରୋବ୍ଲେମ୍ ବହୁତ ଥିଲା କି ମୁଁ ଫାଇନାନ୍ସିଆଲି ବହୁତ ଅସୁବିଧାରେ ଥିଲି ମ୍ୟାମ୍, ଏଟା ହିଁ ମୋର ଅସୁବିଧା ଥିଲା। ମାନେ ବାବା ମା କି ଯେତେବେଳେ ଥିଲେ, ଏଇ କଥା ତ ମାନେ କୁଲିଆର କାମ କରୁଥିଲୁ, ମାନେ ମୋ ବାବା ମା ବି କରୁଥିଲେ, ପ୍ଲସ୍ ମୋତେ ବି ନଉଥିଲେ, କିନ୍ତୁ ଯେତେବେଳେ ମୁଁ ପାଠ ଭଲରେ ପଢିଲି, ତ ସେଇ ଟାଇମରେ ମାନେ କଣ ଯେ ଟିକେ ତାଙ୍କ ପ୍ରତି ଦୟା ଆସିଲା, ହଁ ପିଲାଟା ପଢୁ ବୋଲି, ତ ସେ ଅନୁସାରେ ମତେ ପଢେଇଲେ। ତାପରେ ଯେହେତୁ ମୁଁ ଭଲ ମୁଁ ପାଠ ପଢୁଥିଲି, ତ ମୋ ଟିଚର ମାନେ ବି ମାନେ କଣ ଯେ କିଛି କିଛି ମାନେ ଫାଇନାନ୍ସିଆଲି ସେମାନେ ସାହାଯ୍ୟ କରିଥିଲା ମୋର ଜର୍ଣ୍ଣିରେ, ସେଟାଇଁ ମୋ ପାଇଁ ଗୋଟେ ବହୁତ ବଡ ଚ୍ୟାଲେଞ୍ଜ ଥିଲା।
0: ଆପଣ କହୁଛନ୍ତି ଆପଣଙ୍କର ଫ୍ୟାମିଲିରେ ବି ପ୍ରୋବ୍ଲେମ ଥିଲା, ଫାଇନାନ୍ସିଆଲ ବି ପ୍ରୋବ୍ଲେମ ଥିବ, ତ ଘର ଚଳେଇବା, ଆପଣଙ୍କର ପାଠପଢା, ଏସବୁ ପାଠପଢା ଖର୍ଚ୍ଚ, ଘର ଚଳେଇବା ଖର୍ଚ୍ଚ, ଏସବୁ ପାଇଁ ପରିବାରରେ ଆପଣମାନଙ୍କୁ କଣ କଣ ପ୍ରୋବ୍ଲେମ ଆପଣ ଫେସ୍ କରୁଥିଲେ, କେମିତି ଏସବୁ ପ୍ରୋବ୍ଲେମ ରୁ ଆପଣ ବାହାରି ପାରିଲେ?
1: ଯେହେତୁ ଆମ ମାନେ ବ୍ୟାକଗ୍ରାଉଣ୍ଡ ହିଁ ଭଲ ନଥିଲା ସେ ଟାଇମରେ, ମାନେ କଣ୍ଡିସନ ବି ଭଲ ନଥିଲା, ତ ମୋ ଭାଇ ମାନେ ବି ପଢାପଢି କଲେ, ତ ସେମାନେ ବି ପଢାପଢି କରିକି ଏବେ ବି ମାନେ ସେମାନେ ଏବେ ଜବ୍ କରୁଛନ୍ତି ମୋ ଭାଇ ମାନେ ବି, ତ ସେମାନେ ଟିକେ ଇଏ କଲେ, ତ ସେ ଅନୁସାରେ ମୋର ବି ଟିକେ ହେଲ୍ପ ହେଲା ମ୍ୟାମ୍। କିନ୍ତୁ ଆମର ମାନେ ମୋର 8 class ଯାଏ ଆମ ଘରେ ଲାଇଟ୍ ନଥିଲା, ତ ଲାଇଟ୍ ନଥିଲା ଯେ ଦୀପରେ ହିଁ ଚଳୁଥିଲୁ, ତ ଯେତେବେଳେ ଭାଇମାନେ ବି ଟିକେ କଲେ, ତ ସେମାନେ ବି ଟିକେ ମାନେ ବଡ ବଡ ଲୋକମାନଙ୍କୁ ଟିକେ କହିକି ମାନେ ଘରେ ଲାଇଟ୍ ର ବ୍ୟବସ୍ଥା କଲେ, ତାପରେ ସେମାନେ ବି ଟିକେ ମାନେ ବଢିଲେ, ତାପରେ ମୁଁ ବି ବଢିଲି, ମୁଁ ବି ବଢିବା ସହିତ ସ୍କଲାରସିପ୍ ଯାହା ବି ଆସିଲା ମୋର, ସେଇ ଅନୁସାରେ ମୋର ବି ହେଲା, ଭାଇମାନେ ବି ପଢିଲେ, ସେମାନଙ୍କର ମାନେ ପଇସାରେ ବି ଘର ମ୍ୟାନେଜ୍ ହେଲା, ତ ସେଇ ଅନୁସାରେ ଆମେ ସବୁ ବାହାରିଲୁ ସେଇ ପରିସ୍ଥିତିରୁ।

0: ତେବେ ଶିକ୍ଷାଟା ଜୀବନକୁ ଆମର ପରିବର୍ତ୍ତନ କରିପାରେ। ଯେମିତି ଆପଣ କହିଲେ ଆପଣଙ୍କର ଭାଇମାନେ ବି ଘରକୁ ଲାଇଟ୍ ଆଣିପାରିଲେ, ତେବେ ଆପଣ ମଧ୍ୟ ଟିକେ କିଛି ଅଧିକ ଏବେ କରିପାରୁଛନ୍ତି। ତେବେ ଏଇଠି ଆପଣ କଣ କହିବାକୁ ଚାହିଁବେ ସମସ୍ତଙ୍କୁ କି ଶିକ୍ଷା ଆମ ଜୀବନକୁ କିପରି ବଦଳାଇ ପାରିବ?
1: ଏଜୁକେସନ କ୍ୟାନ୍ ଚେଞ୍ଜ ଦ ୱାର୍ଲଡ, ଏଇଟା ଯୋଉ ମହାତ୍ମା ଗାନ୍ଧୀ ଯୋଉ କହୁଥିଲେ, ଆମ ସତରେ ଏଜୁକେସନଟା ମୋ ଲାଇଫ୍ କୁ ଚେଞ୍ଜ ହିଁ କରିଦେଇଛି। ମୋ ଲାଇଫ୍ ରୁ ମାନେ ଯାହା କହିଛି ତାହା ବି ଶୁଣୁଥିବି, ମାନେ କୌଣସି ଏଜୁକେସନ ଦ୍ୱାରା ମୋତେ ହେଲ୍ପ ବି ଗୋଟେ ମିଳିଲା, ମାନେ ଗୋଟେ ସ୍କଲାରସିପ୍ ମିଳିଲା, ମୋର ମାଇଣ୍ଡ ସେଟ୍ ବି ଚେଞ୍ଜ ହେଲା, ମୁଁ ବି ବହୁତ ଆଗକୁ ବଢ଼ିପାରିଲି। ଆଉ ଗୋଟେ ଏକ୍ସାମ୍ପଲ ହେଇଗଲି କି ମାନେ କୌଣସି ମୋ ଗାଁ ସାଇଡ୍ କି ମାନେ ମୋ ଆଖପାଖ ପାଇଁ କି ଯେ ହଁ ମାନେ ପାଠ ପଢା ହଉଛି ଗୋଟେ ନିହାତି ଜିନିଷ ଯୋଉଟା କି ମଣିଷର ଲାଇଫ୍ କୁ ଚେଞ୍ଜ କରିଦେବ। ମୋ ବ୍ୟାକଗ୍ରାଉଣ୍ଡ ଟା ପୁରା ଚେଞ୍ଜ ହେଇଗଲା, ମୁଁ ଯୋଉ ଅବସ୍ଥାରେ ଆଗରୁ ଥିଲି ଏବେ ତା ଠାରୁ ମୁଁ ବେଟର।

0: ପୁରା ସମ୍ପୂର୍ଣ୍ଣ ଭିନ୍ନ। ତେବେ ସେମାନଙ୍କ ସହିତ ଆପଣ କେମିତି ଆଡଜଷ୍ଟ କଲେ, ସେମାନେ ଆପଣଙ୍କୁ କେମିତି କପରେଟ୍ କଲେ, ଆଉ ଯଦି ବି କିଛି ଆପଣ ହଷ୍ଟେଲ ଯେତେବେଳେ ଜଏନ୍ କଲେ ସେତେବେଳେ କିଛି ପ୍ରୋବ୍ଲେମ୍ ହେଇଥିଲା କି? ମେବି ଲାଙ୍ଗୁଏଜ ପ୍ରୋବ୍ଲେମ୍ କିମ୍ବା ଆପଣଙ୍କର ରହଣି, ଆପଣଙ୍କର ଷ୍ଟାଇଲ, ଲାଇଫଷ୍ଟାଇଲ ଉପରେ ପ୍ରୋବ୍ଲେମ୍ ହେଇଥିଲା କି?
1: ହଁ ମ୍ୟାମ୍, ଯେହେତୁ ପୋଲି ଗାଁରୁ ଆସିଛି ମାନେ ପ୍ରୋବ୍ଲେମ୍ ଟା ତ ହେଇଥିଲା ମ୍ୟାମ୍। ଫାର୍ଷ୍ଟରେ ତ ଲାଙ୍ଗୁଏଜ, ତ ଲାଙ୍ଗୁଏଜ ଅନୁସାରେ ସେମାନଙ୍କୁ କୋପରେଟ୍ ତ ହେଇଗଲା ସେଥିରେ, କିନ୍ତୁ ମାନେ ଯୋଉ ମାନେ ସେମାନଙ୍କର ଯୋଉ ମାନେ ପିନ୍ଧାପିନ୍ଧି ଷ୍ଟାଇଲଟା ସେଥିରେ ମୁଁ କୋପରେଟ୍ କରିପାରିଲିନି, କାରଣ ଫାର୍ଷ୍ଟ ମୋର ଫାଇନାନ୍ସିଆଲ ଅସୁବିଧା ବହୁତ ଥିଲା, ତ ସେମାନଙ୍କ ମାନେ ସେଇ ଯୋଉ ପିନ୍ଧାପିନ୍ଧି ଷ୍ଟାଇଲରେ ମୋର ଟିକେ ଅସୁବିଧା ଥିଲା ମ୍ୟାମ୍। ଆଉ ଯୋଉ ସେମାନେ ଯୋଉ ମାନେ ଯାହା ଜିନିଷ ବି ସେମାନେ ଖାଆନ୍ତି, ତ ମୁଁ ଭାବିଲି ଏଇ ଜିନିଷ ଯାକ ବି ଖାଆନ୍ତି କି, ଏମିତିଆ ଜିନିଷ ସବୁ ମାନେ ଏମିତିଆ ଡ୍ରେସ ଗୁଡାକ ସବୁ ପିନ୍ଧନ୍ତି କି, ମୋ ପାଇଁ ବହୁତ ଆଶ୍ଚର୍ଯ୍ୟ ଲାଗୁଥିଲା ମ୍ୟାମ୍।
0: ହଷ୍ଟେଲରେ କଣ ଏମିତି ଖାଇବା ଜିନିଷ ମିଳିଥିଲା ଯାହାକୁ ଦେଖି ଆପଣ ଭାବିଲେ କି ଆରେ ଏଇଟା ସବୁ ଖାଉଛନ୍ତି କି ଏପଟେ ବୋଲି?
1: ମ୍ୟାମ୍ ସତ କହୁଛି, ମୋ ପାଇଁ ଯୋଉ ଥିଲା ଏ ଯୋଉ ମୋମୋସ ଆଉ ଡ୍ରାଗନ ଚିକେନ, ଚିଲି ଚିକେନ, ଚିଲି ମସରୁମ, ଏଇ ଗୁଡାକ ସବୁ ମୋ ପାଇଁ ଆଶ୍ଚର୍ଯ୍ୟ ଥିଲା।
0: ଆଚ୍ଛା, ଏବେ ସେ ସବୁ ଆପଣଙ୍କର ଅଭ୍ୟାସ ହେଇଗଲାଣି ଖାଇବାରେ?
1: ମ୍ୟାମ୍ ଅଭ୍ୟାସ ତ ନାହିଁ କାହିଁ ମାନେ ମାନେ ଘରୁ ମୋର ଅଭ୍ୟାସ ନାହିଁ, ତ ଟିକେ ଧୀରେ ଧୀରେ ତ ଷ୍ଟାର୍ଟ କଲିଣି, କିନ୍ତୁ ପୁରା ଏତେ

0: ତେବେ ନିଜ ଆଦିବାସୀ ସମାଜଙ୍କ ପାଇଁ ଆପଣଙ୍କର ସ୍ୱପ୍ନ କ'ଣ? ଆପଣ ସେମାନଙ୍କ ପାଇଁ କ'ଣ କରିବେ?
1: ମ୍ୟାମ୍, ଫାର୍ଷ୍ଟ ତ ମୁଁ ଗୋଟେ ଏକ୍ସାମ୍ପଲ୍ ଇନ୍ସପିରେସନ୍ ହେଇସାରିଲିଣି, ଆଉ ଆଗକୁ ହେବି। ମାନେ ମୋର ବହୁତ ବଡ଼ ସ୍ୱପ୍ନ ଅଛି, ମାନେ ଆଗକୁ ଧୀରେ ଧୀରେ ହେବି କି ମାନେ କ'ଣ ଯେ ମୋ ସମାଜ ପାଇଁ ମାନେ ଯୋଉ ଅନଏଜୁକେଟେଡ୍ ଅଛନ୍ତି, ତ ମୁଁ ଚାହୁଁଛି କି ମାନେ ସେମାନଙ୍କୁ ଏଜୁକେସନ୍ ମାଧ୍ୟମରେ ମୁଁ ଦେଖେଇବାକୁ ଚାହୁଁଛି କି ମାନେ ପାଠ ପଢ଼ିଲେ ତମେ ଏମିତି କରିପାରିବ। ଯୋଉ ଆମ ସାଇଡ଼ରେ ଯୋଉ ଛୁଆମାନେ ସବୁ ଅଛନ୍ତି ନା, ମାନେ 5th କ୍ଲାସରେ ତ ଆଗବେଳେ ମାନେ ରହିଯାଉଥିଲେ, କିନ୍ତୁ ଏବେ ଯୋଉ ଅଛନ୍ତି 10th 12th ସରିଗଲା ପରେ ସେମାନେ ଗାଡି କାମ କରୁଛନ୍ତି। ଗାଡି ମାନେ ଯୋଉ କପା ଚାଷ କାହିଁକି କୁହନ୍ତି ନା, ସେମାନେ ଭାବନ୍ତି କି ପାଠ ପଢିଲେ ଆମକୁ କଣ ମିଳିବ। ତ ସେମିତି ହେବା ଦ୍ଵାରା କଣ ନା, ଯେହେତୁ ସେମାନେ ଗାଡି କାମ କରନ୍ତି, ତ ବଡ଼ ବଡ଼ ଲୋକ ସାଙ୍ଗେ ମିଶିକି ସେମାନେ ମାନେ ବେଶୀ ମଦ ପିଉଛନ୍ତି ଆଉ କଣ ନିଶା ସବୁ ଖାଉଛନ୍ତି, ତ ମୁଁ ସେମାନଙ୍କୁ ଡାଇରେକ୍ଟଲି ମୁଁ ମାନେ କଥାରେ କହିଲେ ସେମାନେ ବୁଝେଇ ପାରନ୍ତିନି। ମାନେ ବୁଝେଇ ପାରିବେ ହିଁ କେମିତି, ମାନେ ସେମାନେ ତ ଜାଣିନାହାନ୍ତି ନା କି ପାଠର ମାନେ ଯୋଉ ମହତ୍ଵଟା କଣ ସେମାନେ ଜାଣିନାହାନ୍ତି ନା। ତ ସେଥିପାଇଁ ମୁଁ ସେମାନଙ୍କୁ ଗୋଟେ ଏକ୍ସାମ୍ପଲ ମାନେ କାମ କରିକି ବାସ୍ ଦେଖିବାକୁ ଚାହୁଁଛି।

0: ତେବେ ଆପଣ ଯୋଉ ଏବେ ଏତିକି ବାଟ ଆଗେଇ ଆସିଛନ୍ତି, ଆହୁରି ଅନେକ ବାଟ ଆପଣ ଆଗେଇ ଯିବେ ଏଇ ସବୁ ପାଇଁ, ଏଇ ଯୋଉ ଏତିକି ବାଟ ଆଗେଇ ଆସିଛନ୍ତି, ଏ ସବୁ ପଛରେ ଆପଣଙ୍କର ଇନ୍ସପିରେସନ କିଏ?
1: ରାଇଟ୍ କ୍ୱେଶ୍ଚନ ପଚାରିଲେ। ଏବଂ ସତ କହିବାକୁ ଗଲେ ମାନେ ମୋ ସାଇଡ୍ରୁ କହିବାକୁ ଗଲେ ମାନେ ମୋ ଘର ଲୋକ ଥିଲେ କିନ୍ତୁ ଏତେ ନଥିଲେ, କାହିଁକି କୁହନ୍ତୁ ନା, ମାନେ ମୋ ସାଇଡ୍ରୁ କି ଏତେ ବଡ ପାଟ କି ଆମ ଭିଲେଜରୁ ନଥିଲେ କି ମୋ ଘର ଲୋକ ନଥିଲେ। ସତ କହିବାକୁ ଗଲେ ମାନେ ନିଜର ଗୋଟେ ଥିଲା କି ହଁ ମୁଁ ଆଗକୁ ବଢିବି ବୋଲି, କିନ୍ତୁ କଣ କରିବି ଏଇଟା ମୁଁ ଜାଣିନଥିଲି। ଯେତେବେଳେ ମୁଁ ଟିକେ ସାଙ୍ଗମାନଙ୍କ ସହିତ ମିଶିଲି, ତାପରେ ସେମାନଙ୍କ ସହିତ ଜାଣିଲି, ତାପରେ ଟିଚର ମାନେ ବି ସବୁ କହିଲେ, ତ ମେନ୍ ଉଦ୍ଦେଶ୍ୟ କହିବି ନିଜର ବି ମନୋବଳ ଥିଲା, ଆଉ ସାଙ୍ଗମାନଙ୍କ ସହିତ ଟିକେ ମିଶିଲି, ଆଉ ଟିଚର ମାନଙ୍କ ସହିତ ଯଦି ମିଶିଲେ ତ ମାନେ ଆଉ ମାନେ ଯୋଉ ବୁକ୍ ରୁ ଯୋଉ ମାନେ ବଡ ବଡ ଲୋକମାନଙ୍କର ଯୋଉ ବୁକ୍ ପଢିଲେ ଲାଗିଲେ କି ହଁ ସେମାନେ ତ କରିପାରୁଛନ୍ତି, ତ ମୁଁ ବି କାଇଁ କରିପାରିବିନି, ତ ସେଇ ଉଦ୍ଦେଶ୍ୟ ରହିଲା। ତ

0: ମାନେ ଏଇ ଏତିକି ଯାଏଁ ମୁଁ ପହଞ୍ଚି ସାରିଛି ମ୍ୟାମ୍।
1: ମଧୁମିତା ଭଉଣୀ, ନିଟ୍ ପାଇଁ ପ୍ରସ୍ତୁତି ଆପଣଙ୍କର କେମିତି ଚାଲିଥିଲା, କେମିତି ପ୍ରିପେୟାର କରୁଥିଲେ, କେତେ ସମୟ ପଢୁଥିଲେ, କେଉଁ କେଉଁ ବିଷୟକୁ ଅଧିକ ଇମ୍ପୋର୍ଟାନ୍ସ ଦଉଥିଲେ, କେଉଁ ବିଷୟ ଆପଣଙ୍କୁ ବହୁତ ହାର୍ଡ ଲାଗୁଥିଲା?
0: ମ୍ୟାମ୍ ଫାର୍ଷ୍ଟ ଫାର୍ଷ୍ଟ ତ ମୁଁ କହିବି ମାନେ ମୋର ଇଚ୍ଛା ଥିଲା, ମାନେ କଣ ଯୋଉ ଡକ୍ଟର ଯୋଉ ମୁଁ କହିଛି ଇଚ୍ଛା ଥିଲା, କିନ୍ତୁ ମୁଁ ଜାଣିନଥିଲି କି ମୁଁ ନିଟ୍ ଲାଇନ୍ ଗଲେ ଏମିତି ହୁଏ ସେମିତି ହୁଏ ବୋଲି। ତ ମୋର ଜର୍ଣ୍ଣିଟା ଯୋଉ ମାନେ ଡକ୍ଟରୀ ପାଠ ପାଇଁ ମୋର ଆକ୍ଚୁଆଲି ଷ୍ଟାର୍ଟ ହେଲା 11th କ୍ଲାସ୍ରୁ। ତ ଏଇ ଯୋଉ 11th କ୍ଲାସ୍ରେ ମୁଁ ଯାଇଥିଲି, ତ ନିଟ୍ ଯାଇ ଦିଟା ଥିଲା, ତ ମାନେ ସେମାନେ କହିଲେ କି ଯିଏ ନିଟ୍ ଧରିବ ସିଏ ଯାଉ ଉପରକୁ, ଯିଏ ଯେଇ ଧରିବ ତଳକୁ ଯାଉ, ମାନେ ସେ ଫ୍ଲୋର ଅନୁସାରେ। ତ ମୁଁ ଭାବିଲି ହଁ ନିଟ୍ ହେଲେ ମୋ ପାଇଁ ମାନେ କୌଣସି ମ୍ୟାଥ ନଥିବ, ତ ମୋ ପାଇଁ ଇଜି ହବ ବୋଲି ବାୟୋଲୋଜି ଥିବ ବୋଲି ତ ମୁଁ ନିଟ୍ ଚୁଜ୍ କଲି। କିନ୍ତୁ ସେଇଟାରେ ମାନେ ସେଟାରେ ତ ପ୍ରୋବ୍ଲେମ ଷ୍ଟାର୍ଟ ହେଇନଥିଲା, ପ୍ରୋବ୍ଲେମ ମୋର ଏଇଠି ଷ୍ଟାର୍ଟ ହେଲା କି ସେଇଟା ଗଲା ପରେ ମୁଁ ଜାଣିଲି କି ମାନେ କୌଣସି ମାନେ ଯୋଉ ପିଲାମାନେ ସବୁ ସେଇଠି ଯୋଉ ପ୍ରିପାରେସନ କରୁଥିଲେ କି ମାନେ ମୁଁ ଦେଖିବା ଲେବେଲରେ ଦେଖିଲି କି ଏମାନେ ତ ମୋଟାରୁ ବହୁତ ହିଁ ଅଧିକ ଲେବେଲ କରୁଛନ୍ତି। ତ ମତେ ଲାଗିଲା କି ମୁଁ କରିପାରିବି କି ନାହିଁ, ଏଟା ଗୋଟେ ମୋ ପାଇଁ ଚ୍ୟାଲେଞ୍ଜିଂ ଥିଲା। ସେ ବ୍ୟାକଗ୍ରାଉଣ୍ଡ ରେ ବି ନାହିଁ, ତ କିଏ ମତେ ମାନେ ମୋଟିଭେଟ କରିବା ଲୋକ ନଥିଲେ, କି ମାନେ ମୋବାଇଲ ରେ ବି ସେତେ ସୁବିଧା ମୋ ପାଇଁ ନଥିଲା ସେଇ ଟାଇମରେ। ତ ମତେ ସେଇ ଟାଇମରେ ଗୋଟେ ଚ୍ୟାଲେଞ୍ଜିଂ ଲାଗୁଥିଲା କି ଏଟାକୁ ମୁଁ କେମିତି କରିବି, ତାପରେ ମୁଁ ଜାଣିଲି କି ଏଟା ମୁଁ କରିପାରିବି। କିନ୍ତୁ ତାପରେ ଆହୁରି ଏଟା ଦେଖିଲି କି ସେମାନେ ଭଲ ମାର୍କ ଆଣିଲେ ହିଁ ଭଲ କଲେଜ ଯିବୁ, ତ ସେଥିପାଇଁ ମତେ ଗୋଟେ ଡିସକରେଜ ଲାଗୁଥିଲା। କିନ୍ତୁ ମୁଁ ଭାବିଲି ମନୋବଳକୁ ଷ୍ଟ୍ରଙ୍ଗ କଲି, ତାପରେ ମୁଁ ଫୋକସ କଲି। ତ ମୋର ମାନେ ପ୍ରସ୍ତୁତିରେ ମୋର ପାଇଁ ଯୋଉ ଇମ୍ପୋର୍ଟାଣ୍ଟ ଥିଲା ମାନେ ଡିଷ୍ଟ୍ରାକ୍ସନକୁ ତ ମୁଁ କମ୍ ହିଁ କରାଉଥିଲି, ଦେନ୍ ଡିଷ୍ଟ୍ରାକ୍ସନ କମ୍ କରିକି ମାନେ ପଢାରେ ଅଧିକ ଫୋକସ କଲି। ତ ଅଧିକ ପଢାରେ ଫୋକସ କଲି ତ
1: ଧୀରେ ଧୀରେ ସବୁକିଛି ସହଜ ହେଇଗଲା।
0: ହଁ,
1: ତେବେ ମେଡିକାଲ କଲେଜର ପ୍ରଥମ ଦିନର ଅନୁଭୂତି କେମିତି ଥିଲା?
0: ମ୍ୟାମ୍ ଫାର୍ଷ୍ଟ ତ ମାନେ ମୋ ଅନୁସାରେ କହୁଛି କି ମାନେ ସତ କହୁଛି ମାନେ ମୋର ତ ଫାର୍ଷ୍ଟ ଆଟେମ୍ପ୍ଟରେ ହେଇଗଲା ନୋ ଡାଉଟ୍, କିନ୍ତୁ ମୁଁ ଦେଖିଲି କି ଯେ ମାନେ ମୁଁ ସେମିତି ମାନେ ମୋ କ୍ଲାସ୍ରେ ଆଉ ଏଇଠି ମାନେ ଛୋଟ ମ୍ୟାମ୍ ହେଲା କି ମାନେ ମୋ ସାଇଜ୍ ଅନୁସାରେ ମୁଁ ଛୋଟ, ମୁଁ ଭାବିଲି କି ଏଡ଼େ ବଡ଼ ବଡ଼ ଛୁଆମାନେ ବି ମେଡିକାଲ କଲେଜରେ ପଢ଼ନ୍ତି କି, ତାଙ୍କର ଫାର୍ଷ୍ଟ ଏକ୍ସପିରିଏନ୍ସ ଥିଲା। ତାପରେ ମୁଁ ଭାବିଲି କି ଏଡ଼େ ବଡ଼ ବଡ଼ ମେଡିକାଲ ମାନେ ମେଡିକାଲ ବିଲ୍ଡିଂ ଥାଏ ଆଉ ଏତେ ଏତେ ସବୁ ଟିଚର ଥାନ୍ତି, ତ ମୋତେ ଏଇଟା ଟିକେ ଅଧିକ ଆଶ୍ଚର୍ଯ୍ୟ କରୁଥିଲା।
1: ଏବେ ପର୍ଯ୍ୟନ୍ତ ଯେତିକି ପାଠ ପଢି ଆସିଛନ୍ତି ଆପଣ, ରୋଗୀଙ୍କ ସହିତ କଥାବାର୍ତ୍ତା ହେଇଛନ୍ତି?
0: ହଁ ମ୍ୟାମ ହେଇଛି।
1: କେମିତି ଲାଗିଛି ସେମାନଙ୍କ ସହିତ କଥାବାର୍ତ୍ତାଟା, କଣ ଅନୁଭୂତି ଆପଣଙ୍କୁ ଦେଇଛି?
0: ମ୍ୟାମ ସେମାନଙ୍କ ସହିତ ମିଶିଲା ପରେ ମାନେ ଯୋଉ ଅନୁଭୂତି ହେଇଛି ସେଟା ଗୋଟେ ମାନେ ଥିଓରିଟିକାଲି ମାନେ ଥିଓରିଟିକାଲି ନାଇଁ ମାନେ ପ୍ରାକ୍ଟିକାଲି ଯୋଉ ହେଇଛି ମାନେ ପୁରା ଅଲଗା। ମ୍ୟାମ ଥିଓରିରେ ତ ପଢୁଛି ହଁ କି ଏଟା ହୁଏ ସେଟା ହୁଏ, କିନ୍ତୁ ଯୋଉ ପ୍ରାକ୍ଟିକାଲି ମୁଁ ସେମାନଙ୍କ ସହିତ ଯୋଉ ଏକ୍ସପିରିଏନ୍ସ କରୁଛି ପୁରା ହିଁ ଅଲଗା। ମାନେ ସେମାନଙ୍କୁ ଦେଖିଲା ପରେ ମାନେ ମାନେ ଭିତରୁ ଗୋଟେ ମାନେ କମ୍ପ୍ରେସନ ଆସିଯାଉଛି କି ହଁ ଏମାନଙ୍କୁ ସାହାଯ୍ୟ କରିବାର ଅଛି, ଆଉ ମାନେ ସେମାନଙ୍କର ଯୋଉ ପେନ୍କୁ ଯୋଉ ମୁଁ ଫିଲ୍ କରିପାରୁଛି ମାନେ ସେଇ ଟାଇମ୍ରେ ସେ କଥା କହିଲା ବେଳକୁ ମାନେ ଅଧିକ ହେଉଛି କି ନାହିଁ, ଏମାନଙ୍କ ପାଇଁ ଆହୁରି ଅଧିକ କରିବା ହେଇଛି। ତ ମାନେ ମୋତେ ଗୋଟେ ମାନେ ସେଲ୍ଫିସ୍ ମୋଟିଭ୍ଟା ଆସୁନି ସେଇ ଟାଇମ୍ରେ କି ମୁଁ ମାନେ ପଇସା ଉଦ୍ଦେଶ୍ୟରେ କରିବି ଏମାନଙ୍କୁ, ନାହିଁ ଏମାନଙ୍କୁ ମାନେ କ'ଣ ସାହାଯ୍ୟ କରିବେ ମାନେ ଲଙ୍ଗ୍ ଲାଇଫ୍ ଜିଅନ୍ତୁ, ତାଙ୍କ ଇଚ୍ଛା ସଫଳ ହଉ, ସେମାନେ ବି ଖୁସିରେ ରୁହନ୍ତୁ। ସୋ ସେଇ ମୋଟିଭ୍ରେ ମୋର ଆସିଯାଏ କି ନାଇଁ ଏମାନଙ୍କୁ ମୁଁ ହେଲ୍ପ କରିବି, ଏମାନଙ୍କୁ ମୁଁ ସାହାଯ୍ୟ କରିବି, ଆଉ ମାନେ ପଇସା ଉଦ୍ଦେଶ୍ୟରେ ନାହିଁ, ବାସ୍ ତାଙ୍କ ସୁସ୍ଥ ପାଇଁ ତାଙ୍କ ଖୁସି ପାଇଁ ଏଇ ଉଦ୍ଦେଶ୍ୟରେ ମୁଁ କରିବି ବୋଲି ଏଇ କାମ।

0: ବହୁତ କିଛି ଜାଣିଥିବେ, ବହୁତ କିଛି କ୍ଲିଅରଲି ବି ଏବେ ଆପଣ ବୁଝିପାରୁଥିବେ, ଏତେ ସବୁ ବୁଝିବା ପରେ ଏବେ ଆପଣ କଣ ଭାବୁଛନ୍ତି ଗାଁରେ ହଉ କି ଆଦିବାସୀ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବାରେ କେଉଁ ପରିବର୍ତ୍ତନ ଆସିବା ଦରକାର ବୋଲି ଆପଣ ଭାବୁଛନ୍ତି?
1: ସ୍ୱାସ୍ଥ୍ୟ ପରିବର୍ତ୍ତନ ତ ଫାଷ୍ଟରେ ତ କହିବାକୁ ଗଲେ ମାନେ ଏଜୁକେସନ ଇମ୍ପୋର୍ଟାଣ୍ଟ ଦେବେ, କାହିଁକି ଯଦି ସେମାନଙ୍କୁ ପଢ଼େଇବୁ ହିଁ ନାହିଁ ତ ସେମାନେ କ୍ଲିନଲିନେସ୍ ନର୍ମାଲ ଗୋଟେ ଯୋଉ ହାଇଜିନଟା ସେମାନେ ଜାଣିବେ ହିଁ ନାହିଁ, ତ ଫାଷ୍ଟ ଅଫ୍ ଅଲ୍ ଇମ୍ପୋର୍ଟାନ୍ସ ତ ମାନେ ଏଇ ଯୋଉ କ୍ଲିନଲିନେସ୍ ହାଇଜିନ ସେମାନଙ୍କୁ ମାନେ ସେମାନଙ୍କୁ କହିବାର ଅଛି, ତାପରେ ବାସ୍ ସେମାନଙ୍କୁ ଦେଖେଇବାର, ତ ସେଇ ଅନୁସାରେ ସେମାନଙ୍କୁ ବି ପ୍ରୋଭାଇଡ୍ କରିବାର ଅଛି ଯୋଉ ଜିନିଷ ମାନେ ହେଲ୍ଦି ମେଣ୍ଟେନ୍ କରିବା ପାଇଁ ଯୋଉ ମେଡିସିନ୍ ତ ମାନେ ଗାଁ ମାନଙ୍କୁ

ଆଉ ସେମାନଙ୍କୁ ଯୋଉ ଲାଇଫ ସାଇକେଲ ମାନେ ଯୋଉ ଲାଇଫ ସାଇକେଲ ଯୋଉ ଆମର ଥାଏ ସେଟା ଗୋଟେ ଥାଏ, ଆଉ ମାନେ କଣ ସେମାନେ ମାନେ ବଡ ହେଲେ ଯୋଉ ମାନେ ପ୍ରେଗନେନ୍ସି ବି ହୁଅନ୍ତି, କେତେ ଘର କାମ କରିବାକୁ ପଡେ। ତ ମୁଁ କହିବି କି ମାନେ ଯୋଉ ଆମକୁ ମାନେ ଯୋଉ କୁହନ୍ତିନି କି ୱିକ୍ ବୋଲି, ଯେ କେତେ ଜଣଙ୍କ ମେଣ୍ଟାଲିଟି ଥାଏ, ତ ମୁଁ ସେଟା କହୁଛି କି ମାନେ କଣ ଯେ ଆମେ ସେମିତି ନାହିଁ, ଆମେ ବି କରିପାରିବୁ।

0: ଏତେ ବଢିଆ କଥା ହଉଛନ୍ତି, ଏତେ ହସୁଛନ୍ତି। ଆପଣ ନିଜକୁ ଏମିତି ସବୁବେଳେ ମୋଟିଭେଟ୍ ରଖନ୍ତୁ ଏବଂ ସମସ୍ତଙ୍କ ପାଇଁ ଗୋଟେ ଉଦାହରଣ ଆପଣ ଏବେ ସାଜି ସାରିଛନ୍ତି। ଏମିତି ଆଗକୁ ବଢ଼ନ୍ତୁ, ଆପଣଙ୍କର ସ୍ୱପ୍ନ ସବୁ ପୂରଣ ହଉ। ତେବେ ଶେଷରେ ଗୋଟେ କଥା ପଚାରିବି, ଯଦି ଆପଣଙ୍କୁ ନିଜ ବିଷୟରେ ଗୋଟିଏ ବାକ୍ୟରେ ବର୍ଣ୍ଣନା କର ବୋଲି ଯଦି କହିବାକୁ ହବ, ତାହେଲେ ଆପଣ କଣ କହିବେ?
1: ମାନେ ମନୋବଳ ଦୃଢ କରିକି ଆଗକୁ ବଢ଼।
0: ବହୁତ ବଢିଆ, ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇକି। ଆପଣ କିଛି ସମୟ ଆମକୁ ଦେଲେ, ଆମ ସହିତ କଥା ହେଲେ, ସେଥିପାଇଁ ଆମ ଆକାଶବାଣୀ ଜୟପୁର ପରିବାର ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ।
1: ମ୍ୟାମ ଆପଣଙ୍କୁ ମୋର ବହୁତ ବହୁତ ଧନ୍ୟବାଦ କି ଆପଣ ମୋତେ ଏଇ ସୁଯୋଗ ଦେଲେ, କି ଆପଣ ଏଇ ଯୋଉ ଆପଣଙ୍କର ଆକାଶବାଣୀ ତରଫରୁ ମୋତେ କହିବାକୁ ସୁଯୋଗ ଦେଇଥିଲେ। ବହୁତ ବହୁତ ଧନ୍ୟବାଦ ମ୍ୟାମ, ଆପଣଙ୍କ ସହିତ କଥା ହେଇକି ମୋତେ ମୋତେ ବହୁତ ଭଲ ଲାଗିଲା।
2: ବିବିଧାରେ ଆଜିର ଅତିଥି ଥିଲେ ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକର ମଧୁମିତା ସବର, ଯିଏକି ନିଟ୍ କ୍ୱାଲିଫାଇ କରି ଏବେ MBBS ପଢୁଛନ୍ତି। ତାଙ୍କ ସହିତ କଥାବାର୍ତ୍ତା କରିଥିଲେ ସସ୍ମିତା ପାଣିଗ୍ରାହୀ।
3: ତାଙ୍କ ଯାତ୍ରା ସଫଳ ହଉ ଏହି ଆଶା ଆମର। ତେବେ ଆପଣମାନଙ୍କୁ ଆଜିର କାର୍ଯ୍ୟକ୍ରମ କେମିତି ଲାଗିଲା? ଆପଣମାନେ 9438268568 ଏହି ନମ୍ବରରେ ଆପଣ ଆପଣଙ୍କର ମତାମତ SMS କିମ୍ବା WhatsApp ଜରିଆରେ ଆମ ପାଖକୁ ପଠାଇ ପାରିବେ। ତେବେ ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ ଆମେ ଦୁହେଁ,
2: ମୁଁ ରଞ୍ଜନ,
3: ମୁଁ ସସ୍ମିତା। ନମସ୍କାର।

ଶୁଣିଲେ ସକାଳର ବର୍ଣ୍ଣବିଭା ବର୍ଣ୍ଣାଳୀ କ୍ରମରେ ବିବିଧ କାର୍ଯ୍ୟକ୍ରମ ଉପସ୍ଥାପନା କଲେ ସସ୍ମିତା ପାଣିଗ୍ରାହୀ ଏବଂ ରଞ୍ଜନ କୁମାର ବେହେରା। ଆକାଶବାଣୀ ଜୟପୁର।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8208030 6927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଆକାଶବାଣୀ ଜୟପୁର ବର୍ତ୍ତମାନ ଶୁଣନ୍ତୁ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଅପରାହ୍ନ 5ଟାରେ ଶୁଣିବେ ଯୁବବାଣୀ କାର୍ଯ୍ୟକ୍ରମ ହ୍ୟାଲୋ ସର୍ଦ୍ଦାର ଲଗବା ଗୀତ ଶୁଣିବେ ଅପରାହ୍ନ 5:30 ଶ୍ରୀମଦ୍ ଭାଗବତ ଶୁଣିବେ ସନ୍ଧ୍ୟା 6:20 ଏଥିରେ ଶୁଣିବେ 167ତମ ଭାଗ ଉଜ୍ଜଳ ଆମ ଦେଶ ସନ୍ଧ୍ୟା 6:30 ସନ୍ଧ୍ୟା 6:55 ଆଜିର ପ୍ରସଙ୍ଗ ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ନୂଆପଡ଼ା

କାର୍ଯ୍ୟକ୍ରମର ଶେଷରେ ଦ୍ୱୈତକଣ୍ଠରେ ଶିଳ୍ପୀମାନେ ହେଲେ ସନାତନ ପୁରୋହିତ ଦାସ ଏବଂ ପ୍ରଜ୍ଞା ପ୍ରିୟଦର୍ଶିନୀ ପଣ୍ଡା। ଗୀତ ରଚନା କିଶୋର ମହାନ୍ତି।

ଆଧୁନିକ ଗୀତର କାର୍ଯ୍ୟକ୍ରମ ସୁରାଲ ହରି ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର ଆରମ୍ଭ କରୁଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଶିଳ୍ପୀ ବବୁଲ ସୁପ୍ରିୟୋ, କଣ୍ଠରେ ନରେନ୍ଦ୍ର ବେହେରାଙ୍କ ଗୀତ ରଚନା।

ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।

0: ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
1: କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ନିବେଦିତା, ଗୀତ ରଚନା ଅଲେଖ ବିଶ୍ୱାଳ।

ଶେଷ ହେଲା ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ରେ 103.6 MHz ଯୋଗେ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆପଣମାନେ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ସକାଳ 9:00। ଆରମ୍ଭ କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ ଫିଜା ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠରେ ଶିଳ୍ପୀମାନେ ହେଲେ ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ଗୀତ ରଚନା ଗୁଲଜା, ସଙ୍ଗୀତ ନିର୍ଦ୍ଦେଶନା ଅନୁ ମଲ୍ଲିକ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ଆଫ୍ କି ଖାତିର ଚଳଚ୍ଚିତ୍ରରୁ। ଶିଳ୍ପୀ ହିମେଶ ରେଶମିଆ, ଗୀତ ରଚନା ସମୀର, ସଙ୍ଗୀତ ନିର୍ଦ୍ଦେଶନା ହିମେଶ ରେଶମିଆ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିରେ ଶିଳ୍ପୀ କୁମାର ସାନୁ। ଦେବ କୋହଲିଙ୍କ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ଆନନ୍ଦରାଜ ଆନନ୍ଦ। ଚଳଚ୍ଚିତ୍ର ବନ୍ଧନ।

ଆପଣମାନେ ହିନ୍ଦୀ ଚଳଚ୍ଚିତ୍ରର ଗୀତର କାର୍ଯ୍ୟକ୍ରମ ଗୀତିଧାରା ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପରବର୍ତ୍ତୀ ଗୀତଟି ଶୁଣନ୍ତୁ ଦଲାଲ ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠରେ ଶିଳ୍ପୀମାନେ ହେଲେ କୁମାର ସାନୁ ଏବଂ କବିତା କୃଷ୍ଣମୂର୍ତ୍ତି। ଅଞ୍ଜନଙ୍କ ଗୀତ ସଙ୍ଗୀତ ବପି ଲାହିରୀ।

କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ ଭୁଲ ଭୁଲେୟା ଚଳଚ୍ଚିତ୍ରରୁ। କଣ୍ଠଦାନ କରିଛନ୍ତି କେକେ, ଗୀତ ରଚନା ସୈଦ କ୍ୱାଦ୍ରୀ, ସଙ୍ଗୀତ ନିର୍ଦ୍ଦେଶନା ପ୍ରୀତମ।

ଭୁଲ ଭୁଲେୟା ଚଳଚ୍ଚିତ୍ରର ଗୀତଟି ସହିତ ଶେଷ ହେଲା ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା। ଆପଣମାନେ ପୁଣି ଥରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିପାରିବେ ଆଜି ପୂର୍ବାହ୍ନ 10:05। ଆକାଶବାଣୀ ଜୟପୁର। ବର୍ତ୍ତମାନ ଶୁଣନ୍ତୁ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ସପ୍ତଧାରା। ପ୍ରଥମ ଗୀତଟି ନେଇଛୁ ଆମ ଭିତରେ କିଛି ଅଛି ଏହି ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠରେ ଶିଳ୍ପୀମାନେ ହେଲେ ଉଦିତ ନାରାୟଣ ଏବଂ ନମିତା ଅଗ୍ରୱାଲ। ଅରୁଣ ମନ୍ତ୍ରୀଙ୍କ ଗୀତ ସଙ୍ଗୀତ ବିକାଶ ଦାସ।

0: ପରବର୍ତ୍ତୀ ଗୀତଟି ନେଇଛୁ କିଛି ଖଟା କିଛି ମିଠା ଚଳଚ୍ଚିତ୍ରରୁ। କଣ୍ଠଦାନ କରିଛନ୍ତି ସତ୍ୟଜିତ ଏବଂ ଅସୀମା। ଗୀତ ରଚନା ଡକ୍ଟର ନିର୍ମଳ ନାୟକ। ସଙ୍ଗୀତ ନିର୍ଦ୍ଦେଶନା ଅଭିଜିତ ମଜୁମଦାର।
1: धागिने धागिने धा धागिने धागिने धा धागिने ता धागिने ता।

ଏଥର ଶୁଣନ୍ତୁ ବିନୋଦ ରାଠୋଡ ଏବଂ ନିବେଦିତାଙ୍କ କଣ୍ଠରେ ଶ୍ରୀକାନ୍ତ ଗୌତମଙ୍କ ଗୀତ ରଚନା, ସଙ୍ଗୀତ ନିର୍ଦ୍ଦେଶନା ବିକାଶ ଦାସ, ଚଳଚ୍ଚିତ୍ର ଲେଖୁ ଲେଖୁ ଲେଖିଦେଲି।

ଆପଣମାନେ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ସପ୍ତଧାରା ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପରବର୍ତ୍ତୀ ଗୀତଟିରେ କଣ୍ଠଦାନ କରିଛନ୍ତି କୁମାର ବାପି ଏବଂ ତପୁ ମିଶ୍ର। ଅରୁଣ ମନ୍ତ୍ରୀଙ୍କ ଗୀତରେ ସଙ୍ଗୀତ ପରିଚାଳନା କରିଛନ୍ତି ପ୍ରେମ ଆନନ୍ଦ। ଚଳଚ୍ଚିତ୍ର love.com।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ଜବରଦସ୍ତ ପ୍ରେମିକ ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ହ୍ୟୁମେନ୍ ସାଗର। ନିଜାମଙ୍କ ଗୀତ ସଙ୍ଗୀତ ଅଭିଜିତ ମଜୁମଦାର।

କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ ନିବେଦିତା ଏବଂ ସୌରିନ୍ଙ୍କ କଣ୍ଠରେ ଶ୍ରୀକାନ୍ତ ଗୌତମଙ୍କ ଗୀତକୁ ସଙ୍ଗୀତରେ ସାଜିଛନ୍ତି ପ୍ରେମାନନ୍ଦ ଚଳଚ୍ଚିତ୍ର ପାରିବେନି କେହି ଅଲଗା କରି।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଚାଷୀ ଭାଇ ଭଉଣୀମାନେ, ପିଏମ୍ କିଷାନ କିସ୍ତି ପାଇବା ପାଇଁ ବାର୍ଷିକ ଇ-କେୱାଇସି ବାଧ୍ୟତାମୂଳକ। ଏଥିପାଇଁ pmkisan.gov.in ପୋର୍ଟାଲରେ ନିଜର ଇ-କେୱାଇସି ଯାଞ୍ଚ କରାଇ ନିଅନ୍ତୁ। ଆପଣ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି କାମ କରିପାରିବେ କିମ୍ବା ପିଏମ୍ କିଷାନ ମୋବାଇଲ୍ ଆପ୍ ମାଧ୍ୟମରେ ନିଜେ କରିପାରିବେ। ମନେ ରଖନ୍ତୁ, ଯଦି ପୋର୍ଟାଲରେ ଆପଣଙ୍କ ଜମିର ତଥ୍ୟ ନାହିଁ, ତେବେ ଆଗ୍ରିଷ୍ଟାକ୍ ଫାର୍ମର ରେଜିଷ୍ଟ୍ରି ମାଧ୍ୟମରେ ଫାର୍ମର ଆଇଡି କରାନ୍ତୁ। କିସ୍ତି ଟଙ୍କା ପାଇବା ପାଇଁ ବ୍ୟାଙ୍କ ଖାତାରେ ଆଧାର ସଂଯୋଗ କରନ୍ତୁ ଏବଂ NPCI ମ୍ୟାପିଂ ଫର୍ମ ଦାଖଲ କରନ୍ତୁ। ଆଜି ହିଁ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ। ଅଧିକ ସୂଚନା ପାଇଁ କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ବର 1553333 କିମ୍ବା ନିକଟସ୍ଥ କୃଷି କାର୍ଯ୍ୟାଳୟ ସହ ଯୋଗାଯୋଗ କରନ୍ତୁ।
2: ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ସିମ୍ବା ଚଳଚ୍ଚିତ୍ରରୁ। କଣ୍ଠଦାନ କରିଛନ୍ତି ଅରିଜିତ ସିଂ ଏବଂ ଆଶିଷ କୌର। ଗୀତ ରଚନା ରଶ୍ମି ବିରା। ସଙ୍ଗୀତ ନିର୍ଦ୍ଦେଶନା ତନିଷ୍କ ବାଗ୍‌ଚୀ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ବର୍ତ୍ତମାନ ଶୁଣନ୍ତୁ ରା ୱାନ୍ ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ନନ୍ଦିନୀ ଶ୍ରୀକର ପଞ୍ଛି ଜଲୋମ୍ଭିଙ୍କ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ଅଭିଜିତ ନଲାନୀ।

ଆପଣମାନେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ହେ ବେବି ଚଳଚ୍ଚିତ୍ରରୁ କଣ୍ଠଦାନ କରିଛନ୍ତି ସୋନୁ ନିଗମ ଏବଂ ଶ୍ରେୟା ଘୋଷାଲ। ସମୀରଙ୍କ ଗୀତ ସଙ୍ଗୀତ ଶଙ୍କର ଏହସାନ ଲୟ।

କାର୍ଯ୍ୟକ୍ରମର ଶେଷ ଗୀତଟିରେ କଣ୍ଠଶିଳ୍ପୀ କମଲ ଖାନ୍ ରଜତ ଅରୋରାଙ୍କ ଗୀତକୁ ସଂଗୀତରେ ସଜେଇଛନ୍ତି ବିଶାଲ ଏବଂ ଶେଖର। ଚଳଚ୍ଚିତ୍ର ଦି ଡାର୍ଟି ପିକ୍ଚର।

ଶେଷ ହେଲା ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଆପଣମାନେ ପୁଣି ଥରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିପାରିବେ ଆଜି ଦିନ 12ଟାରେ ଆକାଶବାଣୀ ଜୟପୁର। ଶୁଣନ୍ତୁ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

0: ଭାଇ
1: ଆଜ୍ଞା
0: ଆଲୋଚନା କର।
1: ଆଚ୍ଛା
0: ଆଜି ଆମେ କହିବାକୁ ଯିବା ନିକୁମ୍ଭାସୁର ବଦ୍ଧ
1: ଠିକ
0: ତେବେ
1: ହଁ ହଁ
0: ପୁରାଣ କହିବା ପୂର୍ବରୁ
1: ଆଚ୍ଛା
0: ପ୍ରତ୍ୟେକ ମାଙ୍ଗଳିକ କାର୍ଯ୍ୟ ପୂର୍ବରୁ
1: ହଁ
0: ଭଗବାନଙ୍କର ଆଶୀର୍ବାଦ ହିଁ ଆବଶ୍ୟକ
1: ନିଶ୍ଚୟ
0: ବାଗ ପ୍ରଦାୟ ସରସ୍ୱତୀ ମାଙ୍କ ଚରଣାର ବିନ୍ଦରେ ପଦେ ଅନୁରୋଧ କରିବାରେ
1: ଆଚ୍ଛା କିଭଳି ପଦେ ଜଣାଣ ସ୍ତବ କରିବା
0: ଶୁଣ
1: କହନ୍ତୁ।

0: ଜନ
1: ଭାଇ ଦିନକରେ ଘଟଣା ହେଲା କଣ?
0: ଆଚ୍ଛା,
1: କାଞ୍ଚିନଗର ରାଜା କୁମ୍ଭାସୁର ର ପୁତ୍ର କୁମ୍ଭାସୁର ବ୍ରହ୍ମାଙ୍କ ବରରେ ବଳି ଆର ହୋଇ ବାରମ୍ବାର ଦେବତା ମାନଙ୍କୁ
0: ବହୁବାର ଦଣ୍ଡ ଦେଲା।
1: ଆଚ୍ଛା, ଦିନକରେ ଘଟଣା ହେଲା କଣ?
0: ଆଚ୍ଛା।

ଜୀବିତ କୁମ୍ଭାସୁର ଦେଖିଲା ବାଳିକି।

0: ପାଇଲା କି ହେ କୋଟି ନିଧି ଧନ ଏଭଳି ଭାବନା କରିନି କୁମ୍ଭ ରାଜନ
1: ଅସୁର ରାଜନ
0: ହାରାବତୀକୁ ନେଇ
1: ଆଚ୍ଛା
0: ବିମାନରେ ବସେଇ ଆପଣା
1: ରାଜ୍ୟକୁ ଗମନ କରୁଛି
0: ଯାତ୍ରା କରିଛି
1: ଆଚ୍ଛା ଆଚ୍ଛା
0: ତେବେ ଭାଇ ନିକୁମ୍ଭାସୁର ଇଷ୍ଟ ଦେବତୀ ଅଟନ୍ତି କାମାକ୍ଷୀ ମହାମାୟୀ
1: ଆଚ୍ଛା।

0: ଆମର ବଳଦେବ ରଥ
1: ଆଜ୍ଞା
0: କବି ସୂର୍ଯ୍ୟ ଲେଖିଛନ୍ତି
1: କଣ
0: ରେ ପ୍ରିୟମତୀ ରେ ପ୍ରିୟଙ୍ଗନା ରେ ପ୍ରେମମୟୀ
1: ଆଚ୍ଛା
0: ଅଭିମାନକୁ ଦୂର କର
1: ଦୂର କର।

ଦେଖିଛି ଆପଣଙ୍କ ପାଖରେ ମୋର ବିନୟ ଆପଣ ମଧ୍ୟ ଆଣିଲା ବେଳେ ଯେଉଁ ଇଷ୍ଟପତି କାମାକ୍ଷୀ ଦେବୀଙ୍କର ଆଶୀର୍ବାଦ ପାଇ ଆସିଲେ ତାଙ୍କର ଆଶୀର୍ବାଦ ହିଁ ଆବଶ୍ୟକ ତାଙ୍କର ସେବାରେ ମୁଁ ରହିବି କିଛି ଦିନ ଦେବୀଙ୍କର ଆଶୀର୍ବାଦ ମିଳିଲେ ବହନ ଚିରଦିନ ଭୋଗ କରିବେ ମୋହର ଜାଣିଥିବୁ ପୁରୁଷ ମାନଙ୍କ ଠାରୁ ସ୍ତ୍ରୀ ମାନଙ୍କର ବୁଦ୍ଧି ଚାରିଗୁଣ ଆହାରେ ଦ୍ୱିଗୁଣା ସ୍ତ୍ରୀ ନାମ ବୁଦ୍ଧି ତାଛା ଚତୁର୍ଗୁଣା ହା ଏଭଳି ମନକୁ ଭୁଲାଇନି କୁମ୍ଭାସୁର ହାରାବଦ୍ଧି ରହିଥାଏ ତାର ନବ ନୂତନ ମହଲରେ କାମାକ୍ଷୀ ଦର୍ଶନ ପାଇଁ ନୀତି ଯାଓ ଏଇ ରାମାବର ଦିନ କରେ ଘଟଣା।

0: ଦେବୀ ଆରାଧନା ସାରି
1: ଆଚ୍ଛା
0: ଫେରିଲା ସମୟରେ ଏତେବେଳୁ ଗୁଜଙ୍କର ଦୁର୍ଯ୍ୟୋଧନର କପଟ ଖେଳରେ ପଶିଆ ଖେଳରେ ହାରି ପଞ୍ଚ ପାଣ୍ଡବେ ବନଗମନ କରିଛନ୍ତି
1: ବନବାସରେ।
0: ଏଣେ ପାଣ୍ଡବଙ୍କର ପଡିଲା ଶ୍ରାଦ୍ଧ ଦିବସ ପଣ୍ଡୁରାଜାଙ୍କର
1: ପିତୃ କାର୍ଯ୍ୟ।
0: ଚାରି ଭାଇଙ୍କୁ ଆଦେଶ ଦିଅନ୍ତି ଯୁଧିଷ୍ଠିର ଗଣ୍ଡା ମାଂସ ବାବୁରେ ଶ୍ରାଦ୍ଧ
1: ଦରକାର।
0: ଭୀମ ଅର୍ଜୁନ ଆଉ ନକୁଳ ସହଦେବ ଚାରି ଭାଇ ଯାକ ରଖିଲେ ମନରେ ପୁଣି ଭାବ
1: ଠିକ
0: ପଶ୍ଚିମ ଦିଗରେ ଯାଇଛି ଅର୍ଜୁନ ଭବାନୀ ନଦୀ କୂଳରେ
1: ବହନ
0: ଗଣ୍ଡା ବାଗିଳକୁ ଅର୍ଜୁନ ଯାଇଥିଲା। ଏଣେ ସେ ବନରେ ଭାଇରେ ପହଞ୍ଚିଲା ଦେଖିଲା ସୁନ୍ଦର ଅଟେ ଉଦ୍ୟାନ ପକ୍ ଫଳ ମାନେ
1: ଭକ୍ଷଣ
0: ଆନନ୍ଦ ମନରେ ଭକ୍ଷଣ କରି ବୀରବର ଆଶ୍ରୟ ନେଲା ସେଠାରେ ବୀରବର ଦେଖୁ ଦେଖୁ ଚକ୍ଷୁ ଗୁରେ ନିଦ୍ରା
1: ଆସିଲା।
0: ଏଣେ ଅର୍ଜୁନ ବୀର ଶୋଇ ପଡିଥିଲା ଦେବୀଙ୍କୁ ଦର୍ଶନ କରି ହାରବତୀ ଯାଉଥିଲା ସେ ପଥ
1: ଦେଇ
0: ଯେମିତିରେ ଦୂରରୁ ଅର୍ଜୁନକୁ ଦେଖି ଆନନ୍ଦ ମନରେ ବିଚାର କଲା।
1: ବର
0: ଆମେ ଝିଙ୍ଗ।

0: ମନରେ ରାମାମଣି କଣ ଭାବିଛି?
1: ଆଚ୍ଛା କଣ ଭାବିଲା?
0: କ୍ଷୀରଦେବୀଙ୍କର ମୋ ପ୍ରତି ଆଶୀର୍ବାଦ ହେଉଛି
1: ବର୍ତ୍ତମାନ ଆବିର୍ଭାବ।
0: ଏଭଳି ଯୁବକ ମୋ ଚକ୍ଷୁ ଗୋଚରକୁ ଆସିନଥାନ୍ତେ।
1: ଠିକ ଠିକ।
0: ପାଖରେ ପହଞ୍ଚିଲା ଆଉ ନଚିହ୍ନିଲା, ଉଲ୍ଲୁକ ମୋହିନୀ ବିଦ୍ୟା ଦ୍ଵାରା ତାଙ୍କୁ ବନ୍ଧନ କରିଲା।
1: ହଇ
0: କୋଳାଗ୍ରତ କରଣ ରାମାବର ବିମାନରେ ବସାଇ ଅନ୍ତଃପୁରେ ହୋଇଲା
1: ବାହାର।
0: ଏ କାଳେ ଅର୍ଜୁନଙ୍କୁ ଯେ ଚେତନା କରାଇ ଚାହିଁଦେଲା ବୀର ସେ କାଳେ ଧନଞ୍ଜୟ।
1: ଧନଞ୍ଜୟ

0: ଶଶୁଙ୍କ ଔରସରେ ରମ୍ଭାଙ୍କ ଗର୍ଭରୁ ମୁଁ ଜାତ ହେଲି।
1: ଆଚ୍ଛା,
0: ଏଇ ଦୁର୍ଜନ ଦୁରାଚାର ପାପିଷ୍ଟ ନିକୁମ୍ଭାସୁର ମତେ ବଳବାନ ପୂର୍ବକ ଆଣିଛି।
1: ଆଚ୍ଛା,
0: ଏଣୁ କରି ଆପଣ ହୋଇବେ ମୋର ଜୀବ ଧନ, ତେବେ ମୋ ଯୌବନକୁ ମୁଁ
2: କରିଦେବି।
0: ଯେତେବେଳେ ଅର୍ଜୁନ ଏ
2: ବାଣୀ ଶୁଣିଲେ
0: ଇନ୍ଦ୍ରଙ୍କ ନନ୍ଦନ ମୋ ନାମ ଅର୍ଜୁନ, ମୋର ବାପା ଅଟନ୍ତି ରକ୍ଷସ୍ତ୍ରୀ ରମ୍ଭା ଅଟେ ଇନ୍ଦ୍ରଙ୍କ, ତେବେ ଭଉଣୀ ଲେଖା ହୋଇଲୁ
2: ତୁମର।
0: ଏଣୁ କରି ଆରେ ଶୁଣି କହୁଛୁ ବୁଝାଇ ଏ ଯୋ ଆସ୍ଥା କରୁଛୁ ସୁନ୍ଦର
2: ନୁହେଁ ରାମ ଜେ ରାମ ରାମ ଜେ ଭଜ ରାମ ସୀତାରାମ ଯେ ନବୀନ ସୁନ୍ଦର ଶ୍ୟାମ।
0: ବାରମ୍ବାର ହରାବଦୀ ଯେତେ ପ୍ରକାର ବୁଝେଇଛି
1: ଅର୍ଜୁନଙ୍କୁ ବିନୟ ଭାବରେ କହିଲେ
0: ଅର୍ଜୁନ ସେ ଭିତରେ ନାସ୍ତି କରିଛନ୍ତି।
1: ଆଚ୍ଛା ଆଚ୍ଛା,
0: ବାରମ୍ବାର ମନା କରିବା ସତ୍ତ୍ୱେ ହରାବଦୀ କଣ କରିଛି, ଜୀର୍ଣ୍ଣ ଗୁପ ମଧ୍ୟରେ ଅର୍ଜୁନକୁ ନେଇ ଥାଅ ଭିତରେ ବୋଲି ଦେଲା ଗପକାଇ।
1: ଆହା
0: ଭାଇ, ଆଣେ ଅର୍ଜୁନ ହେଲେ ଜୀର୍ଣ୍ଣକୁପରେ ଏଣେ ସିଆଡେ ଯୁଧିଷ୍ଠିର ମହାରାଜ ମନରେ ଭାବିଲେ
1: କଣ ଭାବିଲେ,
0: ଗଣ୍ଡାବଦ୍ଧ କରିବାକୁ ତ ଅର୍ଜୁନ ଦଳିଲା, ଏ ପର୍ଯ୍ୟନ୍ତ କାହିଁକି
1: ଫେରିଲା ନାହିଁ।
0: ମନରେ ସନ୍ଦେହ।

0: ଅର୍ଜୁନ କହି ଅର୍ଜୁନଙ୍କୁ ବିଷୟ ନେଇକିରି ସହଦେବ କହିଲେ ଭାଇ ନାଇଁ ଜିନ୍ନ କୂପ ଭିତରେ
1: ଭାଇଙ୍କି ପକେଇ ଦେଇଛି ହାରାବତୀ
0: ସେତେବେଳେ
1: ଆଚ୍ଛା
0: ସଂଜ୍ଞାହୀନ ହୋଇ ଯୁଧିଷ୍ଠିର ଧ୍ୟାନ କଲେ ପରମ ବ୍ରହ୍ମ ନାରାୟଣଙ୍କୁ
1: ମହାବାହୁଙ୍କୁ
0: କିଭଳି ଡାକିଛନ୍ତି
1: ଡାକିଲେ
0: କାଳ

0: ଭାଇ
1: ହଁ
0: ଆଲୋଚନା କରେ।
1: ଆଚ୍ଛା
0: ଭକ୍ତର ଭଗବାନ
1: ଠିକ
0: ତାଙ୍କ ନାମ ହଉଛି ବାଞ୍ଛାନିଧି। ଯିଏ ଯୋଉ ବାଞ୍ଛା କରେ ତାହାକୁ ପୂର୍ଣ୍ଣ କରି
1: ପାରନ୍ତି।
0: ଗରୁଡ଼ରେ ଆରୋହଣ କରିଲେ ନାରାୟଣ, ଭାଗ୍ୟ ବରବନକୁ
1: କରିଲେ ଗମନ।
0: ଯେତେବେଳେ ଯୁଧିଷ୍ଠିରଙ୍କୁ ନୟନ ଦେଖିଲେ ନିଉଛାଳି ହରି ହରି ନମସ୍କାର
1: ନମସ୍କାର କଲେ।
0: ଏକାଳେ ଯୁଧିଷ୍ଠିର

0: ସେ ଅନ୍ତର୍ଯ୍ୟାମୀ
1: ନାରାୟଣ
0: ଆପଣଙ୍କୁ କଣ ଅଜଣା
1: ଦୁର୍ଯ୍ୟୋଧନର
0: କବଟ ପଶା ଖେଳରେ
1: ସେ
0: ବୋଲି ତ ସାଥି ପାଇଲି
1: ହଁ
0: ଏବେ ମୋର ଭାଇ
1: ଅର୍ଜୁନଙ୍କୁ
0: ହାରବତୀ ନାମିନୀ କନ୍ୟା ଜିନ୍ନକୁ ପରେ ପତନ କରି
1: ବର୍ତ୍ତମାନ ପକେଇଦେଇଛି ପ୍ରଭୁ
0: ଯେତେବେଳେ ଭାବଗ୍ରାହୀ ଶୁଣିଲେ
1: ହଁ
0: ଯୁଧିଷ୍ଠିରଙ୍କୁ ସଙ୍ଗରେ ଧରି
1: ଆଚ୍ଛା
0: ଆସିଲେ ମଣିମହଲ ଦେଶକୁ ଯୋଉ ଜାଗାରେ କି ରହିଛି ହାରବତୀ ସେପୁର

0: ଭୋଗ କରଇତା
1: ଆହା
0: ଗୁରୁଜନେ ହଦ ଆଦର
1: ନିଜ ପାଇଁ ଦେଇ ଥୁଆ
0: ଏଭଳି ଅବସ୍ଥାରେ
1: ଆଚ୍ଛା
0: ହାରାବତୀ ଆଗରେ ଭଗବାନ ଜବାବ ଦେଲେ ଅର୍ଜୁନଙ୍କୁ ତୁମର ସହିତ ମୁଁ ବିବାହ କରିବି
1: ଆଚ୍ଛା ଆଚ୍ଛା
0: ତାପରେ ସହଦେବ ପୃଥା କଲେ ଭାବଗ୍ରାହୀ କିରେ ବାବୁ ସହଦେବ
1: ସହଦେବ
0: ନିଧନ ନିକୁମ୍ବାସର କା ହସ୍ତରେ
1: ଆଚ୍ଛା
0: ସେହି କାଳେ ସହଦେବ ଯେ ବୋଲନ୍ତି ବଚନ ଅର୍ଜୁନଙ୍କ ହସ୍ତେ ଅସୁର ହୋଇବନି।

0: କାମଡ଼ି ରଦନକୁ ଭିଡ଼ିଣ ବୋଲରେ ଗୌଡ଼ ଆରେ
1: ନାରାୟଣ
0: କେମିତି ବଲା ଚିନି ବିରେ
1: ବହନ
0: ଯେ କାଳେ ଭାବଗ୍ରାହୀ କମ୍ପମାନ
1: ହେଲେ
0: ସୁଦର୍ଶନ ଚକ୍ରଟାକୁ
1: ଧରିଲେ
0: ମରିଲୁ ମରିଲୁ ମରିଲୁ ଅସୁର ଏକଥରେ ଭଗବାନ କଲେ
1: ପ୍ରହାର
0: ସେ କାଳୀ କୁମ୍ଭ ଚକ୍ରକୁ ଧରିଲା ବୁଲେଇ ବୁଲେ ଆକାଶକୁ
1: ବୁଝିଲୁ
0: ଭଗବାନଙ୍କର ସୁଦର ଚକ୍ର ଯେତେବେଳେ କାର୍ଯ୍ୟକାରୀ ନହେଲା ବ୍ରହ୍ମ ବିଚାର କଲେ
1: କଣ
0: କି ବୁଦ୍ଧି କରିବା
1: ବର୍ତ୍ତମାନ
0: ଅର୍ଜୁନଙ୍କୁ ଚାହିଁ ନ ବୋଲନ୍ତି ଭାବଗ୍ରାହୀ କଣ ରେ ପାର୍ଥ ବୀର ରହିଛୁ ନାହିଁ ସହଦେବ କହିଲେ ସହଦେବଙ୍କୁ ପଚାରିବାରୁ ସହଦେବ କହିଲେ ସୂର୍ଯ୍ୟଙ୍କର ଚକ୍ର ସୂର୍ଯ୍ୟାବର୍ତ୍ତ ଆଣ ହେବ।

0: ଯେତେବେଳେ ଅର୍ଜୁନଙ୍କ ହସ୍ତରେ ପଡିଛି ସୂର୍ଯ୍ୟାବର୍ତ
1: ଚକ୍ର
0: ଏଣେ ଅସୁରର ବାମଙ୍ଗ ବାମନୟନ ଗମ୍ପମାନ ଏ ପ୍ରଚଣ୍ଡ ମୂର୍ତ୍ତି ଧରି ପ୍ରଚଣ୍ଡ ମୂର୍ତ୍ତି ଧରି
1: ଅର୍ଜୁନ
0: ସୂର୍ଯ୍ୟାବର୍ତ ଚକ୍ର ବେଳେ ଛାଡ଼ିଲା କୋଟି ସୂର୍ଯ୍ୟଙ୍କର କାନ୍ତି ଏକାଥରେ ଅସୁରରେ ଦୁଇ ଖଣ୍ଡ
1: କଲା ରାମ ଜେ ରାମ ରାମ ଜେ ଭଜ ରାମ ଜେ ସୀତାରାମ ନବୀନ ସୁନ୍ଦର ଶ୍ୟାମ
0: ଏକାଥରେ ଅସୁରର ପ୍ରାଣ ଉଡି ଯାଇଛି।
1: ଆଚ୍ଛା ଆଚ୍ଛା
0: ଆକାଶ ମାର୍ଗରେ ଦେବବୃନ୍ଦ ପୃଷ୍ପ ବୃଷ୍ଟି କଲେ
1: କଲେ
0: ମାତଳୀ ସହିତ
1: ଆହା
0: ପଠେଇଲେ ଦେବେନ୍ଦ୍ର ଯେ ଅର୍ଜୁନକୁ ଆମନ୍ତ୍ରଣ କରି ନେବା ପାଇଁ
1: ମୋର ପୁତ୍ରକୁ ଧରି ଆସ।
0: ଏହି କାଳେ ଅର୍ଜୁନ ସହିତ ହାରାବତୀକୁ ନେଇ ପହଞ୍ଚିଲେ ସ୍ୱର୍ଗପୁରରେ।
1: ଆଚ୍ଛା

0: ହାରାବତୀ କୁ ଦେଖି ଦେବେନ୍ଦ୍ର ଭାବନା କଲେ
1: କଣ
0: ସୁନ୍ଦରୀ ଏହି କାଳେ ହାରାବତୀ କହିଲା ବୁଝାଇ ତୁମେ ମୋର ବାପା ମୁଁ ରମ୍ଭାର ଜେମା ଦେଇ
1: ଜେମା ଦେଇ
0: ନିକୁମ୍ଭାସୁର ମତେ ଧରଣ ଯାଉଥିଲା
1: ଆଚ୍ଛା
0: ଏହି ବିପଦ କାଳରେ ଅର୍ଜୁନଙ୍କର ମୋର ସାକ୍ଷାତ ହୋଇଲା।

ଇନ୍ଦ୍ରଙ୍କର କଥାରେ ହରାବତୀକୁ ବିବାହ କରି ଅର୍ଜୁନ ଆନନ୍ଦ ମୁରେ କାଳାତିପାତ କଲେ। ଆହେ ବିଜନ ମାନେ ଶୁଣୁ ଦେଇ ପୂର୍ଣ୍ଣ ହୋଇଲାନି କୁମ୍ଭ ବଦ୍ଧ ଜାଣ।

ଲୋକଗୀତ କ୍ରମରେ ପ୍ରଚାର କଲୁ ଦାସକାଠିଆ ଗୀତ, ପରିବେଷଣ କଲେ ସୂର୍ଯ୍ୟନାରାୟଣଙ୍କର ଏବଂ ଆନ୍ତର୍ଜମୀ ରଥ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।

0: ଟିକେ କଟକ ଖଟେଇ ଦିଅ ଡ୍ରାଇଭର ବାବୁ।
1: ଏଡ଼ ସେ ପଛ ପଟେ କଣ୍ଡକ୍ଟର କ୍ଲିନର କୁ ଦିଅ।
2: କୁଆଡ଼େ ଯିବା ଆଜ୍ଞା? ସେ ଡ୍ରାଇଭର କେବିନ୍ରେ ଏକା ବସୁଥ।
3: ହଉ ହଉ ମୁଁ ସିଟିକା ବସିବି ସିଟିକା ବସିବି।
1: ହଁ ତମମାନେ କୁଆଡ଼େ ଯିବ? ସିଟ୍ ନାହିଁ ସିଟ୍ ନାହିଁ।
4: କୋଉଠି ଆଡ଼ଜଷ୍ଟ କରିଦିଅ ଶ୍ୱାସ ହେଉ ତ ଯେମିତି କରିବ ଦେଖ
1: କେବିନ୍ରେ ବସିବ ବୋଲେ ବସ।
4: ଚଳିବ ଘୁଞ୍ଚ
1: ସେ କୁଣକୁ ବସ ଆଜ୍ଞା। ଇଠି ହେଲେ ଇଞ୍ଜିନ କୁ ଗୁଣ ବାଜିବ ସେଟା ବସ। ରେ ତମ ସେନା ଦେଖ ଦେଖ ଦେଖ ସାଇଡ ଦେଖେ ସାଇଡ ଦେଖେ
3: ଡ୍ରାଇଭର ବାବୁ ତମେ ବଢିଆ ଲୋକ ହ ବୋଲେ କେଡ଼େ ମଜାରେ କାମ କରି ପକଉଛ କେଡ଼େ ଆରାମରେ ଗାଡ଼ି ଚଲେଇ ପକଉଛ।
1: ବୁଝିଲ କି ଆଜ୍ଞା? ଆଗ୍ରହ ପରା ଚାକିରିରେ ଆଉ ମଜା ନାହିଁ ଆଜ୍ଞା। ଗାଡ଼ି ଚଲେଇକିରି 35 ବର୍ଷ ହେଲା ଡ୍ରାଇଭିଂ କରୁଛ।
3: ଆଗ କିସ କରୁଥିଲ ତ?
1: ଆଗରୁ ଲାଇଟ ଗାଡ଼ି ଚଲଉଥିଲି ତାରୁ ତାରୁ ଲାରି ଚଲେଇଲି ଆଉ ଗଲା 30 ବର୍ଷ ହେଲା ଇ ଗାଡ଼ି ଲାଙ୍ଗ ରୁଟ୍ର ଗାଡ଼ି ଏକା ଆଜ୍ଞା। ଆଗ ତ 2 ଡ୍ରାଇଭର ଦଉଥିଲେ ଏକା ସାଙ୍ଗରେ ଜଣେ ଏଠୁ ଗୋଟେ ଜାଗା ଯାକ ଯିବ ଆଉ ସିଟ୍ରୁ ଆଉ ଜଣେ ଚଲଉଥିଲା। ସେତେବେଳେ ଅଧା ଅଧା ଚଲେଇବାକୁ ବୋଇଲେ ମିଶା ସୁବିଧା ଅସୁବିଧା ଦେଖିକିରି ମିଳିମିଶିକିରି ଚଲଉଥିଲୁ ଆଜ୍ଞା। ଏବେ ତ ସବୁ ଉଲ୍ଟା ଆଜ୍ଞା। ଏବେ ତ କେତେ ରୁଲ୍ ବନେଇ ଦେଲେଣି। ନାଇଁ କହିଲ ଆଗ ଏଠୁ କେତେଟା ବସ୍ କଟକ ଯାଉଥିଲା? 3 କି 4 ସିଟା ମିଶା କେ ବି ରୋଡ଼ରେ ଫୁଲ୍ ଘାଟି ଘାଟି ସରୁ ସରୁ ବରହମପୁର ହେଇଯାଉଥିଲା। ଆମକୁ ତ ନ୍ୟାସନାଲ ହାଇୱେ ସ୍ୱପ୍ନ ଥିଲା ଆଜ୍ଞା। ଆଉ ସେତେବେଳେ ଆମର ବସ୍ର ଇଜ୍ଜତ ଥିଲା ଆଜ୍ଞା, ସମ୍ମାନ ଥିଲା। ଆମକୁ ମିଶା 4 ଲୋକ ପଚାରୁଥିଲେ ଆଜ୍ଞା। ଆଉ ଆଜିକାଲି ଆଜିକାଲି ଆଉ ନାହିଁ ଆଜ୍ଞା। ପ୍ରାଇଭେଟ ବସ୍ ଆସିକିରି ସମସ୍ୟା କରିବାଟା ଯେତିକି ଦୁଃଖ ତାଠୁ ବଡ଼ ଦୁଃଖ ହେଲା ଆମର ଡିପାର୍ଟମେଣ୍ଟର ଲୋକମାନେ ସବୁ ବିକି ଭାଙ୍ଗିକିରି ଖାଇଦେଲେ ଆଜ୍ଞା। ସୁନା ପରା ଡିପାର୍ଟମେଣ୍ଟକୁ ଭାଙ୍ଗାଳି କରିଦେଲେ। ରେ ଦଣ୍ଡସେନା, ଆରେ ସେ ଗାଈମାନଙ୍କୁ ସାଇଡ କର ରେ।
5: ମାଇକିଣାକୁ ବେଶୀ ବାନ୍ତି ଉଠଉଛି।
6: ତାଙ୍କୁ କୁହ ବାବୁ, ତାଙ୍କୁ କୁହ। ଏ ବାବୁ, ଏ ବାବୁ, ସାଇଡ ସିଟ୍ ଟା ତାଙ୍କୁ ଦେଇଦିଅ। ଏଠି ବାନ୍ତି ଫାନ୍ତି ହେଲେ ବଡ ଆଲରା ଏକା।
4: ଘୁଞ୍ଚିକିରି ବସ ବାବୁ, ଚାପି ଦେଲେ ଶ୍ୱାସଟା ଭରି ପଡିବ ନାଇଁ କି?
3: ଡ୍ରାଇଭର ବାବୁ, ତମେ କହୁଥିଲ ତମର ପିଲାଦିନର କଥା।
1: ପିଲାବେଳେ ବୋଇଲେ ଆମର ବାପା ତ ଡ୍ରାଇଭର ଥିଲା ଆଜ୍ଞା। ଥରେ ବାହାରକୁ ଗଲେ 3 ଉତ୍ତରକୁ ଆଇବାର, ସିଏ ଏଇ ବିଜୁନଗର ଲାଇନରେ ଗାଡ଼ି ଚଲଉଥିବାର ଆଜ୍ଞା। ସିଏ ମିଶା ଆଗ ଲାହାରିକା ଚଲେଇବାର ଆଜ୍ଞା।
3: ଆଉ ଘରେ ତମେ କିସ କରୁଥିଲ ତ?
1: ଘରେ ଆଉ କିସ କରିବ, ଘରେ ବାପା ନଥିବାକୁ ମାର ଗେଲ ହେଇଗଲୁ। ଆଉ ପାଠଶାଠକୁ କିଏ ପଚାରେ, 6 କ୍ଲାସ ଯାକ ଏକା। ତାରୁ ତାରୁ ସ୍କୁଲ ନାଁରେ କେବେ ମୁଣ୍ଡାବନ୍ଧ ତ କେବେ ଜଗନ୍ନାଥ ସାଗର, ମଙ୍ଗଳବାର ହାଟପଦା, କୋଲାପ ବ୍ରିଜ, କେବେ ମାଳିଆପୁଟୁ ନହେଲେ ମୌଲୁଭଟା ବୁଲିବାର, ସ୍କୁଲକୁ ଯିବାର ନାହିଁ। 3 ଫେଲ୍ ହେଲା ଉତ୍ତାରୁ ବାପା ପାଠ ଛଡ଼େଇଦେଲେ, ଆଉ କ୍ଲିନିୟର ଚାକିରିରେ ଲଗେଇଦେଲେ। ଆଉ ଅଭାବ ଅସୁବିଧା ପଇସା ପତ୍ର ମିଶା ନଥିଲା ତ ଆଜ୍ଞା, ଆଉ କ୍ଲିନିୟର କାମ କଲୁ। ଆଉ ହେଲେ ସେ କ୍ଲିନିୟର କାମ କଲା ଭିତରେ ଡ୍ରାଇଭିଂ ଶିଖିଦେଲି ଆଜ୍ଞା। ଆଉ ସେଦିନରୁ ଡ୍ରାଇଭର ତ ହେଇଗଲି ଆଜ୍ଞା। ଆଉ
3: ଆମର ସମସ୍ତଙ୍କର କଥା ସମାନ ଏକା ହେ, ଏଇ ଜନ୍ମରେ କିଏ କିଏ ସେ କାମ କରିବ ସବୁ ସିଏ ଉପରବାଲା ଏକା ଠିକଣା କରିକି ରଖିଦେଇଛି ବାବୁ।
1: ସେମିତି ଏକା ଆଜ୍ଞା। ଆରେ ଦଣ୍ଡସେନା,
0: ଆରେ
1: ସାମ୍ନା କାଚରେ ଆଜି ଭଲକିରି ପାଣି ମାରିନୁ କିରେ, ସଫା ଦୁଶୁ ନାଇଁ। ଏ ଶୁଣ ଶୁଣ, ଘାଟି ଉତାରୁ ଟିକେ ସଫା କରିଦବୁ ତ
0: ଆଗ୍ରୋ।
3: ଏମିତି କଥାବାର୍ତ୍ତା ହେଇକିରି ଗଲେ ବାଟ ଜଣା ପଡ଼ିବ ନାହିଁ ଡ୍ରାଇଭର ବାବୁ।
1: କେତେ ରକମର ଲୋକ, କେତେ ପ୍ରକାର କଥା ଆଜ୍ଞା, ସବୁ ଦେଖିବାର ଶୁଣିବାର ହଉଛି। ହେଲେ ତମେ ପୁରା ଲେଖାଲେଖି କରୁଛ ଆଜ୍ଞା, ବୁଝିଲେ ସେ ପିଟିସନ ରାଇଟର କି କେମିତି?
3: ନାଇଁ ନାଇଁ ନାଇଁ ନାଇଁ, ମୁଁ ସେ ଦେଶିଆ ଗୀତ କାତାନି ଗୀତ ମାରାମାରି ଉପରେ ଲେଖାଲେଖି କରୁଛେ।
1: ଆମର ଡ୍ରାଇଭର ମାନେ ଶୁଣିଲା ପରା ଗୀତ ମାନେ କରିଦିଅ ଆଜ୍ଞା। ଆଗ ଆମେ ସେ କ୍ୟାସେଟ୍ ଗୀତ ମାନେ ପକଉଥିଲୁ, ଏବକୁ ତ ସିଡି ଚିପ୍ କିସ୍ କିସ୍ ମାନେ ବାହାରି ପଡ଼ିଲାଣି। ବୁଝିଲ କି ଆଜ୍ଞା, ଏଇ ଗୀତ ମାନେ ଶୁଣିବି ବୋଲି କ୍ୟାସେଟ୍ ବଦଳେଇଲା ବେଳକୁ ବଡ଼ ଜାଗ୍ରତ ରହିବାକୁ ହେଉଛି।

0: ଟିକେ ଫିଟିଗଲା ବୋଇଲେ ଗାଡ଼ି ସାଇଡ଼କୁ ବାହାରିଯିବ।
1: ତମେ କେମିତି ଗୀତ ଶୁଣିବାକୁ ଚାହୁଁଛ ହେଲେ?
2: ଆମର ଏଇ ଘରାଫୁଟିଆ ଗୀତ ପରଟା ମାନେ କେତେଟା ଲେଖିଦିଅ ଆଜ୍ଞା।
0: ଅରେ ତୁ ଗେଟ୍ ଛାଡ଼ିକିରି ଏଇଠି ଆମର କଥାବାର୍ତ୍ତା ଶୁଣୁଛୁ କି? ମ ଯା ସେ
2: ଯାଉଛୁ।
1: ତାକୁ ଭଲ ଲାଗୁଛି ତ ସେଟା ପାଇଁ କହିଦେଲା। ହଁ ଡ୍ରାଇଭର ବାବୁ, ତମେ କହୁଥିଲ ତମର ସେ ଯୁବ ବଳର କଥା।
0: ତାରୁ ତାରୁ ଆଉ କିସ, ମା ଲାଗିଲା ବିବାହ କରାଇଦେବି ବୋଲିକିରି ପ୍ରମାଣିତ ହେଲା। ଏଥର ଯେମିତି ହେଲେ ମା ମିଶା ଆଉ କାମଧାମ ମିଶା କରିପାରିଲା ନାହିଁ ତ, ମୋର ପାଇଁ କନିଆ ଖୋଜିଲା ଆଉ।
1: କୋଉଠି ତମେ ପ୍ରଥମରୁ ତାକୁ କୋଉଠି ଦେଖିଲ?
0: କନିଆ ତ ସିଏ ଖୋଜୁଥିଲା, ମାତ୍ର କହ ମୋର ମନରେ ଥିଲା ଆହୁରି ଗୋଟେ ଜଣ ଆଜ୍ଞା।
1: ଆଉ ଗୋଟେ ଜଣ କିଏ ସେଟା?
0: ତାର ନାଁ ମତେ ଜଣା ନାହିଁ ଆଜ୍ଞା। ମୁଇଁ ମାତ୍ର ତାକୁ ଦଣ୍ଡେଇ ବୋଲିକିରି ଡାକିବାର, ଦିନକୁ ଆମର ଗାଡ଼ିରେ ଚଢ଼ିବାର ଆଜ୍ଞା, ପାଖ ବାଟକୁ ଯିବାଟା, ଅଧଘଣ୍ଟା ଭିତରେ ଉତରି ପଡ଼ିବାର, ଗାଡ଼ି ଭିତରକୁ ନ ଯାଇକିରି ଇ କେବିନ୍ରେ ଏକା ମୋର ପାଖରେ ଏକା ବସିବାର ଆଜ୍ଞା।
1: ଏବେ ମୁଁ ଯୋଉଠି ବସିଛି ସେଠି ତ
0: ନାଇଁ, ଇ ପାଖରେ। ତାର ନାଁ ମାତ୍ର ମୁଁ ଜାଣିନଥିଲି ଆଜ୍ଞା, ମାତ୍ର କହ ତାର ନାକରେ ଦଣ୍ଡିଟା ସମାନ ନିଆଁ ପରା ଏକା ଜଳୁଥିଲା, ସେଇଟା ପାଇଁ ତାକୁ ମୁଁ ଦଣ୍ଡି ବୋଲିକିରି ଡାକୁଥିଲି, ଆଉ ସେ ମିଶା ମନା କରୁନଥିଲା ଆଜ୍ଞା।
1: ହଉ କୁହ କୁହ, ଚୁପ୍ ହେଇଗଲ ଯେ
0: କି ହିସାବ କହିବି ଆଜ୍ଞା, ସେ ଷ୍ଟୋରି ଆହୁରି କହିବି କି ହେଲେ କି ସେଲା ବୋଇଲେ, ସେ ଗୋଟେ ଦିନ ଗାଡ଼ି ଖରାପ ହେଇଗଲା ଆଜ୍ଞା। 10ଟାରେ ବାହାରିବା ଗାଡ଼ି, ରିପେୟାର କରିକିରି ବାହାରିଲା ବେଳକୁ ହେଇଗଲା ସମାନ 12ଟା। ଗାଡ଼ି ସ୍ପିଡ଼ରେ ଯାଉଥିଲା, ଲୋକମାନେ ଯେମିତି ହାତ ମାରିକିରି ଗାଡ଼ି ରଖାଉଛନ୍ତି ସେମିତିକା ସିଏ ସେଦିନ ହାତ ମାରିକିରି ଗାଡ଼ି ରଖାଇଲା। ଏବେ ମିଶା ସେ ହାତ ମାରିବାଟା ମୋତେ ଦୁଶୁଛି ଆଜ୍ଞା, ସେତେବେଳେ ମୁଁ ଭେଣ୍ଡିଆ ଥିଲି। କିଏ କୋଉଠି ଜଣେ ହାତ ମାରିଦେଲେ କୁଚୁକିରି ବିଶିଲି ପୁଙ୍ଗିଦେବେ ଆଙ୍କମାନେ, ଏବେକୁ ତ 2-3 ଘଣ୍ଟା ଲେଟ୍ ହେଇଗଲାଣି, ଆହୁରି ଲେଟ୍ କରୁଛନ୍ତି। ବା
3: ମୁଁ ଏଠି ବସିବି କି?
0: କେବିନ୍ରେ କାହିଁକି ବସିବ, ଗାଡ଼ି ଭିତରେ ସିଟ୍ ଖାଲି ପଡିଛି, ବସିବ, ଯଅ ପଛକୁ ଯଅ।
3: ମୁଁ ବେଶୀ ବାଟ ଯିବି ନାହିଁ, ଏ ପାଖରେ ଏକା ଉଲି ପଡ଼ିବି।
0: ତମେ ପାଖରେ ହୁଲ କି ସ୍ୱର୍ଗରେ ହୁଲ, ପଛରେ ବସ, ଜାଗା ଅଛି, ମୁଣ୍ଡ ଖରାପ କରନ। 2 ଟଙ୍କାର ପାସେଞ୍ଜର ପାଇଁ 10 ମିନିଟ୍ ଗାଡି ରହିଲା। ଆଉ ମହାଦେବ ହେଲା କି ନା, ଆଉ 2 ଟଙ୍କିଆ କିଏ ଆସୁଛନ୍ତି ଯେ ଗାଡ଼ି ଠିଆ କରାଇଛ? ଏବେକୁ ତ 2-3 ଘଣ୍ଟା ଲେଟ୍ ହେଇଗଲାଣି, ହେ ଜଲ୍ଦି କର ହେ।
3: ମୁଇଁ ଏଠି ବସିବି କି?
0: ବସ ମା ବସ, କେବିନ୍ରେ ବସ।

0: ଭିତରେ ବସ, ନହେଲେ ଏଇ ଡ୍ରାଇଭରର ସିଟ୍ରେ ମିଶା ବସିପଡ଼। ତମର ଇଚ୍ଛା, କାହାକୁ କିସ୍ କହିବୁ। ହେଲା କି ଏ ମହାନ୍ତି ବାବୁ, କି ସାମାନ ଚଢ଼ଉଛନ୍ତି ଯେ, ତୁମେ ଆହୁରି କାହିଁକି ଏଠି ଠିଆ ହେଲ?
1: ହେଟି ଇଠି ଏକା ବସିଛି ମୁଇଁ।
0: ବା, ସେ କେଟଲିଟା ସିବାଟେ ରଖ, ଗିଅର ପକାଇଲା ବେଳକୁ ଲାଗିଯିବ। ହେଟି ଆହୁରି ଆହୁରି କିସ୍ ହେଲା?
1: ତମେ ତିରିଶ ହଉଛ ଯେ।
0: ନା ନା, ମୁଁ ତମକୁ କିସ୍ କଲି, ମୁଁ ତମକୁ କିସ୍ ହେଲେ କହିଲି କି? ହେ, ବସିବ ତ, ବସ ବସ, ଆରାମରେ ବସ, କିଛି ବାଧା ନାହିଁ, ବସ ବସ।
1: ହେଟି ତମର କଥା ଯାକ ସବୁ ମତେ ମଙ୍ଗଳି କହିଛି।
0: ମଙ୍ଗଳି
1: ଆମର ଗାଁର ଟୁକି, ତମର ସ୍କୁଲରେ ଚାର କ୍ଲାସରେ ପଢୁଥିଲା ଯେ।
0: କିସ କିସ୍ କହୁଥିଲା?
1: ତମେ ତମେ ନାଇଁ କି ବେଶୀ ଭଲ ବୋଲି
0: କହୁଥିଲା। ବସ ବସ ବସ, ଏଇଠି ବସ।
1: ହେଟି ତମେ ପରାସି କଟକ ପରମପୁର ବାଟେ ଯାଉଛ?
0: ହଇ କିସ ହେଲା?
1: ମୁଇଁ ତମର ଗାଡ଼ିରେ ସବୁଦିନ ଇ ପାଖରେ ଏକା ଚଢ଼ିବି। ମୋର ବାପା ସେ ଗାଁର ଫ୍ୟାକ୍ଟ୍ରିରେ କାମ କରୁଛି ତ।
0: ତମକୁ କିସ ଲୁଡ଼ା ସେଟା କୁହ।
1: କହିବି କି?
0: କହୁନ।
1: କହିବି
0: କୁହ।
1: କଟକରୁ ସେ ଗୁଡ଼ରେ ପିନ୍ଧିବା ପାଞ୍ଜଲୁ।
0: ହଉ ଦେଖିବା ଦେଖିବା, ହଉ ଦେଖି ଦେଖି ଦେଖି ଦେଖି ଦେଖିବା।
1: ହଉ ରଖ ରଖ ରଖ, ଏଠି ଏକା ରଖ, ମୁଁ ଏଇଠି ଓଲି ପଡ଼ିବି। ଯାଉଛି ଯାଉଛି ଯାଉଛି।
0: ମୋର ସମାନ ହେତୁ ପଡ଼ୁଛି ଆଜ୍ଞା, କେତେବେଳେ କେମିତି ମୁଁ ଦଣ୍ଡି ସାଙ୍ଗରେ ମିଶିଗଲି। ଘଟଣା ନିଜର ପରେ ଆଗ ଲାଗିଲା ଆଜ୍ଞା। ସେତେବେଳେ ମୁଇଁ ନୂଆ ନୂଆ ଗାଡ଼ି ଚଲାଉଥିବାର, ସେ ଝିଅଟା ଯେଉଁ ସମୟରେ ଆସୁଥିଲା ସମାନ ସେ ଟାଇମ୍କୁ ଯାଉଥିବା ଗାଡ଼ିମାନଙ୍କୁ ଏକା ମୁଁ ଚଲାଉଥିଲି। ଆଉ ଆମେ ସବୁଦିନ ମିଶିଥିଲୁ, ତାର ପାଇଁ କେତେ ରକମର ଜିନିଷ ମାନେ କଟକ ଭୁବନେଶ୍ୱରରୁ ଆଣିଦେଉଥିଲି। ସିଏ ନାଇଁକି ଖାଲି ହସିଦେବା, ସିଏ ସବୁଦିନ ତାର ବାପାକୁ ଖାଇବାକୁ ଦେବାକୁ ଯାଉଥିବାର ଆମର ଗାଡ଼ିରେ ଅଧଘଣ୍ଟାର ବାଟ। ସବୁଦିନ ସିଏ ହାତ ମାରିବା ଆଗରୁ ମୁଇଁ ଗାଡ଼ି ରଖିଦେଉଥିଲି, ସିଧା ପଳେଇ ଆସୁଥିଲା ଡ୍ରାଇଭର କେବିନ୍କୁ। ସେତେବେଳେ ମୋର କ୍ଲିନର୍କୁ ଗାଡ଼ି ଚଲାଇବାର ଶିଖାଇ ଦେଇଥିଲି ତ, ତାକୁ ଷ୍ଟିଅରିଂ ଧରାଇ ଦେଇକିରି ଆମେ ଦୁଇଜଣ ଗୋଟେ ସିଟ୍ରେ ବସିକିରି କେତେ କଥା କେତେ ଭାଷା ବୁଝିଲ କି, ଏସବୁ ହବାର। ମୁଇଁ ତାକୁ ବିବାହ ବି ବୋଲି ଯେଉଁଦିନ କହିଲି ସେଦିନରୁ ତାର ଆଉ ଦେଖା ନାହିଁ। ସବୁଦିନ ପୁରା ତାର ଗାଁ ପାଖରେ ଗାଡ଼ି ରଖିବାର, ମାତ୍ର ଦଣ୍ଡି ଦଣ୍ଡି କୁଆଡ଼େ ପଳେଇ ଯାଉଥିଲା। ତାକୁ ବିବାହ ହେଇକିରି ମୁଇଁ ଘର ସଂସାର କରିବାର ସ୍ୱପ୍ନ ଦେଖୁଥିଲି, ରାତି ରାତି ତାର କଥା ଏକା ଭାବୁଥିଲି। ତାର ଗାଁକୁ ଯାଇକିରି ଖବର ନେଲି, କିଏ ଜଣେ କହିଲା ତାର ମଦୁଆ ବାପାକୁ କାମରୁ ବାହାର କରିଦେଲେ, ତାର ବାପା ସାଙ୍ଗରେ ସିଏ ଗାଁ ଛାଡ଼ିକିରି ପଳେଇଗଲା ବୋଲିକିରି। ଆଜ୍ଞା ତମେ କୁହ ତ ଆଜ୍ଞା, କିଏ ମୋର ଦଣ୍ଡିକୁ ମୂର୍ଚ୍ଛୁ ନେଇଗଲା, ତାର ବାପା ନା ମଦ? ଆଜ୍ଞା ସେଟା ଯୋଉ ମଦ ମୋର ଦଣ୍ଡିକୁ ମୋର ପାଖରୁ ନେଇଗଲା, ଶପଥ କଲି ସେ ଦିନଠୁ ମୁଇଁ ମଦକୁ ଛୁଇଁବି ନାଇଁ ବୋଲିକିରି। ଦେଖ ଆଜ୍ଞା କଥା ହଉ ହଉ ଖାଇବା ଟାଇମ ହେଇଗଲା, ଚାଲ ଚାଲ ଖାଇବା। ଏ ଚାଲ ରେ ଦଣ୍ଡସେନା।
2: ନମସ୍କାର ପ୍ରକାଶ ବାବୁ।
0: ହଁ ଦାମ, ଭଲ ଅଛୁ ତ?
2: ଭଲ ଅଛି ବାବୁ।
0: ଆଉ କିନ୍ତି ରେ ତୋର ସାଗର ତତେ ଠିକଣା ଟାଇମରେ ବର୍ତ୍ତମାନ ଦଉଛି କି ନାଇଁ?
2: ଦଉଛି ବାବୁ, ଦଉଛି ଦଉଛି।
0: ଯା ହଉ,
2: ହେଲେ ଆଜି କିସ ଆଣିବି ବାବୁ?
3: ରୁଟି ଲଗ।
0: ଏ ଶୁଣେ, ରୁଟି ତରକାରୀ ଦେ, ସାଙ୍ଗରେ ପିଆଜ ମିଶା ଟିକେ ଆଣେ।
2: ହଉ ହଉ ବାବୁ, ଆଣିବି ବାବୁ।
0: ଦାମ କିସ ହେଲା ରେ, ଏମିତି ଅନେଇଛୁ?
2: କିଛି ନାଇଁ ଯେ ବାବୁ,
4: ବାନ୍ଧିକିରି ଢାବା ପଛ ବାଟୁ ଆଇଥିଲେ, ତାଙ୍କ ମାନେ କାହାକୁ ଗୋଟେ ଖୋଜୁଥିଲେ ବାବୁ।
0: କାହାକୁ ରେ?
4: କୋଉ ଗୋଟେ ସୁନ୍ଦରିଆ ଟୁକିକୁ।
0: ସେଠୁ
4: ଏଡ଼େ ଏଡ଼େ ରଙ୍ଗ ରଙ୍ଗ ଆଖି ମନେ ତାଙ୍କ ମନକର, ମତେ ପଚାରିଲେ ତୁଇ ଦେଖିଛୁ କି ସେ ଟୁକିକୁ ବୋଲିକିରି, ଯିଏ ନାକରେ ଗୋଟେ ଦଣ୍ଡି ପିନ୍ଧିଛି ପୁଣି
0: ଦଣ୍ଡି।
4: ହଁ ମତେ ଏ ବଡ଼ ଡର ଲାଗୁଥିଲା ବାବୁ, ତାଙ୍କ ମନେ ମାତ୍ର କିଛି ଭଲ।

0: ಗಾಡಿ ಚಲ್ಲರು ಕೂತಾಗ ಬರ್ ಕೊಡ್ಲ
1: ಸಿಟ್ಯಾ ಬೈತು ಕೂತ್ಲಿ ಗುಲ್ಲಿ ಒನ್ ಉಪ್ಪುರ್ ಕುಚೋಗ ಬೋಲಿ
0: ದೌಡಿರಿ ಬಾಂತ
2: ತಮರೋ ಈ ಗಾಡಿಕು ಈ ಪ್ಯಾಸೆಂಜರ್ ಕುಡಾ ಮನಕು ಚಬ್ಬಾಯ್ಸ್
3: ಡೌಸೆ ಬೋಲಿಕ್ರಿ ಜೂಸ್ ಜಿನ್ಸ ಅವನ ಗಾಡಿ ನೆವಿಕ್ರಿ ಸಬ್ಬು ಅಂಕ ಅವನ ಗಾಗ ನಾಟ ನಕಲೆ ಅವಳಕು ବେଶି ଯାଉଛନ୍ତି
4: ହେଲା ବାବୁ ହେଲା ହେଲା ଏଠି ବେଶୀ ପାଟି କରନ ଆମେ ଚୋରା ମଦ କି କାଠ ଗଞ୍ଜେଇ ନଉନୁ ସେ ଢୋଲାର ମୁହଁକୁ ବାନ୍ଧି ଦେଇଥିଲା ବୋଲି ଜଣା ପଡିଲା ନାହିଁ ସିଟାର ପାଇଁ ଏତେ ପାଟି କି
5: ଗାଡି ରଖ ଗାଡି ରଖ
6: କିସ ହେଲା ଲୋ
5: ମୋତେ ଟିକେ ଆଗ ଗାଁରେ ଛାଡି ଦିଅ ବାବୁ ତାଙ୍କ ମାନେ ମତେ ଖୋଜୁଛନ୍ତି
6: ଗାଡିରେ ଚଢା ତ
7: ଶୁନଶାନ ବଣ ଭିତରେ ଇଟା କିଏ ତାକୁ ତମ ଗାଡିରେ କାହିଁକି ବସେଇଲ ହେ
6: ମତେ ଦଣ୍ଡି ମନେ ପଡିଗଲା ଆଜ୍ଞା ବୁଝିଲେ କି ଆଜ୍ଞା ଇ ଗାଡିରେ ଖାଲି ମଣିଷ ମନେ ନାହିଁ ତାଙ୍କର ମନର ଭାବନା ମନେ ମିଶା ସାଙ୍ଗରେ ଯାଉଛନ୍ତି ସବୁକୁ ନବା କାମ ଆମର ବଳକା ଉପରବାଲା ହାତରେ
1: ସବୁ ଗାଡିର କାଚ ମାନେ ପକେଇ ଦିଅ
6: ରେ ପକ ପକ
1: କାଚ ଯାକ ବନ୍ଦ କର
6: ଗାଡି ତ ଘାଟି ଉଲଉଛି କିଏ ମିଶା ପାଟି ତୁଣ୍ଡ କରନ ତୁନୁ ପଡ ସବୁ
7: ତମେ ଧୀରେ ସୁସ୍ଥ ରୋଡ ଡ୍ରାଇଭର ବାବୁ ମା ଅଛନ୍ତି
8: କାହିଁକି
7: ଛାନିଆ ହଉଛ ତାକୁ ପାଣି ଟିକେ ପିଇ ଦିଅ ତାର ପାଖରେ ଝରକା ଖୋଲି ଦିଅ ତମେ ଗାଡି ଧୀରେ ଧୀରେ ଚାଲିବାକୁ ଦିଅ ଡ୍ରାଇଭର ବାବୁ
6: କେମିତି ଟିକେ ସୁସ୍ଥ ଲାଗିଲା କି ସୁସ୍ଥ ଲାଗିଲା କି
7: ଏଟା ବଡ ମୁସ୍କିଲ କଥା ତ
6: ଆମେ ବଡ ଜାଟି ଲୋକ ଆଜ୍ଞା ପୁଲିସ ଗାଡିକୁ ଟାର୍ଗେଟ କରିଥିବେ ଆମେ ପାସ୍ ହେଇଗଲୁ ପଛରେ ଆସୁଥିବା ପୁଲିସ ବାହିନୀକୁ ଉଡେଇ ଦେଇଥିବେ ଯେ କିଛି ଅସୁବିଧା ହବ ନାହିଁ ଆଜ୍ଞା ଅନ୍ଧାର ଥିଲେ ମିଶା ଡର ନାହିଁ କାହାକୁ କିଛି ହବ ନାହିଁ ତମେ ତିନି ପଡିକିରି ବସ କିନା ମୁଇଁ ନେଉଛି ବୁଝିଲ କି ଆଜ୍ଞା ବସ୍ରେ ଖାଲି ଯାତ୍ରୀ ବସୁନାହାନ୍ତି ଆଜ୍ଞା ତାଙ୍କର ସାଙ୍ଗରେ ଶହ ଶହ ସ୍ୱପ୍ନ ବସୁଛନ୍ତି ଆଶା ଥାଉଛି ବିଶ୍ୱାସ ଥାଉଛି କିଏ ଚାକିରିରେ ଜଏନ୍ କରିବ କିଏ ତାର ଝିଅ ପାଇଁ ବର ଖୋଜିବାକୁ ଯାଉଥିବ କିଏ ତାର ବିଧବା ମାଆର ପେନ୍ସନ୍ ପେପର ନେଇକିରି ଯାଉଥିବ କାହାର ପୁଅର କଟକ

0: ଜାତି ଆଶା ବିଶ୍ୱାସକୁ ଭାଙ୍ଗିବାକୁ ମୁଇଁ ଦେବି ନାହିଁ ଆଜ୍ଞା। ଗାଡି ବିନା ବାଧା ବିଘ୍ନରେ ଘାଟି ପାର ହବ ବୋଇଲେ ହବ। ହେଠି ଦେଖ, ହେଠି ହେଠି ଘାଟି ମିଶା ସରି ସରି ଆଇଲାଣି, ଆଉ ଏବେ ବିପଦ ନାହିଁ ଆଜ୍ଞା। ରେ ଦନସେନା,
1: ଆରେ
0: ପଚାର ରେ, କିଏ ପାସ୍ ହେରିକା ଯିବେ ପରା କହିଦେ।
2: ବୁଝିଲ କି ପ୍ରକାଶ ବାବୁ, ପୁଲିସ ଗାଡି ବନ୍ଦ କରିଦେଇଛି, ଆମର ଗାଡି ପଛକୁ ଯୋଉ ବ୍ଲାଷ୍ଟ ହେଲା ନାଇଁ କି ତାହିଁରେ ପୁଲିସ ମ୍ୟାନ୍ ଉଡି ଯାଇଛି। ହେଟି ଏ ଗାଁର ଲୋକମାନେ କହୁଛନ୍ତି ସିଆର୍ପିଏଫ୍ ମାନେ ରାସ୍ତା ସିଲ୍ କରିଦେଇଛନ୍ତି, ପୁଣି ଗାଡି ମାନଙ୍କୁ ଅଟକେଇ ଅଟକେଇ କରି ଚେକିଂ କରୁଛନ୍ତି।
1: ଫିଟା ଫିଟିଲେ ବୋଲ ତ
0: ହଇରେ ଖଣ୍ଡେ ଖଣ୍ଡେ ଏକା
1: ଜାଗ୍ର ଡ୍ରାଇଭର ବାବୁ, ନିଦ ଲାଗୁଛି କି?
0: ନାଇ ଆଜ୍ଞା, ଶୋଇବାର ପ୍ରଶ୍ନ ଉଠୁ ନାହିଁ, ଡ୍ୟୁଟି ବୋଇଲେ ଡ୍ୟୁଟି ଆଜ୍ଞା। ଏ ଯୋଉ ପାସେଞ୍ଜର ମାନେ ବସିଛନ୍ତି ନେଇକି ସେମାନେ ଆମର ଉପରେ ବିଶ୍ୱାସ କରୁଛନ୍ତି ଆଜ୍ଞା, ତାଙ୍କ ମାନଙ୍କର ବିଶ୍ୱାସ ଲକ୍ଷ୍ୟ ସ୍ଥଳରେ ତାଙ୍କେ ନିଶ୍ଚେ ଖେଟିବେ, ଆଉ ଯେତେବେଳେ ଯାକ ତାଙ୍କୁ ମୁଇଁ ନ ଖେଟେଇଛି ସେତେବେଳେ ଯାକ ମତେ ରେଷ୍ଟ ନାହିଁ ଆଜ୍ଞା।
1: ଚାକିରି ଆଉ କେତେ ଦିନ ରହିଲା ହେଲେ?
0: ଆଉ ବର୍ଷେ ଛଅ ମାସ ଭିତରେ ରିଟାୟାର ହେବି ଆଉ, ତାରୁ ତାର ଆଉ କିଛି କରିହବ ନାହିଁ ଆଜ୍ଞା। ରିଟାୟାରମେଣ୍ଟକୁ ଦୁଃଖ ନାହିଁ କି ଖୁସି ନାହିଁ, ଏଟା ତ ଜୀବନ ନାଟକର ଗୋଟେ ସିନ୍ ପରା ନା ଆଜ୍ଞା। ଖାଲି ଭାବୁଥିଲି କି ସେ ହେଲେ କହିଥାନ୍ତି, ଅବସର ନେଲାବେଳେ ମୋର ମନର କଥାଟା କାହାକୁ ହେଲେ କହିଥାନ୍ତି ଯେ କିସ ବୋଲିକିରି କହିବି।
1: ଧୀରେ ସୁସ୍ଥେ ମନ ଲଗିକିରି ଭାବ, କିସ କହିବ ଯେ
0: ମୋର ରିଟାୟାର ହବାର ଦିନ, ଚାକିରିର ଶେଷ ଦିନ, ମତେ ବିଦାୟ ଦେବାକୁ ପୁରା ସାହିବ ମନେ, ପୁରା ଷ୍ଟାଫ, ସହକର୍ମୀ, ଘର ଲୋକ, ବନ୍ଧୁ, ପରିବାର, ସାଙ୍ଗ ସାଥି, ତାଙ୍କମାନେ ସବୁ ମୋର ବେକରେ ଫୁଲମାଳ, ହାତରେ ଫଳକ, ଖାନ୍ଦରେ ସାଲ ପକେଇ ଦେଇକିରି ମତେ କିସ ହେଲେ କୁହ ବୋଲିବେ। ମୁଇଁ କହିବି, ମୁଇଁ କିସ କହିପାରିବି ଆଜ୍ଞା, ମୂର୍ଖ ଲୋକ, ଗାଡ଼ିର ଚକ ସାଙ୍ଗରେ ମୁଣ୍ଡର ଝାଳ ତୁଣ୍ଡରେ ମାରିକିରି ଦିନ ରାତି ଷ୍ଟିଅରିଂ ଧରି ଧରି ଜୀବନଟା କଟିଗଲା, ଏମିତି କିସ ବୋଲିକିରି କହିପାରିବି ଆଜ୍ଞା। ଆଜ୍ଞା ମାନେ ନମସ୍କାର, ଜୀବନ ଯାହାକୁ ଗାଡ଼ି ଚଲାଉଥିବା ଲୋକ ପାଟି ଚଲାଇବାର ଶିଖିପାରିଲି ନାହିଁ ଭାଇମାନେ, ବ୍ରେକ୍, ଏକ୍ସିଲେଟର, କ୍ଲେଚ୍, ଷ୍ଟିଅରିଂ ହର୍ନ ସାଙ୍ଗରେ ଖେଳୁ ଖେଳୁ କେବେ ଆଖିରେ ଚଷମା ଲାଗଗଲା ଜଣା ପଡ଼ିଲା ନାହିଁ ଭାଇ, କେବେ ହାତର ଛମ ମଉଳିଗଲା, ପାଦ ପକାଇଲେ ଗୋଡ଼ଟା ଥରିବାକୁ ଆରମ୍ଭ କଲା ଜାଣିପାରିଲି ନାହିଁ ଭାଇମାନେ। ଖାଲି ଏତିକି ଜାଣିଥିଲି, ଗାଡ଼ିରେ ପାସେଞ୍ଜର ମାନେ ଖାଲି ଯାତ୍ରୀ ନାହିଁ, ତାଙ୍କମାନେ ଗୋଟେ ଗୋଟେ ସ୍ୱପ୍ନ ଧରିକିରି ବସୁଥିଲେ, ଅତୁଟ ବିଶ୍ୱାସ ନେଇକିରି ଯାତ୍ରା କରୁଥିଲେ, ଆଉ ଆମେ ଦିନ ରାତି ଚେଷ୍ଟା କରୁଥିଲୁ ତାଙ୍କମାନଙ୍କର ସ୍ୱପ୍ନ ଭାଙ୍ଗିବାକୁ ଦେବୁ ନାହିଁ। ଲକ୍ଷ୍ୟସ୍ଥଳରେ ଠିକଣା ଜାଗାରେ ଖେଟେଇ ଦେଇଛୁ ଲାଖ ଲାଖ ଅଗଣିତ ଯାତ୍ରୀମାନଙ୍କୁ। ଯାତ୍ରୀର ସ୍ୱପ୍ନକୁ ସାଉଁଟି ସଜେଇବାକୁ ଗଲାବେଳକୁ ଆମର ସ୍ୱପ୍ନ ସବୁ ମଉଳି ହଜିଗଲା ଭାଇମାନେ। ଯେଉଁ ଶାସକୀୟ ପରିବହନ ପାଇଁ ପ୍ରଦେଶ ଗର୍ବ କରୁଥିଲା, ତାକୁ କେତେଜଣ ବେଇମାନ, ବଦମାସ, ଲୋଭୀ ଷ୍ଟାଫ ଚକ୍ରାନ୍ତ କରି ଲୁଟପାଟ କରିକିରି କଙ୍ଗାଳ କରିଦେଲେ, ଦୁର୍ବଳ କରିଦେଲେ, ଜରାଜୀର୍ଣ୍ଣ କରିଦେଲେ, ଆଉ ଆଜି ଖାଇବାକୁ ଦୁଇ ମୁଠା ଯୋଗାଡ଼ କରିବା ପାଇଁ ଲଢ଼େଇ କରୁଛନ୍ତି ଭାଇମାନେ। ଆମର ପାଇଁ ଦିନ ରାତି ଏକ ଥିଲା, ବଣ, ପାହାଡ଼, ନଦୀ, ଉପାନ୍ତ, ଦୂରାନ୍ତ ଅଞ୍ଚଳ ବୋଲିକିରି କିଛି ନଥିଲା, ଯୋଉଠି ହେଲେ ଯେମିତି ହେଲେ ଆମର ଗାଡ଼ିକୁ ଖେଟାଇବାର ଥିଲା, ଜଣେ ଥାନ୍ତୁ କି ଶହେ ଜଣ, ଠିକଣା ଜାଗାରେ ଖେଟିଲା ଉତାରୁଆଟା ଆମେ ରେଷ୍ଟ ନେଉଥିଲୁ। ସେମିତି ଗୋଟେ ସଂସ୍ଥାର କର୍ମଚାରୀମାନଙ୍କୁ ଆଜି ଛଟେଇ କରିଦେଲେ, ଚାକିରିରୁ ବାହାର କରିଦେଲେ, ଡିପୋ ପରେ ଡିପୋ ବନ୍ଦ କରାଇକିରି ତାଙ୍କର ରୋଜଗାର ବନ୍ଦ କଲେ, ତାଙ୍କର ଆଶ୍ରିତ ପରିବାରମାନଙ୍କୁ ଯନ୍ତ୍ରଣା ଭୋଗିବାକୁ ବାଧ୍ୟ କରିଦେଲେ, କି ଦୋଷ କରିଥିଲେ ଭାଇ ତାଙ୍କମାନେ? କାହିଁକି ଆଜି ଯାକ କୋର୍ଟ କଚେରୀରେ ଚକର କାଟି କାଟି ବାକି ଦରମା, ହକ, ପେନ୍ସନ୍ ପାଇବା ଆଶାରେ ଦିନହୀନ ଭିକାରୀ ପରେ ଜଗି ଜଗି ମରି ଯାଉଛନ୍ତି? ଏଇଟା ପାଇଁ ଆମେ ଜୀବନ ଯାକ ଘର ପରିବାର ପିଲା ଝିଲା ଛାଡ଼ିକିରି ଡ୍ୟୁଟି କରିବାକୁ ଆସୁଥିଲୁ ଲୋକଙ୍କୁ ଲକ୍ଷ୍ୟ।

0: ଅଞ୍ଚଳରେ ପହଞ୍ଚାଇବା ପରେ ଏଡ଼େ ବଡ଼ ଗୁରୁ ଦାୟିତ୍ୱ ଦେଇଦେଇକିରି ଆମକୁ ଆମକୁ ଲକ୍ଷ୍ୟ ଭ୍ରଷ୍ଟ କରିଦେଲେ, ଆମକୁ ଲକ୍ଷ୍ୟ ଭ୍ରଷ୍ଟ କରିଦେଲେ।
1: ଆଉ ଅଧିକା କିସ୍ ବୋଲିକିରି କହିବି ଭାଇ, କିସ୍ ବୋଲିକିରି କହିବି।

0: ଦଣ୍ଡସେନା ରେ ଦଣ୍ଡସେନା ଆରେ ପୁଲିସ ଚେକ୍ କରିବେ ଆଉ ବାଟରେ ରହିବାର
1: ନାହିଁ
2: ଆଜ୍ଞା ତମେ ଶୋଇପଡ଼ ଆଜ୍ଞା
0: ଆମେ ତ ଡ୍ରାଇଭର ଲୋକ ନିଦ ଆମକୁ ହବ ଗା ନାହିଁ କେବିନ୍ ଲାଇଟ୍ ମିଶା ବନ୍ଦ କରିଦେଉଛି ଚିନ୍ତା କରୁନ ଶୋଇପଡ଼ ଆଜ୍ଞା ଆମର ଗାଡ଼ି ଠିକ୍ ଟାଇମ୍ରେ ଖେଟିବ ଆଜ୍ଞା ଚିନ୍ତା ନାହିଁ
3: ପ୍ରଚାରକଲୁ ନାଟକ କଟକ ଏକ୍ସପ୍ରେସ୍ ରଚନା କରିଥିଲେ ଜଗଦୀଶ ଅଧିକାରୀ ପ୍ରଯୋଜନା କଲେ ମନୋଜ କୁମାର ସାମନ୍ତରାୟ ବୈଷୟିକ ସହଯୋଗ କଲେ ଶରତ ପାଢ଼ୀ ଏବଂ ଏମ୍ ସୀତା କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 meter ତଥା 1467 kHz ଯୋଗେ ଏବଂ ଏଫ୍ଏମ୍ରେ 103.6 MHz ଯୋଗେ ବର୍ତ୍ତମାନ ପ୍ରଚାର କରିଛୁ କେତୋଟି ହିନ୍ଦୀ ଚଳଚ୍ଚିତ୍ର ଗୀତ ପ୍ରଥମ ଗୀତଟି ଆମେ ନେଇଛୁ କୋଇ ମିଲ୍ ଗୟା ଚଳଚ୍ଚିତ୍ରରୁ ଦ୍ୱୈତକଣ୍ଠରେ ଗାଇଛନ୍ତି ସାନ୍ ଏବଂ କବିତା କ୍ରିଷ୍ଣମୂର୍ତ୍ତି ତାଙ୍କ ସହ ଯୋଗ ଦେଇଛନ୍ତି ବେବି ନେହା ଗୀତ ରଚନା କରିଛନ୍ତି ନାସିର ଫରାଜି ସଙ୍ଗୀତରେ ସଜେଇଛନ୍ତି ରାଜେଶ ରୋଶନ୍।

ପ୍ରଚାର କଲୁ କେତୋଟି ହିନ୍ଦୀ ଚଳଚ୍ଚିତ୍ର ଗୀତ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ସମୟ ହୋଇଛି ଶୁଣିବା ପାଇଁ ସୌରା ଭାଷାର କାର୍ଯ୍ୟକ୍ରମ ତାର୍ଭା। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରୁଛନ୍ତି ପୂର୍ଣ୍ଣ।

ପ୍ରଚାରକଲୁ ସୌରଭାଷାର କାର୍ଯ୍ୟକ୍ରମ ତାର୍ଭା। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କଲେ ପୂର୍ଣ୍ଣ ସବର ଏବଂ କନ୍ଦନ ସେନ ସବର। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ସମୟ ହେଉଛି ଶୁଣିବା ପାଇଁ କେତୋଟି ଭକ୍ତିଗୀତ। ପ୍ରଥମେ କଣ୍ଠଶିଳ୍ପୀ

0: ସାଧାରଣତଃ 6ରୁ 9ଟି ଜଳସେଚନ ଖରାଦିନେ ଏବଂ 2ରୁ 3ଟି ଜଳସେଚନ ବର୍ଷା ଦିନରେ କରିବାକୁ ପଡ଼ିଥାଏ। ପୋଦିନାରେ ଲାଗୁଥିବା ରୋଗମାନଙ୍କ ମଧ୍ୟରେ ରହିଛି ଝାଉଁଳା, କାଣ୍ଡପଚା, ପାଉଁଶିଆ, ଧଳା କଳଙ୍କି, ପତ୍ର ଦାଗ ବା ପତ୍ର ପୋଡ଼ା, ଏହିସବୁ ମୁଖ୍ୟ ସମସ୍ୟା ରହିଛି। ତାକୁ ଠିକ୍ ସମୟରେ ଚିହ୍ନଟ କରି ଔଷଧ ସିଞ୍ଚନ କରିବାର ବ୍ୟବସ୍ଥା ଚାଷୀକୁ କରିବାକୁ ପଡ଼ିବ। ଗଛ ଲଗେଇବାର 100ରୁ 120 ଦିନରେ ପ୍ରଥମ ଥର ଅମଳ କରାଯାଏ। ମାଟି ଉପରୁ 10 ସେଣ୍ଟିମିଟର ଛାଡ଼ି ଗଛ କାଟିଦେଲେ ଜମିରେ ଥିବା ଡାଳ ମୂଳ ଅଂଶରୁ ପୁଣି ତାର ପିଲ ବାହାରିବ। 60ରୁ 65 ଦିନ ଅନ୍ତରରେ ଅମଳ କରାଯାଏ।
1: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ଦିନ ଗୋଟାଏ 20 ମିନିଟ୍ ଆରମ୍ଭ କରୁଛୁ ମହିଳାଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓ ଘରଣୀ।

0: ଯେଉଁଠି ଭକ୍ତି ଅଛି ସେଇଠି ଭଗବାନ ଅଛନ୍ତି,
1: ଯେଉଁଠି ପରମ୍ପରା ଅଛି ସେଇଠି ଗୋଟିଏ ଜାତିର ଆତ୍ମା ସବୁବେଳେ ବଞ୍ଚି ରହିଥାଏ।
0: ପବିତ୍ର ଚିତାଲାଗି ଅମାବାସ୍ୟାର ଅନେକ ଅନେକ ଶୁଭେଚ୍ଛା ଆଉ ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜିର ଘର ଘରଣୀ କାର୍ଯ୍ୟକ୍ରମ। ଆଜି ପାଇଁ ଉପସ୍ଥାପନା ଦାୟିତ୍ୱରେ ଆମେ ଦୁହେଁ, ମୁଁ ବବିତା ପଣ୍ଡା,
1: ମୁଁ ଧରିତ୍ରୀ ଶତପଥୀ। ନମସ୍କାର।

0: ପ୍ରଥମ କଲ୍ଟି କିଏ କରିଛନ୍ତି ଆଉ କୋଉଠୁ କରିଛନ୍ତି?
1: ହ୍ୟାଲୋ
2: ହ୍ୟାଲୋ
1: ଭଉଣୀ, ନମସ୍କାର।
2: ନମସ୍କାର।
0: ହ୍ୟାଲୋ, ଘର ଘରଣୀ କାର୍ଯ୍ୟକ୍ରମରେ ଆପଣଙ୍କୁ ସ୍ୱାଗତ କରୁଛୁ ଭଉଣୀ। କୋଉଠୁ କହୁଛନ୍ତି, କିଏ କହୁଛନ୍ତି ଭଉଣୀ?
2: ମୁଁ ଜୟପୁରରୁ କହୁଛି, ପ୍ରତିଭା ଷଡ଼ଙ୍ଗୀ।
0: ତ ଭଉଣୀ କଣ କରୁଛନ୍ତି ଏବେ?
2: କାଲି ଯେହେତୁ ଆମର ପର୍ବ ଅଛି, ସେଥିପାଇଁ ମୋର ଗୁଡ଼ାଏ କାମ ଚାଲିଛି।
0: ବା ମାନେ ଖିଆ ପିଆ ସାରିକି ଆପଣ କାଲି ପାଇଁ ବୋଧେ ପ୍ରସ୍ତୁତ ହେଇଗଲେଣି ନା?
2: ହଁ, ଯେହେତୁ ଏଇଟା ଆମର ବର୍ଷର ପ୍ରଥମ ପର୍ବ, ତାକୁ ପୁଣି ତ ଆମେ ଆନନ୍ଦର ସହ ପାଳିବା ନା, ନୀତି ନିୟମ ପୂର୍ବକ, ତେଣୁ କରି କାମ ଗୁଡିକ ଆରମ୍ଭ କରିଛି।
1: ଆପଣ ତ କାଲି ବର୍ଷର ପ୍ରଥମ ପର୍ବ ଆରମ୍ଭ କରିବେ ଆଉ ପାଳନ ବି କରିବେ, ତ କାଲି ଚିତାଲାଗି ଅମାବାସ୍ୟା ପାଇଁ ଆପଣ କଣ ସବୁ ପ୍ରସ୍ତୁତି କରୁଛନ୍ତି?
2: ଚିତାଲାଗି ଅମାବାସ୍ୟା ପାଇଁ ଘର ଦ୍ୱାର ସଫା ସୁତୁରା ତ ପ୍ରଥମ କାମ, ତେଣୁ ସେଇ କାମ ଗୁଡିକ ମୋର ତ ପ୍ରାୟ ଘର ଦ୍ୱାର ପୋଛା ଧୁଆ ସରିଗଲାଣି, ଏମିତିକି କବାଟ ଦ୍ୱାର ବନ୍ଧ ବି ମୁଁ ପୋଛି ସାରିଲିଣି। ଆଉ କାଲିର ଯୋଉ ମୁଖ୍ୟ ପର୍ବର ଆକର୍ଷଣ ଚିତଉ ପିଠା, ସେଥିପାଇଁ ମୁଁ କିଛି ଚାଉଳ ବିରି ବି ବତୁରେଇ ଦେଇଛି। ସମସ୍ତେ ତ ଅନେକ ପ୍ରକାର କରନ୍ତି, ମୁଁ ବିରି ଆଉ ଚାଉଳରେ କରୁଛି, ସେଥିପାଇଁ ତାକୁ ବି ମୁଁ ଭଲ ଭାବରେ ଧୁଆ ଧୋଇ କରିକି ବତୁରେଇକି ରଖିଦେଇଛି ଚିତଉ ପିଠା ପାଇଁ।
0: ତ ଭଉଣୀ, ସେ ଯୋଉ ଚିତଉ ପିଠା ଆପଣ କହିଲେ, ସେଥିରେ ନଡ଼ିଆ ପକାନ୍ତିନି?
2: ଚିତଉ ପିଠା ତ ବିଭିନ୍ନ ପ୍ରକାର ଅଛି, ମୁଁ ଏଥର ବିରି ଆଉ ଚାଉଳରେ ଗୋଟେ ସ୍ପଞ୍ଜି ଚିତଉ ପିଠା କରିବା ପାଇଁ ଚାହୁଁଛି, ଆଉ ତା ଉପରେ ନଡ଼ିଆ ପୁର ଭାଜିକି ଦେବି ବୋଲି ତା ନଡ଼ିଆଟି ବି ଆଣିକି ରଖିଛି।
0: ତ କୋଉ ଠାକୁରଙ୍କୁ ଆପଣ କାଲିକୁ ପୂଜା କରିବେ?
2: ଘରର ଇଷ୍ଟ ଆଉ ଆମର ପଞ୍ଚଦେବତା ମାନଙ୍କୁ ପୂଜା କରାଯାଏ, ଗଣେଶ, ବିଷ୍ଣୁ, ଭାସ୍କର, ଦୁର୍ଗା, ଶିବ ଆଉ ଅଗ୍ନିଙ୍କୁ ପ୍ରଥମେ ପୂଜା କରାଯାଏ। ତା ସହିତ ଆମେ କୃଷି ଭିତ୍ତିକ ରାଜ୍ୟରେ ରହିଛୁ, ଚାଷ ଜମିରେ ମଧ୍ୟ ଏଥିରେ ପୂଜା କରାଯାଏ।
1: ତ ଭଉଣୀ ଗୋଟେ କଥା କୁହନ୍ତୁ, ଚିତାଲାଗି ଅମାବାସ୍ୟାଟା କଣ ପାଇଁ ପାଳନ କରାଯାଏ?
2: ଚିତାଲାଗି ଅମାବାସ୍ୟା ପାଳନ କରିବାର ଦୁଇଟି ଉଦ୍ଦେଶ୍ୟ ଅଛି, ଯେହେତୁ ବର୍ଷା ଦିନ ସବୁ ପ୍ରକାରର ପୋକ ଜୋକ ଏ ସମୟରେ ଅଧିକା ହୁଅନ୍ତି, ପାଣି ଯେହେତୁ ଜମେ ପୋକ ଗୁଡିକୁ ନଷ୍ଟ କରିବା ପାଇଁ ଗେଣ୍ଡା ଭଳିଆ ଯୋଉ ଆମର ଫସଲ ନଷ୍ଟ କରିବା ପୋକ ଗୁଡିକ ଅଛନ୍ତି, ସେଗୁଡିକ ନଷ୍ଟ କରିବା ପାଇଁ ସେମାନଙ୍କ ଭଗବାନଙ୍କ ଉଦ୍ଦେଶ୍ୟରେ ପିଠା ଗୁଡିକ ସମର୍ପଣ କରାଯାଏ, ଗୋଟିଏ କଥା। ଦ୍ୱିତୀୟ ଉଦ୍ଦେଶ୍ୟ ହଉଛି ଏହାର, ଯେହେତୁ ଜଗନ୍ନାଥ ଆମର ତାଙ୍କର ରଥଯାତ୍ରା ସମୟରେ ନଷ୍ଟ କରି ସୁବର୍ଣ୍ଣ ଚିତା ଗୁଡିକ କାଢିଥାନ୍ତି, ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ଆଉ କାଲି ସେମାନଙ୍କର ସୁବର୍ଣ୍ଣ ଚିତା ଗୁଡିକ ପୁଣି ସେମାନଙ୍କ ମଥରେ ଧାରଣ କରାଯାଏ, ତେଣୁ କରି ଏହି ପର୍ବଟି ପାଳନ କରାଯାଏ।
0: ଆପଣ ରେଡିଓ ପ୍ରୋଗ୍ରାମ ଶୁଣନ୍ତି କି?
2: ମୁଁ ରେଡିଓ ସହିତ ଓତପ୍ରୋତ ଭାବରେ ବହୁତ ବର୍ଷ ହେଲାଣି ଯୋଡି ହେଇଛି, ଆମ ପରିବାର ବି ଯୋଡି ହେଇଛନ୍ତି।
0: କୋଉ କୋଉ କାର୍ଯ୍ୟକ୍ରମ ସବୁ ଶୁଣନ୍ତି?
2: ଘର ଘରଣୀ କାର୍ଯ୍ୟକ୍ରମ, ଚୈତି ଜନ୍ମ, ବେତାର ନାଟକ, ମହ୍ଲାର ଆଉ ଯୁବବାଣୀ କାର୍ଯ୍ୟକ୍ରମ ମୋର ବହୁତ ପ୍ରିୟ।
1: ତ ଭଉଣୀ, ଆପଣ ତ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆମର ରେଡିଓ ଷ୍ଟେସନ ଜୟପୁରରୁ ଶୁଣନ୍ତି, ଆଜି ଆପଣ ଆପଣଙ୍କର ଗୋଟେ ମନ ପସନ୍ଦର ଗୀତ କୁହନ୍ତୁ, ଯୋଉଟାକି ଆଜି ଆପଣ ଶୁଣିବା ପାଇଁ ଚାହୁଁଛନ୍ତି।
2: ମତେ ପ୍ରଫୁଲ୍ଲକରଙ୍କର ଗୋଟେ ଜଗନ୍ନାଥ ଜଣାଣ ଶୁଣିବି।
1: ନିଶ୍ଚୟ ଭଉଣୀ,
0: ତାହେଲେ ଆପଣଙ୍କ ମନ ପସନ୍ଦର ଗୀତଟି ଆପଣଙ୍କୁ ଶୁଣେଇ ଦଉଛୁ।

0: ଅପା, ଆଜି ହେଉଛି ମାସର ଦ୍ୱିତୀୟ ବୁଧବାର। ଆଉ ଆମ ଶ୍ରୋତା ଭଉଣୀମାନେ ଅପେକ୍ଷା କରିଥିବେ ନା ତାଙ୍କ ମନପସନ୍ଦର ହିନ୍ଦୀ ଓ ଓଡ଼ିଆ ଗୀତ ଶୁଣିବା ପାଇଁ?
1: ହଁ ଧରିତ୍ରୀ, ତାହେଲେ ଆରମ୍ଭ କରିବା ହେଲୋ ଘର ଘରଣୀ କାର୍ଯ୍ୟକ୍ରମ, ଆଉ ଦେଖିବା

0: ହ୍ୟାଲୋ
1: ମ୍ୟାଡାମ ନମସ୍କାର। କୋଉଠୁ କହୁଛନ୍ତି ମ୍ୟାଡାମ, କିଏ କହୁଛନ୍ତି?
2: ମୁଁ ସବିତା ସାହୁ ଜଗତସିଂହପୁର। ବର୍ତ୍ତମାନ
1: ତ କଣ ସବୁ ଆଜି ରୋଷେଇ କରିକି ଖାଇଛନ୍ତି କହିଲେ? ପୁଣି
2: ଭାତ ଡାଲି ଆଉ ଛତୁ ତରକାରୀ।
1: ଛତୁ ତରକାରୀ ଯୋଉ ଆପଣ କହିଲେ, କୋଉ ଛତୁ ତରକାରୀ କରିଛନ୍ତି?
2: ଯୋଉ ପାଳ ଛତୁ ଯୋଉଟା କହୁଛି।
1: ତ ପାଳ ଛତୁକୁ କେମିତି ରୋଷେଇ କଲେ? ମାନେ ସୋରିଷ ବାଟିକି କଲେ ନା ଅଦା ରସୁଣ ପେଷ୍ଟ ଦେଇକି କଲେ?

0: ବାପରେ, ମୋର ତ ଖାଲି ଲାଳ ଗଡିଲାଣି। ମାନେ ଆପଣଙ୍କ ଘରକୁ କେତେବେଳେ ଆସିବୁ, ଆପଣ ସେମିତି ଛତୁ ବେସର କରିକି ଆମକୁ ଖୁଆଇବେ?
1: ଆଜ୍ଞା ଆଜ୍ଞା, ନିଶ୍ଚୟ।
2: ଆପଣ ବହୁତ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରୁଛନ୍ତି, ଆଉ ଆଜି ବି ବହୁତ ଭଲ ଭଲ ତରକାରୀ ସବୁ କରିଛନ୍ତି। ତ ଗୋଟେ କଥା କୁହନ୍ତୁ, ଆପଣ ଅବସର ସମୟରେ କଣ କରିବା ପାଇଁ ଭଲ ପାଆନ୍ତି?
1: ଖବରକାଗଜଙ୍କୁ ଜୀବନୀ ପଢିବାକୁ ଭଲ ଲାଗେ।
2: କଣ ସବୁ ଜୀବନୀ ପଢିଛନ୍ତି ଆପଣ?
1: ସ୍ୱାମୀ ବିବେକାନନ୍ଦ, ସ୍ୱଭାବ କବି ଗଙ୍ଗାଧର ମେହେର, ତାଙ୍କ ସବୁ ଜୀବନୀ ଗୁଡାକ ମତେ ପଢିବାକୁ ଭଲ ଲାଗେ।
0: ତ ଛୋଟ ପିଲାମାନେ ଯଦି ଆପଣଙ୍କ ଘରେ ଅଛନ୍ତି, ସେମାନଙ୍କୁ ବି ପଢିବାକୁ ଆପଣ କୁହନ୍ତି ନା ମହାପୁରୁଷଙ୍କ ଜୀବନୀ ବିଷୟରେ?
2: ତ ଭଉଣୀ, ଆପଣ ଆଉ ଗୋଟେ କଥା କହିଲେ କି ଆପଣ ରେଡିଓ ବି ଶୁଣନ୍ତି, ତ ରେଡିଓର କୋଉ ସବୁ କାର୍ଯ୍ୟକ୍ରମ ମାନେ ଆପଣ ଶୁଣନ୍ତି?
1: ଶନିବାର ଦିନ ସମ୍ଭାବନା ଦିଏ, ସମ୍ପର୍କ ସେତୁ, ବିଜ୍ଞାନିକା ବେଶୀ ଭଲ ଲାଗେ।
2: ଆପଣ ଚିତା ଲାଗି ଅମାବାସ୍ୟା ବିଷୟରେ କଣ ଜାଣିଛନ୍ତି ଆଉ କଣ କହିବେ?
1: ଘର ମାନଙ୍କରେ କହୁଛି ଚିତଉ ଅମାବାସ୍ୟା, ପରମ୍ପରାକୁ ବଜାୟ ରଖିଛି। ପୂର୍ବ ପୁରୁଷରୁ କହି ଆସୁଛନ୍ତି ପାଣି ଦେଲେ ଗେଣ୍ଡା କାମୁଡ଼ିବେନି। ଜଗନ୍ନାଥ ମହାପ୍ରଭୁଙ୍କର ସ୍ନାନ ପୂର୍ଣ୍ଣିମା ଦିନ ତାଙ୍କ ମଥରେ ଯୋଉ ଚିତାଟା ଦିଆ ହେଇଛି, ବଢା ହେଇଛି। ଆସନ୍ତା କାଲି ଯୋଉ ଚିତା ଲାଗି ଅମାବାସ୍ୟ ହଉଛି, ଚିତା ଲାଗି ଅମାବାସ୍ୟ ସେଇ ମଥରେ ପିନ୍ଧନ୍ତି ଯୋଉ ଚିତାଟା, ସେଇଟା କାଲି ତାଙ୍କୁ ପୁଣି ଲାଗିଛି ଲାଗି କରା।
2: ବହୁତ ସୁନ୍ଦର କଥା ମ୍ୟାଡମ୍, ଆପଣ ଆମ ପରମ୍ପରା ବିଷୟରେ କହିଲେ। ଆଜି ଆପଣ କୋଉ ଗୀତ ଶୁଣିବା ପାଇଁ ଇଚ୍ଛା କରିବେ?
1: ମୁଁ ଟପ୍ ପିକ୍ଚର ଗୋଟେ ଅଛି, ଆ ବହୁଳ ବହୁ ବହୁ ଖେଳ ଖେଳିବା।

0: ମ୍ୟାଡାମ ନମସ୍କାର।
1: ନମସ୍କାର, ମୁଁ ଜଗତସିଂହପୁରରୁ ଡଲି କହୁଛି।
0: ହ୍ୟାଲୋ, ଘର ଘରଣୀ କାର୍ଯ୍ୟକ୍ରମରେ ଆପଣଙ୍କୁ ସ୍ୱାଗତ କରୁଛୁ। ତ ମ୍ୟାଡାମ ଆପଣ କେମିତି ଅଛନ୍ତି କହିଲେ ପ୍ରଥମେ?
1: ମୁଁ ଫାଷ୍ଟ କ୍ଲାସ ଅଛି।
0: ଶ୍ରୀ ଜଗନ୍ନାଥ ବି କରନ୍ତୁ, ଆପଣ ଆଉ ଆପଣଙ୍କ ପରିବାର ସମସ୍ତେ ଭଲରେ ରୁହନ୍ତୁ। ତ ଭଉଣୀ ବର୍ତ୍ତମାନ କଣ କରୁଛନ୍ତି ଏଇ ଦୁଇପହରେ?
1: ଏଇ ଯୋଉ ଘର କାମ ହରିକା ସବୁ ଚାଲିଛି ଆଉ।
2: ତ ଆପଣଙ୍କ ଘରେ କିଏ କିଏ ସବୁ ରୁହନ୍ତି?
1: ଭାଇ, ମୋ ଭାଉଜ, ଭଉଣୀ, ଏଇମାନେ ସବୁ ଅଛନ୍ତି ଆଉ।
2: ଆପଣ ଆମ ଆକାଶବାଣୀ ଜୟପୁରର କାର୍ଯ୍ୟକ୍ରମ ସବୁ ଶୁଣନ୍ତି?
1: ହଁ, ସମ୍ଭାବନା ଶୁଣେ, ଡାଇଲିଂ ପ୍ରୋଗ୍ରାମ ଶୁଣେ, ସଜ ମୌଜ ଶୁଣେ, ଆଉ ଯୁବବାଣୀ ଶୁଣେ, ଘର ଘରଣୀ ଶୁଣେ।
0: ତ ଭଉଣୀ କୋଉ କାର୍ଯ୍ୟକ୍ରମଟି ଆପଣଙ୍କୁ ବହୁତ ଭଲ ଲାଗେ?
1: ମତେ ଡାଇଲିଂ ପ୍ରୋଗ୍ରାମଟା ବଢିଆ ଲାଗେ। ଜଣେ ବସିଥିବେ, ପ୍ରଶ୍ନ ରଖିଥିବେ, ସବୁ ଶ୍ରୋତା ମାନେ କଲ କରି ଉତ୍ତର କହୁଥିବେ, ମତେ ସେଇ କଥାଟା ଭଲ ଲାଗେ।
2: ତ ଆପଣ କେବେ ଭାଗ ନେଇଛନ୍ତି କି ତାହିଁରେ?
1: ଯେତେବେଳେ ଚାନ୍ସ ମିଳେ, ଦମୟନ୍ତୀ ମ୍ୟାଡାମ ଆଉ ରଞ୍ଜନ ସାର୍ ଥିଲେ ଯେତେବେଳେ, ସେତେବେଳେ ବି ରିସିଭ୍ କରନ୍ତି, ଯେତେବେଳେ ନ ଲାଗେ ଆଉ ସେମିତି ରହେ। ମୁଁ କହେ ମୁଁ ଯେମିତି ଶ୍ରୋତା ସମସ୍ତେ ସେମିତି ଶ୍ରୋତା, ସମସ୍ତେ ଭାଗ ନବା କଥା, ଆଉ ସେଥିରେ କିଛି ନାହିଁ। ମୁଁ ବହୁତ ଭାଗ ନେଇଛି। ଚିନ୍ତାମଣି ବାବୁ ଆମର ଯୋଉ ଜଗତସିଂହପୁରରୁ ଦିଅନ୍ତି, ସେ ଯୋଉ ଚାଷ ବିଷୟରେ ସବୁ କହନ୍ତି, ସେଗୁଡାକ ସବୁ ଶୁଣେ। ଯାହାପୁର ଭଲ ଭଲ ସବୁ ପ୍ରୋଗ୍ରାମ କରେ, ତ
0: ଆମେ ସମସ୍ତେ ପାଳନ କରିବା ଚିତା ଲାଗି ଅମାବାସ୍ୟା। ଏଇଥିପାଇଁ ବୋଲି ଆପଣ କିଭଳି ଭାବରେ ପୂର୍ବ ପ୍ରସ୍ତୁତି କରିଛନ୍ତି ଟିକେ କହିବେ କି?
1: ଚିତା ଲାଗି ଅମାସିଆଟା ଜଗନ୍ନାଥଙ୍କୁ ଚିତା ଲଗା ହେଇକିରି ହୁଏ ବୋଲି ଆମେ ସବୁ ଘରେ ଘରେ ଚିତଉ ପିଠା କରିକିରି ଭୋଗ କରୁ। ଆମ ପୂର୍ବ ପୁରୁଷ ଜେଜେ ମା ଜେଜେ ବାପା ଏହା କହନ୍ତି, ଚିତଉ ପିଠାଟା ଆଗ କରିବ, ଆଗ ଗେଣ୍ଡାକୁ ଦବ, ତାପରେ ଜଗନ୍ନାଥଙ୍କ ପାଖରେ ଭୋଗ ହବ। ଆମର ଜଗନ୍ନାଥ ସଂସ୍କୃତି ମାନେ ଆମେ ଓଡିଆ, ଆମ ଭାଷା ବଢିଆ, ଆମ ପର୍ବପର୍ବାଣି ବଢିଆ, ଯାହା ପତେ ହେଇଯାଉ ଆମେ ସବୁ ପର୍ବପର୍ବାଣୀକି ଆନନ୍ଦ ଉଲ୍ଲାସର ସହ ପାଳନ କରିବା, ଏବଂ ଆମ ପର ପିଢ଼ିର ପିଲାମାନଙ୍କୁ ଚେତେଇବା ଯେ ଏମିତିଆ ସବୁ ପର୍ବ ଥିଲା, ଆମେ କରୁଛୁ ମାନେ ତୁମେ କର। ଆମର ନଡ଼ିଆ ଘରିକା ସବୁ ଛଡ଼ା ଛଡ଼ି ହେଇ ରହିଛି, ଅରୁଆ ଚାଉଳ ପକେଇଲୁ, ନଡ଼ିଆ କରିଲୁ, ଗ୍ରାଇଣ୍ଡରରେ ବାଟିଦେଲୁ, ଚିତଉ ପିଠା କରିଦେଲୁ। ସମ୍ପର୍କୀୟ ଲୋକମାନେ ପାଖାପାଖି ଅଛନ୍ତି, ସେମାନେ କରିପାରନ୍ତିନି ବଜାର ଉପରେ, ତାଙ୍କ ପାଇଁ

0: ଦିଟା ନେଇକିରି ଯାଉ। ଜଗନ୍ନାଥ ଆମର ଇଷ୍ଟ ଦେବତା, ସବୁ ପର୍ବପର୍ବାଣି ଆମେ କରିବାକୁ ନିଶ୍ଚୟ ରକ୍ଷା କରିବା।
1: ନିଶ୍ଚୟ ଭଉଣୀ, ଆପଣ ବହୁତ ସୁନ୍ଦର ଭାବରେ କହିଲେ, ଆମର ଓଡ଼ିଆ ସଂସ୍କୃତି ଆଉ ପରମ୍ପରା ସବୁଠୁ ନିଆରା।
0: ସବୁ ପର୍ବରେ ଗୋଟେ ଭାଇଚାରାର ସୃଷ୍ଟି ହୁଏ, ଠାକୁରଙ୍କର ଆଧ୍ୟାତ୍ମିକ ଉପରେ ଥବ ସେଇଟା।
1: ନିଶ୍ଚୟ ମ୍ୟାଡମ, ଆମର ସବୁ ପରମ୍ପରାରେ କିଛି ନା କିଛି ମହତ୍ଵ ଲୁଚି ରହିଛି। ତ ଭଉଣୀ, ଆଜି ଆପଣ କୋଉ ଗୀତ ଶୁଣିବା ପାଇଁ ପସନ୍ଦ କରିବେ?
0: ଜଗନ୍ନାଥଙ୍କର ଗୋଟେ ଗୀତ ଦେଇ ଦିଅନ୍ତୁ, ଜଗନ୍ନାଥ ହେଉ ମୁଁ ଯଦି ତୁମ ଝିଅ ହୁଅନ୍ତି।

0: ହ୍ୟାଲୋ ହ୍ୟାଲୋ ଘର ଘରଣୀ କାର୍ଯ୍ୟକ୍ରମରେ ଆପଣଙ୍କୁ ସ୍ୱାଗତ କରୁଛୁ ମ୍ୟାଡମ୍। କିଏ କହୁଛନ୍ତି ଆଉ କୋଉଠୁ କହୁଛନ୍ତି?
1: ମୁଁ ପ୍ରିୟଦର୍ଶିନୀ ମହାପାତ୍ର କହୁଛି, ଜୟପୁର ପାୱାର ହାଉସ କଲୋନୀରୁ।
0: ତ ମ୍ୟାଡମ୍ କଣ କରୁଥିଲେ ବର୍ତ୍ତମାନ କହିଲେ?
1: ବର୍ତ୍ତମାନ କିଛି ନାହିଁ ମ୍ୟାଡମ୍, ପିଲାମାନେ ସ୍କୁଲ କଲେଜ ସବୁ ଗଲେ, ମୁଁ ଫ୍ରି ଥିଲି, ଆପଣଙ୍କର ପ୍ରୋଗ୍ରାମ ଶୁଣୁଥିଲି ବସିକି, ଇଚ୍ଛା ହେଲା ଆପଣଙ୍କୁ ଟିକେ କଲ୍ କରି କଥା ହେବି ବୋଲି।
0: ଆରେ ବହୁତ ବଢିଆ। ତ ପିଲାମାନେ କେତେ ପାଠ ପଢନ୍ତି ମ୍ୟାଡମ୍?
1: ମୋର ଗୋଟେ ଝିଅ ଗୋଟେ ପୁଅ ଅଛନ୍ତି। ଝିଅଟି ମୋର ବର୍ତ୍ତମାନ ପ୍ଲସ ଟୁ ଫାର୍ଷ୍ଟ ଇୟର ଗଲା, ସାଇନ୍ସରେ ସେ ପଢୁଛି, ଆଉ ପୁଅ ଛୋଟ ଅଛି, ଚତୁର୍ଥ ଶ୍ରେଣୀରେ ପଢୁଛି। ଆଉ
0: ତ ମ୍ୟାଡମ୍ ଆଜି କଣ ରୋଷେଇ କରିଥିଲେ କହିଲେ?
1: ବର୍ତ୍ତମାନ ତ ଶ୍ରାବଣ ମାସ ଚାଲିଛି, ଆଉ ଆମର ତ କୋରାପୁଟରେ ଆପଣ ଜାଣିଛନ୍ତି ଶ୍ରାବଣ ଛତୁର ବହୁତ ଡିମାଣ୍ଡ। ଶ୍ରାବଣ ମାସରେ ସିଜନ ପରିବା ଯଦି ଆପଣ ଖାଇବେନି ତ ଆପଣ କୋରାପୁଟିଆ ବୋଲି ଜାଣିବେ।
0: ତା ମାନେ ଋତୁ ଅନୁଯାୟୀ ଆପଣ ବହୁତ ବଢିଆ ଜିନିଷଟା ଆଜି ଖାଇଛନ୍ତି ଆଉ।
2: ତ ଭଉଣୀ ଆଉ ଗୋଟେ କଥା କୁହନ୍ତୁ, ଆମର କୋରାପୁଟରେ ତ ବିଭିନ୍ନ ପ୍ରକାର ପନିପରିବା ବାହାରେ ଆଉ ସିଜନ ଅନୁସାରେ ବିଭିନ୍ନ ପ୍ରକାର ଜିନିଷ ଆସେ, କୋଉ କୋଉ ଜିନିଷ ସବୁ ଖାଇବା ପାଇଁ ଆପଣ ଭଲ ପାଆନ୍ତି?
1: କୋରାପୁଟର କୋଉ ଜିନିଷକୁ ଆପଣ ବାଛି ପାରିବେନି, ବର୍ଷା ଦିନରେ କରିଡ ହଉ, ଶ୍ରାବଣ ଛତୁ ହଉ, ବଡା ଛତୁ ହଉ, ତାପରେ ବିଭିନ୍ନ ପ୍ରକାର ଭେରାଇଟିର ଜିନିଷ ତ ଏପଟେ ମିଳେ, ଆପଣ ଜାଣିଛନ୍ତି, ସେ ଇଡ୍ଲି ହଉ, ଉପମା ହଉ, ଜଳଖିଆ ଆଇଟମ୍ରେ ସବୁଠୁ ବହୁତ ଭଲ ହେଲା ମାଣ୍ଡିଆ। ମାଣ୍ଡିଆ ତ ମୋର ଅତି ପ୍ରିୟ, ଖରା ଦିନରେ ମାଣ୍ଡିଆକୁ କିଏ ଛାଡିବ?
2: ଆପଣ ଯେତେବେଳେ ମାଣ୍ଡିଆ କଥା କହିଲେଣି, ତ ମାଣ୍ଡିଆରେ କଣ କଣ ସବୁ ପ୍ରସ୍ତୁତ କରନ୍ତି ଆପଣ?
1: ମାଣ୍ଡିଆ କେକ୍ କରେ, ମାଣ୍ଡିଆ ଚକୁଳି କରେ, ମାଣ୍ଡିଆ କାକରା ହୁଏ, ତା ସହିତ ମାଣ୍ଡିଆ ପେଜ ତ ପ୍ରିୟ, ସେଟା ମାଣ୍ଡିଆ ପେଜକୁ କିଏ ଛାଡି ପାରିବ କି?
0: ତ କେତେ ଜଣଙ୍କର ମନରେ ଗୋଟେ ଭ୍ରାନ୍ତ ଧାରଣା ଥାଏ ଯେ ମ୍ୟାଡମ୍ ବର୍ଷା ଦିନେ ମାଣ୍ଡିଆ ପେଜ ପିଇଲେ ଥଣ୍ଡା ଧରିଦିଏ ବୋଲି, ଏଇଟା କେତେ ଦୂର ସତ ବୋଲି ଆପଣ ଭାବନ୍ତି?
1: ନା ମ୍ୟାଡମ୍, ମୁଁ କହିବି ମାଣ୍ଡିଆ ତେଜ ପିଲେ ଥଣ୍ଡିଆ ଧର ଯେ କହୁଛନ୍ତି, ମୋ ମତରେ ସେଇଟା ବୋଧେ ଭୁଲ ଧାରଣା, କାହିଁକିନା ବର୍ତ୍ତମାନ ତ ଡକ୍ଟର କହୁଛନ୍ତି ଡାଇବେଟିସ ପେସେଣ୍ଟକୁ ମାଣ୍ଡିଆ ପିଅନ୍ତୁ ବୋଲି, ସେଟା ତ ଆମର ରୋଗ ପ୍ରତିରୋଧକ ଶକ୍ତି ବଢ଼େଇବ, ତ ଶୀତ ଦିନେ କିମ୍ବା ବର୍ଷା ଦିନେ ମାଣ୍ଡିଆ ପିଲେ କିଛି ଅସୁବିଧା ନାହିଁ।
0: ଆମେ ସମସ୍ତେ ପାଳନ କରିବା ଯେ ଚିତାଲାଗି ଅମାବାସ୍ୟା, ଏଥିପାଇଁ ଆପଣ କିଭଳି ପ୍ରସ୍ତୁତ ହେଇଛନ୍ତି ଟିକେ କହିବେ କି?
1: ଘର ଦ୍ୱାର ପୋଛା ପୋଛି ଚାଲିବ, ଚାଉଳ ଟିକେ ବତରା ହବ, ନଡ଼ିଆ ଟିକେ କରାଯିବ, ଚିତଉ କରି ପୂଜା କରି ପିଲାମାନେ ଖାଇବୁ ଆମେ ଖାଇବୁ।
2: କୁହନ୍ତୁ ଆପଣ ଅବସର ସମୟରେ କଣ କରିବା ପାଇଁ ଭଲ ପାଆନ୍ତି?
1: ଅବସର ସମୟରେ ମୁଁ ଗୀତ ଶୁଣେ, ତା ସହ ସାଙ୍ଗସାଥୀ ମାନଙ୍କ ସହ ଟିକେ ଟାଇମ ସ୍ପେଣ୍ଡ କରେ। ଅବସର ତ ମତେ ମିଳିବା ବହୁତ କଷ୍ଟ, କାହିଁକି ନା ମୁଁ ତ ପିଏଚ୍ଡି ଡିପାର୍ଟମେଣ୍ଟରେ ଜଳସାଥୀ ଭାବେ କାର୍ଯ୍ୟରତ ଅଛି, କିନ୍ତୁ ଯେତିକି ସମୟ ପେଲେ ମୁଁ ଗୀତ ଶୁଣେ, ପିଲାଙ୍କ ସହିତ ସମୟ ବିତେଇବାକୁ ମତେ ବହୁତ ଭଲ ଲାଗେ।

0: ଗୋଟେ ଘର କାମ ଆଉ ଅଫିସ କାମ କେମିତି କଣ ମାନେ ତୁଲେଇ ଥାନ୍ତେ ଟିକେ କହିବେ କି?
1: ସକାଳୁ ଉଠିଲେ ପିଲାଙ୍କ ଧନ୍ଦା, ପିଲା ସ୍କୁଲ ଗଲା ପରେ ଘର କାମ ସାରି ବାହାରି ପଡୁ କର୍ମକ୍ଷେତ୍ରକୁ, ପୁଣି ଘରକୁ ଆସି ଖିଆ ପିଆ ସାରି ଫେର କର୍ମକ୍ଷେତ୍ର, ଆଉ କାର୍ଯ୍ୟ କରୁଛୁ ବୋଲି ଘରକୁ ତ ଛାଡି ପାରିବୁନି ନା,
0: ଆଗ ତ ଘର କଥା ବୁଝିବାକୁ ପଡିବ ନା ଯେହେତୁ ଆମେ
1: ଗୃହିଣୀ
0: ମାନେ।
1: ନିଶ୍ଚୟ।
2: ତ ଭଉଣୀ ଆପଣ କହିଲେ ଆପଣ ଗୀତ ଶୁଣିବା ପାଇଁ ବହୁତ ଭଲ ପାଆନ୍ତି, ତ ଆପଣ
1: ଆଜ୍ଞା,
2: କୋଉଭଳି ଗୀତ ଶୁଣିବା ପାଇଁ ଭଲ ପାଆନ୍ତି?
1: ଓଡ଼ିଆର ଅକ୍ଷୟ ମହାନ୍ତିଙ୍କ ଗୀତ ମତେ ବହୁତ ଭଲ ଲାଗେ।
0: ଅକ୍ଷୟ ମହାନ୍ତିଙ୍କ କୋଉ ଗୀତଟି ଆପଣଙ୍କୁ ବେଶୀ ଭଲ ଲାଗେ?
1: ଅଭିମାନିନୀ ସେ ଅମାନିଆ।

0: ହ୍ୟାଲୋ ହ୍ୟାଲୋ ଘର ଘରଣି କାର୍ଯ୍ୟକ୍ରମରେ ଆପଣଙ୍କୁ ସ୍ୱାଗତ କରୁଛୁ। କିଏ କହୁଛନ୍ତି ଆଉ କୋଉଠୁ କହୁଛନ୍ତି?
1: ମୁଁ ବରଗଡ଼ରୁ ସ୍ୱର୍ଣ୍ଣ ପ୍ରଭାକର କହୁଛି।
0: ଆପଣଙ୍କର ଖିଆପିଆ ସରିଲାଣି?
1: ବାକି କାମ ବାସନ ମଜାମଜି ଅଛି, କାମ ସରିନି।
0: ବର୍ଷା କେମିତି ଅଛି ଭଉଣୀ ସେପଟେ?
1: ବର୍ଷା ତ ଦିନେ ଦୁଇ ଦିନ ହେଲା ବର୍ଷା ଟିକେ ହଉନି, ଖରା ହଉଛି, ଗରମ ବି ଲାଗୁଛି, ପୁରା ବହୁତ ଟାଣ ଖରା ବି ହଉଛି। ଆଉ 4-5 ଦିନ ପୁରା ଲଗାତାର ଲଗାଣ ବର୍ଷା ହେଇଥିଲା, ଏବେ 2 ଦିନ ହେଲା ଖରା କରୁଛି।
0: ସ୍ୱାସ୍ଥ୍ୟର ଯତ୍ନ ବର୍ଷା ଦିନେ କେମିତି ନିଅନ୍ତି ଟିକେ କହିବେ କି?
1: ବର୍ଷା ଦିନରେ ତ ଦେହର ଯତ୍ନ ନେବା, ପରିବାରର ସମସ୍ତଙ୍କ ଯତ୍ନ ନେବା, କାରଣ ବର୍ଷା ଋତୁରେ ଆମର ଅନେକ ରୋଗ ବେମାରୀ ହେଇଥାଏ, ମଶା ମାଛି ବି, ଆମର ଡେଙ୍ଗୁ ମ୍ୟାଲେରିଆ ଜ୍ୱର, ଥଣ୍ଡା କାଶ ସର୍ଦି ହୁଏ। ତ ଆମେ ସତର୍କ ହେବା, ସଚେତନ ହେବା, ଅପାକି ସବୁ ଗରମ ଖାଦ୍ୟ ଖାଇବା, ସବୁ ଖାଦ୍ୟ ପଦାର୍ଥ ଘୋଡେଇକି ରଖିବା, ଗରମ ଖାଦ୍ୟ ଖାଇବା, ତାପରେ ପାଣିକୁ ଯେତେ ପାରିବା ଟିକେ ଫୁଟେଇକି ପାଣି ପିଇବା କଥା। ଯଦି ହଉଛି ଆମେ ସମସ୍ତେ ମଶାରି ଟାଙ୍ଗି ବି ଶୋଇବା କଥା। ବର୍ଷାରେ ବେଶୀ ମ୍ୟାଲେରିଆ ବି ଜ୍ୱର ହୁଏ, ତାପରେ ଡେଙ୍ଗୁ ଜ୍ୱର, ଏସବୁ ପ୍ରତି ଯଦି ସତର୍କ ହେବା, ସଚେତନ ହେବା, ତ ନିଶ୍ଚିତ ଏ ବର୍ଷା ଋତୁର ଯୋଉ ରୋଗ ଅଛି ସେଥିରୁ ରକ୍ଷା ପାଇପାରିବା। ତାପରେ ଯାହାକୁ ବି ଯୋଉ ବି ଜ୍ୱର ହଉଛି ଆଜ୍ଞା, ଡକ୍ଟର ଆଜ୍ଞାଙ୍କ ପରାମର୍ଶ ନେଇକରି ଔଷଧ ସେବନ କରିବା କଥା। ବର୍ଷା ଋତୁର ମଜା
0: ବହୁତ ବଢିଆ କଥା କହିଛନ୍ତି।
2: ତ ଆଉ ଗୋଟେ କଥା କୁହନ୍ତୁ, ଏବେ ଶ୍ରାବଣ ମାସରେ ଆମେ ସମସ୍ତେ ସୋମବାର କରିଥାଉ ଆଉ ମନ୍ଦିର ବି ଯାଇଥାଉ, ତ ଆପଣଙ୍କର ସେଠି କୋଉ ମନ୍ଦିର ଅଛି ଆଉ ଆପଣ ଯାଆନ୍ତି କି ନାହିଁ?
1: ନିଶ୍ଚିତ ବା, ମନ୍ଦିର ତ ଅଛି ଆମ ବଡ ଗାଁ, 2 ମନ୍ଦିର ଅଛି, ଶ୍ରୀ ଶ୍ରୀ ବରାଳ ବାଲଙ୍କେଶ୍ୱର ଆଉ ଦନ୍ତକେଶ୍ୱର। ସୋମବାର ଦିନ ସବୁଥର ଆମେ ଯାଉଛେ। ଏବେ ଆମ ଗାଁରେ ଦିବା ଆରମ୍ଭ କରିଛନ୍ତି ଶ୍ରାବଣୀ ଉତ୍ସବ, ତ ପ୍ରତ୍ୟେକ ଦିନ ରୁଦ୍ରାଭିଷେକ ହଉଛି ଶିବ ବାବାଙ୍କ।

0: ଆଉ 30 କର୍ତ୍ତା ମାସ ଯାକ ସେଥିରେ ଯୋଗଦାନ କରୁଛନ୍ତି, ଆଉ ତାଙ୍କର ରୁଦ୍ରାଭିଷେକ ହଉଛି, ଆଉ ତାପରେ ପୂର୍ଣ୍ଣିମା ଦିନ ସମସ୍ତ କର୍ତ୍ତା ମିଶିକି ପୂର୍ଣ୍ଣାହୁତି କରିବେ, ଅନ୍ନ ସମସ୍ତଙ୍କ ପାଇଁ ଦିଆଯାଏ, ବହୁତ ବଢିଆ ଲାଗେ ସେଇଟା ବି, ଏ ବର୍ଷ ବି ହଉଛି ଭଜନ କୀର୍ତ୍ତନ ସବୁ ହଉଛି,
1: ମାନେ ମାସ ତମାମ ଶିବ ମନ୍ଦିରରେ ପୂଜା କରାଯାଇଥାଏ।
2: ବହୁତ ବଢିଆ ଲାଗିଲା ଭଉଣୀ ଆପଣଙ୍କ ସାଙ୍ଗରେ କଥା ହେଇ, ଆଉ ଆପଣଙ୍କ ଗାଁର ମନ୍ଦିର ଆଉ ଆପଣଙ୍କ ଗାଁର ପୂଜା ପର୍ବ ବିଷୟରେ ଜାଣିକି। ଆଜି ଆପଣ କୋଉ ଗୀତ ଶୁଣିବା ପାଇଁ ପସନ୍ଦ କରିବେ?
0: ଶ୍ରାବଣ ମାସ ସବୁଆଡେ ଉତ୍ସବ ମୁଖର କି ଆଧ୍ୟାତ୍ମିକ ପରିବେଶ ବି, ସେ ଶିବ ବାବା କଲ୍ୟାଣମୟ, ସେ ସମସ୍ତଙ୍କର କଲ୍ୟାଣ କରନ୍ତୁ, ତାଙ୍କ ଉପରେ ଗୀତ ଶୁଣିବା। ଆଉ ସେ ଗୀତଟା, ପ୍ରଭୁ ଜାଣିନି ମୁଁ ତୁମେ କିଏ, ପ୍ରଭୁ ଜାଣିନି ମୁଁ ତୁମେ କିଏ, ବୋଉ ମୋର କହେ ତୁମ ପୂଜା କଲେ, ବୋଉ ମୋର କହେ।

0: ବାପା ଭଉଣୀମାନଙ୍କ ସହିତ କଥା ହେଇ ହେଉ ଆଉ ସେମାନଙ୍କ ମନପସନ୍ଦର ଗୀତ ଶୁଣୁ ଶୁଣୁ ସମୟ ଇସାରା ଦେଲାଣି କାର୍ଯ୍ୟକ୍ରମକୁ ଏଇଠି ରଖିବା ପାଇଁ ନା?
1: ହଁ ଧରିତ୍ରୀ, କିନ୍ତୁ ବିଦାୟ ନେବା ପୂର୍ବରୁ ଆସନ୍ତାକାଲି ଭଉଣୀମାନଙ୍କ ପାଇଁ କ'ଣ ରହିଛି ଜାଣିନେବା। ଶ୍ରୋତା ଭଉଣୀ, ଆସନ୍ତାକାଲି ଆମ କାର୍ଯ୍ୟକ୍ରମରେ ଶୁଣିବେ ସାକ୍ଷାତକାର ଆବର୍ଜନାର ସଦ୍ବିନିଯୋଗ।
0: ତା ସହିତ ଆଉ ଗୋଟେ ସାକ୍ଷାତକାର ବି ଶୁଣିପାରିବେ। ସାକ୍ଷାତକାରଟି ହେଲା ଟିକାକରଣର ଆବଶ୍ୟକତା।
1: ତାହେଲେ ଆଜ ତ ସମୟ ସରି ଆସିଲାଣି। ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା? ଆମ କାର୍ଯ୍ୟକ୍ରମ ସମ୍ପର୍କ ସେତୁକୁ ଆପଣମାନେ ହ୍ୱାଟ୍ସଆପ୍ କିମ୍ବା ଭଏସ୍ ମେସେଜ୍ ମାଧ୍ୟମରେ ଜଣାଇ ପାରିବେ।
0: ଆମକୁ ମତାମତ ଜଣାଇବା ପାଇଁ ଆମ ହ୍ୱାଟ୍ସଆପ୍ ନମ୍ବରଟି ହେଲା 9438268568।
1: ନମ୍ବରଟି ପୁଣି ଥରେ କହି ରଖୁଛୁ ଶ୍ରୋତା ଭଉଣୀ, 9438268568।
0: ତାହେଲେ ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ ଆମେ ଦୁହେଁ, ମୁଁ ଧରିତ୍ରୀ ଶତପଥୀ
1: ଆଉ ମୁଁ ବବିତା ପଣ୍ଡା। ନମସ୍କାର।

0: ପାଇଁ କାର୍ଯ୍ୟକ୍ରମ ଘର ଉଘରଣୀ ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି।
1: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢାଇବାକୁ ଚାହୁଁଛନ୍ତି କି?
2: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢାଇବାର ଦାୟିତ୍ୱ ନେବ।
1: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢାନ୍ତୁ।
2: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
1: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
2: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
0: ଆକାଶବାଣୀ ଜୟପୁର ସମୟ ଦିନ ଗୋଟାଏ 50 ମିନିଟ୍ ଓଡ଼ିଆରେ ସମ୍ବାଦ ରିଲି କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ଶୁଣିବେ ମିଡ୍ ଡେ ନ୍ୟୁଜ୍ ଆକାଶବାଣୀ ଦିଲ୍ଲୀରୁ।
3: ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ସଦନ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ। ଛାତ୍ରଙ୍କ ସମସ୍ୟା ସହିତ ଜଡ଼ିତ ଯେକୌଣସି ପ୍ରସଙ୍ଗରେ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଆତ୍ମଜୀବନୀ ପୁସ୍ତକକୁ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ। ହାତୀଙ୍କ ସୁରକ୍ଷା ଓ ସଂରକ୍ଷଣ ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ହାତୀ ଦିବସ। ଭାରତର ପରିବେଶଗତ ଐତିହ୍ୟରେ ହାତୀ ଏକ ଅବିଚ୍ଛେଦ୍ୟ ଅଂଶ କହିଲେ ପ୍ରଧାନମନ୍ତ୍ରୀ। ଏବଂ ସିନ୍କୋ ଫିଲ୍ଡ କପ୍ର ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହେଲେ ଭାରତୀୟ ଗ୍ରାଣ୍ଡମାଷ୍ଟର ଆର୍ ପ୍ରଜ୍ଞାନନ୍ଦ। ନିଟ୍ ପ୍ରସଙ୍ଗରେ ଛାତ୍ର ଆନ୍ଦୋଳନ ବେଳେ ପୁଲିସର କାର୍ଯ୍ୟାନୁଷ୍ଠାନ ଅଭିଯୋଗ ସମେତ ବିଭିନ୍ନ ବିଷୟକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ ପରେ ରାଜ୍ୟସଭାକୁ ଆଜି ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ପୂର୍ବାହ୍ନ 11 ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ମନ୍ତ୍ରୀମାନେ ନିଜ ମନ୍ତ୍ରଣାଳୟ ସମ୍ବନ୍ଧୀୟ କାର୍ଯ୍ୟାନ୍ୱୟନ ତଥ୍ୟ ଉପସ୍ଥାପନ କରିଥିଲେ। ପ୍ରତିରକ୍ଷା, ଅର୍ଥ, ପରିବହନ, ପର୍ଯ୍ୟଟନ ଓ ସଂସ୍କୃତି, କୃଷି, ପଶୁପାଳନ ଓ ଖାଦ୍ୟ ପ୍ରକ୍ରିୟାକରଣ, କୋଇଲା, ଖଣି ଓ ଇସ୍କାତ ସମ୍ପର୍କିତ ସଂସଦୀୟ ସ୍ଥାୟୀ କମିଟିର ରିପୋର୍ଟ ମଧ୍ୟ ଉପସ୍ଥାପନ କରାଯାଇଥିଲା। ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନ ଶୂନ୍ୟକାଳ ଆରମ୍ଭ କରିଥିଲେ। ଏହି ସମୟରେ ସିପିଏମ୍ ସଦସ୍ୟ ଜନ୍ ବ୍ରିଟାସ ଗୃହରେ ଜଣେ ସଦସ୍ୟ ତାଙ୍କ ବିରୋଧରେ ଦେଇଥିବା ଅପମାନଜନକ ମନ୍ତବ୍ୟ ପ୍ରସଙ୍ଗ ଉଠାଇଥିଲେ। ଏହି ପ୍ରସଙ୍ଗରେ ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନ କହିଛନ୍ତି, ଗୃହରେ ଅନ୍ୟ ସଦସ୍ୟମାନଙ୍କ ଭାଷଣରେ ବାଧା ସୃଷ୍ଟି ସମୟରେ କିଛି ସଦସ୍ୟଙ୍କ ଅମର୍ଯ୍ୟାଦାପୂର୍ଣ୍ଣ ମନ୍ତବ୍ୟ ଦିଆଯାଇଥିବା ଘଟଣା ତାଙ୍କ ନଜରକୁ ଆସିଛି। ସେ ସଦସ୍ୟମାନଙ୍କୁ ସତର୍କ ରହିବାକୁ ଏବଂ ସହକର୍ମୀ ସଦସ୍ୟମାନଙ୍କ ଭାବନାକୁ ଆଘାତ ନ ଦେବାକୁ ପରାମର୍ଶ ଦେଇଛନ୍ତି। ତେବେ ଗୃହରେ ହଟ୍ଟଗୋଳ ଜାରି ରହିବାରୁ ଅଧ୍ୟକ୍ଷ ଅପରାହ୍ନ 2 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଥିଲେ। ଅନୁରୂପ ଭାବେ ନିଟ୍ ପ୍ରସଙ୍ଗକୁ ନେଇ ଗୃହରେ ହଟ୍ଟଗୋଳ ହେବାରୁ ଲୋକସଭାକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ବିରୋଧୀ ସଦସ୍ୟମାନେ ଛାତ୍ର ଆନ୍ଦୋଳନ ସମୟରେ ପୁଲିସର କାର୍ଯ୍ୟାନୁଷ୍ଠାନ ଓ ଅଯୋଧ୍ୟା ରାମମନ୍ଦିର ଦାନରେ ଅନିୟମିତତା ପ୍ରସଙ୍ଗ ଉଠାଇଥିଲେ। କିନ୍ତୁ ବାଚସ୍କତି ଓମ୍ ବିର୍ଲା କହିଥିଲେ ଯେ ଆଜି ଦେଶ ଅନ୍ତର୍ଜାତୀୟ ଯୁବ ଦିବସ ପାଳନ କରୁଛି। ଦେଶର ଯୁବପିଢ଼ି ଶିକ୍ଷା, ବିଜ୍ଞାନ, ମହାକାଶ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଓ ଉଦ୍ୟୋଗୀକରଣ ସମେତ ବିଭିନ୍ନ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଦେଶର ଯୁବପିଢ଼ିଙ୍କ ଦକ୍ଷତା ସାରା ବିଶ୍ୱରେ ସ୍ୱୀକୃତି ଲାଭ କରୁଛି। ଯୁବପିଢ଼ି ମଧ୍ୟ ସମ୍ମୁଖୀନ ହେଉଥିବା ସମସ୍ୟା ସମ୍ପର୍କରେ ଆଲୋଚନା ଚାହୁଁଛନ୍ତି ବୋଲି ଶ୍ରୀ ବିର୍ଲା କହିଛନ୍ତି। ବାଚସ୍କତି ସମସ୍ତ ବିରୋଧୀ ଦଳର ସଦସ୍ୟମାନଙ୍କୁ ଗୃହ କାର୍ଯ୍ୟ ସ୍ୱାଭାବିକ ଭାବେ ଚଳାଇବାକୁ ସହଯୋଗ କରିବା ନିମନ୍ତେ ନିବେଦନ କରିଥିଲେ। ସେ କହିଛନ୍ତି, ନୀତି ଓ ମତାମତକୁ ନେଇ ମତଭେଦ ଥାଇପାରେ, କିନ୍ତୁ ଦେଶର ଜନସାଧାରଣ ସଂସଦ ଚାଲୁ ଚାହାନ୍ତି। ଶ୍ରୀ ବିର୍ଲା କହିଛନ୍ତି, ସରକାର ବିରୋଧୀଙ୍କ ଦାବି ଗ୍ରହଣ କରିଛନ୍ତି ଏବଂ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ନିଜର ବିବୃତ୍ତି ରଖିବାକୁ ପ୍ରସ୍ତୁତ ଅଛନ୍ତି। ତେଣୁ ଶାସକ ଓ ବିରୋଧୀ ଉଭୟ ପକ୍ଷ ସହମତି ସୃଷ୍ଟି କରିବା ଓ ଆଲୋଚନାରେ ଭାଗ ନେବା ଉଚିତ ବୋଲି କହିଛନ୍ତି। ସଂସଦର ମର୍ଯ୍ୟାଦାହାନି ନ କରିବାକୁ ଏବଂ ଗୃହରେ ଶୂନ୍ୟକାଳ ଚାଲିବାକୁ ଦେବା ପାଇଁ ବାଚସ୍କତି ବିରୋଧୀ ସଦସ୍ୟଙ୍କୁ ନିବେଦନ କରିଥିଲେ। କିନ୍ତୁ ବିରୋଧୀ ସଦସ୍ୟମାନେ ନିଜ ଆସନରେ ଠିଆ ହୋଇ ସେମାନଙ୍କ ଦାବି ଦୋହରାଇଥିଲେ। ବିରୋଧୀ ସଦସ୍ୟଙ୍କ କ୍ରମାଗତ ହଟ୍ଟଗୋଳ ଯୋଗୁଁ ବାଚସ୍କତି ଗୃହକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି। ସଂସଦରେ ଛାତ୍ରମାନଙ୍କ ସମସ୍ୟା ସହିତ ଜଡ଼ିତ ଯେକୌଣସି ପ୍ରସଙ୍ଗରେ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ସଂସଦ ବାହାରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଶ୍ରୀ ଶାହା କହିଛନ୍ତି ସରକାରଙ୍କର କିଛି ଲୁଚାଇବାର ନାହିଁ। ବିରୋଧୀ ଦଳ ଯେଉଁ ପ୍ରସଙ୍ଗରେ ଆଲୋଚନା କରିବାକୁ ଚାହୁଁଛନ୍ତି ଅପରାହ୍ନ 2 ସୁଦ୍ଧା ବାଚସ୍ୱତିଙ୍କୁ ନୋଟିସ୍ ଦେଇପାରିବେ।

0: ଯଦ୍ୱାରା ଅପରାହ୍ନ ତିନିଟାରେ ଆଲୋଚନା ଆରମ୍ଭ ହୋଇପାରିବ ବୋଲି ଶ୍ରୀ ଶାହା କହିଛନ୍ତି।
1: ଆଜ ତିନ ବଜେ ତକ ସ୍ପିକର ସାହବକୁ ବୋ ପତ୍ର ଦେଦେ, ତିନ ବଜେ ସେ ଲେକର କଲ ତିନ ବଜେ ତକ ସଭି ପ୍ରକାର କି ଚର୍ଚ୍ଚା କେ ଲିଏ ହମ ତୈୟାର ହେ। ମେ ସଦନ ମେ ହି ବୈଠୁଙ୍ଗା, ସବକୋ ସୁନୁଙ୍ଗା ଔର ସବ ଚିଜୋ କା ଜବାବ ଦୁଙ୍ଗା। ସରକାର କେ ପାସ ଛୁପାନେ କେ ଲିଏ କୁଛ ନେଇ, ଦେଶ କି ଜନତା କେ ସାମନେ ସାରି ଚିଜେ ସ୍ପଷ୍ଟ ହୋ ଯାଏ, ଦୁଧ କା ଦୁଧ ଔର ପାନି କା ପାନି ହୋ ଯାଏ।
0: ଶ୍ରୀ ଶାହା କହିଛନ୍ତି ସରକାର ଆଲୋଚନା ନେଇ ପ୍ରସ୍ତୁତ ଥିବା ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ପୂର୍ବରୁ ସ୍ୱଷ୍ଟ କରିସାରିଛନ୍ତି। ଏହା ସତ୍ତ୍ୱେ ବିରୋଧୀ ଦଳ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି ବୋଲି ଶ୍ରୀ ଶାହା ଅଭିଯୋଗ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଆତ୍ମଜୀବନୀ ପୁସ୍ତକ ଟ୍ରାଏମ୍ପ ଅଫ୍ ଦି ଇଣ୍ଡିଆନ୍ ରିପବ୍ଲିକ୍ ମାଇ ଲାଇଫ୍ ମାଇ ଷ୍ଟ୍ରଗଲ୍ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଶ୍ରୀ କୋବିନ୍ଦଙ୍କ ଜୀବନ ବିଷୟରେ, ତାଙ୍କର ବୁଝାମଣା ଓ ତାଙ୍କ ଦକ୍ଷତା ବିଷୟରେ ତାଙ୍କର ଜ୍ଞାନ ଆଧାରରେ ସେ ନିଶ୍ଚିତ ଯେ ଏହି ଆତ୍ମଜୀବନୀ ଭାରତୀୟ ଗଣତନ୍ତ୍ର ଓ ସମାଜ ପାଇଁ ଏକ ବହୁମୂଲ୍ୟ ସମ୍ପତ୍ତି ହୋଇ ରହିବ। ଶ୍ରୀ ମୋଦି ଆହୁରି କହିଛନ୍ତି ଶ୍ରୀ କୋବିନ୍ଦଙ୍କ ଜୀବନଯାତ୍ରା ଓ ସମାଜ ଏବଂ ଦେଶ ପ୍ରତି ତାଙ୍କର ଅବଦାନ ବିଷୟରେ ବହୁତ କିଛି ବିସ୍ତୃତ ଭାବରେ କୁହାଯାଇପାରିବ। ସେ କହିଛନ୍ତି ପୁସ୍ତକ ଉନ୍ମୋଚନ କେବଳ ଏକ ପ୍ରାରମ୍ଭିକ ଆଭାସ ଭାବରେ କାର୍ଯ୍ୟ କରିବା ଉଚିତ ଏବଂ ଏହାର ସମ୍ପୂର୍ଣ୍ଣ ଲାଭ ପାଇବା ପାଇଁ ସେ ଲୋକମାନଙ୍କୁ ଏହି ବହି ପଢ଼ିବାକୁ ଉତ୍ସାହିତ କରିଛନ୍ତି।
2: ଆମେ ଭବିଷ୍ୟ କୋବିନ୍ଦ ଜୈସେ ଅନେକ ଯୁବା ଚାହିଁ ଯୋ ପରେଶାନିଓ ସେ ପରାସ୍ତ ନ ହୋ, ଯୋ ମୁସ୍କିଲୋ ସେ ମାୟୁସ ନ ହୋ, ବଲ୍କି अपनी मेहनत से हर मंजिल को आसान बनाने का हौसला रखे। इसी बदलाव से सशक्त भारत के निर्माण का संकल्प पूरा होगा। यहीं से आत्मनिर्भर और विकसित भारत का रास्ता बनेगा।
0: ଏହି ଆତ୍ମଜୀବନୀରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର ଜୀବନଯାତ୍ରାରେ ଏକ ଗଭୀର ବ୍ୟକ୍ତିଗତ ବିବରଣୀ ପ୍ରଦାନ କରାଯାଇଛି, ଯେଉଁଥିରେ ତାଙ୍କର ପ୍ରାରମ୍ଭିକ ବର୍ଷଗୁଡ଼ିକରୁ ତାଙ୍କ ସାର୍ବଜନୀନ ଜୀବନ ଏବଂ ଭାରତର 14ତମ ରାଷ୍ଟ୍ରପତି ଭାବେ ସେବା କରିବା ପର୍ଯ୍ୟନ୍ତ ତାଙ୍କର ଅନୁଭୂତି ମୂଲ୍ୟବୋଧ ବିଷୟରେ ଧାରଣା ଦେଇଥାଏ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ କହିଛନ୍ତି ବନ୍ଦେ ମାତରମ୍ର ଭାବନା ଭାରତର ସ୍ୱାଧୀନତା ସଂଗ୍ରାମକୁ ଅନୁପ୍ରାଣିତ କରିଥିଲା ଓ ଆଜି ମଧ୍ୟ ଦେଶର ପରିଚୟକୁ ସୁଦୃଢ଼ କରିଚାଲିଛି। ଭାରତୀୟ ଜାତୀୟ ସଙ୍ଗୀତର 150 ବର୍ଷ ପୂର୍ତ୍ତି ଅବସରରେ ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ହର୍ ଘର ତ୍ରିରଙ୍ଗା ବାଇକ୍ ର୍ୟାଲିର ଅଂଶଗ୍ରହଣକାରୀଙ୍କୁ ସମ୍ବୋଧିତ କରି ସେ ଏହା କହିଛନ୍ତି। ଉପରାଷ୍ଟ୍ରପତି ଆହୁରି କହିଛନ୍ତି ବନ୍ଦେ ମାତରମ୍ର ଶବ୍ଦଗୁଡ଼ିକ ଦେଶପ୍ରେମ ଜାଗ୍ରତ କରିଥିଲା ଏବଂ ଔପନିବେଶିକ ଶାସନ ବିରୋଧରେ ସଂଗ୍ରାମରେ ବିଭିନ୍ନ ଅଞ୍ଚଳ ଭାଷା ଧର୍ମ ଓ ପୃଷ୍ଠଭୂମିର ଲୋକଙ୍କୁ ଏକତ୍ରିତ କରିଥିଲା। ସେ ବୀର ସାବରକର, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ତିରୁପୁର କୁମାରଙ୍କ ସମେତ ସ୍ୱାଧୀନତା ସଂଗ୍ରାମୀମାନଙ୍କ ବଳିଦାନକୁ ମନେ ପକାଇ କହିଥିଲେ ଯେ ସେମାନଙ୍କ ସାହସ ବନ୍ଦେ ମାତରମ୍ର ଭାବନାକୁ ଜୀବନ୍ତ ରଖିଛି। ସେ ଲୋକମାନଙ୍କୁ ଏହି ଅଭିଯାନରେ ସକ୍ରିୟ ଭାବେ ଭାଗ ନେବାକୁ ଏବଂ ଏହାର ପ୍ରସାର କରିବାକୁ ନିବେଦନ କରିଛନ୍ତି। ହାତୀମାନଙ୍କର ସୁରକ୍ଷା ଏବଂ ସଂରକ୍ଷଣ ବାର୍ତ୍ତା ନେଇ ଆଜି ବିଶ୍ୱ ହାତୀ ଦିବସ ପାଳନ କରାଯାଉଛି। 2011 ଏହି ଦିବସ ପାଳିତ ହୋଇଆସୁଛି। ଆକଳନ ଅନୁଯାୟୀ ଭାରତରେ ଏସୀୟ ହାତୀଙ୍କ ସଂଖ୍ୟା ପ୍ରାୟ 22,446 ରହିଛି। ଓଡ଼ିଶାରେ ଏହି ସଂଖ୍ୟା 2,000 ଅଧିକ ହେବ ବୋଲି କୁହାଯାଉଛି। ପରିବେଶ ସନ୍ତୁଳନ ରକ୍ଷା କରିବାରେ ଏ ବୃହତ୍କାୟ ତୃଣଭୋଜୀ ପ୍ରାଣୀଙ୍କର ଅବଦାନ ଗୁରୁତ୍ୱପୂର୍ଣ୍ଣ। ଏହି ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ହାତୀ ଭାରତର ପରିବେଶଗତ ଐତିହ୍ୟର ଏକ ଅବିଚ୍ଛେଦ୍ୟ ଅଂଶ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ବିଶ୍ୱର 60%ରୁ ଅଧିକ ବନ୍ୟ ଏସୀୟ ହାତୀ ଭାରତରେ ଅଛନ୍ତି। ଦେଶରେ 33 ହାତୀ ସଂରକ୍ଷଣ ସ୍ଥାନ ରହିଛି ଏବଂ ସେମାନଙ୍କର ଦୀର୍ଘକାଳୀନ ସଂରକ୍ଷଣ ପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ହାତୀ ସୁରକ୍ଷା କ୍ଷେତ୍ରରେ ବନ କର୍ମଚାରୀ, ବୈଜ୍ଞାନିକ, ପଶୁ ଚିକିତ୍ସକ, ମାହୁନ୍ତ ଏବଂ ସ୍ଥାନୀୟ ସମ୍ପ୍ରଦାୟଙ୍କ ଅବଦାନକୁ ଶ୍ରୀ ମୋଦି ଉଚ୍ଚ ପ୍ରଶଂସା କରିଛନ୍ତି। ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂହ କହିଛନ୍ତି ପରିବେଶଗତ ଐତିହ୍ୟରେ ହାତୀ ହେଉଛି ଏକ ଜୀବନ୍ତ ପ୍ରତୀକ। ଏସୀୟ ହାତୀଗୁଡ଼ିକ ଭାରତର ଧାର୍ମିକ ଏବଂ ସାଂସ୍କୃତିକ ଗୁରୁତ୍ୱ ବହନ କରନ୍ତି ବୋଲି ମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି। ଯୁବବର୍ଗଙ୍କୁ ସୁସ୍ଥ ସୁରକ୍ଷିତ ରଖିବା ସହ ସ୍ଥାୟୀ ଭବିଷ୍ୟତ ଗଠନ ପାଇଁ ସଚେତନ କରିବା ଉଦ୍ଦେଶ୍ୟରେ ଆଜି ଅନ୍ତର୍ଜାତୀୟ ଯୁବ ଦିବସ ପାଳନ କରାଯାଉଛି। 1999 ଡିସେମ୍ବର 17 ତାରିଖରେ ମିଳିତ ଜାତିସଂଘର ସାଧାରଣ ପରିଷଦ ସଭାରେ ଏହି ଦିବସ ପାଳନ ନେଇ ନିଷ୍ପଭି ଗ୍ରହଣ କରାଯାଇଥିଲା। 2000 ପ୍ରତ୍ୟେକ ବର୍ଷ ଏହି ଦିବସ ପାଳିତ ହୋଇଆସୁଛି। ସମାଜ ଗଠନରେ ଯୁବବର୍ଗଙ୍କ ଭୂମିକା ଏବଂ ଅବଦାନକୁ ଉତ୍ସାହିତ କରିବା ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ। ଭାରତୀୟ ଗ୍ରାଣ୍ଡମାଷ୍ଟର ଆର୍ ପ୍ରଜ୍ଞାନନ୍ଦ ଆମେରିକାର ସେଣ୍ଟ ଲୁଇସ୍ଠାରେ ଅନୁଷ୍ଠିତ ସିନ୍କ୍ୟୋ ଫିଲ୍ଡ କପ୍ର ଦ୍ୱିତୀୟ ରାଉଣ୍ଡ ମ୍ୟାଚ୍ରେ ଉଜ୍ବେକିସ୍ତାନର ଜାଖୋବିର୍ ସିନ୍ଦାରୁବ୍ଙ୍କୁ ପରାସ୍ତ କରିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟରେ ଏହା ତାଙ୍କର ପ୍ରଥମ ବିଜୟ। ପ୍ରଜ୍ଞାନନ୍ଦ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଖେଳରେ ନିଜର ଆଧିପତ୍ୟ ବିସ୍ତାର କରିଥିଲେ। କୁଇନ୍ପନ୍ ଓପନିଂରୁ ଆରମ୍ଭ ହୋଇଥିବା ଏହି ଖେଳର ଶେଷ ଭାଗରେ ସେ ଧୀରେ ଧୀରେ ନିଜର ସ୍ଥିତି ମଜବୁତ କରି ବିଜୟ ଲାଭ କରିଛନ୍ତି।

ଇମ୍ଫାଲର ଖୁମାନ୍ ଲାମ୍କା ମେନ୍ ଷ୍ଟାଡିୟମ୍ଠାରେ ଆଜି ଅପରାହ୍ନ 4:00 ଗ୍ରୁପ୍ ଡି ମ୍ୟାଚ୍ରେ ନାରୋକୋ ଫୁଟବଲ କପ୍ ଏବଂ ଫୁଟବଲ କ୍ଲବ ରେଙ୍ଗଡ଼ାଇ ମଧ୍ୟରେ ମୁକାବିଲା ହେବ। ସେହିପରି ଗ୍ରୁପ୍ ବି ମ୍ୟାଚ୍ରେ କୋଲକାତାର କିଶୋର ଭାରତୀ କ୍ରୀଡ଼ାଙ୍ଗନଠାରେ ମହମ୍ମଦ ସ୍ପୋର୍ଟିଂ କ୍ଲବ ଏବଂ ଇଣ୍ଡିଆନ୍ ଆର୍ମି ଫୁଟବଲ ଲିଗ୍ ମଧ୍ୟରେ ରାତି 7:00 ଖେଳ ଅନୁଷ୍ଠିତ ହେବ। ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ସଦନ ଅପରାହ୍ନ 2:00 ପର୍ଯ୍ୟନ୍ତ ମୁଲତବୀ। ଛାତ୍ରଙ୍କ ସମସ୍ୟା ସହିତ ଜଡ଼ିତ ଯେକୌଣସି ପ୍ରସଙ୍ଗରେ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ପୂର୍ବତନ ରାଷ୍ଟ୍ରପତି

0: And with that, we end the midday news.
1: କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଏବଂ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ସମୟ ହେଉଛି ଶୁଣିବା ପାଇଁ କେତୋଟି ହିନ୍ଦୀ ଚଳଚ୍ଚିତ୍ର ଗୀତ। ପ୍ରଥମ ଗୀତଟି ଶୁଣନ୍ତୁ ବେତାବ ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠରେ ଗାଇଛନ୍ତି ସବୀର କୁମାର ଏବଂ ଲତା ମଙ୍ଗେସ୍କର। ଗୀତିକାର ଆନନ୍ଦ ବକ୍ସି, ସଙ୍ଗୀତରେ ସଜେଇଛନ୍ତି ରାହୁଲ ଦେବ ବର୍ମନ।

ପରବର୍ତ୍ତୀ ଗୀତଟି ନେଇଛୁ ଚାନ୍ଦିନୀ ଚଳଚ୍ଚିତ୍ରରୁ। କଣ୍ଠଦାନ କରିଛନ୍ତି ଅନୁରାଧା ପଡ଼ୱାଲ ଏବଂ ସୁରେଶ ୱାଡେକର। ଗୀତ ରଚନା କରିଛନ୍ତି ଆନନ୍ଦ ବକ୍ସି। ସଙ୍ଗୀତ ଦେଇଛନ୍ତି ଶିଫ ହରି। କଥାଚିତ୍ର ଚାନ୍ଦିନୀ।

ସହିତ ହିଁ ଶେଷ ହେଲା ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର। ସମୟ ଦିନ 2:30। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିବେ କିଛି ସମୟ ପରେ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ
0: ସବୁରି ଭାଷାରେ କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ୍ର ହେବ ବୈଠକ। ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ପ୍ରକାଶ ପାଇବ ଆଜି ଅପରାହ୍ନରେ। ଶ୍ରାବଣ କୃଷ୍ଣ ଅମାବାସ୍ୟା ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ଆଜି ଅନୁଷ୍ଠିତ ହେଉଛି ଚିତାଲାଗି ନୀତି। ଅପରାହ୍ନ 2-5 ଘଣ୍ଟା ପାଇଁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ହାତୀମାନଙ୍କର ସୁରକ୍ଷା ଏବଂ ସଂରକ୍ଷଣ ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ହାତୀ ଦିବସ। ଏବଂ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଆଜି ଲଘୁଚାପରେ ପରିଣତ ହେବା ନେଇ ପାଣିପାଗ ବିଭାଗର ସୂଚନା। ଭୁବନେଶ୍ୱର ଲୋକସେବା ଭବନଠାରେ ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିବାର ସମ୍ଭାବନା ରହିଛି। ଏଥିରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଓ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ଆଜି ଅପରାହ୍ନ 4:30ରେ ପ୍ରକାଶ ପାଇବ। ଏଥିସହିତ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ଦ୍ୱିତୀୟ ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇବ। ଆସନ୍ତା 17 ତାରିଖରୁ ଛାତ୍ରଛାତ୍ରୀମାନେ ବୋର୍ଡ ୱେବ୍ସାଇଟ୍ରୁ ଡିଜିଟାଲ୍ ସାର୍ଟିଫିକେଟ୍ ଡାଉନ୍ଲୋଡ୍ କରିପାରିବେ ବୋଲି ସୂଚନା ମିଳିଛି। ଦୁଇବର୍ଷିଆ ବିଏଡ୍, ଏମ୍ଏଡ୍ ଏବଂ ବିଏଚ୍ଏଡ୍ ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରଥମ ମେଧା ତାଲିକା ପ୍ରକାଶ ପାଇଛି। ସାମ୍ସ ପୋର୍ଟାଲ୍ରେ ପ୍ରକାଶିତ ତାଲିକା ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ 2825 ଜଣ ଛାତ୍ରଛାତ୍ରୀ ନାମଲେଖା ପାଇଁ ମନୋନୀତ ହୋଇଛନ୍ତି। ନାମଲେଖା ପ୍ରକ୍ରିୟା ଆସନ୍ତା 14 ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ କରିବା ନେଇ ସମୟସୀମା ଧାର୍ଯ୍ୟ ହୋଇଛି। ପୁରୀ ଶ୍ରୀମନ୍ଦିରରେ ଆଜି ଶ୍ରାବଣ କୃଷ୍ଣ ଅମାବାସ୍ୟା ତିଥିରେ ଶ୍ରୀବିଗ୍ରହମାନଙ୍କର ଚିତାଲାଗି ନୀତି ଅନୁଷ୍ଠିତ ହେବ। ଶ୍ରୀମନ୍ଦିରରେ ଦାରୁ ବିଗ୍ରହଙ୍କୁ ଦୈତାପତି ସେବକମାନେ ରତ୍ନଚିତା ଲାଗି କରାଇବେ। ତିନି ବାଡ଼ର ବାଡ଼ଗ୍ରାହୀ ଓ ଦୈତାପତି ସେବକମାନେ ଶ୍ରୀଅଙ୍ଗରେ ଅଳଙ୍କାର ଲାଗି କରାଇବେ। ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ୱେତ ହୀରାଖଚିତ ସୁବର୍ଣ୍ଣଚିତା ଧାରଣ କରିବେ। ବଡ଼ଠାକୁର ବଳଭଦ୍ର ନୀଳା ଏବଂ ଦେବୀ ସୁଭଦ୍ରା ମାଣିକ ଖଚିତ ସୁବର୍ଣ୍ଣଚିତା ଧାରଣ କରିବେ। ପ୍ରଥମ ଭୋଗମଣ୍ଡପ ନୀତି ଶେଷ ହେବା ପରେ ଅପରାହ୍ନ 2:00ରୁ ସନ୍ଧ୍ୟା 7:00 ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ନବରଙ୍ଗପୁର ଜିଲ୍ଲାରେ ଚିତାଲାଗି ଅମାବାସ୍ୟା ପାଳନ ଅବସରରେ ଆଜି ଘରେ ଘରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି। କୃଷିବର୍ଷ ଆରମ୍ଭର ପ୍ରଥମ ପର୍ବ ରୂପେ ବିବେଚିତ ଏହି

ପର୍ବ ରୋଗପୋକ ଦାଉରୁ ଫସଲକୁ ରକ୍ଷା କରିବା ପାଇଁ ପାଳନ କରାଯାଇଥାଏ। ଏହି ଅବସରରେ ଜଙ୍ଗଲରୁ ସଂଗୃହୀତ ବିଭିନ୍ନ ଔଷଧୀୟ ଗୁଳ୍ମ ଓ ବୃକ୍ଷର ଡାଳପତ୍ର ଘର ଦୁଆର ଏବଂ ଗୁହାଳ ଚାରିପଟେ ପୋତା ଯାଇଥାଏ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ କହିଛନ୍ତି ବନ୍ଦେ ମାତରମ୍ର ଭାବନା ଭାରତର ସ୍ୱାଧୀନତା ସଂଗ୍ରାମକୁ ଅନୁପ୍ରାଣିତ କରିଥିଲା ଓ ଆଜି ମଧ୍ୟ ଏହା ଦେଶର ପରିଚୟକୁ ସୁଦୃଢ଼ କରି ଚାଲିଛି। ଜାତୀୟ ସଙ୍ଗୀତର 150 ବର୍ଷ ପୂର୍ତ୍ତି ଅବସରରେ ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ହର୍ ଘର୍ ତିରଙ୍ଗା ବାଇକ୍ ର୍ୟାଲିର ଅଂଶଗ୍ରହଣକାରୀଙ୍କୁ ସମ୍ବୋଧିତ କରି ଶ୍ରୀ ରାଧାକ୍ରିଷ୍ଣନ କହିଛନ୍ତି ବନ୍ଦେ ମାତରମ୍ର ଶବ୍ଦଗୁଡ଼ିକ ଦେଶପ୍ରେମ ଜାଗ୍ରତ କରିଥିଲା। ଔପନିବେଶିକ ଶାସନ ବିରୋଧରେ ସଂଗ୍ରାମରେ ବିଭିନ୍ନ ଅଞ୍ଚଳ ଭାଷା ଧର୍ମ ଓ ପୃଷ୍ଠଭୂମିର ଲୋକଙ୍କୁ ଏକତ୍ରିତ କରିଥିଲା। ନବରଙ୍ଗପୁରରେ ଆଜି ହରଘର ତ୍ରିରଙ୍ଗା ଓ ବନ୍ଦେ ମାତରମ୍ର 150 ବର୍ଷ ପୂର୍ତ୍ତି ଅବସରରେ ଏକ ଭବ୍ୟ ଓ ଆକର୍ଷଣୀୟ ତ୍ରିରଙ୍ଗା ମୋଟରସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ନବରଙ୍ଗପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଗୌରୀଶଙ୍କର ମାଝି ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁ ଏହି ଶୋଭାଯାତ୍ରାରେ ଶୁଭାରମ୍ଭ କରିଥିଲେ। ଶୋଭାଯାତ୍ରାରେ ଜିଲ୍ଲାସ୍ତରୀୟ ଅଧିକାରୀ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଅଙ୍ଗନବାଡ଼ି କର୍ମୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଯୋଗ ଦେଇଥିଲେ। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କଳାହାଣ୍ଡି ଶାଖା ପକ୍ଷରୁ ଆୟୋଜିତ ତ୍ରିରଙ୍ଗା ର୍ୟାଲିରେ ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏହି ଶୋଭାଯାତ୍ରା ମା' ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରୁ ଆରମ୍ଭ ହୋଇ ଭବାନୀପାଟଣାସ୍ଥିତ ଷ୍ଟାଚ୍ୟୁ ଛକ ଦେଇ ପୁଣି ବିଶ୍ୱବିଦ୍ୟାଳୟ ପରିସରକୁ ଫେରିଥିଲା। ଆସନ୍ତା ସ୍ୱାଧୀନତା ଦିବସ ପାଳନ ପାଇଁ ଭୁବନେଶ୍ୱର ମହାତ୍ମା ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ପରେଡ୍ର ଅଭ୍ୟାସ ଆରମ୍ଭ ହୋଇଛି। 51ଟି କଣ୍ଟିଜେଣ୍ଟ ଏହି ଅଭ୍ୟାସରେ ସାମିଲ ହୋଇଛନ୍ତି। ଓଡ଼ିଶା ପୁଲିସ୍ ସମେତ ବିଭିନ୍ନ ସୁରକ୍ଷା ବାହିନୀ, ଏନ୍ସିସି କ୍ୟାଡେଟ୍, ସ୍କାଉଟ୍ ଆଣ୍ଡ ଗାଇଡ୍ସ ଏବଂ ସ୍କୁଲ୍ ଓ କଲେଜର ଛାତ୍ରଛାତ୍ରୀମାନେ ପରେଡ୍ରେ ଅଂଶଗ୍ରହଣ କରିବେ। ହାତୀମାନଙ୍କର ସୁରକ୍ଷା ଏବଂ ସଂରକ୍ଷଣ ବାର୍ତ୍ତା ନେଇ 2011 ମସିହାରୁ ଆଜିର ଦିନକୁ ବିଶ୍ୱ ହାତୀ ଦିବସ ଭାବେ ପାଳନ କରାଯାଉଛି। 2024 ହାତୀ ଗଣନା ରିପୋର୍ଟ ଅନୁସାରେ ରାଜ୍ୟର 28 ଜିଲ୍ଲାର 48 ବନଖଣ୍ଡ ଡିଭିଜନରେ ହାତୀ ସଂଖ୍ୟା 2103 ଥିଲା। 13 ବନଖଣ୍ଡରେ ଆଦୌ ହାତୀ ନଥିବାବେଳେ ଢେଙ୍କାନାଳରେ ସର୍ବାଧିକ 291 ହାତୀ ରହିଥିବା ଜଣାପଡ଼ିଛି। ରାୟଗଡ଼ା ଓ ଝାରସୁଗୁଡ଼ା ବନଖଣ୍ଡରେ ଗୋଟିଏ ଲେଖାଏଁ ହାତୀ ଥିବା ଗଣନାରୁ ଜଣାପଡ଼ିଛି। 2017 ମସିହା ହାତୀ ଗଣନା ତୁଳନାରେ 2024 ମସିହାରେ ଅଧିକ 160 ହାତୀ ବଢ଼ିଛନ୍ତି। ହାତୀଙ୍କ ଚଳପ୍ରଚଳ ପାଇଁ 14 ହାତୀ କରିଡର ଚିହ୍ନଟ କରାଯାଇଛି। ଆକଳନ ଅନୁଯାୟୀ ଭାରତରେ ଏସୀୟ ହାତୀଙ୍କ ସଂଖ୍ୟା ପ୍ରାୟ 22,446 ରହିଛି। ପରିବେଶ ସନ୍ତୁଳନ ରକ୍ଷା କରିବାରେ ଏହି ବୃହଦକାୟ ତୃଣଭୋଜୀ ପ୍ରାଣୀଙ୍କର ଅବଦାନ ଗୁରୁତ୍ୱପୂର୍ଣ୍ଣ। ବିଶ୍ୱ ହସ୍ତୀ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତୀୟ ପ୍ରାକୃତିକ ଐତିହ୍ୟର ହାତୀ ହେଉଛି ଏକ ସୁନ୍ଦର ପ୍ରତୀକ। ଏସିଆର ମୋଟ ହାତୀ ସଂଖ୍ୟାରେ 60% ଅଧିକ ଭାରତରେ ରହିଥିବା ନେଇ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି। ହାତୀମାନଙ୍କୁ ସୁରକ୍ଷା ପ୍ରଦାନ କରିବାରେ ଯୋଗଦାନ ଦେଇଥିବା ବୈଜ୍ଞାନିକ, ଜଙ୍ଗଲପ୍ରେମୀ ଓ ଜନସାଧାରଣଙ୍କୁ ଏହି ଅବସରରେ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ହାତୀମାନଙ୍କର ବାସସ୍ଥଳୀ ଓଡ଼ିଶାର ଜଙ୍ଗଲକୁ ସୁରକ୍ଷା ପ୍ରଦାନ କରିବା ପାଇଁ ସାମାଜିକ ଗଣମାଧ୍ୟମରେ ଆହ୍ୱାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚୁଣ ମାଝି କହିଛନ୍ତି ହାତୀ ଆମ ପ୍ରାକୃତିକ ପରିବେଶ, ଜୈବ ବିବିଧତା ଏବଂ ଗୌରବମୟ ସଂସ୍କୃତିର ଅନନ୍ୟ ପ୍ରତୀକ। ମହାପ୍ରଭୁଙ୍କ ହାତୀବେଶଠାରୁ ଆରମ୍ଭ କରି ମନ୍ଦିର ଗାତ୍ରର ସ୍ଥାପତ୍ୟ ଏବଂ ଆମର ସମୃଦ୍ଧ ଇତିହାସ ପର୍ଯ୍ୟନ୍ତ ଗଜରାଜ ସର୍ବଦା ଓଡ଼ିଶାର ସାଂସ୍କୃତିକ ପରିଚୟ ସହ ନିବିଡ଼ ଭାବେ ଜଡ଼ିତ। ପ୍ରକୃତିର ଏହି ଗୌରବମୟ ସମ୍ପଦର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ଯୁବବର୍ଗଙ୍କୁ ସୁସ୍ଥ ସୁରକ୍ଷିତ ରଖିବା ସହ ସ୍ଥାୟୀ ଭବିଷ୍ୟତ ଗଠନ ପାଇଁ ସଚେତନ କରିବା ଉଦ୍ଦେଶ୍ୟରେ ଆଜି ଅନ୍ତର୍ଜାତୀୟ ଯୁବ ଦିବସ ପାଳନ କରାଯାଉଛି। 1999 ମସିହା ଡିସେମ୍ବର 17 ତାରିଖରେ ମିଳିତ ଜାତିସଂଘର ସାଧାରଣ ପରିଷଦ ସଭାରେ ଏହି ଦିବସ ପାଳନ ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। 2000 ମସିହାରୁ ପ୍ରତ୍ୟେକ ବର୍ଷ ଏହି ଦିବସ ପାଳିତ ହୋଇଆସୁଛି। ସମାଜ ଗଠନରେ ଯୁବବର୍ଗଙ୍କ ଭୂମିକା ଏବଂ ଅବଦାନକୁ ଉତ୍ସାହିତ କରିବା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ। ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ଓ ଭଦ୍ରକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲାର ରାଣ୍ଡିଆସ୍ଥିତ ରାମେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଇନସେବା ପ୍ରାଧିକରଣ ସଚିବ ପୁଣ୍ୟଶ୍ଳୋକ ରଥ ଆଞ୍ଚଳିକ ଭାଷାରେ ମାମଲାଗୁଡ଼ିକର ରାୟ ସାଧାରଣ ଲୋକମାନଙ୍କ ପାଖରେ ସହଜରେ ପହଞ୍ଚବା ଉପରେ ଗୁରୁତ୍ୱାରୋପ କରିଥିଲେ। ମଧ୍ୟସ୍ଥତା ମାଧ୍ୟମରେ ବିଚାରାଧୀନ ମାମଲାଗୁଡ଼ିକର ସମାଧାନ କରାଯିବା ଉପରେ ଆଲୋଚନା ହୋଇଥିଲା। ନବରଙ୍ଗପୁର ଜିଲ୍ଲାରେ ଆଣବିକ ଶକ୍ତି ପ୍ରକଳ୍ପ ସ୍ଥାପନ ପାଇଁ ଭାରତ ସରକାରଙ୍କ ଏନ୍ଟିପିସି ପକ୍ଷରୁ ପ୍ରାରମ୍ଭିକ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି। ସର୍ଭେ କାର୍ଯ୍ୟରେ ଜିଲ୍ଲା ପ୍ରଶାସନ ସହଯୋଗ କରିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକରେ ପ୍ରସ୍ତାବିତ ଏହି ପ୍ରକଳ୍ପ ପାଇଁ ସ୍ଥାନ ନିରୂପଣ କରାଯାଇଛି। 10ରୁ 12ଟି ସ୍ଥାନରେ ମାଟି ପରୀକ୍ଷା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ପରୀକ୍ଷା କରାଯାଉଛି।

ଆସନ୍ତା 10 ଦିନ ମଧ୍ୟରେ ସର୍ଭେ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁ କହିଛନ୍ତି। ପ୍ରସ୍ତାବିତ ଆଣବିକ ଶକ୍ତି ପ୍ରକଳ୍ପକୁ ନେଇ ଅଯଥା ଭୟଭୀତ ନ ହେବାକୁ ସେ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ପ୍ରକଳ୍ପ କାର୍ଯ୍ୟରେ ସହଯୋଗ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି। ପାନ ମସଲା ପ୍ୟାକେଜିଂ ନେଇ ସଂଶୋଧିତ ନିୟମାବଳୀ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ ଏଫ୍ଏସ୍ଏସ୍ଆଇ ଲାଗୁ କରିଛି। ପ୍ଲାଷ୍ଟିକ୍, ସିନ୍ଥେଟିକ୍ ପଲିମର, ପଲିଥିନ୍, ଆଲୁମିନିୟମ୍ ଫଏଲ୍ ଓ ଅନ୍ୟାନ୍ୟ ପ୍ଲାଷ୍ଟିକ୍ ଧାତୁ ଆଧାରିତ ଫଏଲ୍ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏଥିପାଇଁ ପ୍ଲାଷ୍ଟିକ୍ ମୁକ୍ତ କାଗଜ, ପେପର ବୋର୍ଡ, ସେଲୁଲୋଜ୍ କିମ୍ବା ପ୍ରାକୃତିକ ସାମଗ୍ରୀ ବ୍ୟବହାର କରାଯାଇପାରିବ ବୋଲି ପ୍ରାଧିକରଣ ପକ୍ଷରୁ କୁହାଯାଇଛି। ପରିବେଶ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଏହି ସଂଶୋଧିତ ନିୟମାବଳୀ ଜାରି କରାଯାଇଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା 17 ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଅନୁଗୁଳ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ହେବ। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ପୁରୀ, ଖୋର୍ଦ୍ଧା, ମୟୂରଭଞ୍ଜ, ଢେଙ୍କାନାଳ, ବରଗଡ଼, ସମ୍ଭଲପୁର, ଦେବଗଡ଼, ସୁନ୍ଦରଗଡ଼ ଆଦି 15ଟି ଜିଲ୍ଲାରେ ବର୍ଷା ହେବା ନେଇ କୁହାଯାଇଛି। ଅନ୍ୟପକ୍ଷରେ ଗତକାଲି ସୁନ୍ଦରଗଡ଼ ଜିଲ୍ଲାରେ ବଜ୍ରପାତ ଯୋଗୁଁ 4 ଜଣ ମହିଳାଙ୍କର ମୃତ୍ୟୁ ହୋଇଛି ଏବଂ 6 ଜଣ ମହିଳା ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ୍ରେ ହେବ ବୈଠକ। ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ପ୍ରକାଶ ପାଇବା ଆଜି ଅପରାହ୍ନରେ। ଶ୍ରାବଣ କୃଷ୍ଣ ଅମାବାସ୍ୟା ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ଆଜି ଅନୁଷ୍ଠିତ ହେଉଛି ଚିତାଲାଗି ନୀତି। ଅପରାହ୍ନ 2ଟାରୁ 5 ଘଣ୍ଟା ପାଇଁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ହାତୀମାନଙ୍କର ସୁରକ୍ଷା ଏବଂ ସଂରକ୍ଷଣ ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ହାତୀ ଦିବସ। ଏବଂ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଆଜି ଲଘୁଚାପରେ ପରିଣତ ହେବା ନେଇ ପାଣିପାଗ ବିଭାଗର ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆଜିର ଏହି ଅଧିବେଶନକୁ ଶେଷ କରିବା ପୂର୍ବରୁ ଆସନ୍ତୁ ଜାଣିନେବା ଆମର ସାନ୍ଧ୍ୟ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ। ଆଜି ଅପରାହ୍ନ 5ଟାରେ ଶୁଣିବେ ଯୁବବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ। ଯୁବବାଣୀରେ ଆଜି ଶୁଣିବେ ଗୀତ ସୁରେ ମଧୁ ଛୁରେ, ପରେ ପରେ ଶୁଣିବେ ସାକ୍ଷାତକାର, ଯୁବପିଢ଼ି ସମ୍ମୁଖୀନ ହେଉଥିବା ଚ୍ୟାଲେଞ୍ଜର ଓ ଏହାର ସମାଧାନ। ହ୍ୟାଲୋ ସର୍ଦ୍ଦାର ଅକବର ଗୀତ ଫୋନ୍ ଇନ୍ ପ୍ରିଜ୍ ଏହି କାର୍ଯ୍ୟକ୍ରମ ଶୁଣିବେ ଅପରାହ୍ନ 5:30। ସନ୍ଧ୍ୟା 6:10 ରହିଛି ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। 6:20 ଶ୍ରୀମଦ୍ ଭାଗବତ ଉଜ୍ଜଳ ଆମ ଦେଶ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ସନ୍ଧ୍ୟା 6:30। ରାତି 7:00 ଆମ କେନ୍ଦ୍ରରୁ ପ୍ରଚାରିତ ହେବ କେତୋଟି ଓଡ଼ିଆ ଚଳଚ୍ଚିତ୍ର ଗୀତ। 7:25 ଜିଲ୍ଲା ହାଲଚାଲରେ ଆଜି ଶୁଣିବେ ନୂଆପଡ଼ା ଜିଲ୍ଲା ସମ୍ପର୍କରେ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30 କୃଷି ଓ କୃଷକ କାର୍ଯ୍ୟକ୍ରମରେ ଶୁଣିବେ ଚିତାଲାଗି ଅମାବାସ୍ୟା ସମ୍ପର୍କରେ, ପରେ ପରେ କୃଷିରେ ମହିଳା କୃଷକଙ୍କ ଭୂମିକା ଏହି ସମ୍ପର୍କରେ ଶୁଣିବେ ସାକ୍ଷାତକାର। ସଂସଦ ସମୀକ୍ଷା ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ ରାତି 8:00। 8:15 ସୁଗମ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ମୂର୍ଚ୍ଛନା। ମୂର୍ଚ୍ଛନାର ଶିଳ୍ପୀମାନେ ହେଲେ ଅସ୍ମିତା ଷଡ଼ଙ୍ଗୀ ଏବଂ ସୁଧାକର ପଣ୍ଡା। ଗୀତ ରଚନା କରିଛନ୍ତି ସୁରାଂଶୁ ପଟ୍ଟନାୟକ, ସଙ୍ଗୀତ ଦେଇଛନ୍ତି ଧୀରେନ୍ ମୋହନ ପଟ୍ଟନାୟକ। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣିବେ ରାତି 8:30। ଏଥିରେ ଖୟାଲ ପରିବେଷଣ କରିଛନ୍ତି ଉସ୍ତାଦ ଗୁଲାମ ମୁସ୍ତାଫା ଖାନ, ରାଗ ହମସତ୍ୱନି। ସ୍ପଟଲାଇଟ୍ ଶୁଣିବେ ଆକାଶବାଣୀ ଦିଲ୍ଲୀରୁ ରାତି 9:15। 9:30 ମାସିକ ହିନ୍ଦୀ ସାହିତ୍ୟ ପତ୍ରିକା କାର୍ଯ୍ୟକ୍ରମ ଭାରତୀ ଶୁଣିବେ। ଆଜି ଭାରତୀରେ ସନ୍ନିହିତ ଅଛି ସାକ୍ଷାତକାର ଭାରତୀୟ ମୁକ୍ତି ସଂଗ୍ରାମ କେ ସମୟ ହିନ୍ଦୀ ସାହିତ୍ୟ କି ଭୂମିକା, ଏହି ସମ୍ପର୍କରେ ରାଧାମୋହନ ପଣ୍ଡାଙ୍କ ସହ ସାକ୍ଷାତକାର ଶୁଣିବେ, ପରେ ପରେ ଶୁଣିବେ ତାଙ୍କର କେତୋଟି କବିତା। ରାତି 10:30 ପ୍ରଚାର କରିବୁ କେତୋଟି ହିନ୍ଦୀ ଚଳଚ୍ଚିତ୍ର ଗୀତ। ଶ୍ରୋତାବନ୍ଧୁ, ଏଥିଲା ଆମର ସାନ୍ଧ୍ୟ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା। ଆକାଶବାଣୀ ଜୟପୁର, ସମୟ ଦିନ 2:47। ଏଇଠି ଶେଷ କରୁଛୁ ଆଜିର ଏହି ଅଧିବେଶନକୁ। ଆମର ସାନ୍ଧ୍ୟ ଅଧିବେଶନ ଆରମ୍ଭ କରିବୁ ଆଜି ଅପରାହ୍ନ 5:00। ତେବେ ଏଣିକି ଆପଣ ଶୁଣିପାରିବେ ବିବିଧ ଭାରତୀ ମୁମ୍ବାଇ ଏଫ୍ଏମ୍ରେ 103.6 ମେଗା ହର୍ଜ ଯୋଗେ। ବର୍ତ୍ତମାନ ପାଇଁ ଆମକୁ ବିଦାୟ ଦିଅନ୍ତୁ।
2: गर्लफ्रेंड फिल्म का गाना आप सुन रहे थे किशोर कुमार और सुधा मल्होत्रा की आवाजों में। लिखा था इसे साहिल लुधियानवी ने, धुन बनाई थी हेमंत कुमार ने।

0: कोई नहीं पा कैसी तू बनती हरी। आई
1: हट दरिया किनारे एक बन

0: ତୁମେ ଆସିଗଲେ ମନ ଅଗଣାରେ ଅଜଣା ଫୁଲଟେ ଫୁଟିଯାଏ, ନିରବା ଆଖିର ସପନ ଗୁଡିକ ଡେଣା ପାଇକା ହିଁ ଉଡିଯାଏ।
1: ପୂର୍ଣ୍ଣିମା ରାତିର ଜହ୍ନ ଆଲୁ।

0: ରାତିରେ ତୁମ କଥା ସବୁ ମନେ ପଡ଼େ, ପ୍ରୀତିର ଫୁଲର ପାଖୁଳା ମଧ୍ୟରୁ ସୌରଭ ସବୁ ଝରିଯାଏ।
1: ସ୍ୱାଗତ ଶ୍ରୋତା ବନ୍ଧୁ ଆଜିର ସୁନେଲି ସନ୍ଧ୍ୟାର ସମ୍ଭାର ଅଗଣାକୁ। ଆପଣଙ୍କୁ ଆଜିର ସନ୍ଧ୍ୟାଟିକୁ ଭେଟି ଦେବା ପାଇଁ ଆସିଯାଇଛୁ ଆପଣଙ୍କ ପ୍ରିୟ ଆମେ ଦୁହେଁ, ମୁଁ ଶ୍ରୀପଦ୍ମା ସାହୁ
0: ଆଉ ମୁଁ ନରେନ୍ଦ୍ର ହରିଜନ।
2: ନମସ୍କାର।

0: ସାଥୀ ଚାଲନ୍ତୁ ଆଜିର କାର୍ଯ୍ୟକ୍ରମକୁ ଆଗେଇ ନେବା ଆଜି ଦିନର ବିଶେଷତ୍ୱରୁ।
1: ହଁ ସାଥୀ, ଆଜି ହେଉଛି ଇଣ୍ଟରନ୍ୟାସନାଲ ୟୁଥ୍ ଡେ ବା ବିଶ୍ୱ ଯୁବ ଦିବସ। ପ୍ରତିବର୍ଷ 12 ଅଗଷ୍ଟ ବା ଆଜିର ଦିନରେ ଆନ୍ତର୍ଜାତୀୟ ଯୁବ ଦିବସ ପାଳନ କରାଯାଏ। 1999 ଜାତିସଂଘ ଏହି ଦିବସ ପାଳନ କରିବାକୁ ସ୍ୱୀକୃତି ଦେଇଥିଲା। ଯୁବପିଢ଼ିର ସମସ୍ୟା, ଅଧିକାର, ସୁଯୋଗ ଏବଂ ସମାଜ ପ୍ରତି ସେମାନଙ୍କ ଅବଦାନ ଉପରେ ଏହି ଦିନ ସଚେତନତା ସୃଷ୍ଟି କରାଯାଏ। ଯୁବଶକ୍ତିକୁ ଦେଶ ବିକାଶ ଏବଂ ଉଜ୍ଜଳ ଭବିଷ୍ୟତର ମୁଖ୍ୟ ଶକ୍ତି ଭାବେ ସମ୍ମାନ ଦିଆଯାଏ।
0: ଏହାପରେ ଶୁଣନ୍ତୁ ସାଥୀ ବିକ୍ରମ ସାରାଭାଇଙ୍କ ବିଷୟରେ। ଆଜି ହେଉଛି ତାଙ୍କ ଜନ୍ମବାର୍ଷିକୀ। ବିକ୍ରମ ସାରାଭାଇ ଭାରତର ଜଣେ ପ୍ରସିଦ୍ଧ ବୈଜ୍ଞାନିକ ଏବଂ ଭାରତୀୟ ମହାକାଶ କାର୍ଯ୍ୟକ୍ରମର ଜନକ ଭାବେ ପରିଚିତ। ସେ 12 ଅଗଷ୍ଟ ବା ଆଜିର ଦିନରେ 1919 ଗୁଜରାଟର ଅହମ୍ମଦାବାଦଠାରେ ଜନ୍ମଗ୍ରହଣ କରିଥିଲେ। 1962 ସେ ଇଣ୍ଡିଆନ୍ ନ୍ୟାସନାଲ୍ କମିଟି ଫର୍ ସ୍ପେସ୍ ରିସର୍ଚ୍ଚ ବା INCOSPAR ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ତେବେ ସାଥୀ ଚାଲନ୍ତୁ ଶୁଣିବା ଆଜିର ଏକ ସୁନ୍ଦର ବିଚାରଟିକୁ।
1: ସାଥୀ, କିଛି ଲୋକ ଜୀବନରେ ରହିବା ପାଇଁ ଆସନ୍ତି ନାହିଁ, ଆମକୁ ବଦଳେଇବା ପାଇଁ ଆସନ୍ତି। ସେମାନେ ଚାଲିଗଲେ ମଧ୍ୟ ସେମାନଙ୍କ ଦ୍ୱାରା ଦିଆଯାଇଥିବା ଶିକ୍ଷା ଆମ ସହ ସାରା ଜୀବନ ରହିଯାଏ।

0: ଆରେ ନରେନ୍, କଣ ହେଲା? କୋଉ ଦୁନିଆକୁ ଚାଲିଗଲ?
1: ଆରେ ଶ୍ରୀ, ସେମିତି ନାହିଁ ମ। ଏଇ ଗୀତଟା ଶୁଣି ମୋର ଗୋଟେ ଘଟଣା ମନେ ପଡ଼ିଗଲା, ତ ସେଇଆ ହିଁ ଭାବୁଥିଲି ଆଉ।
0: କୋଉ ଘଟଣା ଆମକୁ ବି ଟିକେ କହୁନ।
1: ଆରେ ତମେ ବି ନା। ହଉ ଚାଲ ଶୁଣ ଶୁଣ, 2 ବର୍ଷ ତଳର କଥା। ଠିକ୍ ଏଇ ସମୟରେ ମୋର ମାମୁଁ ପୁଅ ଭାଇମାନେ ଆମ ଘରକୁ ବୁଲିବାକୁ ଆସିଥାନ୍ତି। ଏତେ ଦିନ ପରେ ଦେଖାବାରୁ ଆମେ ଭାରି ଖୁସି ଥିଲୁ, ଆଉ ଗୋଟେ ଫିଷ୍ଟ କରିବାକୁ ପ୍ଲାନ୍ କଲୁ।
0: କଣ ଶୀତ ଦିନ ବଦଳରେ ଅଗଷ୍ଟ ବର୍ଷାରେ?
1: ହଁ ଆସିଛନ୍ତି ଯେତେବେଳେ, ଏଠାକାର ସବୁ ଭଲ ଭଲ ଜାଗାରେ ବୁଲିବାକୁ ପ୍ଲାନିଂ ହେଲା। ସକାଳୁ ସକାଳୁ ଆମେ ବାହାରିଗଲୁ, ଗୁପ୍ତେଶ୍ୱର, ମାଳିଗୁଡ଼ା, ଶାବର ଶ୍ରୀକ୍ଷେତ୍ର, ତାପରେ ଡୁଡୁମା, ରାଣୀ ଡୁଡୁମା, ଆଉ ଶେଷରେ ଦେଓମାଳି। 2 ଦିନ ଭିତରେ ଯାହା ବୁଲି ହେଲା ସବୁ ବୁଲିଲୁ। ସେମାନଙ୍କୁ ମଧ୍ୟ ବଢ଼ିଆ ଲାଗିଲା, ମାନେ ମସ୍ତ ଏଞ୍ଜୟମେଣ୍ଟଟା ହେଲା।

0: ତ ବୁଲା ବୁଲି କଲ ନାଇଁ?
1: ହଁ, ଲାଷ୍ଟ ଦିନ ଦେଓମାଳିକୁ ଗଲାବେଳେ ମଝିରେ ଗୋଟିଏ ଗାଁରେ ରହିଥିଲୁ ଟିଫିନ୍ ଖାଇବାକୁ। ସମସ୍ତେ ନିଜ ନିଜ ପସନ୍ଦର ଯାହା ପୁରୀ, ଉପମା, ଇଡ଼ଲି, ଗାରି ପାଇଁ ଅର୍ଡର ଦେଇଦେଲେ। ମୁଁ ବି ପୁରୀ ଆଉ ବରା ପାଇଁ କହି ଚେୟାରରେ ବସି ପଡ଼ିଲି। ଏମିତି କଥା ହେଲା ବେଳକୁ ମୋ ନଜରଟା ଗାଁ ଆଡ଼େ ପଡ଼ିଲା। ଭାରି ସୁନ୍ଦର ଗାଁଟା, ବର୍ଷାଦିନ ସହିତ ସବୁଜିମା ଯୋଗୁଁ। ଆମକୁ ଯୋଉ ସ୍କୁଲରେ ବର୍ଷା ଦିନରେ ପଲ୍ଲୀର ଦୃଶ୍ୟର ଚିତ୍ର ଆଙ୍କିବାକୁ କହନ୍ତି ନାହିଁ ସାର୍? ହଁ, ଠିକ୍ ସେମିତି ହିଁ ଲାଗିଲା। ମନଟା ପୁରା ଫ୍ରେଶ ହେଇଗଲା। ସେ ଗାଁରେ ଗୋଟିଏ କୂଅଟା ଥାଏ, ଆମକୁ ଟିଫିନ୍ ପରସା ହୋଇଥାଏ। ଜଷ୍ଟ ଗୋଟେ ବାଇଟ୍ ନେଇକି ମୁଁ ମୁହଁ ଟେକିଲା ବେଳକୁ ଦେଖିଲି ଗୋଟିଏ ସୁନ୍ଦର ଝିଅଟା କୂଅକୁ ପାଣି ନେବାକୁ ଆସିଥାଏ।

0: ତ ବର୍ଷା ହେଲା, ମାନେ ବର୍ଷା ଋତୁ ନା?
1: ସେତେବେଳକୁ ଟିକେ ପାଗ ଶୁଖିଲା ଥାଏ, ଆଉ ଆମ ଟିଫିନ୍ ମଧ୍ୟ ହେଇସାରିଥାଏ, ତ ଆମ ଗାଡ଼ି ମଧ୍ୟ ଗଡ଼ିଯାଉଥିଲା ଦେଓମାଳିକୁ। ଗାଡ଼ି ଚାଲୁଥିବା ବେଳେ ମୋର ଆଖିଗଲା ବାହାର ଝରକା ଆଡ଼କୁ, ବହୁତ ସୁନ୍ଦର ଦୃଶ୍ୟ ଉପରେ, କିନ୍ତୁ ମନଟା ରହିଗଲା ସେଇଠି।
0: ଓହୋ, ଲଭ୍ ଆଟ୍ ଫର୍ଷ୍ଟ ସାଇଟ୍ ନା? ତାପରେ ଦେଖା ହେଲା ନା ନାହିଁ?
1: ତାପରେ ଆମେ ଦେଓମାଳି ବୁଲିଲୁ, ସେଠି ଫେଷ୍ଟ କଲୁ, ନାଚଗୀତ ହେଲା, ମଝିରେ ବର୍ଷା ହେଲା, ତ ଆମ ବୁଲାବୁଲି ବି ସେତେବେଳକୁ ସରିଯାଇଥାଏ। ଆମେ ମଧ୍ୟ ବସିପଡ଼ିଲୁ ଗାଡ଼ିରେ ଫେରିବା ପାଇଁ। ଏଥର ମଧ୍ୟ ଗାଡ଼ିଟି ସେଇ ଗାଁ ଦେଇଗଲା, କିନ୍ତୁ ଆଗଥର ପରି ଏଥର ସେଇ ଟିଫିନ୍ ଦୋକାନରେ ରଖିଲା ନାହିଁ। ବର୍ଷା ଯୋଗୁଁ କେତୋଟି ଜାଗାରେ ପାଣି ଥାଏ, ସେ କୂଅ ପାଖରେ ମଧ୍ୟ ଥିଲା। ସେଠି ମୁଁ ଦୁଇଟା କାଗଜ ଡଙ୍ଗା ଦେଖିଲି। ହଁ, ଚାଲ, ତାର ଡଙ୍ଗା ଭସେଇବାର ଇଚ୍ଛାଟା ପୂରଣ ହୋଇଗଲା, ଏଇଟା ମୁଁ ମନେ ମନେ ଭାବିଲି। ତାକୁ ତ ମୁଁ ଆଉ ଦେଖିପାରିଲି ନାହିଁ, କିନ୍ତୁ ତାର ଛବିଟି ମୋ ହୃଦୟରେ ଛାପଟିଏ ହୋଇ ରହିଗଲା।

0: ସାଥୀ, ବର୍ତ୍ତମାନ ଶୁଣିଲେ ଗୀତ ସୁରେ ମଧୁଝରେ, ଯେଉଁଥିରେ ଆମ ନରେନ ଭାଇଙ୍କ କାହାଣୀଟି ଆମେ ଶୁଣିଲୁ। ତେବେ ଆଜିର ଯୁବ ଦିବସରେ ଯୁବପିଢ଼ି ସମ୍ମୁଖୀନ ହେଉଥିବା ବିଭିନ୍ନ ଚ୍ୟାଲେଞ୍ଜ ଏବଂ ଏହାର ସମାଧାନ ଉପରେ ଆଲୋଚନା କରିବା ପାଇଁ ଆମ ସହିତ ଉପସ୍ଥିତ ଅଛନ୍ତି ଏକ ଅତିଥି। ଚାଲନ୍ତୁ ତାଙ୍କୁ ସ୍ୱାଗତ କରିବା।
1: ମ୍ୟାଡାମ ନମସ୍କାର।
2: ଆଜ୍ଞା ନମସ୍କାର,
1: ସ୍ୱାଗତ କରୁଛୁ ଆମର କାର୍ଯ୍ୟକ୍ରମ ଯୁବବାଣୀକୁ।
2: ବହୁତ ବହୁତ ଧନ୍ୟବାଦ।
1: ପ୍ରଥମେ କୁହନ୍ତୁ ଆପଣ କେମିତି ଅଛନ୍ତି?
2: ମୁଁ ବହୁତ ଭଲ ଅଛି, ଆପଣ କେମିତି ଅଛନ୍ତି?
1: ଆମେ ମଧ୍ୟ ଭଲରେ ଅଛୁ। ବର୍ତ୍ତମାନ କୁହନ୍ତୁ ଆପଣଙ୍କ ନାଁ କଣ, ଆପଣଙ୍କ ଘର କୋଉଠି ଆଉ ଆପଣ କଣ କରନ୍ତି?
2: ଆଜ୍ଞା, ମୋ ନାଁ ରୂପାଲୀ ଦତ୍ତ, ମୋ ଘର ଭଦ୍ରକରେ, ମୁଁ ଏଠି ଜୟପୁର ରହି ବିଏଡ୍ କରୁଛି।
1: ଆଚ୍ଛା, ତେବେ ଏତେ ଦୂର ରହିକି ପାଠ ପଢୁଛନ୍ତି ତ କିଛି ଅସୁବିଧାର ସମ୍ମୁଖୀନ ହେବାକୁ ମଧ୍ୟ ପଡୁଥିବ?
2: ଆଜ୍ଞା ନିହାତି, ଘର ଠାରୁ ଦୂରରେ ରହିକି ପାଠ ପଢିବା ତ ନିହାତି ଭାବେ ଟିକେ ଚ୍ୟାଲେଞ୍ଜିଂ। ଆଉ ସବୁଠୁ ବଡ ସମସ୍ୟା ଯଦି କହିବି ତାହେଲେ ଗରିବ ଲୋକଙ୍କଠୁ ଏତେ ଦୂରରେ ରହିବା ଆଉ ଫିନାନ୍ସିଆଲ ମ୍ୟାନେଜମେଣ୍ଟ, ଏଇ ଦୁଇଟା ଟିକେ ପ୍ରୋବ୍ଲେମାଟିକ ମୋ ପାଇଁ, କାହିଁକିନା ବେଳେ ବେଳେ ଘର ଲୋକଙ୍କ କଥା ବହୁତ ମନେ ପଡେ ଆଉ ଏଠି ବହୁତ ଏକା ଏକା ଲାଗେ। ନିଜେ ଏଠି ରହିକି ଖାଇବା ପିଇବା ପାଠପଢା ଆଉ ନିଜର ଦୈନନ୍ଦିନ କାମ ସବୁକୁ ବାଲାନ୍ସ କରିବାକୁ ପଡୁଛି, କିନ୍ତୁ କୋଉଠି ନା କୋଉଠି ଏଇସବୁ ଜିନିଷ ମୋତେ ଦାୟିତ୍ୱବାନ ବନଉଛି, ଆତ୍ମନିର୍ଭର ବନଉଛି ଆଉ ଧୈର୍ଯ୍ୟ ଶିଖଉଛି। ତ ମୁଁ ଏଇ ସମସ୍ୟାକୁ ନ ଡରିକି ସମସ୍ୟା ଉପରେ ଧ୍ୟାନ ନ ଦେଇକି ମୁଁ ଲକ୍ଷ୍ୟ ଉପରେ ଧ୍ୟାନ ଦେଇ ଚାଲିଛି।
1: ବହୁତ ସୁନ୍ଦର କଥା। ଠିକ ସେମିତି ଆଜିର ଆମର କାର୍ଯ୍ୟକ୍ରମର ବିଷୟବସ୍ତୁ ହେଉଛି ଯୁବପିଢି ସମ୍ମୁଖୀନ ହେଉଥିବା ବିଭିନ୍ନ ଚ୍ୟାଲେଞ୍ଜ ବା ସମସ୍ୟା ଓ ଏହାର ସମାଧାନ।
2: ଆଜ୍ଞା,
1: ପ୍ରଥମେ କୁହନ୍ତୁ ଆଜିର ଯୁବପିଢି ସମ୍ମୁଖୀନ ହେଉଥିବା ପ୍ରମୁଖ ଚ୍ୟାଲେଞ୍ଜିଂ ବା ସମସ୍ୟା କଣ?
2: ଦେଖନ୍ତୁ, ସମୟ ଯେତେ ଆଗକୁ ବଢୁଛି

0: ମୋର ସେତିକି ନୂଆ ସୁଯୋଗ ମିଳୁଛି, ତା ସହିତ ସେତିକି ଚ୍ୟାଲେଞ୍ଜେସ ବି ଫେସ୍ କରିବାକୁ ପଡୁଛି। ଯଦି ମୋ ନଜରରେ ମୁଁ କହିବି ତ ଆଜିର ଯୁବପିଢ଼ି ଯେଉଁ ମୁଖ୍ୟ କିଛି ପ୍ରୋବ୍ଲେମ ଫେସ୍ କରୁଛନ୍ତି ସେଗୁଡା ଆପଣ କହିପାରିବେ, ଯେମିତି ବେକାରୀ ହେଇଗଲା, ଚାକିରିର ଅଭାବ ହେଇଗଲା, ଫିନାନ୍ସିଆଲ ଡିପେଣ୍ଡେନ୍ସ ହେଇଗଲା, କମ୍ପିଟିସନ ବହୁତ ହାଇ ରହୁଛି, ଆଉ ସୋସାଇଟି ଫ୍ୟାମିଲିର ପ୍ରେସର ରହୁଛି, ସ୍କିଲ୍ସ ର ଟିକେ ଲ୍ୟାକ୍ କୋଉଠି ନା କୋଉଠି ରହୁଛି, ଆଉ ଆମକୁ ପ୍ରପର ଗାଇଡେନ୍ସ ର ବି ଅଭାବ ରହୁଛି, ଆଉ ସୋସିଆଲ ମିଡିଆର ବହୁତ ପ୍ରଭାବ ରହୁଛି ଆମ ଜୀବନରେ। କିନ୍ତୁ ଏସବୁକୁ ଯଦି ଆମେ ଗୋଟେ ପଜିଟିଭ ଆଟିଚ୍ୟୁଡ ରେ ଦେଖିବା ଆଉ ପ୍ରପର ଗାଇଡେନ୍ସ ମିଳିବ ଯୁବପିଢ଼ିଙ୍କୁ, ତାହେଲେ କୋଉଠି ନା କୋଉଠି ସମସ୍ୟା କମିଯିବ ଆଉ ଏଇ ଯୋଉ ଚ୍ୟାଲେଞ୍ଜେସ କୁ ସେମାନେ ଅପରଚ୍ୟୁନିଟିଜ ରେ କନଭର୍ଟ କରିପାରିବେ।
1: ତେବେ ଆପଣଙ୍କ ଦୃଷ୍ଟିରେ ଆଜିର ଯୁବପିଢ଼ିର ସବୁଠାରୁ ବଡ ସମସ୍ୟା କଣ?
0: ମୋ ଦୃଷ୍ଟିରେ ସବୁଠୁ ବଡ ସମସ୍ୟା ହେଉଛି ସଠିକ ଡିରେକ୍ସନ ନ ଅଭାବ। ଆପଣ ଦେଖିଥିବେ ଯେ ହେଉଛି ଆଜିକାଲି ୟୁଥଙ୍କ ପାଖରେ ବହୁତ ସାରା ଟ୍ୟାଲେଣ୍ଟ ରହୁଛି ଆଉ ପୋଟେନ୍ସିଆଲ ବି ଅଛି, କିନ୍ତୁ ସେସବୁର ସେମାନେ ଠିକ ସେ ୟୁଜ କରିପାରୁନାହାନ୍ତି। ସଠିକ ଡିରେକ୍ସନ ଅଭାବ ଯୋଗୁଁ ସେମାନେ ନିଜ ଲକ୍ଷ୍ୟରେ ବି ପହଞ୍ଚିବା ପାଇଁ ବହୁତ ବାଧା ସୃଷ୍ଟି ହେଉଛି। ନିଜର ଲକ୍ଷ୍ୟକୁ ସେମାନେ କେମିତି ପୂରଣ କରିବେ ତାର ରାସ୍ତା ମଧ୍ୟ ସେମାନଙ୍କୁ ଜଣା ନାହିଁ। ତ ପ୍ରପର ଗାଇଡେନ୍ସ ର ଅଭାବ ଆଉ ଡିରେକ୍ସନ ଅଭାବ ମୁଁ କହିବି।
1: ଆଚ୍ଛା, ବେକାରୀ ଓ ଚାକିରୀର ଅଭାବ ଯୁବପିଢ଼ିକୁ କିପରି ଭାବରେ ପ୍ରଭାବିତ କରୁଛି?
0: ବେକାରୀ ଯଦି କହିବେ ୟୁଥ ମାନଙ୍କୁ ଫାଇନାନ୍ସିଆଲ ଡିପେଣ୍ଡେନ୍ସ କରିଦଉଛି, ଆଉ ତାଙ୍କର କନଫିଡେନ୍ସ ପୁରା କମି କମି ଯାଉଛି, ଆଉ ଫ୍ୟୁଚର ପ୍ଲାନିଂ ତାଙ୍କର ପୁରା ଫ୍ୟୁଚର ପ୍ଲାନିଂ ଉପରେ ବହୁତ ପ୍ରଭାବ ହେଉଛି। ଆଉ ଚାକିରିର ଅଭାବ ଯୋଗୁଁ ଦୀର୍ଘ ସମୟ ସେମାନଙ୍କୁ ଯଦି ସୁଇଟେବୁଲ ଚାକିରି କିଛି ନ ମିଳିପାରୁଛି ତାହେଲେ ସେମାନଙ୍କ ଭିତରେ ଫ୍ରଷ୍ଟ୍ରେସନ ଆଙ୍ଗଜାଇଟି କୋଉଠି ନା କୋଉଠି ବଢୁଛି, ଆଉ ଯୋଉ ଅନସର୍ଟେନ ଫ୍ୟୁଚରକୁ ନେଇକି ଫ୍ୟୁଚର ପାଇଁ ସେମାନେ ବେଳେବେଳେ ଭୁଲ ରାସ୍ତାରେ ମଧ୍ୟ ବାଧ ଦେଉଛନ୍ତି।
1: ଆଚ୍ଛା, ତେବେ ଆଜିର ଯୁବପିଢ଼ି ମଧ୍ୟରେ କ୍ୟାରିୟର ବାଛିବା ନେଇ ଦ୍ୱନ୍ଦ୍ୱ କାହିଁକି ଦେଖାଯାଉଛି?
0: ଯଦି କହିବେ ଆଜିକାଲି ମାନେ କ୍ୟାରିୟର ବାଛିବାରେ ଦ୍ୱନ୍ଦ୍ୱ ଏତେ କମ ହେଉଛି, ତ ମୁଁ କହିବି ଯେ ଭେରିୟସ କ୍ୟାରିୟର ଅପସନ୍ସ ଆମ ପାଖରେ ଆଜି ବହୁତ ସାରା କ୍ୟାରିୟର ଅପସନ୍ସ ରହୁଛି, ଆଉ ପ୍ରପର ପ୍ଲାନିଂ ର ଅଭାବ ରହୁଛି, ଆଉ ପିଅର କମ୍ପାରିଜନ ରହୁଛି, ଆଉ ଲ୍ୟାକ୍ ଅଫ୍ ପ୍ରପର ଗାଇଡେନ୍ସ କୋଉଠି ନା କୋଉଠି ରହୁଛି। ସେମାନେ ଯେତେବେଳେ କ୍ୟାରିୟର ଚୁଜ୍ କରୁଛନ୍ତି ସେମାନେ ନିଜର ଷ୍ଟ୍ରେଙ୍ଥ କଣ ଆଉ ଇଣ୍ଟରେଷ୍ଟ କଣ ଏସବୁକୁ ନ ଦେଖି ଅନ୍ୟମାନଙ୍କର ସକ୍ସେସ କୁ ଦେଖିକି କ୍ୟାରିୟର ଚୁଜ୍ କରିବାକୁ ଚାହୁଁଛନ୍ତି, ଯୋଉଟାକି ଠିକ ନୁହେଁ। ତେଣୁ କ୍ୟାରିୟର ବାଛିବା ସମୟରେ ସେମାନେ ନିଜର ଷ୍ଟ୍ରେଙ୍ଥ ଇଣ୍ଟରେଷ୍ଟ ଆବିଲିଟି ଆଉ ଫ୍ୟୁଚର ଅପରଚ୍ୟୁନିଟିଜ କୁ ଦେଖିକି ଯଦି କ୍ୟାରିୟର ବାଛିବେ ତାହେଲେ ଏଇ ଯୋଉ କନଫ୍ୟୁଜନ ଟା ଅଛି ଏଇଟା ନିହାତି କମିଯିବ।
1: ବର୍ତ୍ତମାନ ଯୁବପିଢ଼ି ପାଇଁ ସୋସିଆଲ ମିଡିଆ ବହୁତ ପ୍ରଭାବିତ କରୁଛି, ତ ଏଇ ସୋସିଆଲ ମିଡିଆ ଯୁବପିଢ଼ି ପାଇଁ ଆଶୀର୍ବାଦ ନା ଚ୍ୟାଲେଞ୍ଜ?
0: ମୋ ମତରେ ସୋସିଆଲ ମିଡିଆ ଆପଣ ଆଶୀର୍ବାଦ ମଧ୍ୟ କହିପାରିବେ ଆଉ ଚ୍ୟାଲେଞ୍ଜ ମଧ୍ୟ। ଯଦି ଆପଣ କହିବେ ଆଶୀର୍ବାଦ କେମିତି, ତାହେଲେ ଏହାଦ୍ୱାରା ଆମେ ବହୁତ ନଲେଜ ପାଉଛେ, ମାନେ ଯୋଉ ଗୋଟେ ଜାଗାରେ ରହିକି ଯୋଉ ପୃଥିବୀ ଜାଗାରେ ସବୁ ନଲେଜ ଜାଣିପାରୁଛେ, ଖବର ଜାଣିପାରୁଛେ, ଆଉ ଏଜୁକେସନ ବି ବହୁତ ଜୋରସେରେ ଆମକୁ ହେଲ୍ପ କରୁଛି। ଯେମିତି ଆମର ଗଭର୍ଣ୍ଣମେଣ୍ଟ ବି ବହୁତ ସାରା ଏଜୁକେସନାଲ ସୋସିଆଲ ମିଡିଆ ଥ୍ରୁରେ ପ୍ରୋଭାଇଡ କରୁଛି, ଆଉ ଆପଣ ଦେଖିବେ କ୍ୟାରିୟର ଅପରଚ୍ୟୁନିଟିଜ ବି ବହୁତ ମିଳୁଛି, ଯେମିତିକି ଇନକମ ମାନେ ବହୁତ ସାରା ୟୁଥ ମାନେ ଆପଣ ଦେଖିବେ ୟୁଟ୍ୟୁବ ହଉ କି ଅନ୍ୟାନ୍ୟ ସୋସିଆଲ ମିଡିଆ ହଉ ତା ଥ୍ରୁରେ ଭିଡିଓଜ ବନେଇକି ସେମାନେ ବହୁତ ଇନକମ କରୁଛନ୍ତି। ଆଉ ଯଦି ଚ୍ୟାଲେଞ୍ଜେସ କେମିତି ହଉଛି ସେଟା ପଚାରିବେ, ତାହେଲେ ଗୋଟେ କଥା ସେଟା ହଉଛି ଓଭର ୟୁଜ ବା ମିସ୍ ୟୁଜ୍ କରୁଛନ୍ତି, ଯାହାଦ୍ୱାରା ଯୁବପିଢ଼ିଙ୍କ ମଧ୍ୟରେ ଆପଣ ଦେଖିବେ ଡିଷ୍ଟ୍ରାକ୍ସନ ରହୁଛି, ଆଉ ଟାଇମ ପ୍ରବଳ ୱେଷ୍ଟେଜ ହଉଛି, ଆଉ ଅନନେସେସରି କମ୍ପାରିଜନ ସୃଷ୍ଟି ହଉଛି, ତ ସେଇଟା ହଉଛି କୋଉଠି ନା କୋଉଠି ଚ୍ୟାଲେଞ୍ଜିଂ ହଉଛି। ଯଦି ସେମାନେ ସୋସିଆଲ ମିଡିଆକୁ ଗୋଟେ କଣ୍ଟ୍ରୋଲ୍ଡ ଆଉ ପ୍ରଡକ୍ଟିଭ ୱେରେ ୟୁଜ୍ କରିବେ ତାହେଲେ ଏହା ନିହାତି ଆମ ପାଇଁ ବରଦାନ ଭଳିଆ କାମ କରିବ।
1: ହେଲେ ଟେକ୍ନୋଲୋଜି ଉପରେ ଅଧିକ ନିର୍ଭରଶୀଳତା ହେବା ଯୁବପିଢ଼ି ପାଇଁ କେଉଁ କେଉଁ ସବୁ ସମସ୍ୟା ସୃଷ୍ଟି କରୁଛି?
0: ଆପଣ ଏଥିରେ କୌଣସି ଦ୍ୱିମତ ନାହିଁ ଯେ ଟେକ୍ନୋଲୋଜି ଆମ ଜୀବନକୁ ବହୁତ ସରଳ ଆଉ ସହଜ କରିଦେଉଛି, କିନ୍ତୁ ଟେକ୍ନୋଲୋଜି ଉପରେ ଅଧିକ ନିର୍ଭରଶୀଳତା ଅଧିକଟା ସବୁବେଳେ ଯେମିତି ଖରାପ, ତ ସେଇଭଳିଆ ଆମର ଯେତେବେଳେ ଟେକ୍ନୋଲୋଜି ଉପରେ ଆମେ ଅଧିକ ନିର୍ଭରଶୀଳ ହେଇଯାଉଛେ ଆମର କନସେନ୍ଟ୍ରେସନ କମି କମି ଯାଉଛି, ଟାଇମ ୱେଷ୍ଟେଜ ବହୁତ ହେଉଛି, ଆଉ ଟାଇମ ମ୍ୟାନେଜମେଣ୍ଟ ର ପ୍ରୋବ୍ଲେମ ହେଉଛି, ଆପଣ ଫିଜିକାଲ ଆକ୍ଟିଭିଟିଜ ମାନେ କମି କମି ଯାଉଛି, ରିଅଲ ଲାଇଫ କମ୍ୟୁନିକେସନ ବହୁତ କମୁଛି। ଆଉ ସବୁଠାରୁ ଯଦି ବଡ ସମସ୍ୟା ମୋତେ କିଛି ପଚାରିବେ ତାହେଲେ ମୁଁ କହିବି ସେମାନଙ୍କ ଭିତରେ କ୍ରିଏଟିଭିଟି ଆଉ ଥିଙ୍କିଂ ପାୱାରଟା ବହୁତ କମୁଛି, ଯୋଉଟାକି ମଣିଷଙ୍କୁ ଅନ୍ୟ ପୃଥିବୀରେ ବସବାସ କରୁଥିବା ଅନ୍ୟ ସମସ୍ତ ପ୍ରାଣୀମାନଙ୍କଠୁ ଭିନ୍ନ କରେ। ସେଇସବୁ ଜିନିଷ କଣ ହଉଛି ସୋସିଆଲ ମିଡିଆ ସରି ଟେକ୍ନୋଲୋଜି।

0: ବେଶୀ ନିର୍ଭରଶୀଳ ହେବା ପାଇଁ କୋଉଠି ନା କୋଉଠି କମି କମି ଯାଉଛି।
1: ଆଚ୍ଛା, ଏମିତି ଦେଖାଯାଏ ଯେ ବେଳେ ବେଳେ ଅଧିକ ଚାପ ଯୋଗୁଁ ଆମେ ନିଷ୍ପତ୍ତି ନେବାରେ ସକ୍ଷମ ହେଇନଥାଉ, ତ ଏଇ ପିଅର ପ୍ରେସର ଟା ଯୋଉଥିରେ ନିଷ୍ପତ୍ତି ନେବା କ୍ଷମତାକୁ କେମିତି ପ୍ରଭାବିତ କରୁଛି?
0: ପିଅର ପ୍ରେସର ଟା ଆମେ ଯଦି ଦେଖିବେ ଏଇ ଟାଇମରେ ଟିକେ ବେଶୀ ଦେଖାଯାଏ। ଆଉ ପିଅର ପ୍ରେସର ରେ ଯୁବପିଢ଼ିଙ୍କୁ ବହୁତ କହିପାରିବା ଯେ ପଜିଟିଭଲି ଆଉ ନେଗେଟିଭଲି ଆମକୁ ଏଫେକ୍ଟ କରୁଛି ବୋଲି। ଯେମିତିକି ସାଙ୍ଗମାନେ ଯାହା କରୁଛନ୍ତି ଆମେ ଯଦି ସେଇଟାକୁ ପୁରା ମାନେ ଆଖି ବନ୍ଦ କରିକି ଫଲୋ କରିବା, ଯେମିତି ଟ୍ରେନ ଫଲୋ କଲା ବେଳେ ଆମେ କିଛି ନ ଦେଖିକି ଯାହା ଆମକୁ ସୋ ହଉଛି ଆମେ ସେଇଟାକୁ ସେମିତି ଫଲୋ କରିବା, ତାହେଲେ ସେଇଟା କୋଉଠି ନା କୋଉଠି ଭୁଲ। ମାନେ ସେତେବେଳେ ନିଜର ଇଣ୍ଟରେଷ୍ଟ ଦେଖୁନାହାନ୍ତି, ନିଜର ଭ୍ୟାଲ୍ୟୁ ଦେଖୁନାହାନ୍ତି କି ଏହାର କନ୍ସିକ୍ୱେନ୍ସେସ କଣ ହବ, ଏସବୁକୁ ବିଲକୁଲ ଅଣଦେଖା କରିଦେଉଛନ୍ତି। କିନ୍ତୁ ଯଦି ପଜିଟିଭ ପିଅର ଗ୍ରୁପ ଥିବ ତାହେଲେ ଆମକୁ ସେମାନେ ମୋଟିଭେଟ ବି କରିବେ ଆଉ ସଠିକ ମାର୍ଗରେ ଦେଖେଇବେ। ତ ଯେତେବେଳେ ଆମେ ନିଷ୍ପତ୍ତି ନବା ସେତେବେଳେ ସବୁବେଳେ ନିଜର ପ୍ରାୟୋରିଟି ବୁଝିବା ଦରକାର ଆଉ ଭଲ ମନ୍ଦ ବୁଝିବା ଦରକାର, କନ୍ସିକ୍ୱେନ୍ସେସ କୁ ଭାବିକି ତାପରେ ଯଦି ଆମେ ନିଷ୍ପତ୍ତି ନବା ତାହେଲେ ବହୁତ ଭଲ ହବ।
1: ହେଲେ ପରିବାର ଓ ସମାଜର ଅଧିକ ଏକ୍ସପେକ୍ଟେସନ ଯୁବକ ମାନଙ୍କ ପାଇଁ କେତେ ବଡ ଚ୍ୟାଲେଞ୍ଜ?
0: ଦେଖନ୍ତୁ, ମୁଁ ଯେମିତି କହୁଥିଲି ଯେ ଅଧିକତା ସବୁବେଳେ ଆଉ ସବୁ କ୍ଷେତ୍ରରେ ହିଁ ଖରାପ, ପରିବାର ଆଉ ସମାଜର ଏକ୍ସପେକ୍ଟେସନ ଆମକୁ ପଜିଟିଭଲି ମୋଟିଭେଟ କରେ, କିନ୍ତୁ ଯେତେବେଳେ ଏଇଟା ଅଧିକ ହେଇଯାଏ ତ ସେଟା କୋଉଠି ନା କୋଉଠି ପ୍ରେସର ଆଉ ଷ୍ଟ୍ରେସ ର ସିଧାସଳଖ କାରଣ ହେଇଯାଏ। ସମସ୍ତଙ୍କର ନିଜ ନିଜର ଚଏସେସ ଅଛି, ଇଣ୍ଟରେଷ୍ଟ ଅଛି, ଆବିଲିଟି ଅଛି ଆଉ କ୍ୟାରିୟର ଗୋଲ ମଧ୍ୟ ଅଛି। ଯଦି ସେଇ ଫିଲ୍ଡ ରେ ନିଜର କାମ କରିବେ ତାହେଲେ ବହୁତ ଭଲ କରିପାରିବେ, କିନ୍ତୁ ସୋସାଇଟି ଆଉ ଫ୍ୟାମିଲି ର ଏକ୍ସପେକ୍ଟେସନ ଯୋଗୁଁ ବହୁତ ଟାଇମରେ ଦେଖିବାକୁ ମିଳେ ଯେ ସେମାନେ ପ୍ରେସରାଇଜ ହେଇକି ଅନ୍ୟ କିଛି ଫିଲ୍ଡ ରେ କାମ କରନ୍ତି। ଆଉ ଫ୍ୟାମିଲି ଆଉ ସୋସାଇଟି ଯଦି ଆମକୁ ବହୁତ ଏକ୍ସପେକ୍ଟେସନ ଯାକୁ ଆମେ ପ୍ରେସରାଇଜ ନ କରିକି ଯଦି ଯୁବପିଢ଼ି ମାନଙ୍କୁ ସପୋର୍ଟ କରିବ, ତାଙ୍କୁ ଗାଇଡାନ୍ସ ଦବ ଆଉ ଏନକରେଜମେଣ୍ଟ କରିବ ତାହେଲେ ଏଇଟା ସମସ୍ତଙ୍କ ପାଇଁ ବହୁତ ଭଲ ହବ।
1: ବହୁତ ସୁନ୍ଦର। ଆଜିର ଯୁବପିଢ଼ି ନିଜର କୌଶଳ ବିକାଶ ଉପରେ କାହିଁକି ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ?
0: ମୋ ମତରେ ଜୀବନ ବଞ୍ଚିବାଟା ହିଁ ଗୋଟେ କୌଶଳ, ଖାଲି ଚାକିରି ପାଇଁ ନୁହେଁ ବରଂ ଜୀବନକୁ ବହୁତ ଭଲ ଭାବରେ ବଞ୍ଚିବା ପାଇଁ ସ୍କିଲ ଡେଭଲପମେଣ୍ଟ ନିହାତି ଆବଶ୍ୟକ। ତାହା ଛଡା ଆଜିର ଯେମିତି ଯୁଗ ଯେମିତି ଆଗକୁ ବଢି ବଢି ଚାଲିଛି, ଯଦି ଆପଣଙ୍କ ପାଖରେ ଓନ୍ଲି ଡିଗ୍ରୀ ରହିବ ତାହାର କୌଣସି ସେତେ କାମ ନାହିଁ। ତ ଆମକୁ କ୍ୟାରିୟର ଚାକିରି ବା କ୍ୟାରିୟର ପାଇଁ ବହୁତ ସାରା ସ୍କିଲ ଶିଖିବା ନିହାତି ଦରକାର, ଯେମିତିକି କମ୍ୟୁନିକେସନ ସ୍କିଲ ହଉ, ପ୍ରୋବ୍ଲେମ ସଲଭିଙ୍ଗ ସ୍କିଲ ହଉ, କ୍ରିଏଟିଭିଟି ହଉ, ଟିମ୍ ୱାର୍କ ହଉ, ଏମିତି ସବୁ ସ୍କିଲ୍ସ ଆମ ଜୀବନ ପାଇଁ ଜୀବନ ବଞ୍ଚିବା ପାଇଁ ନିହାତି ଦରକାର। ତେଣୁ ଯୁବପିଢ଼ିମାନେ ନିଜର ରୁଚି ଓ କ୍ଷମତା ଅନୁସାରେ ସ୍କିଲ ଡେଭଲପମେଣ୍ଟ ଉପରେ ଗୁରୁତ୍ୱ ଦେବା ନିହାତି ଦରକାର। ଆଉ ଏଇ ସ୍କିଲ ଡେଭଲପମେଣ୍ଟ ଯଦି ଆମେ କରିବା ତାହେଲେ ଆମ ଭିତରେ ସେଲ୍ଫ ଡିପେଣ୍ଡେନ୍ସ ଆଉ ସେଲ୍ଫ କନ୍ଫିଡେନ୍ସ କୋଉଠି ନା କୋଉଠି ବଢିବ।
1: ଯଦି ତୁଳନା କରାଯାଏ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳଙ୍କ ବାସୀ ମଧ୍ୟରେ ତେବେ ବହୁତ ଫରକ ଥାଏ। ହେଲେ ଗ୍ରାମାଞ୍ଚଳର ଯୁବପିଢ଼ି ସହରାଞ୍ଚଳର ଯୁବପିଢ଼ି ତୁଳନାରେ କେଉଁ କେଉଁ ସବୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛନ୍ତି?
0: ସବୁ ଜାଗାରେ ତ କିଛି ନା କିଛି ଭଲ ଥିଲେ କିଛି ନା କିଛି ଖରାପ ଅଛି। ଆଉ ଯୋଉ ଗ୍ରାମାଞ୍ଚଳରେ ଯୋଉ ଯୁବପିଢ଼ି ମାନେ ରହୁଛନ୍ତି ସେମାନଙ୍କ ଭିତରେ ବି ଅନେକ ପ୍ରତିଭା ରହୁଛି, କିନ୍ତୁ ସେମାନେ କିଛି ଅତିରିକ୍ତ ଯେମିତି ଚ୍ୟାଲେଞ୍ଜେସ ଫେସ୍ କରୁଛନ୍ତି। ଆପଣ ସେଇ ଯୋଉ ଚ୍ୟାଲେଞ୍ଜେସ ଗୁଡା ଯଦି କହିବେ ଲିଷ୍ଟ କରିବାକୁ ତ ମୁଁ କହିବି ସେଥିରେ କିଛି ରହୁଛି ଯେମିତି ଭଲ କ୍ୟାରିୟର ଗାଇଡେନ୍ସ ର ଅଭାବ, କ୍ୱାଲିଟି ଏଜୁକେସନ ଆଉ ପ୍ରପର ଟ୍ରେନିଂ ର ସୀମିତ ସୁଯୋଗ ସେମାନଙ୍କୁ ମିଳୁଛି। ଯେହେତୁ ସବୁ ଜାଗାରେ ଡିଜିଟାଲାଇଜେସନ ହେଇପାରୁନି ତ ଡିଜିଟାଲ ରିସୋର୍ସେସ ର ବି ଅଭାବ ରହୁଛି, ଆଉ ଯାହାଫଳରେ ଏମ୍ପ୍ଲୟମେଣ୍ଟ ଅପରଚ୍ୟୁନିଟିଜ ବିଷୟରେ ସେମାନଙ୍କୁ କମ୍ ଟିକେ ସୂଚନା ମିଳିପାରୁଛି।
1: ଆଚ୍ଛା, ଏତେ ସବୁ ତ ସମସ୍ୟା ବିଷୟରେ ଆମେ ଆଲୋଚନା କଲେ, ହେଲେ ଏହିସବୁ ଚ୍ୟାଲେଞ୍ଜ ଗୁଡିକର ସମାଧାନ ପାଇଁ ଯୁବପିଢ଼ି ନିଜେ କଣ କଣ ପଦକ୍ଷେପ ନେବା ଉଚିତ?
0: ପଦକ୍ଷେପ କହିଲେ ସର୍ବପ୍ରଥମେ ଯୁବପିଢ଼ିଙ୍କୁ ନିଜକୁ ସଠିକ ଭାବରେ ଜାଣିବାକୁ ପଡିବ, ଯେମିତିକି ନିଜର ଷ୍ଟ୍ରେଙ୍ଥ କଣ, ମୋର ୱିକନେସ କଣ, ମୋର ଆବିଲିଟିଜ କୋଉଟା, ମୋର ଇଣ୍ଟରେଷ୍ଟ କଣ, ମୋର ଗୋଲ ବିଷୟରେ ପୁରା ସ୍ପଷ୍ଟ ଭାବରେ ଯଦି ଜାଣିବେ ସେଇଟା ବହୁତ ଭଲ ହବ। ତାପରେ ନିଜ ଲକ୍ଷ୍ୟ ଅନୁସାରେ ନିଜେ ସ୍କିଲ ଡେଭଲପ କରିପାରିବେ ଆଉ ସେଇ ଡିରେକ୍ସନରେ ସେମାନେ ଆଗକୁ ବଢିବେ। ଯେମିତି ସେମାନେ ସମୟକୁ ସଠିକ ବ୍ୟବହାର କରିବା ଦରକାର, ଟେକ୍ନୋଲୋଜିକୁ ବହୁତ ଭଲସେ ୟୁଜ କରି ଶିଖିବା ଦରକାର, ଆଉ କଣ୍ଟିନ୍ୟୁଅସ୍ ଲର୍ଣ୍ଣିଂ ରହିବା ଦରକାର, ଆଉ ସବୁ ଜିନିଷ ପାଇଁ ଚ୍ୟାଲେଞ୍ଜେସ ହଉ କି ପ୍ରୋବ୍ଲେମ୍ସ ହଉ ସବୁବେଳେ ଗୋଟେ ପଜିଟିଭ ଆଟିଚ୍ୟୁଡ ରଖିବା ଦରକାର।
1: ତେବେ ସରକାର ଯୁବପିଢ଼ି ପାଇଁ ଅଧିକ ରୋଜଗାର ଓ କୌଶଳ ବିକାଶର ସୁଯୋଗ କିପରି ସୃଷ୍ଟି କରିପାରିବେ?
0: ସରକାର ଯୁବପିଢ଼ିଙ୍କ ପାଇଁ ସ୍ଥାନୀୟ ଆବଶ୍ୟକତା ଅନୁସାରେ ସ୍କିଲ ଟ୍ରେନିଂ ସେଣ୍ଟର ଖୋଲିପାରିବେ, ଭୋକେସନାଲ ଟ୍ରେନିଂ ଆଉ ଇଣ୍ଟର୍ଣ୍ଣସିପ ଅପରଚ୍ୟୁନିଟି

0: କରିବେ। ଆମେ ଯେମିତି ଡିସକସ କରୁଥିଲେ ଯେ ଗ୍ରାମାଞ୍ଚଳରେ ବହୁତ ସାରା ଚ୍ୟାଲେଞ୍ଜେସ ସେମାନେ ଫେସ୍ କରୁଛନ୍ତି, ତ ସେଇ ସବୁକୁ ସଲ୍ଭ କରିପାରିବେ, ଡିଜିଟାଲ ଏଜୁକେସନ ଦେଇପାରିବେ, କ୍ୱାଲିଟି ଏଜୁକେସନ ଆଉ ସ୍କିଲ ଟ୍ରେନିଂର ସୁବିଧା ବଢ଼ାଇଲେ ସେମାନେ ବହୁତ ଲାଭରେ ରହିବେ। ଆଉ ଯୁବପିଢ଼ି ମାନଙ୍କୁ ଷ୍ଟାର୍ଟଅପ୍, ଏଣ୍ଟରପ୍ରିନରସିପ୍ ଆଉ ସେଲ୍ଫ ଏମ୍ପ୍ଲୟମେଣ୍ଟ ପାଇଁ ଟ୍ରେନିଂ ଆଉ ମେଣ୍ଟରସିପ୍ର ସାହାଯ୍ୟ ମିଳିବା ଦରକାର। ମୋ ମତରେ ଯୁବପିଢ଼ି ମାନଙ୍କୁ ଖାଲି ଏମିତି ଟ୍ରେନିଂ ଦିଆଯାଉ ଯେ ସେମାନେ ଖାଲି ଚାକିରି ଖୋଜିବା ପାଇଁ ନୁହେଁ, ବରଂ ଚାକିରି କେମିତି ସୃଷ୍ଟି କରିପାରିବେ ତା ଉପରେ ବି ଧ୍ୟାନ ଦେବେ।
1: ବହୁତ ସୁନ୍ଦର କଥା। ଶେଷରେ ମୁଁ ଆପଣଙ୍କୁ ଗୋଟେ ପ୍ରଶ୍ନ ପଚାରିବି ଯେ ଆଜିର ଯୁବପିଢ଼ି ପାଇଁ ଆପଣଙ୍କର ପ୍ରେରଣାଦାୟକ ବାର୍ତ୍ତା କଣ ରହିବ?
0: ଯୁବପିଢ଼ିଙ୍କ ପାଇଁ ଗୋଟିଏ କଥା କହିବି ଯେ ନିଜକୁ ଅନ୍ୟମାନଙ୍କ ସହିତ କମ୍ପେୟାର ନ କରିବାଟା ହିଁ ସବୁଠୁ ଭଲ। ସମସ୍ତଙ୍କର ଲାଇଫ ଭିନ୍ନ ଭିନ୍ନ, ତ ସମସ୍ତଙ୍କର ପ୍ରୋବ୍ଲେମ୍ସ ବି ଭିନ୍ନ ଭିନ୍ନ, ତ ଆମେ ନିଜକୁ ଅନ୍ୟ କାହା ସହିତ କମ୍ପେୟାର ନ କରିକି ଯଦି ଆମେ ନିଜର ଡେଭଲପମେଣ୍ଟ ଉପରେ ଫୋକସ୍ କରିବା ତାହେଲେ ସେଇଟା ଆମକୁ ବହୁତ ହେଲ୍ପ କରିବ। ଆଉ ଆମକୁ କଣ କରିବାକୁ ପଡିବ, କଣ୍ଟିନ୍ୟୁଅସ୍ ଲର୍ଣ୍ଣିଂ କରିବାକୁ ପଡିବ, ଆଉ ଟାଇମ୍ ମ୍ୟାନେଜମେଣ୍ଟ ଶିଖିବାକୁ ପଡିବ, ଆଉ କୋଉଠି ନା କୋଉଠି ଗୋଟେ ବାଲାନ୍ସ ଲାଇଫ ମେଣ୍ଟେନ୍ କରିବାକୁ ପଡିବ। ଏତିକି କଲେ ଆମର ବହୁତ ବିକାଶ ହବ।
1: ବହୁତ ସୁନ୍ଦର କହିଲେ, ବହୁତ ବହୁତ ଧନ୍ୟବାଦ। ଆପଣଙ୍କର ବହୁମୂଲ୍ୟ ସମୟ ଆମକୁ ଏବଂ ଆକାଶବାଣୀ ଜୟପୁର କେନ୍ଦ୍ରକୁ ଦେଇଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ।
0: ମୋତେ ଏହି କାର୍ଯ୍ୟକ୍ରମରେ ଆମନ୍ତ୍ରଣ କରି ମୋର ମତାମତ ରଖିବାର ସୁଯୋଗ ଦେଇଥିବାରୁ ଆପଣଙ୍କୁ ମଧ୍ୟ ଅନେକ ଅନେକ ଧନ୍ୟବାଦ।
1: ଧନ୍ୟବାଦ
2: ସାଥୀ। ଆମ ଅତିଥିଙ୍କ ସହ ଏହି ଆଲୋଚନାଟି ଭାରି ଶିକ୍ଷଣୀୟ ଥିଲା। ତେବେ ଦେଖୁନାହାନ୍ତି ଘଣ୍ଟାର କଣ୍ଟା କେମିତି ଟିକ୍ ଟିକ୍ କରିକି ଆମକୁ ଇସାରା ଦେଲାଣି ବିଦାୟ ନେବାକୁ ସମୟ ହେଲାଣି ବୋଲି।
3: ତେବେ ସାଥୀ, ବିଦାୟ ନେବା ପୂର୍ବରୁ ଶୁଣି ରଖନ୍ତୁ ଆଗାମୀକାଲିର ଆକର୍ଷଣ।
2: ସାଥୀ, ଆଗାମୀକାଲି ଗୁରୁବାରର ସ୍ପନ୍ଦନ କାର୍ଯ୍ୟକ୍ରମରେ ଆପଣମାନେ ଶୁଣିପାରିବେ ଏକ ପ୍ରତିକ୍ରିୟା, ଯାହାର ବିଷୟ ରହିଛି ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଜରୁରୀ କି ଏବଂ କିଛି ଜାଣିବା କଥା। ତେବେ ସାଥୀ, କଥା ହେଉ ହେଉ ସମୟ କେମିତି ଗଡ଼ିଗଲା ଆମେ ତ ଜାଣିପାରିଲୁ ନାହିଁ। ତେବେ ଆଜିର ସମ୍ଭାର କାର୍ଯ୍ୟକ୍ରମଟି ଆପଣଙ୍କୁ ଭଲ ଲାଗିଛି ତ ଏହାର ମତାମତ ଲେଖିବା ଯେପରି ନ ଭୁଲନ୍ତି। ଆମକୁ ମେସେଜ ଏବଂ ଭଏସ୍ ମେସେଜ କରିବାର ନମ୍ବରଟି ହେଉଛି
3: 9438268568
2: ଏବଂ ଆମକୁ ଇମେଲ କରିବାର ଆଇଡିଟି ହେଉଛି
3: airjaipur@gmail.com।
2: ତେବେ ନିଶ୍ଚୟ ମତାମତ ପଠାଇବେ ସାଥେ, ଭେଟିବା ଆଉ ଏକ ସୁନିଲି ସନ୍ଧ୍ୟାରେ ଆଉ ଏକ କାର୍ଯ୍ୟକ୍ରମ ନେଇ। ସେ ପର୍ଯ୍ୟନ୍ତ ଆମକୁ ବିଦାୟ ଦିଅନ୍ତୁ। ଆପଣଙ୍କ ସହ ଥିଲୁ ଆପଣଙ୍କ ପ୍ରିୟ ଆମେ ଦୁହେଁ, ମୁଁ ଶ୍ରୀପଦ୍ମା ସାହୁ
3: ଆଉ ମୁଁ ନରେନ୍ଦ୍ର ହରିଜନ।
2: ନମସ୍କାର।

ଯୁବଶ୍ରୋତା ବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ ଏତିକିରେ ଶେଷ ହେଲା। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଦେଶୀୟ ଭାଷାର କାର୍ଯ୍ୟକ୍ରମ ଚୈତି ଜହ୍ନରେ ହେଲୋ ସାରଦା ଲାଗୁଆ ଗୀତ। ଉପସ୍ଥାପନାରେ ଅଛନ୍ତି ସନ୍ଧ୍ୟାରାଣୀ ପଟ୍ଟନାୟକ ଏବଂ ସୂର୍ଯ୍ୟ ସାହୁ।

0: ଆଲେ ରେଡିଓ ଶୁଣିତେ ବା ସତ୍ୟ ଭାଇ ବୋନି ମନକେ ମୁଇଁ ଡମାଇ ଜୁହାର କରିଦେଲିନି
1: ଆରେ ମୁଇଁ ବଣ୍ଡକୁ ଜୁହାର କରିଲିନି
0: ଆଲେ ବଣ୍ଡକୁ ପିଲା ବୋଲା ଚୁସ୍
1: ବୋଲା ଚି ଆପା ତକେ ମିଶା ଜୁହାର କରିଲିନି ଆପା
0: ବୋଲେ ରକିନା ହେଲେ କାଇଟା ଗୋଟେ ଜୁହାର କରିଲୁ ସେଲେ ଗୋଟେ ବଡ ଲୋକ ପରା ପଚାରିଦେଲିନି କାଇଟା ବୋଲି ବିବାହ ହେଲେ ଚୁସ୍ କି ନାଇଁ ବୋଲିନି
1: କହନ୍ତି ଟକି ନ ମିଲେ ହବ ମୋତେ
0: କନିଆ ନ ମିଳିଲାନି ଇଏ ଦେ କାଇ କଥା ମନ କହିଲୁ ଦେଖନି
1: ହଜି ଦେଶ ମୋର ପାଇଁ ଗୋଟେ କନିଆ
0: ତୋ ମନ ତ ସୁତ୍ର ବାସ ତୋ କେତେ ସାଙ୍ଗ ସାଥି ଆଛ ତେ ଆମର ଋଷି କେସ କେ କହିଦେବି କି ଆଜିକାଲି ଖାଇଟା ବୋଲେ ଗାଁ ମନ ଲଗେ କନିଆ ଆଣିଲୁ ବୋଲେ ମିଶା ପଡ଼ୁ ଗାଁ ଲଗେ କାଇଟା କାର ଲଗେ ଯିବାର ଅଛି ସେଟା କଣ ତୁ ଜାଣୁଛୁ କି ନାଇଁ କହିଦେବି ବୋଲି ଭାବିଲି ଆଜି
1: ବୁଝେଇ ଦେ
0: ଆଗରୁ ବୁଝେଇ ଦେଲେ ବୋଲ ନେଇକି
1: ଆଗରୁ ବୁଝିଯିବାର ଅଛି
0: କାଇଟା ବୋଲେ ଗାଁ ମନ ଲଗେ।

0: ହ୍ୟାଲୋ ସାରଦାଲା ବଗିର।
1: ହଁ ସାରଦାଲା ବଗିର ଆଜ୍ଞା, ନମସ୍କାର ଆଜ୍ଞା।
0: ଜୁହାର ଜୁହାର, କିଏ କହିଲାସନି ବାବୁ? କନ୍ତିର୍ନୁ କହିଲାସନି?
1: ମୁଁ ସୀମାଞ୍ଚଳ ସବର କହୁଛି ଆଜ୍ଞା, କଳାହାଣ୍ଡି ଡିଷ୍ଟ୍ରିକ୍ଟ ଜଗନ୍ନାଥପୁର ଗ୍ରାମରୁ।
0: ସୀମାଞ୍ଚଳ ବାବୁ, କେନ୍ତା ଅଛେ?
1: ଭଲ ଅଛେ ଆଜ୍ଞା, ଆପଣ କେମିତି ଅଛନ୍?
0: ମୁଇଁ ତ ଡୋଲସେ ଅଛି ବାବୁ।
2: ଆତା କେମିତି ଅଛେ ବୋଲି ପଚାରବା କେ ନାଇଁ ସୀମାଞ୍ଚଳ ବାବୁ?
1: ତମେ ଅସ ବୋଲି ମୋବାଇଲ ନାନି
2: ଜୁହାର ଲାଗ।
1: ତମର
2: ବାଟେ ପାଣି ମାରିଲାନି କି? କିନ୍ତା
1: ଜୋର ବର୍ଷା ହେଲା, ଏବେ ଗୋଟେ ଦରଲା ହଉଛେ, ଏନ୍ତା ଦରଲା ହଉଛେ ଯେ ନାନି ଆପଣଙ୍କର ଆଡେ କେନ୍ତା ବର୍ଷା ହଉଛେ ଯେ କହି ନି ପାରେ।
2: ହଁ ପାଣି ମାରିଲା ଖଣ୍ଡେ ଉଜ୍ଜଲ କଲାନି ଆରି? ପାନିର ଦିନ ହେବାର ଅଛେ ଏକା ନେଇ କି?
1: ହଁ ନାନି, ବର୍ଷା ଦିନ ବର୍ଷା ନେଇ ହେବା, ଖରା ଦିନ ଖରା ନେଇ ହେବା, ବୋଲେ ଆର କାଁଟା ହେବା ଆରୁ।
2: ହଇ ହଇ ହଇ ଆଲେ ବଲ କଲାସ, ଧନ୍ୟବାଦ ଲାଗ। ଆରି ତମର ଗୀତ ଶୁଣାଇ ଦେବୁ ଆଲେ ଶୁଣା।
1: ହଁ ନାନି, ନମସ୍କାର ନାନି।
0: ଜୁହାର ଜୁହାର।

0: କେ
1: ଏଲେ ଆଜି ଆମର ଫୋନ କଣ୍ଡେ ଅସୁବିଧା ହେଲା ଚେ ନେଟୱାର୍କ ନାହିଁ ହେଲେ ଆଜି ତ ସାରଦା ଲାଗବା ଗୀତ ହେଲେ ତମର ମନ ସାରଦା ଲାଗବା ଗୀତ ଗୋଟେ ଅଛେ ବୋଲେ କହିଦିଆ ଆମେ ଶୁଣାଇ ଦବୁ ଆରି
2: ଠିକ ଅଛି ମୋତେ ଛୋଟିଆ ରିକ୍ୱେଷ୍ଟ ଆପଣଙ୍କୁ ଆପଣଙ୍କ ତରଫରୁ ଗୋଟେ
1: ହେଲେ ଆମର ପସନ୍ଦର ଗୀତ ଶୁଣାଇ ଦବୁ ତମକେ ହେଲେ ଧନ୍ୟବାଦ ଲାଗ ହେଲେ କଥା ହେବା କାଜେ ଆରି
2: ଧନ୍ୟବାଦ
0: ହେଲେ ଜୁହାର ଲାଗ ବାବୁ।

0: ହ୍ୟାଲୋ ଶାରଦା ଲାବା ଗୀତ।
1: ହ୍ୟାଲୋ ଶାରଦା ଲାବା ଗୀତ, ଜୁହାର ଲାଗୁ ଆଜ୍ଞା।
0: ଜୁହାର ଜୁହାର, କିଏ କହିଲାସନି ବାବୁ, ନା ଅଲପ ସାଙ୍ଗି ଦିଆ।
1: ମୁଇଁ ଚିତ୍ରସେନ ସବର ରେଡିଓ ପାର୍ଟନର କହିଲିନି ଆଜ୍ଞା।
2: ଚିତ୍ରସେନ ବାବୁ, କେମିତି ଅଛସ? ଜୁହାର ଜୁହାର।
1: ବଡେ ନିମାନ ଅଛେ ମାଉସୀ,
2: ତମେ ତ ସବୁବେଳେ ନିମାନ ଆକାରେ ବାସ ବୋଲ।
1: ଧନ୍ୟବାଦ ମାଉସୀ।
2: ହେଲେ କାଇ ଗୀତ ଶୁଣବା, ସଲପ କହି ଦିଆ। କାଇ
1: ନନୀ କେ ଖିପ୍ରି ମାଲେ ଘେନି ଦେବି ପୋରୁ କେ ଇ ବରସେ ମଣ୍ଡିଆ ଖାଣେ ପାଚୁ।
0: ମାଣ୍ଡିଆ ଚାଷ କରଲାସନି କି?
2: କାଇକା ଯେ ମାଣ୍ଡିଆ କା ଧାନ ମିଶା ପାଚିଲାନି କାଇ?
1: ହଁ ଧାନ ବି ନା।
2: ତମର ତ ଦୁକାନ ଅଛି କାଇ କି?
1: ହଁ ମାଉସୀ, ଦୁକାନ ଅଛି ମାଉସୀ।
2: ଆରେ କେମିତି ତ ମାଣ୍ଡିଆ ଚାଷ କେ ଦେଖାଇଲାସନି ବାଞ୍ଜି କେ?
0: ମାଣ୍ଡିଆ ଲୁଡ଼ୁ ହେଲାନି କାଇ ଆପା ଏବେ?
2: ହଁ ହେଲେ ଏଇଟା ଟକି ଦେଲାସନି ହେଲେ ଆରି। ହଁ ବେପାର କଟେ ବଲ୍ ହେଲେ।

0: ଫୋନ ଗୋଟେ ପୁଣି ବଢିଆ କାମ କରଲାନି। ଏବେ ଆଇଫୋନ ନ କାମ କରଲେ ମିଶା ଆମର ଲଗେ ଯେଉଁ ମୋବାଇଲ ଫୋନ ଅଛି କି ନାଇଁ, ଆଇଫୋନ ଭିତରେ ମିଶା କଥା ହେଇଗଲାନି କି ନାଇଁ?
1: ଭୁଲ କହିଲୁ ମାତର ବାପା, ମାତର ଏ ଫୋନ ଖଣ୍ଡେ ନ ଆଇଲେ କେଡେ ଥେର ପେତେ
0: ଆରି। ଆଜିକାଲି ତ ଫୋନ ଆକାର ଜୀବନ ପରା ହେଲା ଅଛି କି ନାଇଁ, ସତେ କି ନାଇଁ? ହେଲେ କାଇଟା ବୋଲେ ଆଜି ତ ଫୋନ ନ ରହିଲେ ମିଶା, ହଁ ଆଜି ଆମର ଫୋନ ଲଗେ ଆମେ ଫୋନ ଲଗାଇଲୁ ଆର ଖେ ଖେ ମନ ଆମକେ ମିଶା ଫୋନ କରଲା ଆରେ ତାଙ୍କର ସାଙ୍ଗ କଥା ହେଇକିରି ଆମେ ଗୀତ ମନ ଶୁଣେଲୁ। ଆର ଯୋନ ଭାଇ ବହିନୀ ମନ ଆଜି ଚେଷ୍ଟା କରିଲା ତାଙ୍କର ଫୋନ ନ ଲାଗଲା, ହଁ ସେଟା କାଜେ ଆମେ କ୍ଷମା ମାଗିଲୁନି ଭାଇ ବହିନୀ ମନ, କାଇକାଜ ବୋଲେ ନେଟୱାର୍କ ନ ରହିଲା। ଆଇବା ଅଟକେ ଫୋନ
1: କରା ଗୀତ ମନ ଶୁଣାଇ ଦେବ
0: ସେଟା କାଜେ ମନ ଦୁଃଖ କରା ନାଇଁ, ସତ କି ନାଇଁ ବୋନକୁ?
1: ସତେ ସେ ବାପା,
0: ଇଲେ ଆଜି ତୋର ବେଲ ନାଇଁ ଗୋଟେ ଦିନ ଆସିକି ବେଟ ଗାଟେ
1: ଜୁହାର କରିଦେଶ
0: ଗଲୁନି।

ଆସନ୍ତୁ ଜାଣିବା ଆମର ଚଳିତ ଅଧିବେଶନ ଏବଂ ଆଗାମୀକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ଶ୍ରୀମଦ୍ ଭାଗବତ ପ୍ରସାରଣ ସମୟ ସନ୍ଧ୍ୟା 6:20। ଏଥିରେ ଶୁଣିବେ 167ତମ ଭାଗ ଉଜ୍ଜଳ ଆମ ଦେଶ। ଏହି କାର୍ଯ୍ୟକ୍ରମ ଆମେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ସନ୍ଧ୍ୟା 6:30। ରାତି 7ଟାରେ ଶୁଣିବେ ଓଡ଼ିଆ ଚଳଚ୍ଚିତ୍ରର ଗୀତ କୃଷି ଓ କୃଷକ। ଏହି କାର୍ଯ୍ୟକ୍ରମ ରହିଛି ରାତି 7:30। ଏଥିରେ ହାଲଚାଲରେ ଶୁଣିବେ ଚିତାଲାଗି ଅମାବାସ୍ୟା ସମ୍ପର୍କରେ। ଚାଷୀ ଭାଇଙ୍କୁ ଦ୍ୱିପଦ କଥାରେ ଜାଣିବେ କୃଷିରେ ମହିଳା କୃଷକଙ୍କ ଭୂମିକା ସମ୍ପର୍କରେ ସାକ୍ଷାତକାର। ପରେ ଶୁଣିବେ ଆଜିର ଚାଷୀ ବଜାର ଦର ଏବଂ ପାଣିପାଗ। ସଂସଦ ସମୀକ୍ଷା ରିଲେ କରିବ ଆକାଶବାଣୀ ଦିଲ୍ଲୀରୁ ରାତି 8ଟାରେ। ସୁଗମ ସଂଗୀତର ବିଶେଷ କାର୍ଯ୍ୟକ୍ରମ ମୂର୍ଚ୍ଛନା ଶୁଣିବେ ଆଜି ରାତି 8:15। ଶିଳ୍ପୀ ଅସ୍ମିତା ଷଡ଼ଙ୍ଗୀ ଏବଂ ସୁଧାକର ପଣ୍ଡା, ଗୀତିକାର ସୌରାଂଶୁ ପଟ୍ଟନାୟକ, ସଙ୍ଗୀତ ପରିଚାଳନା ଧୀରେନ୍ ମୋହନ ପଟ୍ଟନାୟକ। ରାଗ ସଙ୍ଗୀତ ଶୁଣିବେ ରାତି 8:30। ଏଥିରେ ଶୁଣିବେ ଖେୟାଲ, ପରିବେଷଣ କରିବେ ଉସ୍ତାଦ ଗୁଲାମ ମୁସ୍ତାଫା ଖାନ। ହିନ୍ଦୀ ସାହିତ୍ୟ ପତ୍ରିକାର କାର୍ଯ୍ୟକ୍ରମ ଭାରତୀ ପ୍ରଚାର କରିବୁ ଆଜି ରାତି 9:30। ଆଞ୍ଚଳିକ ଲୋକଗୀତର କାର୍ଯ୍ୟକ୍ରମ ରହିଛି ରାତି 10:05। ରାତି 10:30 ଏକକ ନିର୍ଦ୍ଦେଶକ କ୍ରମରେ ସଙ୍ଗୀତ ନିର୍ଦ୍ଦେଶକ ଅମାଲ ମଲ୍ଲିକଙ୍କ ନିର୍ଦ୍ଦେଶନାରେ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ। ଏ ଥିଲା ଚଳିତ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା।

0: 9279 କିମ୍ବା 9449408097 ନମ୍ବରରେ।
1: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
2: ଏଥର ଆସନ୍ତୁ ଜାଣିବା ଆମର ଆଗାମୀକାଲି ଅର୍ଥାତ୍ ଅଗଷ୍ଟ ମାସ 13 ତାରିଖ ଗୁରୁବାର ଦିନ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ବନ୍ଦନା ପ୍ରଚାର କରିବୁ ସକାଳ 6:05। ଶିଳ୍ପୀ ହେଲେ ବୈଭବୀ ସେଟେ, ବିଜୟ କୁମାର ମିଶ୍ର, ସୁପ୍ରଭା କୁମାରୀ ପାଢ଼ୀ ଏବଂ ଗୁରୁପ୍ରସାଦ ଦାସ। ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସ ଶୁଣିବେ ସକାଳ 6:25। ଆଦିବାସୀ ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି ଶୁଣିବେ ସକାଳ 6:45। ଏଥିରେ କୋୟା ଗୀତ ପରିବେଷଣ କରିବେ ଭୀମା ମାଡ଼କାମୀ ଏବଂ ସାଥୀ। ସକାଳ 7:25 ବର୍ଣ୍ଣାଳୀ କ୍ରମରେ ରହିଛି ଗବାକ୍ଷ, ଏଥିରେ ଶୁଣିବେ ବିଷୟ ଚିନ୍ତା, ଏହାର ଶେଷ ଭାଗ। ସକାଳ 8:30 ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ସୁରଲହରୀ ଡାଏଲ ଆକାଶବାଣୀ, ଏହି କାର୍ଯ୍ୟକ୍ରମ ରହିଛି ସକାଳ 9:00। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ପୂର୍ବାହ୍ନ 10:05। ମଧ୍ୟାହ୍ନ 12:00, ଦିନ 2:15 ଏବଂ ସନ୍ଧ୍ୟା 6:10। ଦିନ 11:00 ରହିଛି ଲୋକଗୀତରେ ଦାସକାଠିଆ। ସୌର ଭାଷାର କାର୍ଯ୍ୟକ୍ରମ ତାରବା ଶୁଣିବେ ମଧ୍ୟାହ୍ନ 12:30। ଘର ଓ ଘରଣୀ ଶୁଣିବେ ଦିନ 1:20। ଏଥିରେ ଆବର୍ଜନାର ସଦ୍ବିନିଯୋଗ ସମ୍ପର୍କରେ ରହିଛି ଆଲୋଚନା, ପରେ ଅନ୍ୟ ଏକ ସାକ୍ଷାତକାର ରହିଛି ଟିକାକରଣର ଆବଶ୍ୟକତା। ଯୁବବାଣୀରେ ସ୍ପନ୍ଦନ କାର୍ଯ୍ୟକ୍ରମରେ ଶୁଣିବେ ପ୍ରତିକ୍ରିୟାରେ ବିଷୟ ଶିକ୍ଷା ବ୍ୟବସ୍ଥାର ପରିବର୍ତ୍ତନ ଜରୁରୀ କି, ପ୍ରସାରଣ ସମୟ ଅପରାହ୍ନ 5:00। ଚୈତି ଜନ ପ୍ରଚାର କରିବ ଅପରାହ୍ନ 5:30। ଏଥିରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ସମ୍ପର୍କରେ ଏକ କଥାବାର୍ତ୍ତା ରହିଛି, ପରେ ଗ୍ୟାସ୍ ଲଗେ ଜୟ ଲାଗିଲେ କେନ୍ତାର ଉପାୟ କରବାର, ଏ ସମ୍ପର୍କରେ ଏକ ସାକ୍ଷାତକାର। ବିକାଶ ମନ୍ତ୍ର ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ ଆଗାମୀକାଲି ସନ୍ଧ୍ୟା 6:30। ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ ଆଗାମୀକାଲି ରାତି 7:30। ମାସିକ ବିଜ୍ଞାନ ପତ୍ରିକାର କାର୍ଯ୍ୟକ୍ରମ ବିଜ୍ଞାନିକା ରହିଛି ଆଗାମୀକାଲି ରାତି 8:15। ଏଥିରେ ଜୈବ ଇନ୍ଧନ ସମ୍ପର୍କରେ ଆଲୋଚନା କରିବେ ସତ୍ୟନାରାୟଣ ପ୍ରଧାନ। ଅନ୍ୟ ଏକ କଥାବାର୍ତ୍ତାରେ ରହିଛି ରେଡିଓ ଓ କୃତ୍ରିମ ବୁଦ୍ଧିମତା, ଏ ସମ୍ପର୍କରେ ମୃଣାଳ ଚାଟାର୍ଜୀଙ୍କ ସହ କଥାବାର୍ତ୍ତା। ସଂସଦରେ ପ୍ରଶ୍ନକାଳର ରେକର୍ଡିଂ ଶୁଣିବେ ରିଲେ କରିବ ଆକାଶବାଣୀ ଦିଲ୍ଲୀରୁ ଆଗାମୀକାଲି ରାତି 10:00। ହାସ୍ୟରସାତ୍ମକ କାର୍ଯ୍ୟକ୍ରମ ସହଜ ମହଜ ରହିଛି ଆଗାମୀକାଲି ରାତି 9:30। ଏଥିଲା ଆମର ଚଳିତ ଅଧିବେଶନ ଏବଂ ଆଗାମୀକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା।

0: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢାଇବାକୁ ଚାହୁଁଛନ୍ତି କି?
1: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢାଇବାର ଦାୟିତ୍ୱ ନେବ।
0: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢାନ୍ତୁ।
1: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
0: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ।
1: କହ ଦୂଁ ତୁମେ
2: ହଁ
1: ୟା ଚୁପ ରହୂଁ
2: ନା
1: ଦିଲ ମେ ମେରେ ଆଜ କ୍ୟା ହୈ
2: କ୍ୟା ହୈ

ডন। ଏହି ଚଳଚ୍ଚିତ୍ରରେ ଶିଳ୍ପୀ ହେଲେ ଆଶା ଭୋସଲେ। ଇନ୍ଦିବରଙ୍କ ଗୀତ ସଙ୍ଗୀତ କଲ୍ୟାଣଜୀ ଆନନ୍ଦଜୀ।

ଡନ୍ ଚଳଚ୍ଚିତ୍ରର ଏହି ଗୀତଟି ସହିତ ଏଇଠି ଶେଷ କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣିପାରୁଛନ୍ତି ମିଡିୟମ୍ ୱେଭ୍ରେ 204.5 meter ତଥା 1467 kHz ଯୋଗେ ଏବଂ ଏଫ୍ଏମ୍ର 103.6 MHz ଯୋଗେ। ପ୍ରସାର ଭାରତୀ ଲାଇଭ୍ ଷ୍ଟ୍ରିମିଂ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ଆଜି ଶୁଣନ୍ତୁ ଏହାର 167 ଭାଗ।

ବ୍ରହ୍ମା ଗୁରୁଙ୍କ ଅବମାନନା ଯୋଗୁଁ ଇନ୍ଦ୍ର ଏବଂ ଦେବତାମାନଙ୍କୁ ନିନ୍ଦା କରିଛନ୍ତି, ଆଉ ବୃହସ୍ପତିଙ୍କ ସ୍ଥାନରେ ବିଶ୍ୱରୂପଙ୍କୁ ଗୁରୁ ଭାବରେ ବରିବାକୁ ପରାମର୍ଶ ଦେଇଛନ୍ତି। ସେମାନେ ବିଶ୍ୱରୂପଙ୍କୁ ଗୁରୁ ଭାବେ ବରଣ ମଧ୍ୟ କରିଛନ୍ତି। ସେ ବୈଷ୍ଣବ ବିଦ୍ୟା ବଳରେ ଅସୁରମାନଙ୍କଠାରୁ ସମ୍ପଦ କାଢ଼ି ଆଣି ଇନ୍ଦ୍ରଙ୍କୁ ଦେଇଛନ୍ତି। ଏବେ ପରୀକ୍ଷିତ ବୈଷ୍ଣବ ବିଦ୍ୟା ବା ନାରାୟଣ କବଚ ଉପଦେଶ ଶୁଣିବାକୁ ଚାହୁଁଛନ୍ତି।

0: ପ୍ରଚାରକଲୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ, ଆଜି ଶୁଣୁଥିଲେ ଏହାର 167ତମ ଭାଗ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋ ହର୍ଜ ଯୋଗେ, ଏଫ୍ଏମ୍ର 103.6 ମେଗାହର୍ଜ ଯୋଗେ। ସମୟ ସନ୍ଧ୍ୟା 6:30। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଉଜ୍ଜଳ ଆମ ଦେଶ, ପରେ ପରେ ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ, ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନାରେ ଅଛନ୍ତି ରାଜୀବ ଲୋଚନ ଆଚାର୍ଯ୍ୟ।

ନମସ୍କାର ଶ୍ରୋତା ବନ୍ଧୁ, ଉଜ୍ଜଳ ଆମ ଦେଶ କାର୍ଯ୍ୟକ୍ରମର ଆଜିର ସଂସ୍କରଣକୁ ଆପଣମାନଙ୍କୁ ସ୍ୱାଗତ। ଜଣେ ବ୍ୟକ୍ତି ସ୍ୱଚ୍ଛ ସୁନ୍ଦର ରହିବାର ପ୍ରୟାସ କରୁ କରୁ ସେହି ଚେତନା ପ୍ରସାରିତ ହୋଇଯାଏ ପରିବାର, ପଡ଼ୋଶୀ, ସାହି, ଆଖପାଖ ଅଞ୍ଚଳକୁ। ଆରମ୍ଭ କରୁ କରୁ ତାହା ଅଭ୍ୟାସରେ ରୂପାନ୍ତରିତ ହୋଇଯାଏ। ତେବେ ଗୃହିଣୀମାନଙ୍କ ଭିତରେ ସ୍ୱଚ୍ଛ ରହିବାର ପରମ ଆଗ୍ରହ କିପରି ଅଭ୍ୟାସରେ ପରିଣତ ହୋଇସାରିଛି ସେ ସମ୍ପର୍କରେ ଜାଣିବା ଆସନ୍ତୁ।

0: ମ୍ୟାଡାମ ନମସ୍କାର।
1: ନମସ୍କାର ସାର,
0: ଆପଣଙ୍କ ପରିଚୟ ଟିକେ ଦେବେ ମ୍ୟାଡାମ?
1: ମୋ ନାଁ ହଉଛି ନିହାରିକା ନାୟକ ଲାଲଟିକିରା, ମୁଁ ଜଣେ ଗୃହିଣୀ।
0: ଆପଣ ଆପଣଙ୍କର ପରିବାରକୁ ଆପଣଙ୍କର ଘରକୁ କିଭଳି ଭାବରେ ସଫା ସୁତୁରା ରଖୁଛନ୍ତି?
1: ଆମ ପରିବାରକୁ ଆମେ ସଫା ସୁତୁରା ରଖୁଛୁ, ଖାଦ୍ୟ ତିଆରି କରିବା ସହିତ ଘରକୁ ପରିଷ୍କାର ପରିଚ୍ଛନ୍ନ କରୁଛୁ। ସକାଳୁ ଯେତେବେଳେ ଭୋର ଉଠୁଛୁ ସେତେବେଳେ ଠାରୁ ଆମେ ଆମର କାର୍ଯ୍ୟକ୍ଷେତ୍ରରେ ଲାଗି ପଡୁଛୁ, କେମିତି ଆମେ ଘର ଦ୍ୱାର ସଫା ସୁତୁରା କରିବା।
0: ଦେଖନ୍ତୁ ଯେ ନୀତି ପ୍ରତି ଆପଣଙ୍କର ଘରୁ ନିଶ୍ଚିତ ଭାବରେ କିଛି କିଛି ଅଳିଆ ଆବର୍ଜନା ବାହାରୁଥିବ, ତାକୁ ସବୁ କଣ କଣ କରୁଛନ୍ତି ଆପଣ, କୋଉଠି ଫୋପାଡୁଛନ୍ତି, କଣ କରୁଛନ୍ତି?
1: ଯାହା କିଛି ଅଳିଆ ଆବର୍ଜନା ବାହାରୁଛି ସେ ସବୁ ଆମେ ଗୋଟେ ଡଷ୍ଟବିନ୍ରେ ରଖୁଛୁ। କାଗଜ ଗୁଡାକ ହେଲା, ଜରି କାଗଜ ପତ୍ର, ଯାହା କିଛି ପ୍ଲାଷ୍ଟିକ ଜିନିଷ ହେଲା, ଆମେ ବର୍ଜ୍ୟବସ୍ତୁ ଗୁଡାକ ଆମେ ଡଷ୍ଟବିନ୍ରେ ରଖୁଛୁ। ପୁଣି ଯାହା ପରିବା ଚୋପା ଗୁଡାକ ହେଲା, ତୋରାଣୀ ଯାହା କିଛି ବାହାରିଲା, ସେଇଟା ଗୋଟେ ଆମେ ଅଲଗା ଶୁଖିଲା ଜାଗାରେ ରଖୁଛୁ, ଓ ଅଦା ଜିନିଷ ଗୁଡାକ ଅଲଗା ଜାଗାରେ ରଖୁଛୁ ଆମେ।
0: ଆପଣ ଦୁଇଟା ଡଷ୍ଟବିନ୍ ୟୁଜ୍ କରୁଛନ୍ତି?
1: ଆଜ୍ଞା ଆଜ୍ଞା
0: ଆଜ୍ଞା। ତ ତାକୁ ରଖିକି ପୁଣି କଣ କରୁଛନ୍ତି ତାକୁ?
1: ଆମେ ଯେତେବେଳେ ଗାଡି ଆସୁଛି,
0: ଗାଡି କୋଉଠୁ ଆସୁଛି?
1: ମ୍ୟୁନିସିପାଲିଟିରୁ ଯୋଉ ଗାଡି ଆସୁଛି ସଫେଇ ଗାଡି, ଆମେ ସେଠି ପକଉଛୁ। ଓଦା ଜିନିଷ ଅଲଗା ଜାଗାରେ ପକଉଛୁ, ଆଉ ଯୋଉଟା ଶୁଖିଲା ଜିନିଷ ଗୁଡାକ ଆଉ ଗୋଟେ ଜାଗାରେ ଆମେ ପକଉଛୁ।
0: ମ୍ୟାଡାମ ଆପଣ ଯୋଉ କହିଲେ ଗାଡି ଆସୁଛି, ମ୍ୟୁନିସିପାଲିଟିରୁ ଗାଡି ଆସୁଛି, ଏ ଗାଡି ଆସିବା କଥାଟା ଆପଣଙ୍କୁ କିଏ କହିଲା? ଆପଣ ଜାଣିଲେ କେମିତି ଯେ ଗାଡିଟି ଆସିବ ଏବଂ ଆମ ଘରର ଯାହା ସବୁ ଅଳିଆ ଅଛି ତାକୁ ନେଇକି ଯିବ, ଏଟା ଆପଣ ଜାଣିଲେ କିପରି?
1: ତାହା ତ ଗୀତ ବାଜୁଛି।
0: ଆଜ୍ଞା ଆଜ୍ଞା, ସରକାରଙ୍କ ତରଫରୁ ଘୋଷଣା କରାଯାଉଥିଲା। ଆଜ୍ଞା ଆଜ୍ଞା। ତ ଆପଣ ଯଦି ଧରନ୍ତୁ ଗାଡି ଆସିଲା ବେଳେ

0: ଆପଣ ଘରେ ନାହାନ୍ତି, ପରିବାରର ଆଉ କିଏ ଅଳିଆ ଆବର୍ଜନା ସବୁ ସେ ଗାଡ଼ିରେ ଦେଇଦିଅନ୍ତି ନା କେମିତି ପୁଣି ହୁଏ?
1: ଆଉ ଯଦି ଘରେ କିଏ ଖାଆନ୍ତି ତାହେଲେ ସେ ଗାଡ଼ିରେ ଦେଇଦିଅନ୍ତି, ଯଦି ନଥାଏ ପୁଣି ଆମେ ରଖିଦଉ, ପୁଣି ଆଉ ଗୋଟେ ଗାଡି ଆସିଲେ ଦେଇଦଉ ସେଥିରେ।
0: ସମସ୍ତେ ଜାଣିଥିଲେ ଯେ ଘରକୁ ପରିଷ୍କାର ପରିଚ୍ଛନ୍ନ ରଖିବା, କିନ୍ତୁ ଏଇ କିଛି ବର୍ଷ ହେଲାଣି ଏଇ ସ୍ୱଚ୍ଛତା ସମ୍ପର୍କରେ ବିଭିନ୍ନ କାର୍ଯ୍ୟକ୍ରମ ସବୁ ହଉଛି, ତ ଆପଣଙ୍କ ମତରେ ଏଇଟା ହେବା ଦ୍ୱାରା, ଏଇ ଯୋଉ ସ୍ୱଚ୍ଛତା ସମ୍ପର୍କିତ କାର୍ଯ୍ୟକ୍ରମ ସବୁ ହେବା ଦ୍ୱାରା ଆମର କିଛି କିଛି ବିଶେଷ ଭାବରେ ଉନ୍ନତି ହେଇଛି ନା କଣ ବୋଲି ଆପଣ ଅନୁଭବ କରୁଛନ୍ତି?
1: ନିଶ୍ଚିତ ଆଜ୍ଞା, ବହୁତ କିଛି ଉନ୍ନତି ହେଇଛି। ଆଗରୁ ତ ଏଇ ଭଳି ସିଷ୍ଟମ ନଥିଲା, କିନ୍ତୁ ଏବେ ଯେତେବେଳେ ସରକାର ଆମମାନଙ୍କୁ ସଚେତନ କରାଉଛନ୍ତି ଏଇ ଜିନିଷ ଗୁଡାକ, କାହିଁକି ନା ପରିବେଶ ଯଦି ସୁସ୍ଥ ରହିଲା ତାହେଲେ ଆମେ ମାନବ ଜଗତ ବି ସୁସ୍ଥ ରହିବ, ମାନବ ଜୀବନ ବି ସୁସ୍ଥ ରହିବ, ଘର ଦ୍ୱାରା ସଫା ସୁତୁରା ରହିଲା, ମଶା ମାଛି ବି ହେଲେନି, ଆଉ ରୋଗ ଜୀବାଣୁ ଠାରୁ ବି ଦୂରରେ ରହିଲା। ସେସବୁ ଦ୍ୱାରା ଆମ ଜୀବନରେ ବହୁତ କିଛି ଉନ୍ନତି ହଉଛି, ସୁସ୍ଥ ସବଳ ରହୁଛୁ ଆମେ।
0: ଯା ହଉ ମ୍ୟାଡମ୍, ଆପଣଙ୍କର ସୁଚିନ୍ତିତ ମତାମତ ପାଇଁ ଆପଣଙ୍କୁ ଧନ୍ୟବାଦ। ଆମେ ଆଶା କରିବୁ ଯେ ଆଗାମୀ ଦିନମାନଙ୍କରେ ବି ଆପଣ ଏମିତି ସ୍ୱଚ୍ଛ ରହିବା ପାଇଁ ଚେଷ୍ଟା କରିବେ, ଏବଂ ଯାହା ସବୁ ଅଳିଆ ଆବର୍ଜନା ବାହାରିବ, ଯୋଉ ଗାଡ଼ି ଆସୁଛି କହୁଛନ୍ତି, ସେ ଗାଡ଼ି ସାହାଯ୍ୟରେ ଆପଣ ତାକୁ ନିର୍ଦ୍ଦିଷ୍ଟ ସ୍ଥାନରେ ତାକୁ ପକେଇବେ। ନମସ୍କାର ମ୍ୟାଡମ୍।

0: ମ୍ୟାଡାମ ନମସ୍କାର।
1: ନମସ୍କାର ସାର୍,
0: ଆପଣଙ୍କର ପରିଚୟ ଟିକେ ଦେବେ ମ୍ୟାଡମ?
1: ମୋ ନାଁ ଲିଜାମୟ ଦାସ।
0: ଆଜ୍ଞା।
1: ଲାଲଟିଗ୍ରା ଗୋପବନ୍ଧୁ ନଗର ବଲାଙ୍ଗୀ, ମୁଁ ଜଣେ ଗୃହିଣୀ।
0: କିଭଳି ଭାବରେ ସଫା ସୁତୁରା ରଖୁଛନ୍ତି ଆପଣଙ୍କର ପରିବାରକୁ ଆପଣ?
1: ସାର୍, ସଫା ସୁତୁରା ବୋଲେ ଯେଉଁ ଗାଡି ଆସୁଛି ଆମର ଅଳିଆ ଗାଡି,
0: ଆଜ୍ଞା ଆଜ୍ଞା,
1: ତାଙ୍କ ଆବାଜରେ ଆମେ ଜାଣିପାରୁଛୁ ଯେ ଗାଡି ଆସିଲା ବୋଲି ଆମର ଅଳିଆ ଆବର୍ଜନା ଘରର ଯେତିକି ସବୁ ତୋରାଣି ପାଣି ଏମାନଙ୍କର ଅନ୍ୟ ଡଷ୍ଟବିନ୍,
0: ଆଜ୍ଞା,
1: ଆଉ ଶୁଖିଲାର ଅନ୍ୟ ଡଷ୍ଟବିନ୍, ସେଟା କରିକି ଗାଡି ଆସୁଛି ତାରି ମାଧ୍ୟମରେ ତାଙ୍କର ଯୋଉ ଗୀତ ବାଜୁଛି ସେଇ ମାଧ୍ୟମରେ ଆମେ ଜାଣିପାରୁଛୁ ଯେ ଗାଡି ଆସିଲା ବୋଲି, ସେଇ ଅନୁସାରେ ଆମେ ଯୋଉ ଜିନିଷ ପତ୍ର ଆମେ ତାଙ୍କୁ ଦେଲେ ସେମାନେ ପକେଇ ଦିଅନ୍ତି ତାଙ୍କ ହିସାବରେ।
0: କହିଲେ ଯେ ଗାଡି ଆସୁଛି ଗୋଟେ ସୁବିଧା ନିଶ୍ଚିତ ଭାବରେ ଅଛି, କିନ୍ତୁ ଧରନ୍ତୁ ଗାଡି
1: ବହୁତ ସୁବିଧା ହଉଛି,
0: ଗାଡି ଧରନ୍ତୁ ଗୋଟେ ସପ୍ତାହ ଆସିଲା ନାହିଁ, ଆପଣ କଣ କରିବେ? ତାକୁ କିଛି ତ ଚିନ୍ତା କରିଥିବେ।
1: ଗାଡି ଯଦି ନ ଆସିଲା ବେଳେ ଆମେ ତାକୁ ଗୋଟେ ଜାଗାରେ ରଖିକି ତାକୁ ପକେଇକି ତାକୁ ଜାଳି ଦଉଛୁ ଯଦି ଗାଡି ନ ଆସିଲା, ନହେଲେ ତ ଏଣେ ତେଣେ ପକେଇଲେ ଅସୁବିଧା ହବ ସାର।
0: ଆଜ୍ଞା, ଆପଣ ଯେଭଳି ଭାବରେ ଜାଣିଲେ ଯେ ନାଇଁ ଅଳିଆ ଆବର୍ଜନାକୁ ଏଣେ ତେଣେ ଫିଙ୍ଗିଲେ ଭଲ ହବ ନାହିଁ, ତାକୁ ଗୋଟେ ଜାଗାରେ ରଖିବା ଏବଂ ନିର୍ଦ୍ଦିଷ୍ଟ ଭାବରେ ଗାଡିରେ ପକେଇବା, ଏ ସମ୍ପର୍କରେ ଆପଣଙ୍କର ଘରେ ଯେଉଁ ଛୋଟ ଛୋଟ ଶିଶୁମାନେ ଅଛନ୍ତି କିମ୍ବା ଅନ୍ୟ ବ୍ୟକ୍ତି ବିଶେଷ ଯେଉଁମାନେ ଅଛନ୍ତି ସେମାନେ ବି ସବୁ ସଚେତନ ଅଛନ୍ତି ଯେ ଆମେ ଆମର ଅଳିଆକୁ ଠିକ୍ ଭାବରେ ବିନିଯୋଗ କରିବୁ, ଠିକ୍ ଭାବରେ ଡିସ୍ପୋଜ୍ ଅଫ୍ କରିବୁ ବୋଲି ସେମାନେ ଜାଣିଛନ୍ତି?
1: ସାର୍, ଯୋଉ ଛୁଆମାନେ ଆମ ଘରେ ଅଛନ୍ତି କି ନାହିଁ, ଧର 10 ବର୍ଷରୁ 12 ବର୍ଷ ଭିତରେ, ସେମାନେ ଧର ଆମେ ଯଦି ନାହୁଁ ବୋଲି ସେମାନେ ଗାଡିର ଆବାଜ ଶୁଣିଲେ, ଗୀତ ବାଜିଲା, ସେ ଅନୁସାରେ ସେମାନେ ନିଜ ଅଳିଆ ନେଇକି ସାର୍ ପଳେଇ ଯାଆନ୍ତି।
0: ଧରନ୍ତୁ ଆପଣ ଯେତେବେଳେ ଘର ସଫା କରୁଛନ୍ତି ଆପଣଙ୍କର ଡଷ୍ଟବିନ୍ରେ ଅଳିଆ କୁଣ୍ଡରେ ତାକୁ ପକଉଛନ୍ତି, ଛୁଆମାନେ ଯେତେବେଳେ କିଛି ଜିନିଷ ଖାଉଛନ୍ତି କିମ୍ବା ତାଙ୍କର କାଗଜପତ୍ର ସବୁ ଚିରୁଛନ୍ତି, ସେମାନେ ସମସ୍ତେ ଶିଖିଗଲେଣି ନା ନାହିଁ?
1: ସେମାନେ ଶିଖିଗଲେଣି ଯେ ଆମେ ଯୋଉ ଦୁଇଟା ଡଷ୍ଟବିନ୍ ରଖିଛୁ ସେମାନେ ତାଙ୍କ ଜାଗାରେ ପକେଇ ଦଉଛନ୍ତି।
0: ଆଜ୍ଞା ଆଜ୍ଞା ଆଜ୍ଞା,
1: ଆଉ ଗାଡି ଆସିଲେ ବି ଗାଡି ପାଖକୁ ବି ନେଇ ଯାଉଛନ୍ତି ସେ ଅଳିଆ ମାନେ।
0: ଆଜ୍ଞା ଆଜ୍ଞା ମ୍ୟାଡମ, ଆପଣଙ୍କ ଅନୁସାରେ ସଫା ସୁତୁରା ରଖିବା ଦ୍ୱାରା ବା ପରିଷ୍କାର ପରିଚ୍ଛନ୍ନ ରହିବା ଦ୍ୱାରା ଆମର କଣ ସବୁ ଉପକାର ହଉଛି ବୋଲି ଆପଣ ଅନୁଭବ କରୁଛନ୍ତି ମ୍ୟାଡମ?
1: ସେଟା ତ ବହୁତ ଉପକାର ହଉଛି, ବୋଲେ ମଶା ମାଛି ଏଟା ବି ହଉନି, ତାପରେ ଛୁଆମାନେ ଯୋଉ ଅଛନ୍ତି ଏଇ ମଶା ମାଛି ହେବା ଦ୍ୱାରା ସେମାନଙ୍କୁ କାମୁଡିବା ଦ୍ୱାରା ସେମାନେ ରୋଗଗ୍ରସ୍ତ ହଉଛନ୍ତି କି
0: ନାହିଁ, ଆଜ୍ଞା
1: ସେ ସବୁ ସୁବିଧା ହଉଛି।
0: ଆପଣଙ୍କର ସୁଚିନ୍ତିତ ମତାମତ ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଆମେ ଆଶା କରିବୁ ଆଗାମୀ ଦିନମାନଙ୍କରେ ବି ଆପଣ ସ୍ୱଚ୍ଛତା ସମ୍ପର୍କରେ ନିଶ୍ଚିତ ଭାବରେ ଧ୍ୟାନ ଦେବେ, ଆପଣଙ୍କ ପରିବାର ସହ ଆପଣଙ୍କ ଅଞ୍ଚଳକୁ ଆପଣ ସୁସ୍ଥ ରଖିବା ପାଇଁ ଚେଷ୍ଟା କରିବେ ବୋଲି ଆମେ ଆଶା କରୁଛୁ। ଧନ୍ୟବାଦ ମ୍ୟାଡମ, ନମସ୍କାର।

0: ମ୍ୟାଡାମ ନମସ୍କାର।
1: ନମସ୍କାର,
0: ଆପଣଙ୍କର ପରିଚୟ ଟିକେ ଦେବେ ମ୍ୟାଡାମ?
1: ମୋ ନାଁ ଜ୍ୟୋତ୍ସ୍ନାମୀ ଗଡ଼ତିଆ ସାର,
0: ଆଜ୍ଞା
1: ବଲାଙ୍ଗୀର।
0: ଆପଣ ବି ଗୃହିଣୀ ନା ଅନ୍ୟ କଣ କରୁଛନ୍ତି?
1: ନାଇଁ ନାଇଁ, ଗୃହିଣୀ। ମା ଘରଟା ହଉଛି ଗାଁ ଗହଳି, ଗାଁ ଗହଳି ହେଲେ ବି ସଫା ସୁତରା ସବୁ ସବୁବେଳେ ଚାଲିଥିଲା।
0: ତ ଏବେ ଏବେ ଯେତେବେଳେ ଦେଖିଲେ ଯେ ଆପଣ ଗାଡି ଆସୁଛି, ଆପଣଙ୍କର ଅଳିଆକୁ ନିର୍ଦ୍ଦିଷ୍ଟ ଭାବରେ ନେଇକି ଯାଉଛି, ଆପଣଙ୍କୁ କେମିତି ଲାଗୁଛି?
1: ଭଲ ଲାଗୁଛି।
0: ଆପଣ କିଭଳି ଭାବରେ ଅଳିଆ ସବୁ ରଖୁଛନ୍ତି ଘରେ?
1: ମୁଁ ତ ସାର ସକାଳୁ ଉଠିଲେ ଶୁଖା ତାପରେ ଗୋଟେ ଡଷ୍ଟବିନ୍ ଭଳିଆ ବାଲ୍ଟିରେ ଢାଙ୍ଗୁଡ଼ି ଲଗାଲାଟା ରଖିଛେ, ଗୋଟେ ଉଦାରେ ଉଦାଥି ଶୁଖାଟା ଶୁଖାଥି, ଆଉ ଯେନ୍ କାଚଟା କାଚରେ ହେନ୍ତା ରଖିଦେଇଛେ, ଆଉ ଗାଡି ଆସିଲେ ଦେଇଦେଲେ ସେମାନେ ଫିକି ବି ଦଉଛନ୍, ଆଉ ଯଦି ଦେଇପାରିଲେ ବି ବାହାରେ ରଖିଦେଇଥିଲେ ବି ସେମାନେ ପକେଇ ଦଉଛନ୍।
0: ଧରନ୍ତୁ ଏଇ ଯୋଉ ପରିଷ୍କାର ପରିଚ୍ଛନ୍ନତା ସମ୍ପର୍କରେ ଆପଣ ଯେଭଳି ଭାବରେ ତତ୍ପର ଅଛନ୍ତି, ପରିବାରର ବାକି ସମସ୍ତେ ବି ଆପଣଙ୍କୁ ସହଯୋଗ କରୁଛନ୍ତି?
1: ହଁ ହଁ ସାର।
0: ଗାଡି ଦିନକୁ କେତେ ଥର ଆସୁଛି ମ୍ୟାଡମ?
1: ଦୁଇ ଥର, ସକାଳୁ ପାରେ ଆସୁଛି ଆଉ ସନ୍ଧ୍ୟା ପରେ ପାରେ।
0: ନିର୍ଦ୍ଦିଷ୍ଟ ସମୟ ଅଛି?

0: ଗାଡି ଆସିବାର
1: ହଁ ହଁ ଟାଇମ୍ ରେ
0: କେବେ କିଛି ଅସୁବିଧା ହେଇନି ଏସବୁ କରିବା ପାଇଁ ଆପଣଙ୍କୁ?
1: ନାଇଁ ତ ସାର୍ ହେନ୍ତା ତ କିଛି ଅସୁବିଧା ନାହିଁ।
0: ଆପଣ ଅନୁଭବ କରୁଛନ୍ତି ଯେ ପରିଷ୍କାର ରହିଲେ ଆମର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ବି ଠିକ ହେବ ଏବଂ ଆମର ପରିବେଶ ବି ଠିକ ରହିବ ବୋଲି ଆପଣ ଭାବୁଛନ୍ତି?
1: ଗାଡି ନିଆବାର ଆଗରୁ ବି ଆମେ ନିଜେ ନିଜେ ବି ସବୁ ଡଷ୍ଟବିନ୍ ଗୁଡ଼େ କରିକରି ନିଜେ ନିଜେ ବି ସଫା ସୁତୁରା ପରେ ସିନ ମ୍ୟୁନିସିପାଲିଟିରୁ ଏଟା ଦେଇଛନ୍।
0: ଆଜ୍ଞା,
1: ଆମେ ତ ତାର ଆଗରୁ ବି ସଫା ସୁତୁରା ରହୁଛି, ଯେତେ ଘର ଦ୍ୱାରା ଯେତେ ସଫା ସୁତୁରା ରହୁ ଆମର ଦେହ ସମସ୍ତେ ଛୁଆମାନଙ୍କର ସମସ୍ତଙ୍କର ପରିବେଶ ବି ଭଲ ରହିବା, ସବୁ ଜିନିଷ ଭଲ ରହିବା।
0: ଆଜ୍ଞା ଆଜ୍ଞା, ଉତ୍ତର ପୁରୁଷ ଯୋଉମାନେ ଅଛନ୍ତି ଆପଣଙ୍କର ପିଲା ଛୁଆ ଯୋଉମାନେ ଅଛନ୍ତି ସେମାନେ କିଛି କିଛି ଶିଖୁଛନ୍ତି?
1: ହଁ, ଖାତା ବହି ଚିଡା ଫଙ୍ଗା ଯେନ୍ ଯେନ୍ ଆଗରୁ ଯେନ୍ ଫିଙ୍କି ଦଉଥିଲେ ଯେନ୍,
0: ଆଜ୍ଞା
1: ସେମାନେ ବି ବୁଝି ପାରିଲେନ ଆର୍ ସେମାନେ ବି ପଢିଥିଲେ ବି ସବୁ ବେଟି ବୁଟା କରିବି ସେ ଡଷ୍ଟବିନ୍ରେ ପକେଇ ଦଉଛନ୍।
0: ଆମେ ଆଶା କରିବୁ ଯେ ଆପଣ ନିରନ୍ତର ଭାବରେ ଜାରି ରଖନ୍ତୁ ଏଇ ଅଳିଆ ଆବର୍ଜନାର ସୁବିନିଯୋଗ କିଭଳି ହେବ, ଆମର ପରିବେଶ କିଭଳି ଭାବରେ ସଫା ରହିବ ଏଥିପ୍ରତି ଆପଣ ନିରନ୍ତର ଚେଷ୍ଟା ଜାରି ରଖିବେ ବୋଲି ଆମେ ଆଶା କରୁଛୁ। ଆପଣଙ୍କର ପରିଷ୍କାର ପରିଚ୍ଛନ୍ନତା ସମ୍ପର୍କରେ କହିଥିବା ହେତୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ନମସ୍କାର ମ୍ୟାଡମ୍।

0: ସ୍ୱଚ୍ଛ ରହିବାର ଏ ପ୍ରକ୍ରିୟା ନିରନ୍ତର। ଏହି ଧାରାରେ ସାମିଲ ହୋଇ ଆସନ୍ତୁ ପରିବେଶକୁ ଆହୁରି ସୁନ୍ଦର କରିବା। ଆଜି ପାଇଁ ରହୁଛୁ, ନମସ୍କାର।
1: ଶୁଣିଥିଲେ ଆକାଶବାଣୀ ବଲାଙ୍ଗୀର କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ। ଏହାକୁ ପ୍ରଯୋଜନା କରିଥିଲେ ମନୋଜ କୁମାର ପୂଜାରୀ, ଉପସ୍ଥାପନାରେ ଥିଲେ ରାଜୀବ ଲୋଚନ ଆଚାର୍ଯ୍ୟ।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକେ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ସୂଚନା ଶିକ୍ଷା ଓ ମନୋରଞ୍ଜନର ବେତାର ବାଣୀ ଆକାଶବାଣୀ।
1: ଘର ଖର୍ଚ୍ଚ ପାଇଁ ପଇସା ଦିଅ ହଜବେଣ୍ଡ ଜୀ,
2: ଇଏ ସୌଦାର 15,000, ପରିବାର 2,000,
1: ଆଉ ଲାଇଟ ବିଲ
2: ଏବେ ଜିରୋ ପଇସା କେମିତି ଦେବି?
1: ଓହୋ, ଭୁଲି ଯାଇଥିଲି, ଏବେ ତ ସୋଲାର ପ୍ୟାନେଲ ଲାଗି ଯାଇଛି ନା, ତାହେଲେ ଯୋଉ 4,000 ବଞ୍ଚିଲା ସେଥିରେ ସପିଂ କରାଯାଉ।
2: ନିଶ୍ଚୟ, ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା, ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।
3: ହର ଘର ସୂର୍ଯ୍ୟ ଘର। ଅଦିନିଆ ବର୍ଷା ବନ୍ୟା।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ରାଜ୍ୟର 24 ଜିଲ୍ଲାର 154 ବ୍ଲକର 897 ପଞ୍ଚାୟତ ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ, ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ। ଓଡ଼ିଶା ମାଧ୍ୟମିକ ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ପ୍ରକାଶ, ପାସ୍ ହାର 63.64%। ରାଜ୍ୟର 3 ସରକାରୀ ମେଡିକାଲ କଲେଜରେ 11 ପୋଷ୍ଟ ଡିପ୍ଲୋମା ସିଟ୍କୁ ମିଳିଲା ଅନୁମୋଦନ। ଏବଂ ସେବା କର୍ତ୍ତବ୍ୟନିଷ୍ଠା ଓ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ 55 ଜଣ ପୁଲିସ୍ କର୍ମଚାରୀଙ୍କୁ ମିଳିଲା ଡିଜିପି ଡିସ୍କ ସମ୍ମାନ। ରାଜ୍ୟରେ ଚଳିତ ବନ୍ୟାରେ 24 ଜିଲ୍ଲାରେ 154 ବ୍ଲକର 879 ପଞ୍ଚାୟତ କ୍ଷତିଗ୍ରସ୍ତ ହୋଇଥିବା ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ବନ୍ୟା କ୍ଷୟକ୍ଷତିର ଆକଳନ ନେଇ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି, ବନ୍ୟାରେ 2855 ଗାଁ କ୍ଷତିଗ୍ରସ୍ତ ହୋଇଛି। ସହରାଞ୍ଚଳର 209 ୱାର୍ଡରେ 13,71,378 ଜଣ ପ୍ରଭାବିତ ହୋଇଥିବା ମନ୍ତ୍ରୀ କହିଛନ୍ତି। ବନ୍ୟାବେଳେ 366 ଗାଁରୁ 7,22,732 ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ବନ୍ୟାରେ 79,824 ହେକ୍ଟର ଚାଷଜମି ଏବଂ 5,044 ଘର କ୍ଷତିଗ୍ରସ୍ତ ହୋଇଛି। ସରକାରଙ୍କ 783 ରିଲିଫ୍ କ୍ୟାମ୍ପରେ ଲୋକମାନଙ୍କୁ ସହାୟତା ଦିଆଯାଇଥିଲା। କୃଷିକ୍ଷେତ୍ରର କ୍ଷୟକ୍ଷତି ଏବଂ ସାହାଯ୍ୟ ନେଇ କ୍ୟାବିନେଟ୍ରେ ଆଲୋଚନା କରାଯିବ। କ୍ଷତିଗ୍ରସ୍ତ ଚାଷୀଙ୍କୁ ବିହନ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି।
1: ତେଣୁ ଯେଉଁ ଚାଷୀମାନଙ୍କର ବିହନ ଦରକାର, ଧାନ ସ୍ୱଳ୍ପ ଏବଂ ମଧ୍ୟମ ମିଆଦି ବିହନ ମଧ୍ୟ ଆମ ପାଖରେ ପର୍ଯ୍ୟାପ୍ତ ଅଛି, ଜିଲ୍ଲାମାନଙ୍କୁ ପଠାଇ ସାରିଲୁଣି। ଯେଉଁମାନେ ସ୍ୱଳ୍ପ ମିଆଦି ଧାନ ବିହନ ନେବା ପାଇଁ ଚାହିଁବେ ତାଙ୍କୁ ଆମେ ପ୍ରଦାନ କରିବୁ। ଯେଉଁମାନେ ବିଭିନ୍ନ ପ୍ରକାର ପନିପରିବା କରିଥିଲେ ଏବଂ ଫସଲ ନଷ୍ଟ ହୋଇଛି, ସେମାନଙ୍କୁ ମଧ୍ୟ ବିଭିନ୍ନ ପନିପରିବାର ମଧ୍ୟ ଆମେ ବିହନ ପ୍ରଦାନ କରୁଛୁ। ଏଗ୍ରିକଲଚର ଡିପାର୍ଟମେଣ୍ଟ, ପଶୁସମ୍ପଦ ବିଭାଗ ଓ ସମବାୟ ବିଭାଗ, ଏ ତିନିଟା ବିଭାଗ ଦ୍ୱାରା ମଧ୍ୟ ଏକ ସ୍ୱତନ୍ତ୍ର ପ୍ୟାକେଜ ସମ୍ଭବତଃ ଆଜି କିମ୍ବା ଆସନ୍ତାକାଲି ପ୍ରଭାବିତ ଲୋକମାନଙ୍କର ସେବାରେ ଘୋଷିତ।
0: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ପରୀକ୍ଷା ଦେଇଥିବା 5,760 ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ 3,666 ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି, ପାସ୍ ହାର 63.64% ରହିଛି। ଏଥିସହିତ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ଦ୍ୱିତୀୟ ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇଛି, ଏଥିରେ ପାସ୍ ହାର 62.65% ରହିଛି। ଆସନ୍ତା 17 ତାରିଖରୁ ଛାତ୍ରଛାତ୍ରୀମାନେ ବୋର୍ଡ ୱେବ୍ସାଇଟ୍ରୁ ଡିଜିଟାଲ୍ ସାର୍ଟିଫିକେଟ୍ ଡାଉନ୍ଲୋଡ୍ କରିପାରିବେ ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ସଚେତନତା, ସଠିକ୍ ସୂଚନା

ପରୀକ୍ଷା ଓ ଚିକିତ୍ସା ଏଡ୍ସ ବିରୋଧୀ ଲଢ଼େଇର ମୁଖ୍ୟ ଅସ୍ତ୍ର ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି। ଅନ୍ତର୍ଜାତୀୟ ଯୁବ ଦିବସ ଅବସରରେ ଖୋର୍ଦ୍ଧା ଟାଉନ୍ ହଲ୍ ପରିସରରୁ ଏଚ୍ଆଇଭି ସମ୍ପର୍କିତ ଦୁଇମାସିକ ସୂଚନା ଶିକ୍ଷା ଓ ଯୋଗାଯୋଗ ରାଜ୍ୟସ୍ତରୀୟ ଅଭିଯାନ 2026-27 ତୃତୀୟ ପର୍ଯ୍ୟାୟର ଶୁଭାରମ୍ଭ କରି ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଛନ୍ତି, ଏଚ୍ଆଇଭି ବିରୋଧ ଲଢ଼େଇ ହେଉଛି ଅଜ୍ଞତା, ଭୟ, ଭ୍ରାନ୍ତ ଧାରଣା ଓ ଭେଦଭାବ ବିରୋଧରେ ଲଢ଼େଇ। ଓଡ଼ିଶାରେ 46,000 ଏଚ୍ଆଇଭି ସଂକ୍ରମିତ ଥିବା ମନ୍ତ୍ରୀ କହିଛନ୍ତି। ସେଥିମଧ୍ୟରୁ 15 ବର୍ଷରୁ କମ୍ ବୟସର 1,530 ଜଣ ଏବଂ 15-24 ବର୍ଷ ବୟସର 2,725 ଜଣ ଯୁବକ ଯୁବତୀ ଅନ୍ତର୍ଭୁକ୍ତ। ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ତୁଳନା କଲେ ଏଚ୍ଆଇଭିର ମୋଟ ପ୍ରତିଶତ ଦୃଷ୍ଟିରୁ ଓଡ଼ିଶାର ସ୍ଥାନ 15ରେ ରହିଛି ବୋଲି ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଛନ୍ତି। ରାଜ୍ୟର 3ଟି ସରକାରୀ ମେଡିକାଲ କଲେଜରେ 11ଟି ପୋଷ୍ଟ ଡିପ୍ଲୋମା ଡିଏନ୍ବି ସିଟ୍କୁ ଅନୁମୋଦନ ମିଳିଛି। ନୂଆଦିଲ୍ଲୀସ୍ଥିତ ଭେଷଜ ବିଜ୍ଞାନ ଜାତୀୟ ପରୀକ୍ଷା ବୋର୍ଡ ଏନ୍ବିଏମ୍ଏସ୍ ପକ୍ଷରୁ ରାଜ୍ୟର 3ଟି ସରକାରୀ ମେଡିକାଲ କଲେଜରେ ପ୍ରସୂତି ଓ ସ୍ତ୍ରୀରୋଗ, ଚକ୍ଷୁ, ଟିବି ଓ ଛାତିରୋଗ ଏବଂ ନିଶ୍ଚେତନ ବିଜ୍ଞାନ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ମୋଟ 11ଟି ପୋଷ୍ଟ ଡିପ୍ଲୋମା ଡିଏନ୍ବି ସିଟ୍କୁ ମାନ୍ୟତା ପ୍ରଦାନ କରାଯାଇଛି। ପୁରୀସ୍ଥିତ ଜଗନ୍ନାଥ ମେଡିକାଲ କଲେଜ ଏବଂ ହସ୍କିଟାଲ, ବଲାଙ୍ଗୀରସ୍ଥିତ ଭୀମଭୋଇ ମେଡିକାଲ କଲେଜ ଏବଂ ହସ୍କିଟାଲ, କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏବଂ ହସ୍କିଟାଲରେ ଏହି ସିଟ୍କୁ ମାନ୍ୟତା ପ୍ରଦାନ କରାଯାଇଛି। ସମୁଦାୟ 11ଟି ସିଟ୍ ମଧ୍ୟରୁ ଓଡ଼ିଶାରେ ଚାକିରିରେ ଥିବା ଡାକ୍ତରମାନଙ୍କ ପାଇଁ 5ଟି ସିଟ୍ ସଂରକ୍ଷିତ ରହିବ। ଏହି ସିଟ୍ ଅନୁମୋଦନ ଫଳରେ ଡାକ୍ତରମାନଙ୍କୁ ନିଜ ସରକାରୀ ସେବା ଜାରି ରଖିବା ସହିତ ଉଚ୍ଚତର ପୋଷ୍ଟ ଗ୍ରାଜୁଏଟ୍ ପ୍ରଶିକ୍ଷଣ ହାସଲ କରିବାର ସୁଯୋଗ ମିଳିବ। ଏଥିପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କେନ୍ଦ୍ର ସରକାରଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି। ହାତୀମାନଙ୍କର ସୁରକ୍ଷା ଏବଂ ସଂରକ୍ଷଣ ବାର୍ତ୍ତା ନେଇ 2011 ଆଜିର ଦିନକୁ ବିଶ୍ୱ ହାତୀ ଦିବସ ଭାବେ ପାଳନ କରାଯାଉଛି। 2024 ହାତୀ ଗଣନା ରିପୋର୍ଟ ଅନୁସାରେ ରାଜ୍ୟର 28 ଜିଲ୍ଲାର 48 ବନଖଣ୍ଡରେ ହାତୀ ସଂଖ୍ୟା 2103 ଥିଲା। 13ଟି ବନଖଣ୍ଡରେ ଆଦୌ ହାତୀ ନଥିବାବେଳେ ଢେଙ୍କାନାଳରେ ସର୍ବାଧିକ 291 ହାତୀ ରହିଥିବା ଜଣାପଡ଼ିଛି। ରାୟଗଡ଼ା ଓ ଝାରସୁଗୁଡ଼ା ବନଖଣ୍ଡରେ ଗୋଟିଏ ଲେଖାଏଁ ହାତୀ ଥିବା ଗଣନାରୁ ଜଣାପଡ଼ିଛି। 2017 ହାତୀ ଗଣନା ତୁଳନାରେ 2024 ଅଧିକ 160 ହାତୀ ବଢ଼ିଛନ୍ତି। ହାତୀଙ୍କ ଚଳପ୍ରଚଳ ପାଇଁ 14ଟି ହାତୀ କରିଡର ଚିହ୍ନଟ କରାଯାଇଛି। ଆକଳନ ଅନୁଯାୟୀ ଭାରତରେ ଏସୀୟ ହାତୀଙ୍କ ସଂଖ୍ୟା ପ୍ରାୟ 22,446 ରହିଛି। ପରିବେଶ ସନ୍ତୁଳନ ରକ୍ଷା କରିବାରେ ଏକ ବୃହଦାକାୟ ତୃଣଭୋଜୀ ପ୍ରାଣୀଙ୍କର ଅବଦାନ ଗୁରୁତ୍ୱପୂର୍ଣ୍ଣ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଭୁବନେଶ୍ୱରସ୍ଥିତ ପୁଲିସ୍ ଭବନଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ 55 ଜଣ ପୁଲିସ୍ ଅଧିକାରୀ ଓ କର୍ମଚାରୀଙ୍କୁ ଡିଜିପି ଡିସ୍କ ପ୍ରଦାନ କରି ସମ୍ମାନିତ କରିଛନ୍ତି। ପୁଲିସ୍ ଅଧିକାରୀ ଓ କର୍ମଚାରୀଙ୍କ ସେବା, କର୍ତ୍ତବ୍ୟ ନିଷ୍ଠା ଓ ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ନିମନ୍ତେ 91ତମ ଓଡ଼ିଶା ପୁଲିସ୍ ପ୍ରତିଷ୍ଠା ଦିବସ ଅବସରରେ ଏହି ପଦକ ଓ ମାନପତ୍ର ପ୍ରଦାନ କରାଯାଇଥିଲା। ରାଜ୍ୟ ପୁଲିସ୍ ମୁଖ୍ୟାଳୟର ବହୁ ବରିଷ୍ଠ ପୁଲିସ୍ ଅଧିକାରୀଙ୍କ ଉପସ୍ଥିତିରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ସୋମେନ୍ଦ୍ର ପ୍ରିୟଦର୍ଶୀଙ୍କ ତତ୍ତ୍ୱାବଧାନରେ ପଦକ ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଥିଲା। ପୁରୀ ଶ୍ରୀମନ୍ଦିରରେ ଆଜି ଶ୍ରାବଣ କୃଷ୍ଣ ଅମାବାସ୍ୟା ତିଥିରେ ଶ୍ରୀବିଗ୍ରହମାନଙ୍କର ଚିତାଲାଗି ନୀତି ଅନୁଷ୍ଠିତ ହେଉଛି। ଶ୍ରୀମନ୍ଦିରରେ ଦାରୁ ବିଗ୍ରହଙ୍କୁ ଦୈତାପତି ସେବକମାନେ ରତ୍ନ ଚିତାଲାଗି କରୁଛନ୍ତି। ତିନିବାଡ଼ର ବାଡ଼ଗ୍ରାହୀ ଓ ଦୈତାପତି ସେବକମାନେ ଶ୍ରୀଅଙ୍ଗରେ ଅଳଙ୍କାର ଲାଗି କରୁଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ୱେତ ହୀରାଖଚିତ ସୁବର୍ଣ୍ଣ ଚିତା ଧାରଣ କରିଛନ୍ତି। ବଡ଼ଠାକୁର ବଳଭଦ୍ର ନୀଳା ଏବଂ ଦେବୀ ସୁଭଦ୍ରା ମାଣିକ ଖଚିତ ସୁବର୍ଣ୍ଣ ଚିତା ଧାରଣ କରିଛନ୍ତି। ପ୍ରଥମ ଭୋଗମଣ୍ଡପ ନୀତି ଶେଷ ହେବା ପରେ ଅପରାହ୍ନ 2ଟାରୁ ସନ୍ଧ୍ୟା 7ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି। ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାର ଶ୍ରୀ ବଳଦେବଜୀ ମନ୍ଦିରରେ ପାରମ୍ପରିକ ରୀତିରେ ଚିତାଲାଗି ଦେବନୀତି ସମାପିତ ହୋଇଛି। ଶ୍ରୀ ବଳଦେବଙ୍କୁ ମର୍କତମଣି ସୁବର୍ଣ୍ଣଚିତା, ମା ସୁଭଦ୍ରାଙ୍କୁ ପାନା ସୁବର୍ଣ୍ଣଚିତା ଓ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ବ୍ରହ୍ମଜ୍ୟୋତି ସୁବର୍ଣ୍ଣଚିତା ଲାଗି କରାଯାଇଛି। ମଙ୍ଗଳାର୍ପଣ ପରେ ଶ୍ରୀଜୀଉମାନଙ୍କ ନିକଟରେ ଆଜି ଚିତୌ ପିଠା ଭୋଗ ଲାଗି କରାଯାଇଥିଲା। ରାୟଗଡ଼ା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ହର୍ ଘର ତିରଙ୍ଗା ବନ୍ଦେ ମାତରମ୍ ଆମର ଭାବନା ଉଦ୍ଦେଶ୍ୟରେ ସମର୍ପିତ ତିନିଦିନିଆ କାର୍ଯ୍ୟକ୍ରମର ପ୍ରଥମ ଦିନରେ ଆସନ୍ତାକାଲି ବାଇକ୍ ରାଲି ଓ ତିରଙ୍ଗା ପଦଯାତ୍ରା ଆୟୋଜିତ ହେବ। 14 ତାରିଖ ଦ୍ୱିତୀୟ ଦିନ ରଙ୍ଗୋଲି ଚିତ୍ରକଳା ପ୍ରତିଯୋଗିତା ଏବଂ 15 ତାରିଖ ଦିନ ବନ୍ଦେ ମାତରମ୍ ଦେଶାତ୍ମବୋଧ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ କହିଛନ୍ତି। ହର୍ ଘର ତିରଙ୍ଗା ଅଭିଯାନରେ ବୌଦ୍ଧ ଜିଲ୍ଲା ଷ୍ଟାଡିୟମ୍ଠାରୁ ଆଜି ଏକ ସାଇକେଲ ଯାତ୍ରା ବାହାରି ସହର ପରିକ୍ରମା କରିଥିଲା। ଏହି ସାଇକେଲ ଶୋଭାଯାତ୍ରାକୁ ବୌଦ୍ଧ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ଶୁଭାରମ୍ଭ କରିଥିଲେ। ବୌଦ୍ଧ ଜିଲ୍ଲାକୁ କୁଷ୍ଠରୋଗ ମୁକ୍ତ କରିବା ପାଇଁ ଚଳିତ ମାସ 17 ତାରିଖରୁ 31 ତାରିଖ ପର୍ଯ୍ୟନ୍ତ ଏକ ଅଭିଯାନ ପରିଚାଳିତ ହେବ। କାର୍ଯ୍ୟକ୍ରମରେ 66 ଜଣ ଆଶା ଓ 91 ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ନିୟୋଜିତ କରାଯାଇଛି। ଆଶା ଓ ସ୍ୱାସ୍ଥ୍ୟକର୍ମୀମାନେ ଘରକୁ ଘର ବୁଲି ରୋଗୀ ଚିହ୍ନଟ କରିବେ।

0: ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ମୁଖ୍ୟ ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମହେନ୍ଦ୍ର କୁମାର ସାହୁଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ପିଏମ୍ ଶ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛତା ପରିସରରେ ଭୁଲି ଯାଇଥିବା ଖାଦ୍ୟ ଓ ଅବହେଳିତ ଫସଲର ପୁନରୁଦ୍ଧାର ଏବଂ ସ୍ଥାୟୀ ତୀବ୍ରୀକରଣ ଯୋଜନା ଅଧୀନରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ଭୁଲି ଯାଇଥିବା ଖାଦ୍ୟ ଓ ଅବହେଳିତ ଫସଲର ଗୁରୁତ୍ୱ, ପୁଷ୍ଟି ଗୁଣ, ପାରମ୍ପରିକ ଓ ସାଂସ୍କୃତିକ ମହତ୍ୱ, ସଂରକ୍ଷଣ ଏବଂ ସ୍ଥାୟୀ ବ୍ୟବହାର ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଯାଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, କୋମନା ବ୍ଲକ କୃଷି ଅଧିକାରୀ, କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକଙ୍କ ସମେତ 360 ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ନୂଆପଡ଼ା ଜିଲ୍ଲା ଖଡ଼ିଆଳସ୍ଥିତ ଖଡ଼ିଆଳ ଡିଗ୍ରୀ ମହିଳା କଲେଜ ପରିସରରେ ଏବଂ ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ଆନ୍ତର୍ଜାତିକ ଯୁବ ଦିବସ ପାଳନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଏକ ଏଡ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାର ଯୁବବର୍ଗଙ୍କୁ ଏଡ୍ ସମ୍ପର୍କରେ ସଚେତନ କରିବା ପାଇଁ ଆଜିଠାରୁ ଆରମ୍ଭ ହୋଇଥିବା ଅଭିଯାନ ଅକ୍ଟୋବର ମାସ 12 ତାରିଖ ପର୍ଯ୍ୟନ୍ତ ଚାଲିବ। କୋମନାସ୍ଥିତ ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟରେ ଅନୁଷ୍ଠିତ ଉତ୍ସବରେ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ନବନୀତା ଦାସଙ୍କ ଯୁବଦିବସ ସମ୍ପର୍କରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ। ସ୍ୱଚ୍ଛତା, ପରିବେଶ ସୁରକ୍ଷା ଓ ଦେଶପ୍ରେମର ବାର୍ତ୍ତା ନେଇ ଗଞ୍ଜାମ ବ୍ଲକର ପଣିବନ୍ଧ ଗ୍ରାମରେ ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ ଅଭିଯାନ ଅନୁଷ୍ଠିତ ହୋଇଛି। ଅଭିଯାନ ମାଧ୍ୟମରେ ସ୍ୱଚ୍ଛତା ପ୍ରତି ସଚେତନତା ସୃଷ୍ଟି ସହ ପରିବେଶ ସୁରକ୍ଷା ପାଇଁ ସାମୂହିକ ସଂକଳ୍ପ ନିଆଯାଇଥିଲା। ରାଜ୍ୟର 24 ଜିଲ୍ଲାର 154 ବ୍ଲକର 897 ପଞ୍ଚାୟତ ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ, ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ। ଓଡ଼ିଶା ମାଧ୍ୟମିକ ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ପ୍ରକାଶ, ପାସ୍ ହାର 63.64%। ରାଜ୍ୟର 3 ସରକାରୀ ମେଡିକାଲ କଲେଜରେ 11 ପୋଷ୍ଟ ଡିପ୍ଲୋମା ସିଟ୍କୁ ମିଳିଲା ଅନୁମୋଦନ ଏବଂ ସେବା, କର୍ତ୍ତବ୍ୟ ନିଷ୍ଠା ଓ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ 55 ଜଣ ପୁଲିସ୍ କର୍ମଚାରୀଙ୍କୁ ମିଳିଲା ଡିଜିପି ଡିସ୍କ ସମ୍ମାନ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆକାଶବାଣୀ କଟକ, ଶୁଣନ୍ତୁ ଆଜିର ପ୍ରସଙ୍ଗ।
2: ଆଜିର ପ୍ରସଙ୍ଗ, ଚିତାଲାଗି ଅମାବାସ୍ୟା। ଆଲେଖ୍ୟ ସନ୍ତୋଷ କୁମାର ଦାସ, ଉପସ୍ଥାପନାରେ ମୁଁ ଜିତେନ୍ଦ୍ର କୁମାର ନାୟକ। ଆମ ଓଡ଼ିଆ ସଂସ୍କୃତିରେ ରହିଛି 12 ମାସରେ 13 ପର୍ବପର୍ବାଣୀ, ଶ୍ରାବଣ ମାସର ଅମାବାସ୍ୟା ପର୍ବ ସେଥିମଧ୍ୟରୁ ଅନ୍ୟତମ। ଏହି ଅମାବାସ୍ୟାକୁ ଚିତାଲାଗି ଅମାବାସ୍ୟା ବା ଚିତୋଉ ଅମାବାସ୍ୟା ମଧ୍ୟ କୁହାଯାଇଥାଏ। ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ ହୋଇଥିବାରୁ ସମସ୍ତ କୃଷକ ପରିବାରରେ ଏହି ପର୍ବ ଖୁବ୍ ଧୁମ୍ଧାମ୍ରେ ପାଳିତ ହୋଇଥାଏ। ଏହି ସମୟରେ ଚାଷୀମାନେ ନିଜ ନିଜ ବିଲରେ ଚାଷ କାର୍ଯ୍ୟ ଜୋରସୋରରେ ଆରମ୍ଭ କରିଥାନ୍ତି। ଏହି ସମୟରେ ଧାନ ବିଲମାନଙ୍କରେ ବର୍ଷା ଜଳ ଜମା ହୋଇଥାଏ। ସେହି ଜଳରେ ଗେଣ୍ଡାମାନଙ୍କର ଆତଜାତ ହେଉଥିବାରୁ ଚାଷୀମାନଙ୍କ ଗୋଡ଼ ଗେଣ୍ଡାମାନଙ୍କ ଉପରେ ପଡ଼ିଥାଏ ଆଉ ଗେଣ୍ଡାମାନେ ଚାଷୀମାନଙ୍କ ଗୋଡ଼କୁ କାମୁଡ଼ି ଖଣ୍ଡିଆ କରିଦେଇଥାନ୍ତି, ଫଳରେ ଚାଷୀମାନେ ଆହତ ହୋଇ ଆଉ ଚାଷ କାର୍ଯ୍ୟ କରିପାରିନଥାନ୍ତି। ଆଉ କେତେକଙ୍କ ମତରେ ସ୍ୱଳ୍ପ ପାଣି ମଧ୍ୟରେ ଗେଣ୍ଡାମାନେ ଧାନ ଗଛମାନଙ୍କରେ ଲାଗିରହି ଗଛକୁ କାଟିଦେଇଥାନ୍ତି, ଫଳରେ ଧାନ ଫସଲ ମଧ୍ୟ ନଷ୍ଟ ହୋଇଯାଇଥାଏ। ଏଣୁ ପ୍ରତି ଚାଷୀ ପରିବାରରେ ସ୍ୱତନ୍ତ୍ର ଭାବେ ଚିତୋଉ ପିଠା ତିଆରି କରାଯାଇଥାଏ। ଚିତୋଉ ପିଠା ପାଇଁ ଅରୁଆ ଚାଉଳ ଓ ନଡ଼ିଆକୁ ଏକତ୍ର ମିଶାଇ ବଟାଯାଇ ସୋଦୁଅ ପ୍ରସ୍ତୁତ କରାଯାଇଥାଏ। ମାଟି ତିଆରି ପଲମ ଓ ମାଟି ତିଆରି ଘୋଡ଼ଣୀରେ ସ୍ୱତନ୍ତ୍ର ଭାବେ ଚିତୋଉ ପିଠା ପ୍ରସ୍ତୁତ କରାଯାଇଥାଏ। ଏହି ଚିତୋଉ ପିଠା ସବୁକୁ ଏକ ବାଉଁଶିଆରେ ଚାଷୀମାନେ ମୁଣ୍ଡାଇ ନେଇ ନିଜ ନିଜ ବିଲମାନଙ୍କରେ ଗେଣ୍ଡାମାନଙ୍କ ଉଦ୍ଦେଶ୍ୟରେ ପକାଇଥାନ୍ତି। ଆଉ କିଛି ଚାଷୀ ଚିତୋଉ ପିଠା ସବୁକୁ ନେଇ ନିଜ ପୋଖରୀ ଅଥବା ଘର ନିକଟସ୍ଥ ପୋଖରୀ ପୁଷ୍କରିଣୀରେ ପକାଇ ରଖିଥାନ୍ତି ଆଉ କହିଥାନ୍ତି, ହେ ଗେଣ୍ଡେଇ ଶୁଣି, ତୁମେ ପିଠା ଭୋଗ ଖାଇ ସନ୍ତୁଷ୍ଟ ହୁଅ ଆଉ ଚାଷୀମାନଙ୍କର ଗୋଡ଼କୁ କାମୁଡ଼ ନାହିଁ କିମ୍ବା ଧାନ ଫସଲ ନଷ୍ଟ କର ନାହିଁ। ବିଶ୍ୱାସ ରହିଛି ବିଲ ପୋଖରୀରେ ଗେଣ୍ଡାମାନଙ୍କୁ ଚିତୋଉ ପିଠା ଭୋଗ ଅର୍ପଣ କଲେ ଗେଣ୍ଡାମାନେ ଆଉ ଚାଷୀମାନଙ୍କର କୌଣସି ଅନିଷ୍ଟ କରିନଥାନ୍ତି କିମ୍ବା ଧାନ ଫସଲ ମଧ୍ୟ ନଷ୍ଟ କରିନଥାନ୍ତି। ଚାଷୀମାନେ ନିର୍ଭୟରେ ନିଜ ବିଲରେ ଚାଷ କାର୍ଯ୍ୟକୁ ଆଗେଇ ନେଇଥାନ୍ତି, ଭଲ ଧାନ ଫସଲ ମଧ୍ୟ ଅମଳ ହୋଇଥାଏ। ଏହି ଦିନ ଗେଣ୍ଡାମାନଙ୍କୁ ପୂଜା କରାଯାଉଥିବାରୁ ଏହି ପର୍ବର ନାଁ ଗେଣ୍ଡେଇ ଶୁଣି ପୂଜା ମଧ୍ୟ କୁହାଯାଇଥାଏ। ଚିତୋଉ ଅମାବାସ୍ୟା ସାରା ରାଜ୍ୟରେ ଚାଷୀମାନଙ୍କ ପର୍ବ ଭାବେ ପାଳିତ ହୋଇଥାଏ। ଅପରପକ୍ଷରେ ଯାତ୍ରା ଭାଗବତ ସ୍ମୃତି ଗ୍ରନ୍ଥରେ ବର୍ଣ୍ଣିତ ହୋଇଛି ଯେ ପୁରୀ ଶ୍ରୀମନ୍ଦିରରେ ଚିତାଲାଗି ଅମାବାସ୍ୟା ଶ୍ରୀମନ୍ଦିରରେ ପାଳିତ ହୋଇ ଆସୁଥିବା ଦ୍ୱାଦଶ ପର୍ବ ମଧ୍ୟରୁ ଏକ ପ୍ରମୁଖ ପର୍ବ ଭାବେ ପାଳିତ ହୋଇଥାଏ। ସ୍ନାନ ପୂର୍ଣ୍ଣିମା ଦିନ ଶ୍ରୀବିଗ୍ରହମାନଙ୍କ ଲଲାଟରୁ ଦୈତାପତି ସେବକମାନଙ୍କ ଦ୍ୱାରା ରତ୍ନଖଚିତ ଚିତା ସବୁ ଉଲାଗି କରାଯାଇଛି।

0: ମନ୍ଦିରର ଭଣ୍ଡାର ମେକଅପ୍ ସେବକଙ୍କୁ ପ୍ରଦାନ କରାଯାଇ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ସୋଲର ଚିତା ସବୁକୁ ଶ୍ରୀବିଗ୍ରହମାନଙ୍କ ମସ୍ତକରେ ଲାଗି କରାଯାଇଥାଏ। ଜ୍ୟେଷ୍ଠ ମାସର ସ୍ନାନ ପୂର୍ଣ୍ଣିମାଠାରୁ ଶ୍ରାବଣ ମାସ ଅମାବାସ୍ୟା ତିଥି ପର୍ଯ୍ୟନ୍ତ ସୋଲର ଚିତା ସବୁ ଶ୍ରୀବିଗ୍ରହମାନଙ୍କ ମସ୍ତକରେ ଶୋଭା ପାଇଥାଏ। ରତ୍ନଖଚିତ ଚିତା ସବୁ ଏହି ଶ୍ରାବଣ ମାସ ଅମାବାସ୍ୟା ଦିନ ଶ୍ରୀବିଗ୍ରହମାନଙ୍କୁ ରତ୍ନ ସିଂହାସନ ଉପରେ ଲାଗି କରାଯାଉଥିବାରୁ ଏହି ଦିନଟିକୁ ଚିତାଲାଗି ଅମାବାସ୍ୟା ମଧ୍ୟ କୁହାଯାଇଥାଏ। ଦୈତାପତି ସେବକମାନେ ଶ୍ରୀବିଗ୍ରହମାନଙ୍କ ମସ୍ତକରୁ ସୋଲ ଚିତା ଉଲାଗି କରି ରତ୍ନଖଚିତ ଚିତା ସବୁ ଲାଗି କରିଥାନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚିତାରେ ଧଳା ରଙ୍ଗର ବ୍ରହ୍ମଜ୍ୟୋତି ହୀରା ଖଚିତ ହୋଇଥିବାବେଳେ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ଚିତାରେ ନୀଳ ରଙ୍ଗର ନୀଳା ଓ ଦେବୀ ସୁଭଦ୍ରାଙ୍କ ଚିତାରେ ଲାଲ ରଙ୍ଗର ମାଣିକ୍ୟ ଖଚିତ ହୋଇଥାଏ। ରତ୍ନଖଚିତ ଚିତା ସବୁ ଲାଗି ହେବା ପରେ ଶ୍ରୀବିଗ୍ରହମାନଙ୍କୁ ଚିତଉ ପିଠା ଭୋଗ ଲାଗି କରାଯିବା ପରମ୍ପରା ରହିଛି। ଏହିସବୁ ନୀତି ଅନୁଷ୍ଠିତ ହେବାକୁ ପ୍ରାୟ 4-5 ଘଣ୍ଟା ସମୟ ଲାଗୁଥିବାରୁ ସେହି ସମୟରେ ଶ୍ରୀମନ୍ଦିର ବନ୍ଦ ରଖାଯାଇଥାଏ। ଏହି ନୀତିବେଳେ ସର୍ବସାଧାରଣମାନଙ୍କୁ ଶ୍ରୀମନ୍ଦିରକୁ ଛଡ଼ାଯାଇନଥାଏ। ମସ୍ତକରେ ରତ୍ନଚିତା ଲାଗିପରେ ଶ୍ରୀଜୀଉମାନଙ୍କୁ ବନ୍ଦନା କରାଯାଇଥାଏ ଓ ଏହାପରେ ମନ୍ଦିର ଦ୍ୱାର ଫିଟାଯାଏ। ଶ୍ରାବଣ ମାସର ଅମାବାସ୍ୟାକୁ ଚିତଉ ଅମାବାସ୍ୟା ଓ ଚିତା ଲାଗି ଅମାବାସ୍ୟା ଭାବେ ପାଳନ କରାଯାଇ ଆସୁଛି କାହିଁ କେତେ କାଳରୁ।
1: ଶେଷ ହେଲା ଆଜିର ପ୍ରସଙ୍ଗ।

ସେତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ର 103.6 MHz ଯୋଗେ। ପ୍ରସାର ଭାରତୀ ଲାଇଭ୍ ଷ୍ଟ୍ରିମିଂ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ରାତି 7:00। ପ୍ରଚାର କରୁଛୁ ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଧନରେ ରଖିବୁ ଶପଥ ମୋର, ଏହି ଚଳଚ୍ଚିତ୍ରରେ ଶିଳ୍ପୀ ହେଲେ ଅଭିଜିତ ଏବଂ ନିବେଦିତା। ନିର୍ମଳ ନାୟକଙ୍କ ଗୀତ, ସଙ୍ଗୀତ ଶାନ୍ତିରାଜ ଖୋସଲା।

0: ପ୍ରଚାର କଲୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର, ବର୍ତ୍ତମାନ ସମୟ ରାତି 7:15 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ଓଡ଼ିଆରେ ସମ୍ବାଦ, ପରେ ଜିଲ୍ଲା ହାଲଚାଲ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ନିଟ୍ ପରୀକ୍ଷା ସମ୍ପର୍କିତ ଛାତ୍ରଛାତ୍ରୀଙ୍କ ଧାରଣା ପ୍ରସଙ୍ଗରେ ଗୃହରେ ଆଲୋଚନା ଲାଗି ସରକାର ପ୍ରସ୍ତୁତ ଅଛନ୍ତି ବୋଲି ବାଚସ୍ପତିଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଇଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଜାତୀୟ ସମବାୟ ବିକାଶ ନିଗମ ସଂଶୋଧନ ବିଲ୍ 2026 ସଂସଦରେ ଅନୁମୋଦିତ। 2047 ସୁଦ୍ଧା ଭାରତର 30 ଟ୍ରିଲିୟନ୍ ଡଲାର ଅର୍ଥବ୍ୟବସ୍ଥା ଦୃଷ୍ଟିକୋଣ ମାଧ୍ୟମରେ ବ୍ୟବସାୟିକ କାର୍ଯ୍ୟକଳାପ ଲାଗି ପ୍ରମୁଖ ସୁଯୋଗ ସୃଷ୍ଟି ହୋଇପାରିବ କହିଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ଏବଂ ନାଇଜେରିଆରେ ଚାଲିଥିବା ରାଜ୍ୟଗୋଷ୍ଠୀ ଚାମ୍ପିୟନ୍ସିପ୍ର ତୃତୀୟ ଦିନରେ ଭାରତୀୟ ଦଳକୁ 3 ସ୍ୱର୍ଣ୍ଣ ସହିତ ମିଳିଲା ମୋଟ 5 ପଦକ। ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ କରାଯାଇଥିବା ହଟ୍ଟଗୋଳ ଯୋଗୁଁ ଲୋକସଭାର କାର୍ଯ୍ୟ ଆଜି ବାଧାପ୍ରାପ୍ତ ହୋଇଛି। ଅପରାହ୍ନ 3 ସମୟରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ଅଧ୍ୟକ୍ଷତା କରୁଥିବା ଜଗଦମ୍ବିକା ପାଲ ଖଣି ଓ ଖଣିଜଦ୍ରବ୍ୟ ବିକାଶ ଓ ନିୟନ୍ତ୍ରଣ ସଂଶୋଧନ ବିଲ୍ 2026 ଉପରେ ଆଲୋଚନା କରିବା ଲାଗି କହିଥିଲେ। ମାତ୍ର ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ କୌଣସି ଆଲୋଚନା କରାନଯାଇ ଏହି ବିଲ୍ଟି ଲୋକସଭାର ଅନୁମୋଦନ ଲାଭ କରିଥିଲା। ଏହା ପୂର୍ବରୁ ଅପରାହ୍ନ 2 ଲୋକସଭା କାର୍ଯ୍ୟ ଆରମ୍ଭ ହେବା ପରେ ବିଦେଶୀ ଅନୁଦାନ ନିୟନ୍ତ୍ରଣ ସଂଶୋଧନ ବିଲ୍ 2026 ଯୁଗ୍ମ ସଂସଦୀୟ କମିଟିକୁ ପଠାଇବା ଲାଗି ସରକାର ଗୃହରେ ଅନୁମୋଦନ କରାଇଥିଲେ। ତେବେ କଂଗ୍ରେସ ଓ ସମାଜବାଦୀ ପାର୍ଟି ଏହାକୁ ବିରୋଧ କରି ସରକାର ତୁରନ୍ତ ଏହାକୁ ପ୍ରତ୍ୟାହାର କରିବା ଲାଗି ଦାବି କରିଥିଲେ। ଗୃହରେ ହଟ୍ଟଗୋଳ ଜାରି ରହିବାରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଥିଲେ ଯେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ବାଚସ୍କତି ଓମ୍ ବିର୍ଲାଙ୍କୁ ଏକ ପତ୍ର ଲେଖି ନିଟ୍ ପରୀକ୍ଷା ପ୍ରସଙ୍ଗରେ ଛାତ୍ରଛାତ୍ରୀଙ୍କ ଧାରଣା ସମ୍ପର୍କରେ ଗୃହରେ ଆଲୋଚନା କରିବା ଲାଗି ସରକାର ପ୍ରସ୍ତୁତ ଅଛନ୍ତି ବୋଲି ଅବଗତ କରାଇଛନ୍ତି। ଯେହେତୁ ସରକାର ଏଥିଲାଗି ପ୍ରସ୍ତୁତ ଅଛନ୍ତି, ତେଣୁ ବିରୋଧୀ ସଦସ୍ୟମାନେ ଏଥିରେ ସହଯୋଗ କରିବା ଲାଗି ଶ୍ରୀ ରିଜିଜୁ କଂଗ୍ରେସ ଓ ସମାଜବାଦୀ ପାର୍ଟି ସମେତ ଅନ୍ୟାନ୍ୟ ବିରୋଧୀ ସଦସ୍ୟମାନଙ୍କୁ ଅନୁରୋଧ କରିଥିଲେ। ସେ କହିଛନ୍ତି ଏହି ପ୍ରସଙ୍ଗରେ ଗୃହରେ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କର ବିବୃତ୍ତି ଲାଗି ବିରୋଧୀ ଦଳଗୁଡ଼ିକୁ ପୂର୍ବରୁ ଦାବି କରି ଆସୁଥିଲେ। ମାତ୍ର ବର୍ତ୍ତମାନ ସରକାର ଏଥିଲାଗି ପ୍ରସ୍ତୁତ ଥିବା ସମୟରେ ବିରୋଧୀ ଦଳ କାହିଁକି ପଛଘୁଞ୍ଚା ଦେଉଛନ୍ତି ବୋଲି ଶ୍ରୀ ରିଜିଜୁ ପ୍ରଶ୍ନ କରିଛନ୍ତି।
2: ସରକାର ଡିସ୍କସନ ଚାହତେ ପାର୍ଲାମେଣ୍ଟ ମେ ଓର ଅପୋଜିସନ ଭାଗ ରହେ ୟେ କଳ୍ପନା କରନା ମୁଶ୍କିଲ ହେ କ୍ୟୁକି ପାର୍ଲାମେଣ୍ଟ କି ଡେମୋକ୍ରେସି ମେ ଅପୋଜିସନ ପାର୍ଟି ଡିସ୍କସନ କେ ଲିଏ ଡିମାଣ୍ଡ କରତେ ହେ ଓର ସରକାର ଜବାବ ଦେତେ ହେ। ୟହାଁ ତୋ ସରକାର ଖୁଦ ହି କହ ରହେ କି ହମ ଡିସ୍କସନ କରେଙ୍ଗେ ଜବାବ ଦେଙ୍ଗେ ଓର ଅପୋଜିସନ ଜବାବ ସୁନନେ ନେଇ ଚାହତେ ଓର ଭାଗ ରହେ। ଏସା ପରିସ୍ଥିତି ଆପ କଳ୍ପନା କର ସକତେ ହେ? ଲୋକତନ୍ତ୍ର କେ ଲିଏ ଠିକ୍ ନହିଁ ହେ।
1: ଜାତୀୟ ସମବାୟ ବିକାଶ ନିଗମ ସଂଶୋଧନ ବିଲ୍ 2026 ଆଜି ରାଜ୍ୟସଭାରେ ଅନୁମୋଦିତ ହେବା ପରେ ସଂସଦରେ ଗୃହୀତ ହୋଇଛି। ପୂର୍ବରୁ ଲୋକସଭା ଏହି ବିଲ୍କୁ ପାରିତ କରିସାରିଛି। ଜାତୀୟ ସମବାୟ ବିକାଶ ନିଗମ ଆଇନ 1962 ଅଧିକ ସଂଶୋଧନ କରିବା ହେଉଛି ସମବାୟ ରାଷ୍ଟ୍ରମନ୍ତ୍ରୀ ମୁରଲୀଧର ମୋହଲଙ୍କ ଦ୍ୱାରା ଆଗତ ଏହି ବିଲ୍ର ମୁଖ୍ୟ ଉଦ୍ଦେଶ୍ୟ। ଆଜି ଗୃହରେ ଏହି ବିଲ୍ ଉପରେ

0: ଥିବା ଆଲୋଚନାର ଉତ୍ତର ଦେଇ ଶ୍ରୀ ମୋହଲ କହିଛନ୍ତି ଏହି ବିଲ୍ ମାଧ୍ୟମରେ ଦେଶବ୍ୟାପୀ କୃଷକମାନଙ୍କ ଆର୍ଥିକ ସଶକ୍ତିକରଣକୁ ଅଧିକ ସୁଦୃଢ଼ କରାଯାଇପାରିବ। ଦେଶରେ ସମବାୟ କ୍ଷେତ୍ରର ଏକ ସଂଗଠିତ ତଥା ନିରନ୍ତର ବିକାଶ ଲାଗି ଏହି ବିଲ୍ ମାଧ୍ୟମରେ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। 1963 ମସିହାରେ ସ୍ଥାପିତ ହୋଇଥିବା ଜାତୀୟ ସମବାୟ ବିକାଶ ନିଗମକୁ 2014 ପର୍ଯ୍ୟନ୍ତ ପୂର୍ବ ସରକାରମାନଙ୍କ ଅମଳରେ ମାତ୍ର 45,000 କୋଟି ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଗତ 12 ବର୍ଷ ମଧ୍ୟରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ପ୍ରାୟ 4,00,000 କୋଟି ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି ବୋଲି ଶ୍ରୀ ମୋହଲ କହିଛନ୍ତି। ସମବାୟ କ୍ଷେତ୍ର ଲାଗି ଏକ ସ୍ୱତନ୍ତ୍ର ମନ୍ତ୍ରଣାଳୟ ସ୍ଥାପନର 5 ବର୍ଷ ମଧ୍ୟରେ ନିଆଯାଇଥିବା ବିଭିନ୍ନ ଉନ୍ନତିମୂଳକ ଯୋଜନା ଉପରେ ଆଲୋକପାତ କରି ଶ୍ରୀ ମୋହଲ କହିଛନ୍ତି।
1: सहकारिता मंत्रालय के स्थापना के बाद माननीय उपसभापति महोदय पिछले 5 वर्षों में कई महत्वपूर्ण निर्णय लिए गए। लगभग 3,000 करोड़ रुपए की लागत से देश की 80,000 पैक्स को कंप्यूटराइजेशन किया जा रहा है। हमारे छोटे छोटे गांव के पैक्स को सक्षम बनाने के लिए पैक्स के मॉडल बायलॉज बना दिए गए और मुझे खुशी है कि देश के सभी राज्यों ने इस मॉडल बायलॉज को एडॉप्ट किया।
0: ଭାରତରେ ପ୍ରାୟ 440 ମହାକାଶ ଜ୍ଞାନକୌଶଳ ଷ୍ଟାର୍ଟଅପ୍ ପଞ୍ଜିକୃତ ହୋଇଛି ବୋଲି କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଲୋକସଭାରେ ସୂଚନା ଦେଇଛନ୍ତି। ଏ ସମ୍ପର୍କିତ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଶ୍ରୀ ସିଂ କହିଛନ୍ତି ଭାରତୀୟ ଜାତୀୟ ମହାକାଶ ପ୍ରୋହାହନ ଏବଂ ପ୍ରାଧିକରଣ ବାଉନ୍ଟି ବେସରକାରୀ ସଂଗଠନକୁ ବିଭିନ୍ନ ମହାକାଶ ଜନିତ କାର୍ଯ୍ୟକ୍ରମ ଜାରି ରଖିବା ଲାଗି 113 ଅନୁମତିପତ୍ର ପ୍ରଦାନ କରିଛନ୍ତି। ସେଥିମଧ୍ୟରୁ 18 ଷ୍ଟାର୍ଟଅପ୍ ରହିଥିବା ସେ କହିଛନ୍ତି। ଏହି କ୍ଷେତ୍ରକୁ ଅଧିକ ସୁସଂହତ କରିବା ଲାଗି ଏପର୍ଯ୍ୟନ୍ତ 118 ବୈଷୟିକ ଜ୍ଞାନକୌଶଳ ହସ୍ତାନ୍ତର ଚୁକ୍ତିନାମା କାର୍ଯ୍ୟକାରୀ କରାଯାଇଛି ବୋଲି ଡକ୍ଟର ସିଂ ସୂଚନା ଦେଇଛନ୍ତି। ଦେଶରେ ପ୍ରଥମ ପର୍ଯ୍ୟାୟରେ ଜାତୀୟ କୃତ୍ରିମ ବୁଦ୍ଧିମତା ଦକ୍ଷତା ପଦକ୍ଷେପ ମାଧ୍ୟମରେ 60,253 ପଞ୍ଜିକରଣ କରାଯାଇଛି। ଆଜି ଲୋକସଭାରେ ଅନ୍ୟ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍ ମୁର୍ଗାନ୍ ଏହି ସୂଚନା ଦେଇଛନ୍ତି। ମୋଟ 4,620 ଜଣ ପ୍ରଥମ ପର୍ଯ୍ୟାୟର 2 ମଡ୍ୟୁଲ ଏବଂ 552 ଜଣ ସମସ୍ତ 4 ଯାକ ମଡ୍ୟୁଲ ସମ୍ପୂର୍ଣ୍ଣ କରିଛନ୍ତି ବୋଲି ସେ କହିଛନ୍ତି। ୨୦୪୭ ସୁଦ୍ଧା ଭାରତର $30 ଟ୍ରିଲିୟନ୍ ଅର୍ଥବ୍ୟବସ୍ଥା ଦୃଷ୍ଟିକୋଣ ମାଧ୍ୟମରେ ବ୍ୟବସାୟିକ କାର୍ଯ୍ୟକଳାପ ଲାଗି ପ୍ରମୁଖ ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ବାଣିଜ୍ୟ ଶିଳ୍ପମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି। ଆଜି ନୂଆଦିଲ୍ଲୀଠାରେ ଭାରତୀୟ ବ୍ୟାପାରୀ ମହୋତ୍ସବ 2026ର ଉଦ୍ଘାଟନୀ ସମାରୋହରେ ଉଦ୍ବୋଧନ ଦେଇ ସେ ଏହି ମତ ବ୍ୟକ୍ତ କରିଛନ୍ତି। ବର୍ତ୍ତମାନ ଦେଶର ପ୍ରାୟ $4 ଟ୍ରିଲିୟନ୍ ଅର୍ଥବ୍ୟବସ୍ଥା ମାଧ୍ୟମରେ 2047 ସୁଦ୍ଧା ଲକ୍ଷ୍ୟ ପୂରଣ ଦିଗରେ ଭାରତ ଅଗ୍ରଗତି କରୁଛି ବୋଲି ଶ୍ରୀ ଗୋଏଲ କହିଛନ୍ତି।
2: ଭାରତ ମେ ଉଭରତି ହୁଇ ତାକତ ଆଜ ପୁରି ଦୁନିଆ ଦେଖ ରହି ହେ। ପୁରି ଦୁନିଆ ଭାରତ କେ ସାଥ ବ୍ୟାପାରିକ ସମ୍ବନ୍ଧ ବଢାନା ଚାହତି ହେ। ପୁରି ଦୁନିଆ କେ ଧ୍ୟାନ ମେ ଆ ଗୟା କି ୟେ $4 ଟ୍ରିଲିୟନ୍ କି ଆଜ କି ଇକୋନୋମି 2047 में जब हम 100 वर्ष आजादी के मनाएंगे तब ये $30 ट्रिलियन की इकोनॉमी कम से कम बच जाने वाली।
0: ବାଣିଜ୍ୟ କାରବାର କ୍ଷେତ୍ରରେ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଉପରେ ଆଲୋକପାତ କରି ସେ କହିଛନ୍ତି ଗତ 4 ବର୍ଷ ମଧ୍ୟରେ ପ୍ରାୟ 38 ବିକଶିତ ଦେଶ ସହିତ ଭାରତ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷର କରିଛି। ସେହିଭଳି 9 ମୁକ୍ତ ବାଣିଜ୍ୟ ଚୁକ୍ତିନାମା ମାଧ୍ୟମରେ ଭାରତୀୟ ଶିଳ୍ପ ସଂସ୍ଥା ଏବଂ ବ୍ୟବସାୟିକ ଗୋଷ୍ଠୀଙ୍କ ଲାଗି ବଜାର ଉନ୍କକ୍ତ ରହିଛି। ଗତବର୍ଷ ଭାରତର ବସ୍ତୁ ଓ ସେବା ରପ୍ତାନୀ ଏକ ରେକର୍ଡ ସ୍ତର 863 ଟ୍ରିଲିୟନ୍ ରେ ପହଞ୍ଚିଛି। ଏତଦ୍ବ୍ୟତୀତ ଗତ 6 ବର୍ଷ ମଧ୍ୟରେ ରପ୍ତାନୀ ପରିମାଣରେ ପ୍ରାୟ 73% ଅଭିବୃଦ୍ଧି ଘଟିଛି ବୋଲି ଶ୍ରୀ ଗୋଏଲ କହିଛନ୍ତି। ହରିଆଲି ଅମାବାସ୍ୟା ଅବସରରେ ଆଜି ଦେଶବ୍ୟାପୀ 50,000ରୁ ଉର୍ଦ୍ଧ୍ୱ ଚାରା ରୋପଣ କରାଯାଇଛି ବୋଲି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ସୂଚନା ଦେଇଛନ୍ତି। ଆଜି ନୂଆଦିଲ୍ଲୀଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ସେ କହିଛନ୍ତି ବିକାଶ ମିତ୍ର ପରିବାର ସହିତ ମିଳିତ ସହଯୋଗରେ ଆୟୋଜିତ ଏହି ଅଭିଯାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏକ୍ ପେଡ୍ ମା କେ ନାମ ପଦକ୍ଷେପ ଦ୍ୱାରା ଅଧିକ ଗତିଶୀଳ ହୋଇଛି। ହରିଆଲି ଅମାବାସ୍ୟା କେବଳ ଏକ ଧାର୍ମିକ ଉତ୍ସବ ନୁହେଁ ବରଂ ପ୍ରକୃତି ପ୍ରତି ନିଜର କୃତଜ୍ଞତା ପ୍ରଦର୍ଶନ କରିବାର ଏକ ସୁଯୋଗ ବୋଲି ଶ୍ରୀ ଚୌହାନ କହିଛନ୍ତି। ଏକ ସ୍ଥାୟୀ ପରିବେଶ ଏବଂ କୃଷିକ୍ଷେତ୍ର ମଧ୍ୟରେ ଥିବା ନିବିଡ଼ ସମ୍ପର୍କ ଉପରେ ଆଲୋକପାତ କରି ସେ କହିଛନ୍ତି ପରିବେଶଜନିତ ଅବକ୍ଷୟ ପ୍ରତ୍ୟକ୍ଷ ଭାବେ କୃଷି ଜଳର ଉପଲବ୍ଧତା ମୃତ୍ତିକା ସ୍ୱାସ୍ଥ୍ୟ ଏବଂ ସର୍ବୋପରି ମାନବ ଜୀବନକୁ ପ୍ରଭାବିତ କରିଥାଏ। ଏହି ଅବସରରେ ଅନ୍ତତଃ ପ୍ରତ୍ୟେକ ବର୍ଷ ଗୋଟିଏ ଲେଖାଏଁ ଚାରା ରୋପଣ କରିବା ସହିତ ଅନ୍ୟ 5 ଜଣଙ୍କୁ ଏହି ଅଭିଯାନରେ ସାମିଲ କରିବା ଲାଗି ଉତ୍ସାହିତ କରିବା ନିମନ୍ତେ କେନ୍ଦ୍ର କୃଷିମନ୍ତ୍ରୀ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି। ଏତଦ୍ବ୍ୟତୀତ ରୋପଣ କରାଯାଉଥିବା ଚାରାଗୁଡ଼ିକ ଯେଭଳି ସୁରକ୍ଷିତ ଏବଂ ଦୀର୍ଘ ସମୟ ଲାଗି ସଂରକ୍ଷିତ ରହିପାରିବ ସେଥିଲାଗି ଉପଯୁକ୍ତ ସ୍ଥାନ ଚିହ୍ନଟ କରି ଏହି ଅଭିଯାନରେ ସାମିଲ ହେବା ଲାଗି ଶ୍ରୀ ଚୌହାନ ସମସ୍ତ ପଞ୍ଚାୟତ ସହରାଞ୍ଚଳ

0: ପୌର ପରିଷଦଗୁଡ଼ିକୁ ପରାମର୍ଶ ଦେଇଛନ୍ତି। ଭାରତୀୟ ବାୟୁସେନା ଏବଂ ରୟାଲ୍ ମାଲେସିଆ ବାୟୁସେନା ପକ୍ଷରୁ ସୁବାଙ୍ଗ ଏୟାରବେସ୍ଠାରେ ଦ୍ୱିପକ୍ଷୀୟ ଉଦରାଶକ୍ତି 2026 ସମରାଭ୍ୟାସ ଜାରି ରହିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଭାରତୀୟ ବାୟୁସେନା କହିଛି, ଏହି ସମରାଭ୍ୟାସ ମାଧ୍ୟମରେ ଦୁଇ ଦେଶର ବାୟୁସେନା ମିଳିତ ଭାବେ ମାଲେସିଆଠାରେ ତାଲିମ ନେବା ସହିତ ବିଭିନ୍ନ କ୍ଷେତ୍ରରେ ପରସ୍କର ମଧ୍ୟରେ ବିଶେଷଜ୍ଞ ପରାମର୍ଶ ଆଦାନ ପ୍ରଦାନ କରିବାର ସୁଯୋଗ ପାଇଛନ୍ତି। ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଏକ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ମହିଳା ଓ ଶିଶୁଙ୍କ ସମେତ 15 ଜଣଙ୍କର ମୃତ୍ୟୁ ହୋଇଛି। ସ୍ଥାନୀୟ ପୁଲିସ୍ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ 26 ଜଣ ଯାତ୍ରୀଙ୍କୁ ଏକ ବିବାହ ଘରକୁ ନେଇ ଯାଉଥିବା ତିନିଚକିଆ ଯାନଟି ଭାରସାମ୍ୟ ହରାଇ ପଞ୍ଜାବର ମୁଜାଫରଗଡ଼ ଜିଲ୍ଲା ଅନ୍ତର୍ଗତ କୋଟାଡୁ କେନାଲରେ ଖସିପଡ଼ିଥିଲା। ସେମାନଙ୍କ ମଧ୍ୟରୁ 3 ଜଣ ପହଁରି ଆସି ଖବର ଦେଲା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା। ନାଇଜେରିଆର ଲାଗୋସ୍ଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ ଚାମ୍ପିୟନ୍ସିପ୍ର ତୃତୀୟ ଦିନରେ ଭାରତୀୟ ଫେନ୍ସିଂ ଟିମ୍ 3 ସ୍ୱର୍ଣ୍ଣ, 1 ରୌପ୍ୟ ଏବଂ 1 ବ୍ରୋଞ୍ଜ ପଦକ ହାସଲ କରିଛି। ଏହାକୁ ମିଶାଇ ଭାରତ ଏପର୍ଯ୍ୟନ୍ତ 8 ସ୍ୱର୍ଣ୍ଣ, 7 ରୌପ୍ୟ ଓ 14 ବ୍ରୋଞ୍ଜ ପଦକ ସହିତ ମୋଟ 29 ପଦକ ହାସଲ କରିଛି। ନିଟ୍ ପରୀକ୍ଷା ସମ୍ପର୍କିତ ଛାତ୍ରଛାତ୍ରୀଙ୍କ ଧାରଣା ପ୍ରସଙ୍ଗରେ ଗୃହରେ ଆଲୋଚନା ଲାଗି ସରକାର ପ୍ରସ୍ତୁତ ଅଛନ୍ତି ବୋଲି ବାଚସ୍ପତିଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଇଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଜାତୀୟ ସମବାୟ ବିକାଶ ନିଗମ ସଂଶୋଧନ ବିଲ୍ 2026 ସଂସଦରେ ଅନୁମୋଦିତ। 2047 ସୁଦ୍ଧା ଭାରତର 30 ଟ୍ରିଲିୟନ୍ ଡଲାର ଅର୍ଥ ବ୍ୟବସ୍ଥା ଦୃଷ୍ଟିକୋଣ ମାଧ୍ୟମରେ ବ୍ୟବସାୟିକ କାର୍ଯ୍ୟକଳାପ ଲାଗି ପ୍ରମୁଖ ସୁଯୋଗ ସୃଷ୍ଟି ହୋଇପାରିବ କହିଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ଏବଂ ନାଇଜେରିଆରେ ଚାଲିଥିବା ରାଜ୍ୟଗୋଷ୍ଠୀ ଚାମ୍ପିୟନ୍ସିପ୍ର ତୃତୀୟ ଦିନରେ ଭାରତୀୟ ଦଳକୁ 3 ସ୍ୱର୍ଣ୍ଣ ସହିତ ମିଳିଲା ମୋଟ 5 ପଦକ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲ ଶୁଣନ୍ତୁ। ନୂଆପଡ଼ା ଜିଲ୍ଲା ସମ୍ପର୍କରେ
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ନୂଆପଡ଼ା ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ନୂଆପଡ଼ା ସମ୍ବାଦଦାତା ତପନ ରଞ୍ଜନ ଦାସ, ଉପସ୍ଥାପନାରେ ମୁଁ ମହେଶ୍ୱର ସାହୁ। ଚାଷୀମାନଙ୍କୁ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର ଯୋଗାଣ ଏବଂ ଏହାର ନିରବଚ୍ଛିନ୍ନ ଉପଲବ୍ଧତା ସୁନିଶ୍ଚିତ କରିବାକୁ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ ବିଭିନ୍ନ ସାର ବିକ୍ରୟ କେନ୍ଦ୍ରରେ ଆକସ୍ମିକ ଯାଞ୍ଚ କରିଛନ୍ତି। ଖଇରାନାଇ ପଞ୍ଚାୟତ ଅଞ୍ଚଳର ସାର ବିକ୍ରୟ କେନ୍ଦ୍ରଗୁଡ଼ିକରେ ଷ୍ଟକ୍ ଉପଲବ୍ଧତା, ବିକ୍ରୟ ରେକର୍ଡ ଓ କାଗଜପତ୍ର ଯାଞ୍ଚ କରାଯାଇଥିଲା। ଚାଷୀଙ୍କୁ ନିର୍ଦ୍ଧାରିତ ଦରରେ ସାର ଯୋଗାଣ, ଷ୍ଟକ୍ର ସଠିକ୍ ହିସାବ ରଖିବା ଏବଂ ବିକ୍ରୟରେ ସ୍ୱଚ୍ଛତା ବଜାୟ ରଖିବାକୁ ଅଧିକାରୀ ଓ ବିକ୍ରେତାଙ୍କୁ ଜିଲ୍ଲାପାଳ ମଧୁସୂଦନ ଦାସ ନିର୍ଦ୍ଦେଶ ଦେଇଛନ୍ତି।
3: ସବୁ ରିଟେଲ ପଏଣ୍ଟରେ ସାର ମହଜୁଦ ରଖିବୁ, ଯଦ୍ୱାରା ଚାଷୀ ଭାଇମାନେ ସାର ପାଇବାରୁ ବଞ୍ଚିତ ହେବେ ନାହିଁ। କାରଣ ଏଇଟା ହେଉଛି ଚାଷ ସମୟ, ଲଗାଣ ବର୍ଷାରେ କିଛି ଚାଷ ନଷ୍ଟ ହୋଇଛି, ତେଣୁ ପୁଣି ସେମାନେ ମଧ୍ୟ ତଳି ରହିବେ ଏବଂ ସାରର ଆବଶ୍ୟକତା ଅଛି। ତେଣୁ ଆମ ଜିଲ୍ଲାରେ ସାରର ୟୁରିଆ ହେଉ ବା ଡିଏପି ହେଉ ସେ ସାରର କିଛି ଅଭାବ ନାହିଁ, ସାର ମହଜୁଦ ଅଛି ରିଟେଲ ପଏଣ୍ଟରେ। ଏବଂ ରିଟେଲ ପଏଣ୍ଟ ମାନେ ବେସରକାରୀ ରିଟେଲ ପଏଣ୍ଟ ଏବଂ ସରକାରୀ ରିଟେଲ ପଏଣ୍ଟ ହେଉଛି ଆପଣଙ୍କ ପାର୍କସରେ ଅଛି, ଆମେ ସମସ୍ତଙ୍କୁ ଦଉଛୁ। ଏବଂ ଆମେ ଯୋଉ ଚଢ଼ଉ କରୁଥିଲେ ଚଢ଼ଉର ଲକ୍ଷ୍ୟ ଆଭିମୁଖ୍ୟ ହେଉଛି ଯେ ସାର ଯେତିକି ଆପଣଙ୍କର ଦିଆଯାଇଛି ଏବଂ ଯେତିକି ସେମାନେ ଷ୍ଟକ୍ ରଖିଛନ୍ତି ଏବଂ ଯେତିକି ସେମାନେ ଇସ୍ୟୁ କରୁଛନ୍ତି ଚାଷୀ ଭାଇମାନଙ୍କୁ, ତା ଭିତରେ ଯେମିତି ତାରତମ୍ୟ ରହିବନି, ମେଳକ ଖାଇବ, ସେଥିନିମନ୍ତେ ତାକୁ ଆମେ ଯାଞ୍ଚ କରୁଥିଲୁ ଏବଂ ଠିକ୍ ରେଟ୍ରେ ଚାଷୀମାନେ ପାଉଛନ୍ତି ନାହିଁ ସେ କଥା ମଧ୍ୟ ଆମେ ତାକୁ ତଦନ୍ତ ପରିସରଭୁକ୍ତ କରିଥିଲୁ। ଆମେ ସମସ୍ତଙ୍କୁ ସଜାଗ ଆଉ ସତର୍କ କରିଛୁ, ଯୋଉଠି ଆମେ ଦେଖିଛୁ କୋଉଠି ବିଚ୍ୟୁତି ଆମେ ପରିଲକ୍ଷିତ ହେଇଛି ସେଠି ଆମେ କହିଛୁ ଫର୍ଟିଲାଇଜର ଇନ୍ସପେକ୍ଟରକୁ ତାଙ୍କୁ କୈଫତ ତଲବ କରିବେ ଏବଂ କୈଫତ ତଲବ କରି ଯଦି ସଂଯୋଜନ କୈଫତ ନଦେଲେ ତାହେଲେ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଆଇନ ଅନୁଯାୟୀ ନ।
2: ନୂଆପଡ଼ା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଜିଲ୍ଲାର 4 ସ୍ଥାନରେ ବିଶ୍ୱ ଜନଜାତି ଦିବସ ପାଳିତ ହୋଇଛି। ଜିଲ୍ଲା ମୁଖ୍ୟାଳୟ ସମେତ ବୋଡେନ, ସିନାପାଲି ଓ କୋମନା ବ୍ଲକର ପେଣ୍ଡରାବନ୍ଧରେ ଏହି କାର୍ଯ୍ୟକ୍ରମ ହୋଇଥିଲା। ପାରମ୍ପରିକ ବେଶଭୂଷା ଓ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ଆଦିବାସୀ ସମ୍ପ୍ରଦାୟ ପକ୍ଷରୁ ଶୋଭାଯାତ୍ରା କରାଯାଇଥିଲା। ନିଜର ପରମ୍ପରା, ସଂସ୍କୃତି ଓ ପ୍ରାଚୀନ ଜୀବନଶୈଳୀର ସୁରକ୍ଷା ସହ ଏହାକୁ ଆଗାମୀ ପିଢ଼ି ପର୍ଯ୍ୟନ୍ତ ପହଞ୍ଚାଇବା ଉପରେ ଯୁବକମାନେ ଗୁରୁତ୍ୱ ଦେଇଥିଲେ। ଏ ସମ୍ପର୍କରେ ଆଦିବାସୀ ଯୁବକ ଆନନ୍ଦ କଳାକାର କହିଛନ୍ତି,
4: ସମସ୍ତଙ୍କ ସେବା ଜୁହାର, ମୋ ନାଁ ଆନନ୍ଦ କଲାକାର 750, ଯେନ୍ଟାକି ମୁଇଁ ଓଟି ସମାଜରୁ ଗୋଟେ ବିଲମ୍ବ କରସି ଗୋଣ୍ଡ ସମାଜରୁ, ଯେନ୍ଟାକି ଆମେ ବୋଡେନ୍ ବ୍ଲକ୍ରେ ଆସିଛୁଁ ଆଉ ବହୁତ ବହୁତ ଆୟୋଜନ ମାନେ କରିଛନ୍ତି ଦିନେ, ଯେନ୍ଟାକି ଆସିକରି ଆମକୁ ବହୁତ ମଜା ଲାଗ୍ଲା, ଯେନ୍ଟାକି ମୋର କୋଟ ବସିଛି ତମେ ତ କେନ୍ତା ମଜା ଲାଗିଥିବ ଜାଣି ବି ପାରୁଥିବେ। ଇନ ଯେତେ ଲୋକ ଆସିଛନ୍ ଯେ ବହୁତ ଭଲ ଲାଗ୍ଲା, ଯେନ୍ଟାକି ଏନ୍ତା ନିଜର ସଂସ୍କୃତି, ନିଜର ପରମ୍ପରା, କଲଚର୍କେ ଟ୍ରେଡିସନ୍ କରିକ ସବୁ ଆସିଛନ୍ ଆଉ ମାନୁଛନ୍, ବହୁତ ଭଲ ଲାଗୁଛେ। ଆଉ ଏନ୍ତା ଯେତେ ବି ଲୋକ ଭାଇମାନେ ଅଛନ୍, ଯେ ବି ଆଜ୍ଞାର ସଂସ୍କୃତି ଆଉ ନିଜର ପରମ୍ପରାକେ ବର୍ତ୍ତମାନ ବି ଲୋକମାନେ ମାନିକର ଅଛନ୍। ଆଉ ମୁଁ ଦେଖବାକେ ବହୁତ ସୁନ୍ଦର ଲାଗ୍ଲା, ଚାରିତରଫ ଜଙ୍ଗଲ ଜଙ୍ଗଲ, ଯେନ୍ଟାକି ଇନ ଆଦିବାସୀ ଲୋକର ବସବାସ ଏରିଆ ଏଟା ଜଙ୍ଗଲ, ବହୁତ କ୍ରାଉଡ୍ ଫିଲ୍ ଲାଗୁଛି ମୋତେ।
2: ଖଡ଼ିଆଳ ବ୍ଲକର ବାଦି ଗ୍ରାମରେ ଖଡ଼ିଆଳ କେନ୍ଦ୍ରୀୟ

0: ବିଦ୍ୟାଳୟର ନୂତନ କୋଠାର ଗୃହ ପ୍ରବେଶ ଅନୁଷ୍ଠିତ ହୋଇଛି। ଆଗାମୀ ଦିନରେ ବିଦ୍ୟାଳୟର ଶିକ୍ଷାଦାନ ନିଜସ୍ୱ କୋଠାରେ ଆରମ୍ଭ ହେବ ବୋଲି ଜିଲ୍ଲାପାଳ ମଧୁସୂଦନ ଦାସ କହିଛନ୍ତି। ନୂତନ ପରିବେଶ ଓ ଆଧୁନିକ ଭିଭିଭୂମିରେ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ବ୍ୟବସ୍ଥା ଆହୁରି ସୁଦୃଢ଼ ହେବ ବୋଲି ବିଦ୍ୟାଳୟ ଅଧ୍ୟକ୍ଷ ସଞ୍ଜୀବ ସାହୁ ପ୍ରକାଶ କରିଛନ୍ତି। ଏପଟେ ପବିତ୍ର ପାତାଳଗଙ୍ଗାରୁ ଶ୍ରାବଣ ମାସର ବୋଲବମ୍ ଯାତ୍ରା ଜାରି ରହିଛି। ଶ୍ରାବଣ ସୋମବାର ଅବସରରେ ଶ୍ରଦ୍ଧାଳୁମାନେ ପାତାଳଗଙ୍ଗାରୁ ପବିତ୍ର ଜଳ ସଂଗ୍ରହ କରି ପ୍ରାୟ 35 କିଲୋମିଟର ପଦଯାତ୍ରା କରି ଶିବଲିଙ୍ଗରେ ଜଳାଭିଷେକ କରୁଛନ୍ତି। ଶ୍ରାବଣ ମାସ ସାରା ପାତାଳଗଙ୍ଗାରେ ଭକ୍ତଙ୍କ ସମାଗମ ଲାଗି ରହିଛି। ପବିତ୍ର ଜଳକୁଣ୍ଡରେ ସ୍ନାନ କରି ଭକ୍ତମାନେ ନିଷ୍ଠାର ସହ ବୋଲବମ୍ ଯାତ୍ରା ଆରମ୍ଭ କରୁଥିବାବେଳେ ଭଜନ କୀର୍ତ୍ତନ ଓ ଶିବନାମ ଜପରେ ସମଗ୍ର ଅଞ୍ଚଳ ଆଧ୍ୟାତ୍ମିକ ପରିବେଶରେ ମୁଖରିତ ହୋଇଛି। ତରବଡ଼ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟ ପରିସରରେ ସ୍ୱଚ୍ଛତା ପରିବେଶ ସୁରକ୍ଷା ଓ ଏକକ ବ୍ୟବହାର ପ୍ଲାଷ୍ଟିକ୍ ମୁକ୍ତ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଛି। ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଜିଲ୍ଲାପାଳ ମଧୁସୂଦନ ଦାସ ପ୍ଲାଷ୍ଟିକ୍ର କୁପ୍ରଭାବ ଓ ବର୍ଜ୍ୟବସ୍ତୁର ସଠିକ୍ ପରିଚାଳନା ସମ୍ପର୍କରେ ସଚେତନ କରିଥିଲେ। ନିଜ ପରିବାର ଓ ସମାଜକୁ ସ୍ୱଚ୍ଛତା ପାଇଁ ପ୍ରେରିତ କରିବାକୁ ସେ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ। ଉତ୍ସବସ୍ଥଳରୁ ବର୍ଜ୍ୟବସ୍ତୁ ପୃଥକୀକରଣ ଓ ନିଷିଦ୍ଧ ପ୍ଲାଷ୍ଟିକ୍ ବ୍ୟବହାର ରୋକିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ନୂଆପଡ଼ା ପୁଲିସ୍ ପକ୍ଷରୁ ଆୟୋଜିତ ହୋଇଛି ମୋବାଇଲ୍ ମେଳା। ଜିଲ୍ଲା ପୁଲିସ୍ ଆରକ୍ଷୀ ଅଧୀକ୍ଷକ ଅମୃତପାଲ ସିଂଙ୍କ ନେତୃତ୍ୱରେ ବିଭିନ୍ନ ଥାନା ଓ ଫାଣ୍ଡି ପକ୍ଷରୁ ଚୋରି ହୋଇଥିବା ମୋବାଇଲ୍ ଉଦ୍ଧାର ଅଭିଯାନ ଚାଲିଥିଲା। ଏହି ଅଭିଯାନରେ 50ରୁ ଅଧିକ ଚୋରି ହୋଇଥିବା ମୋବାଇଲ୍ ଉଦ୍ଧାର କରାଯାଇ ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରାଯାଇଛି। ମୋବାଇଲ୍ ଫୋନ୍ ସୁରକ୍ଷିତ ରଖିବା ସହ ଚୋରି କିମ୍ବା ହଜିଗଲେ ତୁରନ୍ତ ପୁଲିସ୍କୁ ସୂଚନା ଦେବାକୁ ଜନସାଧାରଣଙ୍କୁ ପୁଲିସ୍ ଆହ୍ୱାନ କରିଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ପୁରୀ ଜିଲ୍ଲା ସମ୍ପର୍କରେ।
1: ଜିଲ୍ଲା ହାଲଚାଲ ଶୁଣିଲେ ନୂଆପଡ଼ା ଜିଲ୍ଲା ସମ୍ପର୍କରେ। ଶ୍ରୋତାବନ୍ଧୁମାନେ
2: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି ଆମ କେନ୍ଦ୍ରରୁ ମିଡିୟମ୍ ୱେଭ୍ରେ 204.5 meters ତଥା 1477 kHz ଯୋଗେ, ଏଫ୍ଏମ୍ର 103.6 MHz ଯୋଗେ। ପ୍ରସାର ଭାରତୀ ଲାଇଭ୍ ଷ୍ଟ୍ରିମିଂ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ବର୍ତ୍ତମାନ ରାତି 7:30:50। ପ୍ରଚାର କରୁଛୁ ଚାଷୀ ଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ କୃଷି ଓ କୃଷକ। ଉପସ୍ଥାପନାରେ ଅଛନ୍ତି ନିବେଦିତା ପଣ୍ଡା ଏବଂ ଅଭିଷିକ୍ତା ରଥ।

0: ରିଜୁଆର ଭଉଣୀ, ଭଲ ଅଛ କି?
1: ହଇ ହଇ, ପଳେଇ ଆଇଲ କି?
0: ହଁ, କେତେବେଳଠୁ ଜଗିଥିଲ ପରା ଲାଗୁଛି।
1: ହଇ ହଇ, ଆଜି ତମର ଲେଟ୍ ହେଇଗଲା।
0: ହଇ, ଆଜି ଚିତା ଲାଗି ଅମବାସ୍ୟା ନେଇ କି?
1: ହଇ ହଇ ହଇ,
0: ସି କହିବେନି କି ଆମର ଆରାଧ୍ୟ ଭଗବାନ ତ ହଉଛନ୍ତି ଜଗନ୍ନାଥ।
1: ହଇ,
0: ଓଡ଼ିଶାର ଆରାଧ୍ୟ ଠାକୁର, ତାଙ୍କର ପୁଣି ଆଜି ଚିତା ଲାଗିବ ପୁଣି। ସି ବିଷୟରେ ଟିକେ ଶୁଣୁଥିଲି ତ, ଏ ଆମର ଯୋଉ ମନ୍ଦିରର ପୂଜାରୀ ଆଜ୍ଞା ତାଙ୍କେ ଆସିଥିଲେ, କହୁଥିଲେ ଯେ ଜଗନ୍ନାଥ ମନ୍ଦିରରେ ଜଗନ୍ନାଥ ସଂସ୍କୃତି ଅନୁସାରେ ମହାପ୍ରଭୁଙ୍କର ସୁନା ଚିତା ଲାଗିବ, ଆହୁରି ଘର ଘର ମାନଙ୍କରେ ଚଡିଆ ବନ୍ଧା ହବ, ଚଡିଆରେ ଗୋଟେ ଚିଠି ବନ୍ଧା ହବ, ସେ ଚିଠିରେ ମନର ଯୋଉ ଇଚ୍ଛା ଥିବ ସେ ଇଚ୍ଛାକୁ ଆମକୁ ବାଘ ମାମୁ ବନେଇକିନା ବାନ୍ଧିକିନା ଘର ମୁହଁରେ ଟାଙ୍ଗିଦେଲେ ଭଗବାନ ପୁଣି ସେ ଇଚ୍ଛାକୁ ପୁରା କରିବେ।
1: ହେଲେ
0: ଆହୁରି ଚିତଉ ପିଠା ମିଶା ଘରର ଏରୁଣ୍ଡି ଜାଗାରେ ପୂଜା ହବ, ସେଇଟା ସବୁ କହୁଥିଲେ। ହେଲେ ନୂଆ ଜିନିଷ ବୋଲି ଗୋଟେ ଶୁଣୁଥିଲି, ସବୁ ଘରେ ତ ଏଯାକ ନଥିବ, ଯାହା ଘରେ ଅଛି ସିଏ ଆକା ଜାଣିଥିବ। ଆହୁରି ଆମର ଚାଷବାସ କରିବା ଲୋକ ଆମକୁ କଣ, ସବୁବେଳେ ଆମର ମନରେ ଗୋଟେ ଏକା କଥା ଥିବ ଯେ ଆମର ଫସଲ କେମିତି ଭଲ ହଉ, ଆଉ ଆମର ଚାଷ କେବେ ନଷ୍ଟ ନ ହଉ, ଖର୍ଚ୍ଚ କରିଥିବା ପଇସାରୁ କେମିତି ଦୁଇ ଗୁଣ ଅଧିକା ପାଇବା ବୋଲିକି। ଆହୁରି ଆଜି ଟିକେ ବିଲ ବାଡ଼ ମାନଙ୍କରେ ଟିକେ

0: ପୂଜା କରିବି ବୋଲିକି ପୂଜା ଟିକେ କଲି, ସି ବାହାନରେ ଟିକେ ଡେରି ହେଇଗଲା।
1: ଡେରି ହେଇଗଲା, ହଏ ହଏ, ହଉ ଭଲ କଥା ଗୋଟେ କହିଲ। କହିଲା ଭଳିଆ କିଏ ଜାଣିଥିବ କିଏ ଜାଣିନଥିବ, ହଉ ହେଲେ ତମେ ତ ଯୋଉଟା କହିଲ ହେଲେ ଏତିକିରୁ କାର୍ଯ୍ୟକ୍ରମଟା ଆମର ଆରମ୍ଭ କରିବା ହେଲେ। ଆଉ
0: ହଁ, ଆଜିର କାର୍ଯ୍ୟକ୍ରମ ଶୁଣୁଥିବା ସବୁ ଚାଷୀ ଭାଇ ଭଉଣୀ ମାନେ, SHG ମା ଭଉଣୀ ମାନଙ୍କୁ ଆମ ତରଫରୁ
1: ଜୁହାର।
0: ହେଲେ ଭଲ କଥା ବୋଲି କହିଲେ, ଆଜି ତ ଚିତା ଲାଗି ଅମାବାସ୍ୟା ମିଶା, ଆଜିଠୁ ତେଲୁଗୁ ସମ୍ପ୍ରଦାୟର ଭାଇ ଭଉଣୀ ମାନେ ଅଛନ୍ତି, ତାଙ୍କର ପୁଣି ଶ୍ରାବଣ ଆରମ୍ଭ ହେଲା।
1: ଓହୋ,
0: ହେଲେ ଆମର 15 ଦିନ ଆଗରୁ ହବ,
1: କାହିଁକି
0: ବୋଲେ ଆମର ପୂର୍ଣ୍ଣିମାକୁ ପୂର୍ଣ୍ଣିମା ଆମର ମାସେ, ତାଙ୍କର ଅମାବାସ୍ୟାକୁ ଅମାବାସ୍ୟା ମାସେ, ସେଟା ତ ଗୋଟେ କଥା ରହିଲା। ହେଲେ ଆମର ଆହୁରି ଗୋଟେ କଥା ହେଇଛ, ଶ୍ରାବଣ ମାସ ଚାଲିଛି, ଆମର ଯୋଉ କାଉଡିଆ ଭାଇମାନେ ଯୋଉଠି ଯାଇକି ଜଳ ଆଭିଷେକ କରୁଛନ୍ତି, ମହାଦେବଙ୍କୁ ପାଣି ଢାଳିବା ପାଇଁ ଚିନ୍ତା କରୁଛନ୍ତି, ଆମେ ସବୁବେଳେ ଚେଷ୍ଟା କରିବା ଯୋଉ ଆମେ ଯାଇକି ପାଣି ଯୋଉ ଜାଗାରୁ ଆଣୁଛୁ ସେ ଜାଗାରେ କେମିତି ବର୍ଜ୍ୟବସ୍ତୁ ପକେଇବା ନାହିଁ, ଜରି ହଉ ପ୍ଲାଷ୍ଟିକ ହଉ, କାହିଁକି ବୋଲେ ଏଇଟା ହଉଛି ପ୍ରକୃତିର ପୂଜା କରିବା ସହିତ ସମାନ। ଆମର ପ୍ରକୃତି ଯେତେ ସଫା ଥିବ ଯେତେ ସୁନ୍ଦର ଥିବ ଆମକୁ ଜୀବନ ସାରା ସିଏ ଆମକୁ ସବୁବେଳେ ଦବ। ସେ କଣ ନଉଛି କି, ଆମେ ଝରଣାକୁ କଣ ପାଣି ଦଉଛୁ ନା ଖାଦ୍ୟ ଦଉଛୁ କୁହ, ନା ଜଙ୍ଗଲକୁ କିଛି ଖାଦ୍ୟ ଦଉଛୁ ନା ପାଣି ଦଉଛୁ, ପ୍ରକୃତିକୁ ଆମେ କିଛି ଦଉନୁ, ପ୍ରକୃତି ଆମକୁ ସବୁବେଳେ ଦଉଛି। ହେଲେ ସେଥିପାଇଁ ଆମେ ଯୋଉ ପାଣି ପକେଇଲା ପରେ ପ୍ଲାଷ୍ଟିକ ଢାଳ ହଉ କିମ୍ବା ଜରି ହଉ କିମ୍ବା ଖାଦ୍ୟ ପାଇଁ ଆମକୁ ଯୋଉ ପ୍ରକାରର ବ୍ୟବସ୍ଥା ହେଇଛି, ଖାଦ୍ୟ ବ୍ୟବସ୍ଥା ପରେ ଯୋଉ ଖାଇବା ପରେ ଯୋଉ ବର୍ଜ୍ୟବସ୍ତୁ ହଉ, ସେସବୁ ଜିନିଷକୁ ପକେଇକି ଆମର ପ୍ରକୃତିକୁ ଆମର ପରିବେଶକୁ ନଷ୍ଟ କରିବା ନାହିଁ, ନା କଣ କହୁଛ?
1: ନାଇଁ ସତ କଥା, ତ କହିଲା ଭଳିଆ ଆସିଲେ ଏଇ ମାସଟା ପୂଜାପାତି ତ କରିବାଟା ହଉଛି କି ନ ହଉଛି, କହିଲା ଭଳିଆ ଏଇ ଅସନା ପରିବେଶକୁ ଅସଫା କରିବାଟା ବେଶିକା ହେଇଯାଉଛି। ଆହୁରି କହିଲା ଭଳିଆ ନେଇକି ଯିବା ଆସିବାଟା ମିଶା ଦେଖିବା ବେଳେ ନେଇକି ଯେତେ ଆମେ ସୁରକ୍ଷିତରେ ଯିବା, ଦେଖୁଛ ଆକ୍ସିଡେଣ୍ଟ ହଉଛି, ଦେଖୁଛ ବର୍ଷା ଦିନ ଚାଲିଛି, ତ ଯେତେ ଆମର ପାଖରେ ଏକା ଅଛି କି ଆମେ କେମିତି ଯାଇପାରିବା, କେମିତି ଭଲରେ ସେଠି ପହଞ୍ଚିବା, ଆହୁରି ସେଠୁ ଭଲରେ ଆମର ଜଳାଭିଷେକ କରିକିନା ଆସିବା।
0: ହଁ, ତାର ସହିତ ଆଉ ଗୋଟେ କଥା ଯେ ହେଡି ଆମର ପଡ଼ିଶା ଘର ପିଲା ଗଲା, ହେଡି ଆମର ସାମ୍ନା ଘର ପିଲା ଗଲା, ଏମିତି ବୋଲି ଭାବିକିନା ଯିବାଟା ଠିକ ନାହିଁ। ମନରେ ଭକ୍ତି, ମନରେ ସେତିକି ଧୈର୍ଯ୍ୟ ସାହସ ବାନ୍ଧିକିନା ଚାଲି ଚାଲି ଯିବା ବୋଲି ଏକା ଯାଇପାରିବା। ଏ ଲୋକ ଦେଖାଣିଆ ସେବା କରିବା, ଲୋକ ଦେଖାଣିଆ ଭକ୍ତି କରିବାର କିଛି ଆବଶ୍ୟକତା ନାହିଁ,
1: କାହିଁକି
0: ବୋଲେ ଯାହାର ପାଇଁ ଆମେ କରୁଛୁ ସିଏ ତ ଭଲକି ଜାଣିଛି ନା ଆମକୁ,
1: ସେଟା ସତ କଥା।
0: ସେ ଭଗବାନଙ୍କୁ କିଛି ଅଚପା ଅଛି ନା ଲୁଚେଇବା ଜିନିଷ ଅଛି,
1: ସେଟା ଠିକ। ମନରେ ସେତିକି ଶ୍ରଦ୍ଧା ଥାଇକିନା, ମନରେ ସେତିକି ଭକ୍ତି ଥାଇକିନା ଯିବା, ଆଉ ନିଜର ମନସ୍କାମନା ଯୋଉଟା ବି ଅଛି କରିକି ଆସିବା।
0: ଆଉ ଯୋଉ ଲୋକମାନେ ଯାଇପାରୁନାହାନ୍ତି ତାଙ୍କେ ମନ ଦୁଃଖ କଲେ ହବ କି ଯେ ମୁଁ ଯାଇପାରୁନି ବୋଲେ ଭଗବାନ ମୋର କମ୍ କଥା ଟିକେ ଶୁଣିବେ? ନାଇଁ ବାବୁ, ସେମିତି ନାହିଁ। ଯୋଉ ଲୋକ ଯାଉଛନ୍ତି ତାଙ୍କେ ତ ଯିବା କଥା, ଯୋଉ ଲୋକ ଯାଉନାହାନ୍ତି ତାଙ୍କେ ମଧ୍ୟ ଭଗବାନଙ୍କୁ ଯଦି ଘରେ ରହିକିନା କିମ୍ବା ମନ୍ଦିର ଯାଇକିନା ମୁଣ୍ଡିଆ ମାରିବେ ବୋଲି ବି ଭଗବାନ ତାଙ୍କ କଥା ଶୁଣିବେ
1: ଶୁଣିବେ।
0: ହେଲେ ଏଇ ସବୁ ଗପ ଭିତରେ କଣ କହିବା, ଟିକେ ବିରତି ନବା, ଆଉ କଣ ସବୁ ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ କଥାବାର୍ତ୍ତା ଆଣିଛ ସେ ବିଷୟରେ ଟିକେ କଥା ହେଇଯିବା ନା ନାଇଁ?
1: ନାଇଁ ସତ କଥା, ଏଇ ସବୁ ତ କଥା ବେଶୀ ହେଲେ ହେଲେ ଆଜିର ଆମର ଚାଷୀ ଭାଇଙ୍କୁ ଦୁଇ ପଦ କଥାରେ ଅଛି, କୃଷିରେ ମହିଳା ଚାଷୀ ମାନଙ୍କର ଭୂମିକା କଣ ରହିଛି ବୋଲି ହେଲା। ହେଲେ ଆମେ ତ ସବୁ ଜାଣିଛୁ ମା ଭଉଣୀ ମାନେ ବହୁତ ଆଗେଇଲେଣି, ସାର୍ କଣ କଣ କହିଛନ୍ତି, ଚାଲ ଆଉ ଡେରି କରିବା ନାହିଁ, ଶୁଣିଦବା।
2: ସାର୍ ନମସ୍କାର, ଆପଣଙ୍କୁ ସ୍ୱାଗତ କରୁଛୁ ଆମର କିଷାନବାଣୀ କାର୍ଯ୍ୟକ୍ରମକୁ। ଆପଣ ପ୍ରଥମେ ଆପଣଙ୍କର ଟିକେ ପରିଚୟ ପ୍ରଦାନ କରିବେ ସାର୍?
3: ହଁ ନମସ୍କାର ମ୍ୟାଡମ, ମୁଁ ଅଶୋକ ପାଇଁ ଗୋଷ୍ଠୀ କୃଷି ଅଧିକାରୀ ବୋରିଗୁମା ବ୍ଲକରେ କର୍ମରତ।
2: ସାର୍ ବହୁତ ବହୁତ ଧନ୍ୟବାଦ ଆପଣ ସମୟ ଦେଲେ। ଆଜିର ବିଷୟ ରହିଛି ସାର୍ କି କୃଷିରେ ମହିଳା ଚାଷୀଙ୍କ ଭୂମିକା, ତ ତାକୁ ନେଇକି ଆପଣ କଣ କହିବେ? ଯେମିତିକି ଆମେ ସମସ୍ତେ ଜାଣିଛୁ ଏବେ ମହିଳାମାନେ ବହୁତ ଆଗରେ ଅଛନ୍ତି ହିଁ, ତ ଯୋଉମାନେ ପ୍ରଥମେ କିଛି ଜାଣିନାହାନ୍ତି ଆଉ ଇଣ୍ଟରେଷ୍ଟେଡ ଅଛନ୍ତି କିଛି କରିବା ପାଇଁ, ଖାସ କରିକି ଚାଷକୁ ନେଇକି, ପ୍ରଥମେ ସେମାନଙ୍କ ପାଇଁ କଣ କହିବେ ଆପଣ ଟିକେ କହିବେ ସାର୍?
3: ନିଶ୍ଚିତ ଭାବରେ ଏଇ ଯୋଉ ବିଷୟବସ୍ତୁଟି ରହିଛି ଏଇଟା ଗୋଟେ ମାନେ ଏଇଟା ଛୋଟିଆ ବିଷୟବସ୍ତୁ ନୁହଁ, ଟେକ୍ନିକାଲ ବି ନନ୍ ଟେକ୍ନିକାଲ ବି, ଏଇଟା ଗୋଟେ ସମ୍ବେଦନଶୀଳ ବିଷୟ ସବୁ ସେକ୍ଟର ପାଇଁ, ସବୁ କ୍ଷେତ୍ର ପାଇଁ। ଆଉ କୃଷି କ୍ଷେତ୍ରରେ ସ୍ପେସିଆଲି ଦେଖିବାକୁ ଗଲେ ଯଦି ମୁଁ ଗୋଟେ ଉଦାହରଣ ନେଇକରି ଆଗେ ଆରମ୍ଭ କରିବି, ମହିଳା ମାନଙ୍କର କାମଟା ପ୍ରତ୍ୟେକ ସେକ୍ଟରରେ ନିଜ ଘରଠୁ ହିଁ ଆରମ୍ଭ ହୁଏ। ତାର ଉଦାହରଣ ଆମେ ସମସ୍ତେ ଜାଣିଛେ, ଜଣେ ମହିଳା ପ୍ରଥମେ ଗୋଟେ ମା ହିସାବରେ, ଗୋଟେ ସ୍ତ୍ରୀ ହିସାବରେ, ଗୋଟେ ଝିଅ ହିସାବରେ ସବୁ ସେକ୍ଟରରେ ନିଜ ଘରଠାରୁ ହିଁ କାମ ଆରମ୍ଭ କରନ୍ତି। ତାଙ୍କର ଭାଗିଦାରୀ ପରିବାରରୁ ହିଁ ଆରମ୍ଭ ହୁଏ ଏବଂ ସମାଜ ପାଖରେ ପହଞ୍ଚେ, ଏବଂ ସବୁ କ୍ଷେତ୍ରରେ ମହିଳା ଆଜିର ସମୟରେ ଆଗରେ ଅଛନ୍ତି। ଠିକ ସେମିତି କୃଷି ବିଭାଗରେ ମଧ୍ୟ, କୃଷି କ୍ଷେତ୍ରରେ ମଧ୍ୟ ପୁରା ଫ୍ୟାକ୍ଚୁଆଲ ରିପୋର୍ଟ ଯଦି ଆମେ ଦେଖିବା, ଫୁଡ୍ ଆଣ୍ଡ ଏଗ୍ରିକଲଚର ଅର୍ଗାନାଇଜେସନ ୱାର୍ଲ୍ଡ ୱାଇଡ୍ ଯଦି ଆମେ

0: ସେ ଡେଟାକୁ ବେସ୍ କରିବା, ତାହେଲେ ବିଶ୍ୱର 50% ଖାଦ୍ୟ ଯାହା ଆମେ ଖାଦ୍ୟ ଖାଉଛେ ସେଥିପାଇଁ କେବଳ ଓମେନ୍ ମାନେ ହିଁ ଦାୟୀ ବିଶ୍ୱର 50% ଖାଦ୍ୟ ତିଆରି କରିବାରେ, ପ୍ରଡକ୍ସନ କରିବାରେ। ଠିକ ସେମିତି ଆମର କୃଷି କ୍ଷେତ୍ରରେ 43% ଭାଗିଦାରୀ ମହିଳାମାନଙ୍କର ଅଛି ଏଗ୍ରିକଲଚରାଲ ଲେବର ଫୋର୍ସ ହିସାବରେ। ଆଜି ସମସ୍ତେ ଜାଣିଥିବେ ଯେ କୃଷି କ୍ଷେତ୍ରରେ 2026 ହଉ ବା ତା ପୂର୍ବ ବର୍ଷ ମାନଙ୍କରେ ହଉ ବା ତାର ଆଗାମୀ ବର୍ଷ ମାନଙ୍କରେ ହଉ କୃଷି କ୍ଷେତ୍ରରେ ଲେବର କେତେ ସଂଖ୍ୟାରେ କମିଯାଇଛନ୍ତି, ତା ଭିତରେ ବି ମାନେ ନିଜ ଆଖିରେ ବି ଦେଖୁଥିବେ, ପ୍ରାକ୍ଟିକାଲ ବି ସବୁ ଜାଣୁଥିବେ କି ସବୁବେଳେ କୃଷି କ୍ଷେତ୍ରରେ ପୁରୁଷମାନଙ୍କ ଅପେକ୍ଷା ସ୍ତ୍ରୀମାନେ ହିଁ, ଆପଣ ଦେଖୁଥିବେ ରୁଆ ରୁଇ କାମ ବର୍ତ୍ତମାନ ଚାଲିଛି, ସେଠି ଯଦି 5 ଜଣ ପୁରୁଷ ଥିବେ ତାହେଲେ 15 ଜଣ ନିଶ୍ଚିତ ଭାବରେ ମହିଳା ସେଠି କାମ କରୁଥିବେ। ଆଜି ଯୋଉ ରୁଆ ରୁଇ କାମ ଚାଲୁଛି ବା ପ୍ରତ୍ୟେକ ଏଗ୍ରିକଲଚରାଲ ଅପରେସନ ମାନଙ୍କରେ, ତ ସେମିତି 43% ର ଓମେନ ଲେବର ଫୋର୍ସ ଭାଗିଦାରୀ ରହିଛି ଆଜିର କୃଷି କାର୍ଯ୍ୟରେ। ଠିକ ସେମିତି ଆମର ଭାରତ ବର୍ଷରେ 78% ର ଓମେନ ମାନେ ଅଛନ୍ତି ଯେଉଁମାନେ ଏଗ୍ରିକଲଚରାଲ ସେକ୍ଟରରେ କାମ କରନ୍ତି, ସେମାନେ କୃଷିକୁ ନିଜର ପ୍ରାଧାନ୍ୟ ଦେଇକରି ଆଗକୁ କୃଷି କ୍ଷେତ୍ରକୁ ଆଗକୁ ନିଅନ୍ତି।
1: ଭୂମିକା କହିଲେ ଆମେ କଣ ଏଠି ବୁଝିବା ସାର୍, ଆଉ ଖାସ କରିକି ଯଦି ମହିଳାମାନଙ୍କ ପାଇଁ ସେମିତି କିଛି ସରକାରଙ୍କ ତରଫରୁ ସୁବିଧା ସୁଯୋଗ ଚାଷକୁ ନେଇକି ନା କି କିଛି ବି ଚାଷ ହଉ ପଶୁପାଳନ ହଉ ଯାହା ବି ହଉ ତା ପ୍ରତି କିଛି ସରକାରଙ୍କର ସେମିତି କିଛି ଅଛି କି ସାର୍, ଖାସ କରିକି ମହିଳାମାନଙ୍କ ପାଇଁ?
0: ନିଶ୍ଚିତ ଭାବରେ ଭୂମିକା ଏବେ ଯାହା ବି ମୁଁ କହିଲି ଯେତିକି ଆମର ଓମେନ ମାନେ ବା ଆମର ମା ମାନେ ବା ଆମର ଭଉଣୀ ମାନେ ଯାହା କାମ କରୁଛନ୍ତି କୃଷି କ୍ଷେତ୍ରରେ, ତାଙ୍କୁ ପ୍ରଥମ କଥା ହେଲା ଗୋଟେ ଜେଣ୍ଡର ଡିସ୍କ୍ରିପାନ୍ସିକୁ ଫେସ୍ କରିବାକୁ ସବୁବେଳେ ପଡେ। ଜେଣ୍ଡର ଇକ୍ୱିଟି ଇକ୍ୱାଲିଟି ଏ ଦିଟା ଯାକ ଆମ ସୋସାଇଟିରେ ହଉ ବା ଏଗ୍ରିକଲଚରାଲ ସେକ୍ଟରରେ ହଉ ଏ ଦିଟା ଯାକ ସବୁବେଳେ ଫ୍ଲକ୍ଚୁଏଟ୍ କରୁଥାଏ, ଯାଇ ହିଁ ଏସବୁ ଅସୁବିଧା ହୁଏ। ଯେଉଁଥିପାଇଁ ଗୋଟେ ଓମେନ୍ ନା ଏଗ୍ରିକଲଚରାଲ ସେକ୍ଟରରେ ତାର ରିକଗ୍ନିସନ ପାଏ ନାହିଁ, ସେ କେବଳ ଗୋଟେ ଲେବର ହିସାବରେ ସେଠି କାମ କରେ। କାହିଁକି ନା ସବୁବେଳେ ଆପଣ ଜାଣିଥିବେ ଲ୍ୟାଣ୍ଡର ଓନରସିପ୍ ସବୁବେଳେ ପୁରୁଷମାନଙ୍କ ନାଁରେ ହିଁ ଥିବ, ବହୁତ କମ୍ ଜାଗାରେ ଓମେନ୍ ମାନଙ୍କ ନାଁରେ ଥିବ, ତ ସେ ଜିନିଷଟା ସବୁବେଳେ ସୋସାଇଟିରେ ହଉଛି, ସେଟା ଗୋଟେ ଅସୁବିଧା ଜିନିଷ ଯୋଉଟା ହଉଛି, ସେ ଡିସ୍କ୍ରିମିନେସନଟାକୁ ଥିବାକୁ ପଡିବ। ଏବେ ଫର ଏକ୍ସାମ୍ପଲ ଯାହା ସାଲାରି ମିଳୁଛି ଓମେନ୍ ଇନ୍ ଏଗ୍ରିକଲଚର ଯୋଉମାନେ କାମ କରୁଛନ୍ତି ତାଙ୍କୁ ବି ମେଲ୍ ମାନଙ୍କ ଅପେକ୍ଷା କମ୍ ପଇସା ମିଳେ। ଏବେ ଦେଖନ୍ତୁ ନଲେଜର ଟ୍ରାନ୍ସଫର ହେଲା, ତାଙ୍କ ପାଖରେ ଫୋନ୍ ଥିବାର ଅଛି, ସେ ଫୋନ୍ଟା ତାଙ୍କ ପାଖରେ ନଥାଇକି ତାଙ୍କ ପୁରୁଷମାନଙ୍କ ପାଖରେ ଥିବ, ଫ୍ୟାମିଲିର ଯିଏ ହେଡ୍ ଥିବେ, ତ ସେ ଯୋଉ ଜିନିଷଟା ଯାହା ବି ନଲେଜ ଟ୍ରାନ୍ସଫର ହବା କଥାଟା ଆଗେ ପୁରୁଷ ଜାଣିବେ, ତାପରେ ତାଙ୍କ ଥ୍ରୁରେ ତାଙ୍କ ପରିବାରର ମହିଳା ଜାଣିବେ। ତ ଏମିତି ଆଉ ଗୋଟେ ସପୋଜ କଣ ଟ୍ରାନ୍ଜାକ୍ସନ ଫିନାନ୍ସିଆଲ ଟ୍ରାନ୍ଜାକ୍ସନ କଣ କରିବାର ଅଛି, ପ୍ରଥମେ ଡିସିଜନଟା ପୁରୁଷ ହିଁ ନେଇଯିବେ। ଇଏ ସବୁ ଡ୍ରବ୍ୟାକ୍ ଅଛି ଆମ ସୋସାଇଟିରେ ଯୋଉଟାକି ଆମ ଏଗ୍ରିକଲଚର ସେକ୍ଟରକୁ ମଧ୍ୟ ଆସେ। ଆପଣ ଜାଣିଥିବେ କୃଷି କ୍ଷେତ୍ରରେ କାମ କଲାବେଳକୁ ସିଷ୍ଟମରେ ହିଁ କାମ ଚାଲେ, ଯୋଉଥିପାଇଁ ଓମେନ୍ ମାନେ ନମ୍ବରରେ ଅଧିକ ଥାଇପାରନ୍ତି, ସେମାନଙ୍କର ଇନପୁଟ ଏଗ୍ରିକଲଚର ସେକ୍ଟରରେ ନିଶ୍ଚିତ ଭାବରେ ଅଧିକା ଥାଏ, ବରଂ ତାଙ୍କର ରିକଗ୍ନିସନ ତାଙ୍କର କମର୍ସିଆଲ ମାନେ ତାଙ୍କର ଓନରସିପ୍ ଇଏ ସବୁ ଜିନିଷରେ ସେମାନେ ସବୁବେଳେ ପଛରେ ଥାନ୍ତି। ସ୍କୋପ ଦେବା ପାଇଁ ଗଲେ ଆମକୁ ପ୍ରଥମେ ତାଙ୍କୁ ଏମ୍ପାୱାର କରିବା ପାଇଁ ପଡିବ, ତାଙ୍କର ନଲେଜ ଲେବୁଲକୁ ବଢେଇବାକୁ ପଡିବ, ତାଙ୍କୁ ଆୱାରନେସ ବହୁତ ଲେବୁଲରେ କରେଇବାକୁ ପଡିବ। ଡିସିଜନ ମେକିଂ କା ରାଇଟ ଅଛି, ତାଙ୍କର ପ୍ରପର୍ଟି ଉପରେ ରାଇଟ ଦରକାର, ଇଏ ସବୁ ଜମିରେ ମାଲିକାନା ଅଧିକାର ଇକ୍ୱାଲି ରହିବାର ଅଛି, ଜଣେ ପୁରୁଷ ହେଲେ ଜଣେ ମହିଳା ହୁଅନ୍ତୁ ଏ ଦି ଜଣଙ୍କର ଇକ୍ୱାଲ ସେୟାରିଂରେ ମାଲିକାନା ହକ୍ ରହିବାର ଅଛି, ଇଏ ସବୁ ଗୁଡାକ ଆମେ ତାଙ୍କୁ ସୋସାଇଟି ମାଧ୍ୟମରେ ତାଙ୍କୁ ପ୍ରଥମେ ସେଥିପାଇଁ ପଲିସି ତିଆରି କରିବାକୁ ପଡିବ। ସେମିତି ବହୁତ ସାରା ପଲିସି ମଧ୍ୟ ଓଡ଼ିଶା ସରକାର ହୁଅନ୍ତୁ ଏବଂ କେନ୍ଦ୍ର ସରକାର ହୁଅନ୍ତୁ ସେମିତି ପଲିସି ବହୁତ ଜାଗାରେ ତିଆରି ହେଇଛି, ନୋ ଡାଉଟ। ସେଥିରେ ଉଦାହରଣ ସ୍ୱରୂପ କୃଷି ବିଭାଗରେ ଆମକୁ ଯେତେବେଳେ ବେନିଫିସିଆରି ଲିଷ୍ଟ କୌଣସି ସ୍କିମ୍ର ବନେଇବାକୁ କୁହାହଉଛି ତା ଦେହରେ ଆମକୁ 40% ମିନିମମ ଓମେନ୍ ମାନଙ୍କର ବେନିଫିସିଆରି ଲିଷ୍ଟରେ ତାଙ୍କର ନାଁ ରହିବାର ଅଛି, ତ ଆମକୁ ସେଇ ଅନୁସାରେ ହିଁ ବେନିଫିସିଆରି ଲିଷ୍ଟ ଆମକୁ ବନେଇବାକୁ ପଡୁଛି, ସେ କୌଣସି ପ୍ରକାରର ଡେମନଷ୍ଟ୍ରେସନ ହଉ ବା କୌଣସି ସ୍କିମ୍ ହଉ, ତ ଏସବୁ ଉପରେ ମଧ୍ୟ ଧ୍ୟାନ ରଖିବା ପାଇଁ ପଡୁଛି। ଆଉ ଗୋଟେ ଜିନିଷ ହେଲା ଆମକୁ ସବୁବେଳେ ଓମେନ୍ ମାନଙ୍କୁ, କାହିଁକିନା ଓମେନ୍ ହେଲେ ଏବେ ଯେମିତି ଜଣେ ନାରୀ ହେଲେ ଗୋଟେ ଘରର ଯେମିତି ଲକ୍ଷ୍ମୀ, ତାଙ୍କ ବିନା ଘରେ କୌଣସି ମାନେ କଣ ଖାଦ୍ୟ ପଦାର୍ଥ ନାହିଁ ବା କିଛି ନାହିଁ, ଠିକ ସେମିତି ପୁରା ସୋସାଇଟି ହଉ ଗୋଟେ ପୁରା ଷ୍ଟେଟ ହଉ ବା ପୁରା ଗୋଟେ କଣ୍ଟ୍ରି ହଉ, ସେଇଠି ଓମେନ୍ ମାନଙ୍କୁ ନିଶ୍ଚିତ ଭାବରେ ତାଙ୍କୁ ଅଧିକା ଭାଲ୍ୟୁ ଦେବାକୁ ପଡିବ, ତାଙ୍କୁ ଏମ୍ପାୱାର କରିବା ପାଇଁ ପଡିବ, ଆଉ ସେଇଟା ଏ ସବୁ ଆମର ସବୁ ସଭ୍ୟ ସମାଜର

0: ପୁରା ଟୁ ଜେଡ୍ ଯୋଉମାନେ ବି ଷ୍ଟେକ୍ ହୋଲ୍ଡର୍ସ ଅଛନ୍ତି, ଏ ସମସ୍ତଙ୍କର ଦାୟିତ୍ୱ। ସେଥିପାଇଁ ତାଙ୍କୁ ଭାଲ୍ୟୁ ଚେନ୍ ଡେଭଲପମେଣ୍ଟରେ, ତାଙ୍କୁ ଫାଇନାନ୍ସିଆଲ ମ୍ୟାନେଜମେଣ୍ଟରେ, ତାଙ୍କୁ ଡିଜିଟାଲ ମ୍ୟାନେଜମେଣ୍ଟରେ, ଇଏ ସବୁ ଉପରେ ତାଙ୍କୁ ପ୍ରଥମେ ଅଗ୍ରାଧିକାର ଦେବାକୁ ପଡିବ। ଆଉ ସେମିତିଆ ସ୍କିମ୍ ଯାହା ଅଛି, ଯୋଉଟା କୃଷି ବିଭାଗରେ ଅଛି, ମୁଁ କହୁଛି ଏବେ ଉଦାହରଣ ସ୍ୱରୂପ ଆମ ପାଖରେ ଆମର ଓଡ଼ିଶା ସରକାରଙ୍କର ଯୋଜନା ଯୋଉଟା ସୁଭଦ୍ରା ଯୋଜନା ଏବେ ଚାଲୁଛି, ବା ବିଭିନ୍ନ ପ୍ରକାର ଫିନାନ୍ସିଆଲ ସ୍କିମ୍ ଯାହା ବ୍ୟାଙ୍କ ପାଖରୁ ଡାଇରେକ୍ଟ ଓମେନ୍ ସେଲ୍ଫ ହେଲ୍ପ ଗ୍ରୁପ ମାନଙ୍କୁ, ଇଏ ସବୁ ଯୋଜନା ଯାହା ଅଛି, ଇଏ ସବୁ ଯୋଜନା ଗୁଡାକ ଏଗ୍ରିକଲଚରାଲ ସେକ୍ଟରରେ ଖୁବ୍ ସୁନ୍ଦର ଭାବରେ ଦିଆ ହେଇଛି। ଜଣେ କୌଣସି ଓମେନ୍ ସେଲ୍ଫ ହେଲ୍ପ ଗ୍ରୁପ ଯଦି ଚାହିଁବେ କୌଣସି କୃଷି ଯନ୍ତ୍ରପାତିକୁ 75% ଛାଡ଼ରେ ସେମାନେ ନିଶ୍ଚିତ ଭାବରେ କିଣିକି ନେଇପାରିବେ। ଯୋଉଠି ଏସ୍ସି ଏସ୍ଟି ହୁଅନ୍ତୁ ବା ପୁରୁଷ ହୁଅନ୍ତୁ, ତାଙ୍କୁ ଯୋଉଠି 50% ର ସବସିଡି ମିଳେ, ସେ ଜାଗାରେ ଓମେନ୍ ସେଲ୍ଫ ହେଲ୍ପ ଗ୍ରୁପକୁ 75% ର ସବସିଡିରେ ସେଇ କୃଷି ଯନ୍ତ୍ରପାତି ମିଳୁଛି। ତାପରେ ଏବେ ଦେଖନ୍ତୁ ଏଗ୍ରିକଲଚରାଲ ସେକ୍ଟରରେ ଆମର ଆତ୍ମା ତରଫରୁ ଆମର ସେଲ୍ଫ ହେଲ୍ପ ଗ୍ରୁପ ମାନଙ୍କୁ ଆମେ ଗୋଟେ ଫଣ୍ଡ 25,000 ର ଗୋଟେ ଲେଖା ଚେକ୍ ଆମେ ଏବେ 10 ଜଣକୁ ଆମ ବ୍ଲକରେ ଦେଇଛୁ, 10ଟା ସେଲ୍ଫ ହେଲ୍ପ ଗ୍ରୁପକୁ। ସେମାନେ ସେ ପଇସାକୁ ନେଇକି ତାକୁ କହନ୍ତି ସିଡ୍ ମନି ରିଭଲ୍ଭିଂ ଫଣ୍ଡ। ସେ ପଇସାକୁ ନେଇକି ସେମାନେ ଯାହା ଏଇ ସିଜିନ୍ରେ ଯାହା ତାଙ୍କର ଏଗ୍ରିକଲଚରାଲ ସେକ୍ଟରରେ ଯାହା କରିବାର ଥିଲା, ସପୋଜ୍ କିଏ ଫିଡ୍ କିଣିବେ, କିଏ ଫର୍ଟିଲାଇଜର କିଣିବେ, ସେ ଗ୍ରୁପରେ ଯେତିକି ଜଣ ଲୋକ ଥିବେ ସେ ପଇସାକୁ ୟୁଜ୍ କରିକି ସେ ତାଙ୍କର ସିଡ୍ ଏବଂ ଫର୍ଟିଲାଇଜର ହଉ ବା ପେଷ୍ଟିସାଇଡ୍ ଏ ସବୁରେ ଲଗେଇକିରି ପୁଣି ସେ ପଇସାକୁ ବ୍ୟାକ୍ କରେଇବେ ଏବଂ ସେ ଯୋଉ ଇଏଟାକୁ ତାଙ୍କର ଆଗକୁ ଗ୍ରୋ କରେଇବେ। ଏବେ ଆଉ ଗୋଟେ ଯୋଜନା ଇଣ୍ଟିଗ୍ରେଟେଡ୍ ଫାର୍ମିଂ ସିଷ୍ଟମ ମଧ୍ୟ ଚାଲୁଛି ଯୋଉଥିରେ, ଏବଂ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ମଧ୍ୟ ଚାଲୁଛି, ଏମିତି ବହୁତ ବଡ଼ ବଡ଼ ଯୋଜନା ଅଛି ଯୋଉଥିରେ ସେମାନଙ୍କୁ ଅଗ୍ରାଧିକାର ଦିଆହେଇଛି ଏବଂ ଟପ୍ ପ୍ରାୟୋରିଟିରେ ଓମେନ୍ ମାନଙ୍କୁ ରଖାହେଇଛି, ଯୋଉଥିରେ ସେମାନେ ଯଦି ଚାହିଁବେ ବଡ଼ ବଡ଼ କୃଷି ଉଦ୍ୟୋଗ ମଧ୍ୟ କରିପାରିବେ। ସପୋଜ୍ ଫର ଏକ୍ସାମ୍ପଲ୍ ଏଗ୍ରିକଲଚର ସେକ୍ଟରରେ ଜଣେ ଓମେନ୍ ଯଦି ଚାହିଁବେ କେତେ ଜଣ ଲେଡିଙ୍କୁ ଇନଭଲ୍ଭ କରେଇକି ସପୋଜ୍ ଛତୁ ଚାଷ କିଏ କରିବାକୁ ଚାହିଁବେ ଏବଂ ସେଟାକୁ ଗୋଟେ ଛୋଟ ଇନଭେଷ୍ଟମେଣ୍ଟରୁ ନେଇକି ବହୁତ ଅପ୍ ଟୁ 2 crores ର ସବସିଡି ପାଇପାରୁଥିବା, ପ୍ରୋଜେକ୍ଟ ପହଞ୍ଚିବା ମାନେ ପହଞ୍ଚି ପାରୁଥିବା ସ୍କିମ୍ ମଧ୍ୟ କୃଷି ବିଭାଗରେ ଅଛି ଆଜିର ସମୟରେ, ଯୋଉଟାକି ବହୁତ ବଡ଼ ଯୋଜନା, ତାକୁ କହୁଛନ୍ତି ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା। ସବୁ ବ୍ଲକରେ ଏଇଟା କାମ କରୁଛି, ସବୁ ଜିଲ୍ଲାରେ କାମ କରୁଛି ଏ ଯୋଜନା। ମଧ୍ୟ ମାନେ କୃଷି କ୍ଷେତ୍ର ହଉଥିବା ବା ହେବାକୁ ଥିବା ମହିଳାମାନଙ୍କୁ ବହୁତ ଜୋରରେ ହେଲ୍ପ କରିପାରିବ, ଏଭଳି ଯୋଜନା ଗୁଡାକ ମଧ୍ୟ ରହିଛି। ଆଉ ବ୍ୟାଙ୍କିଂ ସେକ୍ଟରରେ ମଧ୍ୟ ବହୁତ ଟପ୍ ପ୍ରାୟୋରିଟିରେ ଓମେନ୍ ମାନଙ୍କୁ ଏଗ୍ରିକଲଚରାଲ ସେକ୍ଟରରେ ଇନଭଲ୍ଭ ହେବା ପାଇଁ ତାଙ୍କୁ ବହୁତ ସାରା ସ୍କୋପ ଅଛି।
1: ସାର୍, ହେଲେ ଆପଣ କହୁଛନ୍ତି କି ଜଣେ ମହିଳା ନିଶ୍ଚୟ ରୂପରେ ଆତ୍ମନିର୍ଭରଶୀଳ ହେଇପାରିବ ମାନେ ଚାଷ ପ୍ରତି ଯଦି ଚାହିଁବ, ଆଉ ଶେଷରେ ଆପଣଙ୍କ ଆଡୁ କଣ ସେମାନଙ୍କ ପାଇଁ ବାର୍ତ୍ତା ରହିବ ସାର୍, ଯଦି ଜଣେ ପ୍ରଥମ କରିକି କିଛି ଚାଷ ବାସରେ ନିଜର ମନ ବଳେଇବେ, ଇଣ୍ଟରେଷ୍ଟେଡ ଯୋଉମାନେ ଥିବେ ମହିଳା ସେମାନଙ୍କ ପାଇଁ ଆପଣ କଣ କହିବେ ସାର୍?
0: ନିଶ୍ଚିତ ଭାବେ ସେମାନଙ୍କ ପାଇଁ ଗୋଟେ ବାର୍ତ୍ତା, ଗୋଟେ ଉଦାହରଣରୁ ମୁଁ ଆରମ୍ଭ କରିବି। ସେଟା ହଉଛି, ଆଜି ଆମେ ସମସ୍ତେ ଅମୁଲ କଣ ବୋଲି ଜାଣିଛୁ, କିନ୍ତୁ ଅମୁଲ ଗୁଜୁରାଟରୁ ଗୋଟେ ଏଇ ଛୋଟ ସେଲ୍ଫ ହେଲ୍ପ ଗ୍ରୁପରୁ ତିଆରି ହେଇଥିବା ଗୋଟେ ଛୋଟିଆ ଅର୍ଗାନାଇଜେସନ ଥିଲା ବହୁତ ପୁରୁଣା ଦିନରେ। ଆଜି ଅମୁଲ ୱାର୍ଲ୍ଡ ୱାଇଡ୍ ୱେଲ୍ ଆକ୍ସେପ୍ଟେଡ୍ ବାଇ ମେନି ଏ କଣ୍ଟ୍ରିଜ୍ ଇନ୍ ଦ ୱାର୍ଲ୍ଡ, ଯୋଉଟାକି ବହୁତ ଉପର ଲେବୁଲରେ ବର୍ତ୍ତମାନ ଅମୁଲ ପହଞ୍ଚିଛି, ଯୋଉଟାକି କେତେ ଜଣ ସାଧାରଣ ମହିଳାଙ୍କୁ ନେଇକିରି ସେଟା ତିଆରି ହେଇଥିଲା। ତ ସେମିତି ମହିଳାମାନେ ଯଦି କୃଷି କ୍ଷେତ୍ରରେ କୌଣସି ଗୋଟେ ଛୋଟ ଜିନିଷକୁ, ଛୋଟ ବିଷୟକୁ ନେଇକି ଛୋଟ ସ୍ତରରୁ କଣ୍ଟିନ୍ୟୁଅସ୍ଲି ଗୋଟେ ଗ୍ରୋଥର ଆଶା ରଖିକି ଆଗକୁ ବଢେଇବା ପାଇଁ ଚାହିଁବେ, ସବୁ କ୍ଷେତ୍ରରେ, ସେ ଫିସରିଜ ହଉ, ଏଗ୍ରିକଲଚର ହଉ, ହର୍ଟିକଲଚର ହଉ, ଭେଟେରିନାରୀ ହଉ, ଇଏ ସବୁ ଡିପାର୍ଟମେଣ୍ଟର ସାହାଯ୍ୟ ଦ୍ୱାରା ସେମାନେ ବହୁତ ଆଗକୁ ଯାଇପାରିବେ, ତାର କିଛି ଗଣନା ହିଁ କରାଯାଇପାରିବ ନାହିଁ। କାହିଁକି ନା ସେଇଠି ସ୍କାଏ ୱିଲ୍ ବି ଲିମିଟ୍, ତାର କୌଣସି ଲିମିଟ୍ ହିଁ ରହିବ ନାହିଁ। ଯଦି ଖୁବ୍ ଛୋଟରୁ କୌଣସି ମହିଳା ମାନେ ମିଳିମିଶିକିରି ଏଟାକୁ ଛୋଟ କାମକୁ ଆରମ୍ଭ କରନ୍ତି, ସେ ବହୁତ ବଡ଼ ଆକାରର ତାର ନେଇପାରେ।
1: ବହୁତ ବହୁତ ଧନ୍ୟବାଦ ସାର୍, ଆପଣ ସମୟ ଦେଲେ ବ୍ୟସ୍ତ ରହିକି ବି। ଆଉ ଆଶା କରିବୁ କି ଆପଣ ଯାହା ଯାହା ବି କହିଲେ, ଯଦି ଜଣେ ଚାହିଁବ ମହିଳାଟେ ପ୍ରଥମ କରିକି ଚାଷରେ ନିଜକୁ ନିୟୋଜିତ କରିବା ପାଇଁ, ତେବେ ନିଶ୍ଚୟ ରୂପେ ଆପଣ ଯାହା ବି କହିଲେ ସେଥିରେ ଉପକୃତ ହେବ, ଆଉ ନିଶ୍ଚୟ କିଛି ନା କିଛି ମାନେ ଏସବୁରୁ ସେ ଫଳପ୍ରଦ ହେଇପାରିବ ଏସବୁ ତା ପାଇଁ। ତ ବହୁତ ଧନ୍ୟବାଦ ସାର୍, ଆପଣ ସମୟ ଦେଲେ।
0: ବହୁତ ଧନ୍ୟବାଦ ମ୍ୟାଡମ୍।
2: ସାର୍ ତ ବଢିଆ କଥା କହିଲେ, ମହିଳାମାନେ ଆମର ଚାଷ କାର୍ଯ୍ୟରେ କେତିକି ସହଯୋଗ କରୁଛନ୍ତି ତା ସହିତ

0: ଚାଷ କାର୍ଯ୍ୟ ପାଇଁ ମହିଳାମାନଙ୍କର ଭୂମିକା କୌଣସି ବିଷୟରେ କହିଲେ, ଏଇଟା କହିବାର କଥା କିଛି ନାହିଁ। ଆମେ ଗୋଟେ ଘରଠୁ ଆରମ୍ଭ କରିକି ଗୋଟେ ଅଫିସ ପର୍ଯ୍ୟନ୍ତ କିମ୍ବା ଚାଷ ଜମିରେ ଆରମ୍ଭ କରିକିନା ଗୋଟେ ବଡ଼ ସରକାରୀ ବାବୁ ହେବା ପର୍ଯ୍ୟନ୍ତ ଆମେ ସବୁଠି ଦେଖୁଛେ ମହିଳାମାନଙ୍କର ଗୁରୁତ୍ୱ କେତେ ରହିଛି। ଆମର ଓଡ଼ିଶା ମାଟିର ଝିଅ ରାଷ୍ଟ୍ରପତି ହେବା ପର୍ଯ୍ୟନ୍ତ ଆମେ ଦେଖୁଛେ ଯେ ମହିଳାମାନେ କେତେ ଦୂର ଆଗେଇ ଯାଇଛନ୍ତି। ଘର କାମରେ ଲିପ୍ତ ରହିକି ମହିଳାମାନେ ଘରକୁ ରୋଜଗାର ମଧ୍ୟ ଦେଉଛନ୍ତି। ସମାଜର ସବୁ ଆଗଧାଡ଼ିରେ ମହିଳାମାନଙ୍କୁ ଆମେ ଦେଖିବାକୁ ପାଉଛୁ, ସେମିତି ଚାଷ ଜମିରେ ମଧ୍ୟ ପାଉ। ବାବୁ ମଧ୍ୟ ବଢ଼ିଆ କଥା କହିଲେ, ତା ସହିତ ଆମେ ମଧ୍ୟ ନିଜ ପାଇଁ ଟିକେ ଗର୍ବ କରିବା କଥା ଯେ ଆମେ ମଧ୍ୟ ବୈଠକ ଘରକୁ ଆସୁଛେ, ଆମର ଭାଇ ଭଉଣୀମାନଙ୍କ ସହିତ କଥା ହଉଛେ, ତା ସହିତ ନିଜର ମନର କଥା ମଧ୍ୟ ବାଣ୍ଟୁଛେ, ନା କଣ କହୁଛୁ?
1: ଆମର ଦ୍ୱାରା ଯାହା ହେଇପାରୁଛି ଆଉ ଆମ କାର୍ଯ୍ୟକ୍ରମ ଶୁଣି ଜଣେ ଯଦି ଉପକୃତ ହଉଛି, କିଛି ଭଲ ଜିନିଷ ଶିଖୁଛି ବୋଇଲେ ସେଟା ମଧ୍ୟ ଆମର ପାଇଁ ଗର୍ବ ଗୌରବ ଅକା।
0: ହେଲେ ଆଉ ଡେରି କରିବାନି, ଶୁଣିଦେବା ଏଇ ସୁନ୍ଦର ଗୋଟେ ଗୀତ। କାହିଁକି ବୋଲେ ଭଲ ଭଲ କଥା ସହିତ ଟିକେ ଗୀତ ବାଜଣା ମିଶା ଦରକାର କି ନାହିଁ?
1: ଦରକାର, ବଜ ଗୋଟେ ଗୀତ।

0: ହେଲେ ଗୀତ ତ ବଜେଇଲ ମନ ଶ୍ରଦ୍ଧା, ହେଲେ ଆମର ଚାଷୀ ଭାଇ ଭଉଣୀ ମାନଙ୍କର ପାଇଁ କଣ କଥାବାର୍ତ୍ତା ଆଣିଛ କି ନାହିଁ?
1: ନାଇଁ ନାଇଁ ଆଣିଛି, ଗୋଟେ ଚାଷୀ ଭାଇ ସହିତ କଥା ହେଇକି ଆସିଛି। ତାଙ୍କେ ଆମର ଚାଷୀ ଭାଇ ଭଉଣୀ ମାନଙ୍କୁ ନିଜର ମନର କଥା କହିଛନ୍ତି। ଶେଷରେ କେମିତି ଚାଷ କଲେ ଆମେ ଦି ପଇସା ଅଧିକା ଲାଭ ପାଇପାରିବା ସେ ବିଷୟରେ ମଧ୍ୟ କହିଛନ୍ତି। ଆଉ ମୁଁ ବେଶୀ କିଛି କହିବି ନାହିଁ, ହେଲେ ଶୁଣିଦବା ଭାଇ କଣ କହିଛନ୍ତି ଆମକୁ।
0: ଚାଲ ଶୁଣିଦବା।
2: ଭାଇ ନମସ୍କାର।
3: ନମସ୍କାର ମ୍ୟାଡମ। ଭାଇ ଟିକେ ପରିଚୟ ଜାଣିବା ପାଇଁ ଚାହୁଁଛି। ଦେଖୁଛି ତ ଜମିରେ ଅଛ, କାଦ ହେଇଛ, ହେଲେ ବି ଆମର ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ ବୋଲିକି ଟିକେ କଥା ହବା, ସେଥିପାଇଁ ଟିକେ ପରିଚୟ ଦେଇଦିଅ ଭାଇ।
4: ହଁ ଦିଦି, ଦଉଛି। ମୋ ନାଁ ରାମନାଥ ପେଟିଆ।
3: ରାମନାଥ ଭାଇ, ହେଲେ ଏଇଟା କୋଉ ଗାଁ?
4: ଆମର ଗାଁ ହଉଛି ଝୋଡ଼ିଗୁଡା ମ୍ୟାଡମ। ଝୋଡ଼ିଗୁଡା କୋରାପୁଟ ବ୍ଲକ।
3: ହେଲେ କଣ ଚାଲିଛି, କଣ ସବୁ ଲଗେଇଛ? ମୁଁ ତ ଦେଖୁଛି ଏଠି କଣ କଣ ହେଇଛି।
4: ଏବେ ଲାଗିଛୁ କାମରେ ଏକା ଲାଗିଛି।
3: ହଁ ଭାଇ ଭଉଣୀ ମାନଙ୍କୁ କହିଦିଅ କଣ ସବୁ ଚାଷ କରୁଛ, କଣ କରୁଛ?
4: ମୁଁ ତ ମୋର ନାଁ କହିଲି, ମୁଁ ଚାଷ କରୁଛି ଧାନ ମାଣ୍ଡିଆ ଛୁଆ ବିରି ଆଉ କାନ୍ଦୁଲ ବି ଟିକେ ଟିକେ ଲଗେଇଛି। ତାପରେ
3: ଏବେ ତ ଜବର ପାନି ମାରିଲାନି, ସି ହିସାବରେ କଣ ଚାଷ ଚାଲିଛି? ପରିବା ପତ୍ର କିଛି ଲଗେଇଛ କି ତମର?
4: ଏବେ ଟିକେ ଟିକେ ଲଗାଇଛି ମ୍ୟାଡମ, ବେଶୀ ତ ନାହିଁ। ଏମିତି ଭେଣ୍ଡି ଟିକେ ବିନ୍ସ ଟିକେ ଏମିତି ଲଗେଇଛି, ଖାଲି ପାଟିରେ ଲଗେଇଛି
3: ନିଜର ଘର ପାଇଁ ବୋଲିକି।
4: ନିଜର ଘର ପାଇଁ ସେଟା ଲଗାଇଛି।
3: ହେଲେ ପାଣିର ଅସୁବିଧା ତ ଏଇ ଜାଗାକୁ କେବେ ହେଲେ ନଥିଲା, ଏବେ ତ ଜବର ବର୍ଷା ହେଲାଣି। ଏବେ କେମିତି ଚାଲିଛି ସବୁ, ପାଣି କାଢିବାର ବ୍ୟବସ୍ଥା କରୁଛ ନା ପାଣି ସହିତ ଚାଷ କରିବାର ବ୍ୟବସ୍ଥା ଅଛି?
4: କିସ କହିବା ମ୍ୟାଡମ, ବର୍ଷା ତ ଦେଖୁଛ ବେଳେ ବେଳେ ବେଶୀ ହେଇଯାଉଛି, ବେଳେ ବେଳେ ବିଲକୁଲ ହଉ ନାହିଁ। ବେଶୀ ହେଲା ପାଣି ଟିକେ ଜମିଛି, ତାକୁ ପାଣି କାଢିକିରି ତାକୁ ଟିକେ ଶୁଖେଇକିରି ଏବେ ପୋଲା ରୋବାର ଅଛି ମ୍ୟାଡମ।

0: ହେଲା ରୋଗ ପାଇଁ ଏକା ଏ କାମରେ ଦେଖୁଛନ୍ତି ପରା କେମିତି କାଦୁପ ମାଟି ହେଇଛି ଏ କାମରେ ଏକା ଲାଗିଛି। ଟିକେ ପାଣି ଶୁଖାଇ ଦେଲା ପରେ ଏଟାକୁ ପୋଲା ଲଗେଇବୁ ମ୍ୟାଡମ ଧାନଟା ଏବେ ଏଠି ରୋପିବା ପାଇଁ ଏଇଟା ଯୋଜନା ଚାଲିଛି।
1: ହଁ, ହେଲେ ଟିକେ ଡେରି ହେଇଗଲା ପରା ଧାନ ରୋପିବାଟା।
0: ନାଇଁ ଡେରି ତ ହେଲା ମ୍ୟାଡମ ଏ ବର୍ଷା ପାଇଁ ବୋଲିକିରି, ବର୍ଷା ଆପଣ କହିଲା ପରା ବର୍ଷା ତ ହଉଛି କିନ୍ତୁ ଏତେ ନାଇଁ ବୋଲା ପରା, ହେଲେ ବେଶୀ ହେଇଯାଉଛି ନହେଲେ ବିଲକୁଲ ହଉ ନାହିଁ ସେଟା ହେଇ ଯାଉଛି।
1: ବୋଲେ ଯେତିକି ଦରକାର ତାଠୁ ଅଧିକା ହଉଛି ନା ବୋଲେ ତାଠୁ କମ ହଉଛି ନାଇଁ
0: ହଁ
1: କି?
0: ସେମିତି ଏକା ହଉଛି ଦିଦି।
1: ହଁ, ହେଲେ ଏବେ ଯୋ ପଲା ରୋପିବାଟା କହୁଛ ସେଟା ହେଲେ କେତେ ଦିନରେ ବାହାରିବ ଧାନ ହେଲେ?
0: ଏଇଟା ତ ଆମର ବାହାରିବ ମ୍ୟାଡମ 3 ମାସ ପରେ ଏକା ବାହାରିବ,
1: 3 ମାସ?
0: ମାନେ 110 ଦିନ 120 ଦିନ ଏମିତି ରହୁଛି ଆର କିସ ଆମର ଦିଦି।
1: ହଁ, ହେଲେ ତାପରେ ଏଟା ଟିକେ ଶୀତ ଦିନ ଆଡେ ବାହାରିଲା ଭଳିଆ ହଉଛି ନାଇଁ କି?
0: ହଁ ଦିଦି
1: ହଁ,
0: ସେମିତି ଏକା ଶୀତ ଦିନ
1: ହେଲେ
0: ଏକା ବାହାରିବ
1: ଶୀତ
0: ଦଶହରା
1: ଦିନର
0: ଦିଆଲି ଆଉ।
1: ଦଶହରା ଦିଆଲି ବେଳକୁ ବାହାରିବ ସେତେବେଳର ଯୋ ଯୋଉଟା ସବୁ ଧାନ ବାହାରୁଛି ସେ ମଣ୍ଡି ମଣ୍ଡି ପାଖକୁ ଗଲାବେଳେ କେତେ ଦିନ ଲାଗୁଛି ପାଖାପାଖି ଶୁଖାଶୁଖି ଝଡ଼ାଝଡ଼ି କରିକି ତାକୁ ମଳାମଳି କଲା ବେଳକୁ?
0: ସେଇଟା ଲାଗବ ଦିଦି ଗୋଟେ 1.5 ମାସ 2 ମାସ ପାଖି ଲାଗିଯିବ ଦିଦି।
1: ହେଲେ ସେ ଜାନୁଆରୀ ମାସ ଫେବୃଆରୀ ମାସ
0: ହଁ
1: ଆଡେ ହଉଥିବ, ତାପରେ ଟିକେ
0: ହଁ
1: ସେତିକି ଦିନ ପର୍ଯ୍ୟନ୍ତ ଜମି ଖାଲି ରହୁଛି ଆଉ ତାପରେ ଆଉ ଥରେ ଲାଗୁଛ ନା କଣ ଜମିରେ?
0: ହଁ ଦିଦି
1: ହେଲେ
0: ଦେଖୁଛୁ ଯୋଉ ଜମି ପାଣି ଯଦି ରହିବ ଟିକେ
1: ହଁ
0: ରହୁଛି ବୋଲେ ଆର ଥରେ ତାକୁ ଖରାଧାନ କରିଦଉଛୁ
1: ହଁ ହଁ
0: ଆଉ କେତେଟା
1: ହେଲେ
0: ଏମିତି।
1: ସବୁବେଳେ ବର୍ଷା ବେଳକୁ ଖାଲି ଧାନ ମାଣ୍ଡିଆ ଏଇଟା ମାନେ ଆଗ ନା ନା ଡାଲି ଟିକେ ଲଗଉଛ ଡାଲି ଜାତୀୟ?
0: ଡାଲି ବୋଲେ ଝୁଡୁଙ୍କୁ ଟିକେ ଲଗଉଛୁ ଦିଦି ଆମେ ଝୁଡୁଙ୍କୁ, ଆଉ ବିରି ଯୋଉଟା କହିବେ ନାଇ କି ସେଟା ମାଣ୍ଡିଆ ସହିତ ଟିକେ ବିରିକୁ
1: ପକେଇ
0: ମିଶେଇକି
1: ଥାଉଛି,
0: ଲଗଉଛୁ।
1: ସେଟା ନିଜ ପାଇଁ ନା ନା ବିକିବା ପାଇଁ ନା କଣ?
0: ନାଇଁ ନିଜେ ଖାଉଛୁ ଦିଦି, ଆଉ ଯଦି ବେଶୀ ଟିକେ ହବ ବୋଲେ ବିକା ବିକି ବି କରୁଛୁ।
1: ହଁ, ମାଣ୍ଡିଆ ମିଶା ତ ବିକିଲା ଭଳିଆ ଲଗଉଥିବ ନା?
0: ହଁ ମାଣ୍ଡିଆ ଖାଉଛୁ ଆଉ ଟିକେ ଟିକେ ବିକୁଛୁ ମ୍ୟାଡମ।
1: ହଁ, ହେଲେ କେବେ ହେଲେ ଚେଷ୍ଟା କର ଟିକେ ଅଲଗା ଅଲଗା କିସମର ପରୀକ୍ଷା କରିକି ଟିକେ ଲଗେଇବା ବୋଲି, କାଇଁ ବୋଲେ ସବୁବେଳେ ଧାନ ଲଗେଇଲେ ବି ସେ ମାଟିରୁ କଣ ସେତିକି ଆମର ଖାଦ୍ୟ ସାର ମିଳୁଥିବ ଯେ ସବୁବେଳେ ଧାନ ଭଲ ହବ? ଆମେ ଅଧିକା ସାର ଦେଇକି କରିବା ଅପେକ୍ଷା ଯଦି ଆମେ ଧାନ ପରେ ଟିକେ ଅଲଗା କିଛି ଚାଷ କରିକି ଆଉ ଥରେ ଧାନ କରିବା ବୋଲେ ଆମକୁ ଟିକେ ସୁବିଧା ବି ହେଇଯିବ ନା, ଯେ ଗୋଟେ ପ୍ରକାର ନ ଚାଷ କରିକି ଆଉ ଟିକେ କଲା ଭଳିଆ ହବ ବୋଲିକି ନାଇଁ କି?
0: ହଁ ଦିଦି
1: ହେଲେ
0: ସେମିତି କଲେ ଭଲ ହବ ଦିଦି।
1: ହଁ, ହେଲେ ଗାଈ ମଧ୍ୟ ରଖିଛ ବୋଧେ?
0: ହଁ ଗାଈ ଅଛନ୍ତି ଗୋଟେ 5ଟା ଖଣ୍ଡେ ଅଛନ୍ତି ଦିଦି।
1: ହଁ, ହେଲେ ଗୋବର ଖତ ହରକା ସବୁ ଗାଈ ଜମିରେ ପଡୁଛି ନା
0: ହଁ
1: ବାହାରେ କୋଉଠି ପକେଇ ଦଉଛ ନା କଣ?
0: ନାଇଁ ଗୋଟେ କୁଣ୍ଡି କରାହେଇଛି, ସେ କୁଣ୍ଡିରେ ପକେଇକିରି ତାକୁ ଶୁଖିଲା ପରେ
1: ହଁ,
0: ତାକୁ ନେଇକିରି ଜମିରେ ପକାଉଛୁ ଦିଦି।
1: ହଁ, ହେଲେ କ୍ଷୀର ଫିର କାଢିକି ନା ବିକା ବିକି ହଉଛି ନା ନାଇଁ?
0: ବିକା ବିକି ତ ଏମିତି ଚାଷବାସ କରିବା ପାଇଁ ଏକା କେତେ ଗାଈ ଅଛନ୍ତି ଏମିତି ଦେଶୀ ଗାଈ,
1: ହଁ ହଁ
0: ଆଉ
1: ହଁ
0: କ୍ଷୀର ଏତେ ବିକା ବିକି ନାହିଁ, ଯାହା କ୍ଷୀର ହବ ସେଟା ଘରେ ଏକା ଆମେ ବ୍ୟବହାର କରୁଛୁ ଦିଦି।
1: ହେଲେ ଖାଲି ଚାଷରେ ପରିବାର ଚଳି ଯାଉଛି ନା ଆଉ କଣ କରିବାକୁ ପଡୁଛି ନା କଣ?
0: ଖାଲି ଚାଷରେ ତ ପରିବାର ଚଳିବ ନାହିଁ, ଏମିତି ଯୋଉଟା ଅନ୍ ସିଜନ୍ ଥିବ ଆମର ଚାଷବାସ ସରିଗଲା ପରେ କାମ ଦାମରେ ବି ଯାଉଛୁ, ଏମିତି କୁଳି ମଜୁରୀ ଗଲା ପରେ ପାଖ ପାଖି ଯାଉଛୁ ଟାଉନ ମାନଙ୍କରେ କାମ କରିବାକୁ।
1: ହେଲେ କଣ ଭାଇ କଣ ଲାଗୁଛି ଚାଷ କରିବାଟା ଯେତିକି ସହଜ ଦୁଶ୍ଚି ସେତିକି ସହଜ ନାହିଁ? ଆଉ କୁଲି ମଜୁରୀ କରିକି ଅଧିକା ପଇସା ପାଇଗଲା ଭଳିଆ ଲାଗୁଛି ନା ଚାଷ କରିବାଟା ହିଁ ଠିକ ବୋଲି ଭାବୁଛ?
0: ଏକ୍ଚୁଆଲି ତ ଆମେ ଚାଷବାସରେ ଏକା ଆମର ପୂର୍ବ ପୁରୁଷ ଠୁ ଆରମ୍ଭ କରି ଚାଷବାସ କରିକି ଚଳି ଆସୁଛୁ ମ୍ୟାଡମ, ଆଉ ଖାଲି ଚାଷରେ ତ ହେଇପାରିବ ନାହିଁ, ଚାଷଟା କଷ୍ଟ ଏକା, ତା ବୋଲିକି ଆମେ ଚାଷ ତ ଛାଡି ପାରିବା ନାହିଁ, ଚାଷ କରିବା ସହିତ ଆମେ କୁଲି ମଜୁରୀ କରିବାକୁ ପଡ଼ିବ।
1: ହଏ, ଟିକେ ଅଧିକା ପଇସା ଲାଭ ହବ ଆଉ କହିଲା ଭଳି ଏଠି ତ ସବୁବେଳେ ମାନେ ସିଜନ ଦେଖିକି ଚାଷ ହଉଛି, ସବୁବେଳେ
0: ହଁ
1: 12 ମାସେ ତ ଚାଷ କରି ହଉ ନାହିଁ, ଯୋଉ ଟାଇମରେ ଚାଷ ହଉ ନାହିଁ ସେଇ ଟାଇମରେ ଯାଇକି କୁଲି ମଜୁରୀ କଲେ ଟିକେ 2 ପଇସା ଅଧିକା ମିଳିବ ନାଇଁ କି? ବଢିଆ କଥା କହିଲ ଭାଇ, ଆମର ଭାଇ ଭଉଣୀ ମିଶା ତମର କଥା ଶୁଣିକିନା ତାଙ୍କେ ଭାବିଥିବେ ଯେ ଆମର ଭାଇ ତ ଏମିତି କହିଲାନି ଆମେ ତାଙ୍କ କଥା ଶୁଣିବୁ ବୋଲିକିନା, ହେଲେ ଆଜି ଆମର ସହିତ କଥା ହେଲ ଆହୁରି ମନର କଥା ବାଣ୍ଟିଲ ସେଟା ପାଇଁ ବହୁତ ବହୁତ ଧନ୍ୟବାଦ।
0: ହଁ ଦିଦି ତମକୁ ବିଷୟ ଧନ୍ୟବାଦ ଦିଦି,
1: ଜୁହାର ଭାଇ।
0: ଜୁହାର ଦିଦି ଜୁହାର।
2: ହେଲେ ବଢିଆ କଥା ହେଲ, ତମ ପଚାରିବାକୁ ତାଙ୍କୁ କହିବାକୁ କଣ କଣ ଲଗେଇଛି କଣ କଣ ସବୁ ପଚାରିବାକୁ କହିବାକୁ ମଜା ଲାଗିଲା କହିଲା ଭଳିଆ। ସମସ୍ତେ ନେଇକି ଚାଷ ବୋଲି ନାଇଁ କଣ ନହେଲେ କଣ ଟିକେ ମାଟି ଟିକେ ଜାଗା ଟିକେ ଅଛି ବୋଇଲେ କରୁଥିବା କଥା ଆକା।
3: ହଇ ସେଟା ଲାଗି ତମେ ମିଶା କରିଛ ପରା ତମର ଘର ବାଡି ଆଡେ ମଧ୍ୟ। ହଉ ଛାଡ ଯେ ଆମେ ବେଳେବେଳେ ବାହାରିବା, ଆଉ ବେଶୀ କଥା ହବା ନାହିଁ, ଅନ୍ଧାର ହେଲାଣି, ବର୍ଷା ଦିନ କୁଆଡେ କେତେବେଳେ ବର୍ଷା ରାଜି ଦେଲା ବୋଲେ ଆଉ ଯାଇପାରିବାନି।
2: ହଇ ବର୍ଷାର ଠିକଣା ନାହିଁ, ବାହାରି ପଡିବା ଚାଲ।

ପ୍ରଚାର କଲୁ କାର୍ଯ୍ୟକ୍ରମ କୃଷି ଓ କୃଷକ। ଉପସ୍ଥାପନାରେ ଥିଲେ ନିବେଦିତା ପଣ୍ଡା ଏବଂ ଅଭିଷିକ୍ତା ରଥ। ଆକାଶବାଣୀ ଜୟପୁର।

ଆପଣ ଶୁଣୁଛନ୍ତି ଏ ମାସର ସୁଗମ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ମୂର୍ଚ୍ଛନା। କାର୍ଯ୍ୟକ୍ରମରେ ଶିଳ୍ପୀମାନେ ହେଲେ ଅସ୍ମିତା ଷଡ଼ଙ୍ଗୀ ଏବଂ ସୁଧାକର ପଣ୍ଡା। ଗୀତଗୁଡ଼ିକ ରଚନା କରିଛନ୍ତି ସୌରାଂଶୁ ପଟ୍ଟନାୟକ, ସଙ୍ଗୀତ ପରିଚାଳନା ବିଜୟ କୁମାର ସାମନ୍ତରାୟ ଏବଂ ସ୍ୱର ସଂଯୋଜନା କରିଛନ୍ତି ଧୀରେନ୍ ମୋହନ ପଟ୍ଟନାୟକ। କାର୍ଯ୍ୟକ୍ରମର ଶେଷରେ ଦ୍ୱୈତ କଣ୍ଠରେ ଶିଳ୍ପୀ ହେଲେ ସୁଧାକର ପଣ୍ଡା ଏବଂ ଅସ୍ମିତା ଷଡ଼ଙ୍ଗୀ।

ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ଜୟପୁର କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି। ମିଡିୟମ୍ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ର 103.6 MHz ଯୋଗେ। ପ୍ରସାର ଭାରତୀ ଲାଇଭ୍ ଷ୍ଟ୍ରିମିଂ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ରାତି 9:30। ପ୍ରଚାର କରୁଛୁ ମାସିକ ହିନ୍ଦୀ ସାହିତ୍ୟ ପତ୍ରିକାର କାର୍ଯ୍ୟକ୍ରମ ଭାରତୀ। ପ୍ରଯୋଜନା ମନୋଜ କୁମାର ପୂଜାରୀ, ସମ୍ପାଦନା ଦମୟନ୍ତୀ ବୈକାର, ଉପସ୍ଥାପନାରେ ଅଛନ୍ତି ଅମିନା ହୁସେନ। ହିନ୍ଦୀ ସାହିତ୍ୟ ପତ୍ରିକାର କାର୍ଯ୍ୟକ୍ରମ ଭାରତୀ।

ପ୍ରଚାର କଲୁ ମାସିକ ହିନ୍ଦୀ ପତ୍ରିକାର କାର୍ଯ୍ୟକ୍ରମ ଭାରତୀ, ପ୍ରଯୋଜନା ମନୋଜ କୁମାର ପୂଜାରୀ, ସମ୍ପାଦନା ଦମୟନ୍ତୀ ବୈକାର, ଉପସ୍ଥାପନାରେ ଥିଲେ ଅମିନା ହୁସେନ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ ଏବଂ ଏଫ୍ଏମ୍ର 103.6 MHz ଯୋଗେ। ପ୍ରସାର ଭାରତୀ ଲାଇଭ୍ ଷ୍ଟ୍ରିମିଂ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି।

ସମୟ ବର୍ତ୍ତମାନ ରାତି 10:05। ପ୍ରଚାର କରୁଛୁ ଆଞ୍ଚଳିକ ଲୋକଗୀତର କାର୍ଯ୍ୟକ୍ରମ। ପ୍ରଥମେ ସମ୍ବଲପୁର ଅଞ୍ଚଳର ଗୀତ, ଶିଳ୍ପୀ ମନସ୍ୱିନୀ ନାୟକ, ଗୀତ ରଚନା ପ୍ରହଲ୍ଲାଦ ନାୟକ।

ଆପଣ ଶୁଣୁଛନ୍ତି ଆଞ୍ଚଳିକ ଲୋକଗୀତର କାର୍ଯ୍ୟକ୍ରମରେ ସମ୍ବଲପୁରୀ, ଝୁମେର ଏବଂ କଳାହାଣ୍ଡି ଅଞ୍ଚଳର ଗୀତ। ଏଥର ସମ୍ବଲପୁରୀ ଗୀତ ଶିଳ୍ପୀ ହେଲେ ହୃଷିକେଶ ମେହେର, ଗୀତ ରଚନା ରଜନୀ ଭୁଏ।

ପ୍ରଚାର କଲୁ ଆଞ୍ଚଳିକ ଲୋକଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣିଲେ ସମ୍ବଲପୁର, ଝୁମର ଏବଂ କଳାହାଣ୍ଡି ଅଞ୍ଚଳର ଲୋକଗୀତ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର

ଶୁଣୁଛୁ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆଜି ଏଥିରେ ଶୁଣନ୍ତୁ ଏକକ ସଙ୍ଗୀତ ନିର୍ଦ୍ଦେଶକ ଅମାଲ ମଲ୍ଲିକଙ୍କ ସଙ୍ଗୀତ ନିର୍ଦ୍ଦେଶନାରୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଏମ୍ଏସ୍ ଧୋନି ଦ ଅନ୍ଟୋଲ୍ଡ ଷ୍ଟୋରି, ଏହି ଚଳଚ୍ଚିତ୍ରରେ ଶିଳ୍ପୀ ହେଲେ ଅରିଜିତ ସିଂ। ମନୋଜ ମୁନ୍ତସିରଙ୍କ ଗୀତ, ସଙ୍ଗୀତ ଅମାଲ ମଲ୍ଲିକ।

ଶିଳ୍ପୀ ଅରମାନ ମଲ୍ଲିକ, ମନୋଜ ମୁନ୍ତସିରଙ୍କ ଗୀତକୁ ସଙ୍ଗୀତରେ ସଜାଇଥିଲେ ଅମାଲ ମଲ୍ଲିକ। ଏଥର ଚଳଚ୍ଚିତ୍ର ସନମରେ ଶିଳ୍ପୀ ହେଲେ ଫଲାକ ସାବିର। ଅମାଲ ମଲ୍ଲିକଙ୍କ ସଙ୍ଗୀତ ନିର୍ଦ୍ଦେଶନା, ଗୀତ ରଚନା ମନୋଜ ମୁନ୍ତସିର।

ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମରେ ଆପଣ ଶୁଣୁଛନ୍ତି ଏକକ ସଙ୍ଗୀତ ନିର୍ଦ୍ଦେଶକ ଅମାଲ ମଲ୍ଲିକଙ୍କ ସଙ୍ଗୀତ ନିର୍ଦ୍ଦେଶନାରୁ କେତୋଟି ଗୀତ। ଏଥର ଚଳଚ୍ଚିତ୍ର ଏୟାରଲିଫ୍ଟ। ଶିଳ୍ପୀ ହେଲେ ଅମାଲ ମଲ୍ଲିକ, ଅରିଜିତ ସିଂ ଏବଂ ତୁଲସୀ କୁମାର। କୁମାରଙ୍କ ଗୀତ, ସଙ୍ଗୀତ ଅମାଲ ମଲ୍ଲିକ।

ଦେ ଦେ ପ୍ୟାର ଦେ ଏହି ଚଳଚ୍ଚିତ୍ରରେ ଅରମାନ ମଲ୍ଲିକ, କୁନାଲ ବର୍ମାଙ୍କ ଗୀତ ସଙ୍ଗୀତ ଅମାଲ ମଲ୍ଲିକ।

ନିଯୋଗ ସମ୍ପର୍କରେ ରହିଛି ସାକ୍ଷାତକାର। ଯୁବବାଣୀ ପ୍ରଚାର କରିବ ଅପରାହ୍ନ 5ଟାରେ। ଏଥିରେ ସ୍ପନ୍ଦନ କ୍ରମରେ ଶୁଣିବେ ପ୍ରତିକ୍ରିୟା। ବିଷୟ ରହିଛି ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଜରୁରୀ କି, ପରେ ନିଯୁକ୍ତି ସୂଚନା। ଅପରାହ୍ନ 5:30ରେ ପ୍ରଚାର କରିବୁ ଦେଶିଆ ଭାଷାର କାର୍ଯ୍ୟକ୍ରମ ଚୈତି ଜହ୍ନ। ଶ୍ରୀମଦ୍ ଭାଗବତ ଏହାର 168ତମ ଭାଗ ଶୁଣିବେ ସନ୍ଧ୍ୟା 6:20ରେ। ସନ୍ଧ୍ୟା 6:30ରେ ବିକାଶ ମନ୍ତ୍ର, ରାତି 7:25ରେ ଜିଲ୍ଲା ହାଲଚାଲରେ ପୁରୀ ଜିଲ୍ଲାର ଖବର ଏବଂ ରାତି 7:30ରେ ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନବାଣୀ। ଏସମସ୍ତ କାର୍ଯ୍ୟକ୍ରମ ଆମେ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସଂସଦ ସମୀକ୍ଷା ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ ରାତି 8:00। ମାସିକ ବିଜ୍ଞାନ ପତ୍ରିକାର କାର୍ଯ୍ୟକ୍ରମ ବିଜ୍ଞାନିକା ଶୁଣିବେ ରାତି 8:15। ଏଥିରେ ସମ୍ପାଦକୀୟରେ ସ୍ଥାନ ପାଇଛି ସିସିଟିଭିର ଅଜଣା କଥା, ସତ୍ୟନାରାୟଣ ପ୍ରଧାନଙ୍କ ଆଲୋଚନା ଜୈବ ଇନ୍ଧନ ଏବଂ ରେଡିଓ ଓ କୃତ୍ରିମ ବୁଦ୍ଧିମତା ସମ୍ପର୍କରେ ପ୍ରଫେସର ମୃଣାଳ ଚାଟାର୍ଜୀଙ୍କ ସହିତ ସାକ୍ଷାତକାର। ହାସ୍ୟରସାତ୍ମକ କାର୍ଯ୍ୟକ୍ରମ ସଜମୌଜ ପ୍ରଚାର କରିବୁ ରାତି 9:30। ସଂସଦରେ ପ୍ରଶ୍ନକାଳର ରେକର୍ଡିଂ ଏହାର ପ୍ରସାରଣ ଶୁଣିବେ ରାତି 10:00। ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ। ଏଥିଲା ଆଗାମୀକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ ରାତି 11:13। ଏଇଠି ଶେଷ କରୁଛୁ ଆମର ଆଜିକାର ଏହି ଅଧିବେଶନ। ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ ଜଣାଇ ଆମର ପ୍ରଥମ ଅଧିବେଶନ ଆରମ୍ଭ କରିବୁ ଆଗାମୀକାଲି ସକାଳ 5:53। ଆଜି ପାଇଁ ବିଦାୟ ଚାହୁଁଛୁ। ଶୁଭରାତ୍ରୀ। ଜୟ ହିନ୍ଦ୍।